ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ହେଉଛି ଅସରନ୍ତି ଅପରାହ୍ନର। ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଅମିତ କୁମାର ଏବଂ ସାଥୀମାନେ, କଥାଚିତ୍ର ତେଜାବ।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦୀ ଜ୍ୟେଷ୍ଠ ପାଞ୍ଚ ଦିନ ଇଂରେଜୀ 2026 ମସିହା ମଇ ମାସର 26 ତାରିଖ ସମୟ ସକାଳ 5:58:30 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ସୀତାର ଯାହି ମୋ ପ୍ରତି ଦୈବ ସିଂହାସନେ ବସାଇ ମୁଦିନେ।

ଅରିଗଞ୍ଜନ ହରିକଞ୍ଜ ଚରଣେତର ସଞ୍ଜ ସକାଳୀ ଶରଣ ମାଗଇ ରଖ ଶରଣ ପଞ୍ଜର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନା ଗାଇଛନ୍ତି ରେନା ସେନ୍।

ବନ୍ଦିନୀର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ପ୍ରଦୀପ କୁମାର ଦାସ, ଶିଳ୍ପୀଙ୍କ କଣ୍ଠରେ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ରଚନା। ଅରୂପରେ ରୂପ ଅଜପାରେ ଜପ ଅଲେଖାରେ ଲେଖ ତୁମେ, ଅନାମରେ ନାମ ଅଧାମରେ ଧାମ ଅବନା ତୁମରେ ନାମେ।

ଜଗତ କରତାନାଥ ମିଛେ ହରି ବୋଲାଉଛ, ଅନ୍ତରେ କପଟ ରଖି କ୍ଷତିରେ ଦାତା ହୋଇଛ। ପୁରାତନ ରଚନା ଗାଇଛନ୍ତି ସସ୍ମିତା ମହାପାତ୍ର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଅକ୍ଷୟ କୁମାର ଆଚାର୍ଯ୍ୟ। ମା ତୁମି ଆସିବ ବୋଲି ବାଢ଼ିଛି ଧରଣୀ ରାଣୀ ଅର୍ଘ୍ୟ ଥାଳି। ଗୀତ ରଚନା ଅଲେଖ ଚନ୍ଦ୍ର ବିଶ୍ୱାଳ।

ତୋପଣ ତ କାନି ତଳେ ଥିଲେ ମାଗ କାହାକୁ ନାହିଁ ମୋ ଡର, ଜନନିକ ତୋର ଅଭୟ ଚରଣେ ଲୟ ରହିଥାଉ ମୋର। ଆଜିର ବନ୍ଧନର ଶେଷ ଭକ୍ତି ଅର୍ଘ୍ୟ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ ଶୁଣୁଥିଲେ ଭିକାରୀ ଚରଣ ବଳଙ୍କ କଣ୍ଠରେ ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା, ରୀନା ସେନ୍ଙ୍କ କଣ୍ଠରେ ଶୁଣୁଥିଲେ ଅନ୍ତର୍ଯ୍ୟମୀ ମିଶ୍ରଙ୍କ ରଚନା, ଉପେନ୍ଦ୍ର ପ୍ରସାଦ ନାୟକଙ୍କ ରଚନାରେ କଣ୍ଠଦାନ କରିଥିଲେ ପ୍ରଦୀପ କୁମାର ଦାସ, ସସ୍ମିତା ମହାପାତ୍ର ଗାଇଥିଲେ ପୁରାତନ ରଚନାରୁ, ଅଲିଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରେ କଣ୍ଠଦାନ କରିଥିଲେ ଅକ୍ଷୟ କୁମାର ଆଚାର୍ଯ୍ୟ, ଶେଷରେ ଦ୍ୱୈତ କଣ୍ଠରେ ସନ୍ତୋଷ କୁମାର କର ଏବଂ ରାଜଶ୍ରୀ ରଥ ଗାଇଥିଲେ ରାଧାନାଥ ଦାସଙ୍କ ରଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ।

ସାଧୁ ଜଣକ ବସିଛନ୍ତି, ତାଙ୍କ ଚାରିକଡ଼ରେ ଶିଷ୍ୟମାନେ ବସିଛନ୍ତି ଏବଂ ଶୀତକୁ ଟିକେ ଅଟକେଇ ରଖିବା ପାଇଁ ଧୂନିଟିଏ ଲଗାହେଇଛି। ଧୂନି ଭିତରକୁ ଗୋଟେ କାଠ ଖଣ୍ଡେ, ବଡ଼ କାଠ ଖଣ୍ଡେ ଦିଆହେଇଛି। କାଠଟି ଜଳୁଛି ମଧ୍ୟ, ଗୋଟିଏ ପଟରେ ନିଆଁ ଜଳୁଥିଲା ବେଳେ କାଠର ଅନ୍ୟ ପଟରେ ଧୀରେ ଧୀରେ ପାଣି ଜକେଇ ଆସୁଛି ଏବଂ କାଠ ଯେତିକି ଜଳି ଜଳି ଯାଉଛି ଏପଟରେ ପାଣି ସେତିକି ଅଧିକ ଅଧିକ ବାହାରୁଛି। ଏହି ଦୃଶ୍ୟ ଦେଖି ସାଧୁ ଜଣଙ୍କ ଶିଷ୍ୟମାନଙ୍କୁ ପଚାରିଲେ, କୁହତ ଦେଖି ଏଇ ଯେଉଁ ଦୃଶ୍ୟ, ଗୋଟିଏ ପଟରେ କାଠ ଜଳୁଛି ଅନ୍ୟ ପଟରେ ପାଣି ଝରି ଯାଉଛି, ଏଥିରୁ ଶିକ୍ଷା ଲାଭ କରୁଛ କ'ଣ? ଶିଷ୍ୟମାନେ ନୀରବ ରହିଲେ। ଦିବ୍ୟଦ୍ରଷ୍ଟା ସାଧୁ ଶିଷ୍ୟମାନଙ୍କୁ ଚାହିଁ କହୁଛନ୍ତି, ଦେଖ ଏଥିରେ ଗୋଟିଏ ତତ୍ତ୍ୱ ମୋ ମନକୁ ଆସୁଛି। ଆମେ ସମସ୍ତେ ସଂସାର ଭିତରେ ରହି ଭଗବାନଙ୍କୁ ଭୁଲି ଯାଉଛୁ। ଭଗବାନଙ୍କର ବିସ୍ମୃତିରେ ଆମମାନଙ୍କର ଜୀବନରେ ଅନେକ ଦୁଃଖ ଅଶାନ୍ତି ଆସୁଛି। ଦୈବ ସଂଯୋଗରୁ, ଦୈବୀ କୃପାରୁ, ସାଧୁସନ୍ଥ ମହାପୁରୁଷଙ୍କର ପ୍ରେରଣାରୁ ଆମେ ଯେତେବେଳେ ଅନୁଭବ କରୁ ଯେ ସଂସାରରେ ରହିଛୁ ସତ, ଆମମାନଙ୍କର ମନ ଟିକେ ଭଗବାନଙ୍କ ଆଡ଼କୁ ଯାଉ, ଏବଂ ସେତିକିବେଳେ ଆମେମାନେ ଧୀରେ ଧୀରେ ପ୍ରଭୁ ବିଚ୍ଛେଦର ଦୁଃଖ ଅନୁଭବ କରୁ। ଆମେ ସେତେବେଳେ କୃତଜ୍ଞତାରେ ଭରୁ ଯେ ହେ ପ୍ରଭୁ, ତୁମେ କେତେ କରୁଣାମୟ, ଏ ମଣିଷ ଜୀବନ ଦେଇଛ, ଏ ସୁନ୍ଦର ସଂସାର ଦେଇଛ, ପରିବାର ଦେଇଛ, ସବୁକିଛି ଦେଇଥିଲା ବେଳେ ମଧ୍ୟ ମୁଁ ଏତେ କୃତଜ୍ଞ, ମୁଁ ତୁମ ପ୍ରତି ମନ ଟିକେ ଦେଇନାହିଁ, ତୁମ ପ୍ରତି ମୁଁ କୃତଜ୍ଞ ନୁହଁ, ତୁମକୁ ମୁଁ ଧନ୍ୟବାଦ ଜଣେଇ ନାହିଁ। ସେଇଥିପାଇଁ ତା ଭିତରେ ଆଖିରେ ଲୁହ ଝରି ପଡ଼େ, ସେପଟରେ ବିଚ୍ଛେଦର ଅଗ୍ନିରେ ସେ ଜଳି ଉଠେ। ଆମେମାନେ ସଂସାରରେ ଅଛୁ, ସଂସାରରେ ରହିଲେ ଦୁଃଖ କଷ୍ଟ ଆସିବ, କିନ୍ତୁ ଦୁଃଖ କଷ୍ଟକୁ ଭୁଲିବାକୁ ହେଲେ ପ୍ରଭୁଙ୍କୁ ଧରିବା ଦରକାର। ଏହି ଦୃଷ୍ଟାନ୍ତ ଦେଇ ସାଧୁ କହୁଛନ୍ତି, ଗୋଟିଏ ପଟରେ ନିଆଁ ଜଳୁଛି, ଅର୍ଥାତ୍ ଗୋଟିଏ ପଟରେ ବିଚ୍ଛେଦର ଅଗ୍ନି ଜଳୁଛି, ଗୋଟିଏ ପଟରେ ଜ୍ଞାନର ଅଗ୍ନି ଜଳୁଛି, ଗୋଟିଏ ପଟରେ ବିବେକର ଅଗ୍ନି ଜଳୁଛି। ଆମମାନଙ୍କ ଭିତରେ ଜ୍ଞାନ ବିବେକ ପ୍ରକଟିତ ହେଉ, ଆମ ଭିତରେ ପ୍ରଭୁ ବିଚ୍ଛେଦ ଟିକେ ବ୍ୟାକୁଳତା ସୃଷ୍ଟି କରୁ ପ୍ରଭୁ ମିଳନ ପାଇଁ। କେବଳ ସେତିକି ନୁହଁ, ଇଏ କେବଳ କଥାର କଥା ନୁହଁ, ସେଥିପାଇଁ ଆଖିରୁ ମଧ୍ୟ ଟିକେ ଲୁହ ଝରି ପଡ଼ୁ। ଶ୍ରୀରାମକୃଷ୍ଣ ପରମହଂସ କହୁଥିଲେ, ସଂସାରୀ ମଣିଷ ସଂସାର ପାଇଁ ଅନେକ କାନ୍ଦେ, କିନ୍ତୁ ଭଗବାନଙ୍କ ପାଇଁ କାନ୍ଦେ କିଏ? ସଂସାରୀ ମଣିଷ ଟିକେ ଦୁଃଖ ପଡ଼ିଲେ, କଷ୍ଟ ପଡ଼ିଲେ ଆଖିରୁ ଲୁହ ଝରେଇ ଦିଏ, ବନ୍ଧୁ ବିଚ୍ଛେଦରେ ମଧ୍ୟ ଆଖିରୁ ଲୁହ ଝରେ, ପ୍ରଭୁ ମିଳନ ପାଇଁ ବ୍ୟାକୁଳତାର ସହିତ କାହା ଆଖିରୁ ଲୁହ ଝରେ? ଏଥିପାଇଁ ଗୋଟିଏ କଥା, ଆମମାନଙ୍କର ଜୀବନ ସଂସାରରେ ଥିଲେ ମଧ୍ୟ ଟିକେ ପ୍ରଭୁଙ୍କ ଆଡ଼କୁ ଯାଉ। ଆମମାନଙ୍କର ଜୀବନ ଜ୍ଞାନ ବିବେକ ଅଗ୍ନିରେ ଟିକେ ଜଳି ଉଠୁ, ଆମ ହୃଦୟର ବେଦୀ ଯେଉଁଠି ଆମର ଜୀବନ ଆଲୋକିତ ହେବ, ଆମ ଜୀବନରେ ପ୍ରଭୁଙ୍କ ପ୍ରତି ମମତା ବଢ଼ିବ। ଯେଉଁ ବ୍ୟକ୍ତି ଜୀବନରେ ଭଗବାନଙ୍କ ପ୍ରତି ସମ୍ବନ୍ଧ ଟିକେ ଯୋଡ଼ନ୍ତି, ଯେଉଁ ବ୍ୟକ୍ତି ଆବେଗରେ ପ୍ରାର୍ଥନା କରନ୍ତି, ଯେଉଁ ବ୍ୟକ୍ତିଙ୍କର ଆଖିରେ ଲୁହ କେବଳ ନିଜର ଦୁଃଖ ପାଇଁ ନୁହଁ, ଅନ୍ୟର ଦୁଃଖ ପାଇଁ, ନିଜର ସୁଖ ପାଇଁ ନୁହଁ, ପ୍ରଭୁ ମିଳନଜନିତ ସୁଖ ପାଇଁ, ସେତେବେଳେ ସେ ବ୍ୟକ୍ତିର ଜୀବନ ଆହୁରି ସୁନ୍ଦର ହୁଏ। ସେହିଭଳି ବ୍ୟକ୍ତି ସମାଜରେ ସୁନ୍ଦର ବ୍ୟକ୍ତି ଭାବରେ ପୂଜା ପାଆନ୍ତି, ସେହିଭଳି ବ୍ୟକ୍ତି ତାଙ୍କ ଜୀବନକୁ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ କରିଦିଅନ୍ତି। ଆମମାନେ ପରିବାରରେ ସେହିଭଳି ପରିବେଶ ସୃଷ୍ଟି କରିବା ଦରକାର, ଛୋଟ ପିଲାଙ୍କ ମନରେ ପ୍ରଭୁଙ୍କ ପ୍ରତି ଟିକେ ଆଗ୍ରହ ବଢ଼ୁ। ପ୍ରଭୁଙ୍କ ପ୍ରତି ଆଗ୍ରହ ବଢ଼ିଲେ ମାନସିକ ଶାନ୍ତି, ବୌଦ୍ଧିକ ବିକାଶ ଏବଂ ଜୀବନରେ ଶାନ୍ତି ସମ୍ଭବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ପ୍ରଜ୍ଞାନନ୍ଦ ଗିରି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶୁକଦେବ ବ୍ୟାସଙ୍କୁ ପ୍ରଣାମ କରି ଶ୍ରୀହରିଙ୍କ ଗୁଣ କୀର୍ତ୍ତନ କଲେ। ଏ ଜଗତରେ ସେ ଜୀବ ସୃଷ୍ଟି କରିଛନ୍ତି, ସବରି ଭିତରେ ଆତ୍ମାରୂପୀ ଅଛନ୍ତି। ପୂର୍ବକାଳରେ ନାରଦ ମୁନି ବ୍ରହ୍ମାଙ୍କୁ ଯାହା ପଚାରିଥିଲେ ସେହି କଥା ମୁଁ କହିବି। ନାରଦ ବ୍ରହ୍ମାଙ୍କୁ କହିଲେ, ତୁମେ ତ ସୃଷ୍ଟି ହେବା ଆଗରୁ ଅଛ, ତେଣୁ ତୁମ କଥା କାହାରିକୁ ଜଣା ନାହିଁ। ଭୂତ, ଭବିଷ୍ୟ, ବର୍ତ୍ତମାନ ତୁମକୁ ସବୁ ଜଣା। ତୁମେ ପୁଣି କାହାକୁ ତପସ୍ୟା କରୁଛ? ତୁମ ଉପରେ ଆଉ କିଏ ଅଛି? ବ୍ରହ୍ମା କହିଲେ, ନାରଦ, ତୁମେ ଯାହା କହିଲ ତାହା ଠିକ୍। ମୁଁ ଏ ସୃଷ୍ଟିର କର୍ତ୍ତା, କିନ୍ତୁ ଏ ସୃଷ୍ଟିକୁ ମୁଁ ଯେ ସର୍ଜନା କରିଛି ତାହା କେବଳ ବିଷ୍ଣୁଙ୍କ ଆଜ୍ଞାରେ। ସେହି ହରି ହେଉଛନ୍ତି ଜଗତର ଈଶ୍ୱର, ତାଙ୍କରି ଇଚ୍ଛାରେ ଆମ୍ଭେମାନେ ଚାଳିତ, ତାଙ୍କରି ମାୟାରେ ବଶୀଭୂତ ଏ ଜଗତ। ଅଜ୍ଞାନ ଫଳରେ ଲୋକେ ବିମୋହିତ ହୋଇ

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରିଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଲଗାନ୍ତୁ। ଏକ ଏକର ଜମି ପାଇଁ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର ଏକ ତୃତୀୟାଂଶ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ଣ୍ଣକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତିବୁଦାରେ 2 ହିସାବରେ ଏକର ପ୍ରତି 50-75 ହଜାର ଗଛ ଲଗାନ୍ତୁ। ବର୍ତ୍ତମାନ ସମୟରେ ଟମାଟୋ ଫସଲରେ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ପରିଚାଳନା ପାଇଁ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଟମାଟୋ ଫସଲରେ ଧଳାମାଛିର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 200 ମିଲିଲିଟର ପାଇରୋଫ୍ଲୋକ୍ସିଫେନ୍ ନାମକ କୀଟନାଶକ କିମ୍ବା 250 ମିଲିଲିଟର ସ୍ପାଇରୋମେସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଯୌ ପୋକ ଓ ପତ୍ର ଅଙ୍କୁଣୀ ପୋକ ଲାଗିବାର ସମ୍ଭାବନା ରହିଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଏସିଟା ମିପ୍ରିଡ୍ ନାମକ କୀଟନାଶକ, 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରେକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହେବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛି ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟା ମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ୍ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ ଏକ ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ କପ୍, ସଢ଼େଇ କିମ୍ବା ପ୍ଲାଷ୍ଟିକ୍ରେ ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବର୍ତ୍ତମାନ ସମୟରେ ଆମ୍ବରେ ଫଳମାଛି ଲାଗିବାର ସମ୍ଭାବନା ଅଛି। ଫଳମାଛି ଆକ୍ରାନ୍ତ ହେଲେ ଫଳଗୁଡ଼ିକ ଝଡ଼ିପଡ଼େ ଓ ଖାଇବା ଅନୁପଯୋଗୀ ହୋଇଥାଏ। ଫଳମାଛିର ପରିଚାଳନା ପାଇଁ ପ୍ରଥମେ 1 ଲିଟର ପାଣିରେ 100 ଗ୍ରାମ ଗୁଡ଼ ଓ 2 ମିଲିଲିଟର ମାଲାଥିଅନ୍ ବା 2 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପରୁ 100 ମିଲିଲିଟର ନେଇ ଏକର ପ୍ରତି 8-10 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟି କିମ୍ବା ପ୍ଲାଷ୍ଟିକ୍ ଉପରେ ରଖି ଗଛ ଡାଳରେ 5 ଫୁଟ ଉଚ୍ଚରେ ଝୁଲାଇ ଦିଅନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବୀ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କେତେ ଜିଲ୍ଲାରେ ଗ୍ରୀଷ୍ମର ଲହରୀ ଜାରି ରହିବ। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଅସହ୍ୟ ଗରମ, ଗୁଳୁଗୁଳି ସହିତ ରାତି ସମୟରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

ଆକାଶବାଣୀ କଟକ ସମୟ ସକାଳେ 6:55 ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝାହା।

ସକାଳ 7:25 ପ୍ରଭାତ ପରିକ୍ରମା କଥିକା ସକାଳ 7:35 ବିଷୟ ରହିଛି ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା। ଆଲୋଚକ ହଳଧର ଧୀର। ମଧୁମାଳତୀ ପ୍ରଚାର କରିବ ସକାଳ 7:40। ଶିଳ୍ପୀ ସଙ୍ଗୀତା ଗୋସାଇଁ, ସଙ୍ଗୀତ ବିଶ୍ୱନାଥ ମିଶ୍ର। ସକାଳ 8:30 ଶୁଣିବି ଓଡ଼ିଆ ଆଲବମ୍ ଗୀତ। ଗୀତ ଗୀତିକା ସକାଳ 9:00। ପୈଦେଶ ବିଳାସର 35ତମ ଭାଗ ପ୍ରଚାର କରିବ ସକାଳ 8:45। ନାଟକ ପ୍ରତିବିମ୍ବ ଶୁଣିବେ ଦିନ 10:00। ରଚନା ଡକ୍ଟର ପ୍ରଞ୍ଜାନନ ପାତ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଅବଲା ଗୀତରେ ଆଧୁନିକ ଗୀତ ଶୁଣିବେ ଦିନ 11:10। ଶିଳ୍ପୀ ମହାପାତ୍ର, ମିନତୀ ଭଞ୍ଜ ଏବଂ ରୋଜାଲିନ ଦାସ। ପାଲା ପ୍ରଚାର କରିବ ଦିନ 11:30। ପରିବେଷଣ କରିବେ ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ। ମଞ୍ଜୁଳୁ ମଧ୍ୟାହ୍ନ ଶୁଣିବେ ଦିନ 12:00। ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଖଞ୍ଜଣି ଭୋଜନ ଦିନ 1:10 ପରିବେଷଣ କରିବେ ଦାଶରଥୀ ମହାରଣା। ନାରୀମହଲ ଦିନ 1:20। ଏଥିରେ ଆଳାପରେ ଶୁଣିବେ ଶିକ୍ଷୟତ୍ରୀ ସୀମା ଶର୍ମାଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବି ଦିନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00 ପ୍ରଚାର କରିବ। ଅପରାହ୍ନ 4:00 ଚିରହରିତ୍ରୀ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଆଲବମ୍ ଗୀତ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55। ଅପରାହ୍ନ 5:00 ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଯୁବବାଣୀ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର 29ତମ ଭାଗ ସନ୍ଧ୍ୟା 6:10। କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବ ସନ୍ଧ୍ୟା 6:30। ବିଷୟ ରହିଛି ଗଣତନ୍ତ୍ରରେ ମହିଳାମାନଙ୍କ ଭାଗିଦାରିତା। ଆଲୋଚନା କରିବେ ଛନ୍ଦା ମିଶ୍ର। ଜିଲ୍ଲା ହାଲଚାଲରେ ଶୁଣିବି କଟକ ଜିଲ୍ଲାର ହାଲଚାଲ ରାତି 7:25। କୃଷି ସଂସାର ରାତି 7:30। ବିଷୟ ରହିଛି ପନିପରିବା ଫସଲରେ ଜଳ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବେ ଇପ୍ସିତା ପଟ୍ଟନାୟକ। ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ। ହିନ୍ଦୀ ଶିକ୍ଷା ରାତି 8:30। ଶିକ୍ଷାଦାନ କରିବେ ଅଜିତ ପ୍ରସାଦ ମହାପାତ୍ର। ଶିକ୍ଷା ଗ୍ରହଣ କରିବେ ପରିସ୍ନିଗ୍ଧା ବେହେରା। ରାତି 9:00 ଶୁଣିବେ ଛାୟାପତ୍ରୀ ଶୁଣିବେ ସଙ୍ଗୀତ ରୂପକ ତାପଧାନବ। ରଚନା ପଦ୍ମଲୋଚନା ଦାସ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଏବଂ ସନ୍ତୋଷ ପିଙ୍କ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ପ୍ରଚାର କରିବ ରାତି 9:30। ଦଣ୍ଡନାଚ ଗୀତ ରାତି 10:02। ପରିବେଷଣ କରିବେ ବ୍ରଜକିଶୋର ପଣ୍ଡା ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:30। ଶୁଣିଲି ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10ଟି ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବାବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ୍ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି ସକାଳ 7ଟାରୁ କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍କାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ଭଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ତାରିଖ ବୁଧବାର ପରିବର୍ତ୍ତେ 28 ତାରିଖ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ୍ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ତାରିଖ ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ୍ ଓ ଡିଜେଲ୍ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12ଟି ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ଭଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ

0: ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 21ଟି ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରୀତାଞ୍ଜଳି ପ୍ରଧାନ।
2: ଜୀବନଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶି। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶି ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600-2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6ଟି ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର ହୋଇଥିବା ବେଳେ ଭିଟାମିନ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପ୍ର। ମାଇକ୍ରୋନ୍ୟୁଟ୍ରିସନ ସରଞ୍ଚନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ୍ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲ୍ଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 ଗ୍ରାମ କାର୍ବୋହାଇଡ୍ରେଟ ଓ ପ୍ରୋଟିନ୍ରୁ ପ୍ରାୟ 5 କ୍ୟାଲୋରି ଶକ୍ତି ମିଳିଥିବା ବେଳେ ପ୍ରତି 1 ଗ୍ରାମ ବସାରୁ 9 କ୍ୟାଲୋରି ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2875 କିଲୋକ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ୍ 60 ଗ୍ରାମ, କ୍ୟାଲସିୟମ 400 ଗ୍ରାମ, ଆଇରନ୍ 25 ମିଲିଗ୍ରାମ, ଭିଟାମିନ୍ ଏ 600 ମିଲିଗ୍ରାମ, ଥାୟାମିନ୍ର ଆବଶ୍ୟକତା ରହିଛି 1.2 ମିଲିଗ୍ରାମ, ରାଇବୋଫ୍ଲାଭିନ୍ 100 ମିଲିଗ୍ରାମ, ନିଆସିନ୍ 16 ମିଲିଗ୍ରାମ, ଆସ୍କର୍ବିକ୍ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ମିଲିଗ୍ରାମ ଏବଂ ଫଲିକ୍ ଏସିଡ୍ର ଆବଶ୍ୟକତା ରହିଛି 100 ମିଲିଗ୍ରାମ। ଭିଟାମିନ୍ B12ର ଆବଶ୍ୟକତା ରହିଛି 1 ମିଲିଗ୍ରାମ। ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେଭଳି ଖାଦ୍ୟ ଖାଇବା ଆମେ ଉଚିତ। ଭୋଜନରେ କଞ୍ଚା ପରିବାକୁ ସାଲାଦ ଆକାରରେ ନିଶ୍ଚୟ ଖାଇବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା। ଗାଜର, ବିଟ, ପିଆଜ, ଅଦା, ବନ୍ଧାକୋବି, କାକୁଡ଼ି, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ, ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦେଇଥାଏ। ସବୁବେଳେ ତାଜା ପନିପରିବା ଖାଇବା ଉଚିତ। ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର। ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ, କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ। ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନ କରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ 1 ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରୀତାଞ୍ଜଳି ପ୍ରଧାନ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ

ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ଓଙ୍ଗ, ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ। କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ ପହିଲାରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି। ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି। ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି। ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକିମ୍ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବତ୍ଲୋଜି ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲାପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179ତମ ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେର୍ରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍କାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ଭନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆମେରିକା ସେନା ପକ୍ଷରୁ ଇରାନ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି ଏହି ଡଙ୍ଗାଗୁଡ଼ିକ ଇରାନ୍ର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ

0: ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ୍ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ୍ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଇରାନ୍ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ୍ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ୍ ଅନୁରୋଧ କରିଛନ୍ତି। ଇସ୍ରାଏଲ୍ ଏବଂ କେତେକ ଆରବ ଓ ମୁସଲିମ୍ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପ୍ଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020ରେ ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ୍ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ ପାଞ୍ଚଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ୍ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଙ୍ଗ୍ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତ।

0: ଶ୍ରୋତା ବନ୍ଧୁ, ଆପଣ ସକାଳର ନିତ୍ୟକର୍ମ ସାରି ଖବରକାଗଜର ପୃଷ୍ଠା ଓଲଟେଇବେଣି। ଅନେକ ଖବର ପଢ଼ିସାରି ଆପଣଙ୍କ ଭିତରେ ସୃଷ୍ଟି ହେଉଥିବା କିଛି ନୂଆ ଭାବନା, ଆପଣ ନିଜ କଥା ତ ଭାବୁଥିବେ, ତା ସହ ଦେଶ କଥା ମଧ୍ୟ ଭାବି ବସୁଥିବେ। ଦେଶର ଗତି ପ୍ରଗତି କୋଉ ଆଡ଼କୁ ସେଇ କଥା ମଧ୍ୟ ଭାବୁଥିବେ ନା ନାହିଁ କହିଲେ? ଆଉ ଦେଶର ବିକାଶ ପାଇଁ ଆପଣଙ୍କ ମନରେ କେତେ ଭାବନା ସୃଷ୍ଟି ହେଉଥିବ, ଆପଣ ପରିକଳ୍ପନା କରୁଥିବେ କେତେ କଥା, ପାନୀୟ ଜଳ ସ୍ୱାସ୍ଥ୍ୟରୁ ରାସ୍ତାଘାଟ ନିର୍ମାଣ ପର୍ଯ୍ୟନ୍ତ ଅନେକ ସମସ୍ୟାର କଥା ଭାବୁଥିବେ। ହେଲେ ଶ୍ରୋତାବନ୍ଧୁ, କେବଳ ସମସ୍ୟା କଥା ଭାବିଲେ ହେବ ନାହିଁ, ତାର ସମାଧାନ ପାଇଁ ରାସ୍ତା ବାହାର କରିବାକୁ ପଡ଼ିବ। ଏ ଦିଗରେ ସଚେତନ ହୋଇ କାମ କଲେ ସିନା ଦେଶର ବିକାଶ ହେବ, ଗାଁ ହସିବ, ଦେଶ ହସିବ। ହଁ ଶ୍ରୋତାବନ୍ଧୁ, ଆମ ଦେଶର ସରକାର ଏଥିପାଇଁ ଚୁପ୍ ହୋଇ ବସି ନାହାନ୍ତି, ବିକାଶ ପାଇଁ ସମସ୍ତଙ୍କର ଉନ୍ନତି ପାଇଁ ସରକାର ତିଆରି କରୁଛନ୍ତି ଅନେକ ଯୋଜନା। ଏସବୁ ଯୋଜନାର ଲକ୍ଷ୍ୟ ହେଉଛି ସବୁ ଲୋକ କିଭଳି ଭଲରେ ରହିବେ, ସବୁ ବର୍ଗ ଲୋକଙ୍କର ଦ୍ରୁତ ଆର୍ଥିକ ପ୍ରଗତି ହେବ। ତେବେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ଯୋଜନାଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ସ୍ୱଦେଶ ଦର୍ଶନ ଯୋଜନା, ଏବଂ ତା ସହିତ ଯୋଡ଼ି ଦିଆଯାଇଛି ପ୍ରସାଦ ଯୋଜନା। ଏ ସମ୍ପର୍କରେ କାର୍ଯ୍ୟକ୍ରମରେ କହିଛନ୍ତି ଡକ୍ଟର ମନୋଜ କୁମାର ମିଶ୍ର।
1: ନିକଟ ଅତୀତରେ ୟୁନିୟନ ଗଭର୍ଣ୍ଣମେଣ୍ଟ ସ୍ୱଦେଶ ଦର୍ଶନ ଯୋଜନା ଏବଂ ପ୍ରସାଦ ଯୋଜନା ନାମରେ ଦୁଇଟି ଯୋଜନା ଇନକ୍ରେଡିବୁଲ ଇଣ୍ଡିଆ କ୍ୟାମ୍ପେନ୍ ବ୍ୟାନରରେ ଆରମ୍ଭ କରିଛି। ସ୍ୱଦେଶ ଦର୍ଶନ ଯୋଜନାରେ ଆଗରୁ ମାତ୍ର 7ଟି ବୁଦ୍ଧିଷ୍ଟ ସାଇଟ୍ ୟୁପି ଏବଂ ବିହାରରେ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଥିଲା। ଏବେ ଆହୁରି 21ଟା ଷ୍ଟେଟ୍ରେ 13ଟି ଥେମାଟିକ୍ ସର୍କିଟ୍କୁ ପର୍ଟିକୁଲାର୍ଲି ବୁଦ୍ଧିଷ୍ଟ ସର୍କିଟ୍, ନର୍ଥ ଇଷ୍ଟ ଇଣ୍ଡିଆ ସର୍କିଟ୍, କୋଷ୍ଟାଲ ସର୍କିଟ୍, ହିମାଲୟନ ସର୍କିଟ୍, କ୍ରିଷ୍ଣା ସର୍କିଟ୍, ଇକୋ ସର୍କିଟ୍, ୱାଇଲ୍ଡ ଲାଇଫ୍ ସର୍କିଟ୍, ରୁରାଲ ସର୍କିଟ୍, ଏମିତି 13ଟି ଥେମାଟିକ୍ ସର୍କିଟ୍କୁ ବର୍ତ୍ତମାନ ପ୍ରୋଜେକ୍ଟ ନିଆଯାଇଛି। ଏହି ପ୍ରସାଦ ଯୋଜନାର ସର୍ଟରେ ତାକୁ କହିବାକୁ ଗଲେ ସେଟା ହେଉଛି ପିଲଗ୍ରିମେଜ୍ ରିଜୁଭେନେସନ୍ ଆଣ୍ଡ ସ୍ପିରିଚୁଆଲିଟି ଅଗମେଣ୍ଟେସନ୍ ଡ୍ରାଇଭ୍। ସର୍ଟ ଫର୍ମରେ ଆବ୍ରିଭେଟେଡ୍ ଫର୍ମଟା ହେଉଛି ପ୍ରସାଦ, PRASAD। ଭାରତର ପର୍ଯ୍ୟାପ୍ତ ଟୁରିଜିମ୍ ରିସୋର୍ସେସ୍ ରହିଛି ଯୋଉଟାକି ଇଣ୍ଟରନ୍ୟାସନାଲ ମାର୍କେଟରେ ପ୍ରପର୍ଲି ୱାଇଡ୍ ସ୍ପିଡ୍ ପ୍ରମୋସନ୍ ଆଉ ଆଗ୍ରେସିଭ୍ ମାର୍କେଟିଂ କରାଯାଇପାରୁନି। ସେଥିପାଇଁ ଏହି ଦୁଇଟି ଯୋଜନା ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ଆଶା କରାଯାଏ। ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଟିକୁଲାର୍ଲି ରାମାୟଣ ଏବଂ ମହାଭାରତ ଦୁଇଟି ଏପିକ୍, ଯଦିଓ ତାକୁ ଆର୍କିଓଲୋଜିକାଲ ଏଭିଡେନ୍ସ ସେ ବାବଦରେ ସେଇଟାକୁ ହିଷ୍ଟୋରିଆନ୍ ମାନେ ଆକ୍ସେପ୍ଟ କରୁନାହାନ୍ତି, ଇଣ୍ଟରନ୍ୟାସନାଲ ମାର୍କେଟରେ ରାମାୟଣ ଏବଂ ମହାଭାରତ ଆମର ଗ୍ରେଟ୍ ଏପିକ୍ସକୁ ସେସବୁ ଜାଗାରେ ଇନଫ୍ରାଷ୍ଟ୍ରକ୍ଚରାଲ ସପୋର୍ଟ କ'ଣ କରାଯାଇପାରିବ ତାର ଧ୍ୟାନ ଗଭର୍ଣ୍ଣମେଣ୍ଟ ଦେଇଛନ୍ତି। ଏବଂ ପର୍ଟିକୁଲାର୍ଲି ସେଇ ଯୋଉ ଜାଗାଗୁଡ଼ିକ କେମିତି ଆକ୍ସେସିବୁଲ୍ କରାଯାଇପାରିବ ଡିଫରେଣ୍ଟଲି ଏବଲ୍ଡ ବା ସ୍ପେଶିଆଲି ଏବଲ୍ଡ ଲୋକମାନଙ୍କ ପାଇଁ, ଏବଂ ଆକୋମୋଡେସନ୍, ଟ୍ରାନ୍ସପୋର୍ଟେସନ୍

ଆଟ୍ରାକ୍ସନ ସାଇଟ୍ସିଂ ପର୍ପସ୍ ପାଇଁ ଏସବୁ ଜିନିଷ କରାଯାଇଛି ଏବଂ ପ୍ରସାଦ ଯୋଜନାରେ 13 ସିଟି ଯୋଉଥିରେ ଯୋଉଟାକି ଆମର କଲଚରାଲ ଆଉ ହେରିଟେଜ୍ ପଏଣ୍ଟ ଅଫ୍ ଭ୍ୟୁରୁ ବହୁତ ଏସବୁ ଜାଗାରେ ଏମିତି କମ୍ ଖର୍ଚ୍ଚରେ ଲୋକମାନେ ରହିପାରିବେ ଏବଂ ସେଥିରେ ବୋଥ୍ ଏୟାର କନେକ୍ଟିଭିଟି, ରେଲ କନେକ୍ଟିଭିଟି ଆଉ ଏବଂ ବାଇ ରୋଡ୍ କନେକ୍ଟିଭିଟି ଡେଭଲପ୍ କରାଯିବାର ସବୁ ସୁଯୋଗ ରଖାଯାଇଛି ଏବଂ ସେଠି ଜଣେ କମ୍ ଖର୍ଚ୍ଚରେ ଯେଉଁ ପହଞ୍ଚିପାରିବ, କମ୍ ଖର୍ଚ୍ଚରେ ରିଜନେବୁଲ ଖର୍ଚ୍ଚରେ ଆକୋମୋଡେସନ ପାଇପାରିବ ଏବଂ ସେଇ ଜାଗାଗୁଡ଼ିକ ବୁଲିକିରି ଆମ ରିଚ୍ ପାଷ୍ଟ ଗ୍ଲୋରି ଯୋଉ ଆମର ରହିଛି ଭାରତୀୟ 5000 ଇୟର୍ସ ଅଫ୍ ଅନ୍ଇଣ୍ଟରପ୍ଟେଡ୍ ସିଭିଲାଇଜେସନ୍ର ଗୁରୁତ୍ୱ ରହିଛି ତାକୁ ସେ ହୃଦୟଙ୍ଗମ କରିପାରିବେ। ପ୍ରସାଦ ଯୋଜନାରେ ପୁରୀ, ଆଜମେର, ବାରାଣସୀ, ଦ୍ୱାରିକା ଇତ୍ୟାଦି ଯୋଉ ଯୋଉ ସିଟି ଗୁଡ଼ିକ ଆମର କଲଚରାଲ ଆଉ ହେରିଟେଜ୍ ପଏଣ୍ଟ ଅଫ୍ ଭ୍ୟୁରୁ ବିଶେଷ ଗୁରୁତ୍ୱ ରଖେ ଏସବୁ ଜାଗାକୁ ନେଇଯାଇଛି ଏବଂ ଏଇଟା ଅତି ଆନନ୍ଦର ବିଷୟ ପର୍ଟିକୁଲାରଲି ଓଡ଼ିଶାର ଲୋକମାନଙ୍କ ପାଇଁ ଯେ ଆମର ପୁରୀକୁ ପ୍ରସାଦ ଯୋଜନାରେ ଗ୍ରହଣ କରାଯାଇଛି।

0: ଭାରତ ଇତିହାସ ପୃଷ୍ଠାରେ ମେ 26 ତାରିଖ 1739 ମସିହା ଆଜି ଦିନରେ ହୋଇଥିବା ଐତିହାସିକ କର୍ଣ୍ଣାଲ ଯୁଦ୍ଧରେ ପାରସ୍ୟର ସମ୍ରାଟ ନାଦିର ଶାହା ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଏହି ଅଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକୁ ଦଖଲ କରିଥିଲେ। ମୋଗଲ ସମ୍ରାଟ ଶାହାଜାହାନଙ୍କ ଦ୍ୱାରା ନିର୍ମିତ ମୟୂର ସିଂହାସନ ଏବଂ କୋହିନୁର ହୀରା ଲୁଟ୍ କରି ନେଇଯାଇଥିଲେ ନାଦିର ଶାହା। ଏହି ଯୁଦ୍ଧ ବିଶାଳ ମୋଗଲ ସାମ୍ରାଜ୍ୟ ପତନର ସୂଚକାଙ୍କ ଥିଲା। ୧୯୯୯ ମସିହା ମେ 26 ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂଗଠନ ଏକକାଳୀନ ତିନୋଟି ଉପଗ୍ରହକୁ ଉତ୍କ୍ଷେପଣ କରି ସଫଳତା ହାସଲ କରିଥିଲା। ଏହି ସଫଳ ଘଟଣା ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ବର୍ଦ୍ଧିତ ଦକ୍ଷତା ଓ ବୈଜ୍ଞାନିକ ଉନ୍ନତିକୁ ପ୍ରଦର୍ଶନ କରିଥିଲା। ବିଶିଷ୍ଟ କ୍ରିକେଟର ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ବିପକ୍ଷରେ 318 ରନ୍ର ସହଭାଗିତା ସହିତ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ। 1999 ମସିହା ଆଜି ତାରିଖରେ ମେ 26ରେ ବର୍ତ୍ତମାନ ଉତ୍ତରାଖଣ୍ଡ ରାଜ୍ୟର ରୁଦ୍ରପ୍ରୟାଗଠାରେ ଗଡ଼ୱାଲ ହିମାଳୟରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ମଣିଷଖିଆ ଚିତାବାଘକୁ ଧରାଯାଇଥିଲା। ଏହି ବାଘ 125ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ପ୍ରସିଦ୍ଧ ଇଂରେଜ ଶିକାରୀ ଜିମ୍ କର୍ବେଟ୍ ଏହି ସଫଳତା ଅର୍ଜନ କରିଥିଲେ, ଯେଉଁ ଘଟଣା ଏବେ ମଧ୍ୟ ସେ ଅଞ୍ଚଳରେ ଲୋକପ୍ରିୟ ହୋଇ ରହିଛି। ବନ୍ଦେ ମାତରମ୍, ଆମ ରାଷ୍ଟ୍ରଗାନ ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବାର୍ଷିକୀ ପାଳନ କରୁଛୁ। ଆମେ ମନେ ପକାଉଛୁ ସେହି କାଳଜୟୀ ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ। ହୁଏତ ସମ୍ପୂର୍ଣ୍ଣ ଦେଶର ଅବୟବକୁ ଲକ୍ଷ୍ୟ କରି ସାଙ୍ଗୀତିକ ଧାରାରେ ରଚନା ଆରମ୍ଭ କରିଥିଲେ ସେ ଏହି ଗୀତକୁ। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତମାତାଙ୍କୁ କେବଳ ମାଟି ପାଣି ପଥର ଭଳି ଜଡ଼ ପଦାର୍ଥର ସ୍ୱରୂପ ନୁହେଁ, ବରଂ ଜୀବନ୍ତ ଆତ୍ମା ରୂପେ ପୂଜା ଅର୍ଘ୍ୟ ବାଢ଼ିବାରେ ସକ୍ଷମ ହୋଇଛନ୍ତି ଏହି ସଙ୍ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର। ଏଣୁ ବନ୍ଦେ ମାତରମ୍ ସଙ୍ଗୀତ ଆମ ପାଇଁ ପ୍ରକୃତରେ ଓଜସ୍ୱୀ ମନ୍ତ୍ରତୁଲ୍ୟ, ଭାରତୀୟଙ୍କ ଆତ୍ମାର ସ୍ୱର। ଆସନ୍ତୁ ଏହି ଅବସରରେ ଆମେ ଏହି ପବିତ୍ର ମହାନ ସଙ୍ଗୀତକୁ ଚେତନାଭୁକ୍ତ କରାଇ ଜନ୍ମଭୂମି ପ୍ରତି ଭଲ ପାଇବାକୁ ଜାରି ରଖିବା। ତାହେଲେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଆପଣଙ୍କଠାରୁ ବିଦାୟ ନେଉଛୁ। ପୁଣି ଭେଟିବୁ ଆସନ୍ତାକାଲି ସକାଳୁ ଠିକ୍ ଏହି ସମୟରେ। ରହୁଛୁ, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ, ଆକାଶବାଣୀ କଟକ। କଥିକା ଆଜି ତ୍ରିଆସନ୍ତ ଶୁଣିବା ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା, କହିଛନ୍ତି ହଳଧର।

0: ରଥୀର
1: ଓଡ଼ିଶାର ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଭରି ରହିଛି, ଏହାକୁ ଅସ୍ୱୀକାର କରାଯାଇ ନପାରେ। ଓଡ଼ିଆ ଜାତିର ଜୀବନ ଜିଜ୍ଞାସାର ସ୍ୱରଲିପି ହେଉଛି ଲୋକଗୀତ। ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ଆମର ମାଟି ହେଉଛି ପବିତ୍ର ମାଟି। ଲୋକଗୀତର ଆଧ୍ୟାତ୍ମିକ ଚେତନା କଥା କହିଲେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ରୂପ ଦର୍ଶନ ଓ ଚେତନା ମନ ଭିତରକୁ ଆସେ। ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଲୋକଗୀତ ବାସ୍ତବତାର ସମ୍ପୂର୍ଣ୍ଣ ଚିତ୍ର ଆଙ୍କିବା ଅସମ୍ଭବ। ଭାଷା ଯେପରି ଯେକୌଣସି ଜାତିର ସାହିତ୍ୟ ଓ ସଂସ୍କୃତିର ରକ୍ଷକ, ସେହିପରି ମାନବ ଜାତି ଭାଷା ମାଧ୍ୟମରେ ତାହାର ଆକାଂକ୍ଷା ଆଶା ଅନ୍ତର ଭାବନା ସ୍ମୃତି ଓ ଅନୁଭୂତିକୁ ଅନ୍ୟ ସମ୍ମୁଖରେ ଯେପରି ପ୍ରକାଶ କରିବାକୁ ସମର୍ଥ ହୋଇଥାଏ, ସେହିପରି ଲୋକଗୀତରେ ଆଧ୍ୟାତ୍ମିକ ଚେତନା ଆମ ସଂସ୍କୃତି ଜଗନ୍ନାଥ ଧର୍ମ ଦର୍ଶନର ନିର୍ଯାସକୁ ନେଇ ସମଗ୍ର ବିଶ୍ୱକୁ ମାନବବୋଧତାର ଚିରନ୍ତନ ଭାଷା ଶୁଣାଇ ଆସୁଛି। ଜନସମାଜରେ ଲୋକଶ୍ରୁତିରେ ଆଧ୍ୟାତ୍ମିକ ଭାବନା ସମ୍ପର୍କିତ ଅନେକ ଗଦ୍ୟ ଓ ପଦ୍ୟ ରଚନାବଳୀ ରହିଛି। ଲିଖିତ ସାହିତ୍ୟ ପୂର୍ବରୁ ଲୋକମାନଙ୍କ ମୁହଁରେ ଲୋକଗୀତ ପ୍ରଚଳିତ ଥିଲା। ଏଥିରେ ସାମାଜିକ ଚିତ୍ର, ଧର୍ମ, ସଂସ୍କୃତି, ପର୍ବପର୍ବାଣୀ ନେଇ ଅସଂଖ୍ୟ କ୍ଷୁଦ୍ର ଗୀତିକା ରହିଛି। ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ ଭାଷାରେ ରଚିତ ହୋଇ ସାହିତ୍ୟରେ ସ୍ଥାନ ପାଇଲା। ଲୋକଗୀତରେ ଆଧ୍ୟାତ୍ମିକ ଅର୍ଥ, ଲୋକଚେତନାରେ ଥିବା ଆତ୍ମା ଓ ପରମାତ୍ମା ସମ୍ପର୍କୀୟ ଅନେକ ଗୀତିକା ରହିଛି। ବିଶେଷ ଭାବରେ ଉତ୍କଳ ପ୍ରଦେଶର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚେତନାକୁ ନେଇ ବହୁ ରଚନାବଳୀ ରହିଛି। ଓଡ଼ିଆ ଜାତି ଗୋଟିଏ ଧର୍ମପ୍ରାଣ ଜାତି, ବହୁ ଦେବାଦେବୀ ଆରାଧନା ଓଡ଼ିଆ ସମାଜରେ ରହିଥିବାରୁ ତାକୁ ନେଇ ଅନେକ ଗୀତିକା ସାଧୁ ସନ୍ଥମାନେ ଲୋକମୁଖରେ ପ୍ରଚାର କରିଯାଇଥିଲେ। ବିଶେଷକରି ଶୂଦ୍ରମୁନି ସାରଳା ଦାସ, ବଳରାମ ଦାସ, ସନ୍ଥ ଭୀମବୋଇ, ଜଗନ୍ନାଥ ଦାସ, ଅନନ୍ତ ଅଚ୍ୟୁତ, ଯଶୋବନ୍ତ ପ୍ରମୁଖ ମହାପୁରୁଷମାନଙ୍କର ରଚନାରେ ଆଧ୍ୟାତ୍ମିକ ଚେତନା ରହିଅଛି। ଓଡ଼ିଶା ପୁରପଲ୍ଲୀରେ ବୟୋଜ୍ୟେଷ୍ଠମାନଙ୍କ ମୁଖରେ ଆଧ୍ୟାତ୍ମିକ ଚେତନା ରହିଛି। ପ୍ରତିଟି ଓଡ଼ିଆ ହୃଦୟର ପ୍ରିୟ ଦେବତା ଶ୍ରୀଜଗନ୍ନାଥ ତାଙ୍କୁ କେନ୍ଦ୍ର କରି ମୁଖରିତ ଆମର ସାହିତ୍ୟ, କିମ୍ବଦନ୍ତୀ, ଲୋକକଥା ଓ ଲୋକଗୀତ। ଲୋକଗୀତରେ ଶ୍ରୀଜଗନ୍ନାଥଙ୍କ ମହିମା ଆଷାଢ଼ ମାସରେ ସର୍ବଜନବିଦିତ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବର୍ଣ୍ଣନା ଲୋକଗୀତରେ ଅତି ଚମତ୍କାର। କୃଷିକ୍ଷେତ୍ରରେ ଚଷାର ମୁଖରୁ ଭାସିଆସେ ଜଗତ ବନ୍ଧୁଙ୍କର ଲୀଳା ଲୋକଗୀତ ମାଧ୍ୟମରେ। ସେହିପରି ରଥ ଉପରେ ଜଗତର ନାଥଙ୍କୁ ଦର୍ଶନ କରିବାକୁ ଭକ୍ତର ବ୍ୟାକୁଳତାକୁ ନେଇ ଅତି ଚମତ୍କାର ଲୋକଗୀତମାନ ହୋଇଛି। ଆଷାଢ଼ ମାସରେ ଆଷାଢ଼ିଆ କୋଳି ରଥେ ବିଜେ କଲେ ବଳି ବାମନ ମଞ୍ଚରେ ହୁଳହୁଳି, ଠିକ୍ ଏହିପରି ଅନ୍ୟ ଏକ ଲୋକଗୀତରେ ବର୍ଣ୍ଣିତ ନଡ଼ିଆ ଭାଙ୍ଗିଲି ପଡ଼ିଆରେ ହୃଦ ଛଳ ଛଳ ମନ କେମିତି ଦେଖିବି କାଳିଆରେ। ଶ୍ରୀକ୍ଷେତ୍ରକୁ ଆସି ରଥଯାତ୍ରା ଦେଖିବାକୁ ବିରହିଣୀ ଗୋପାଙ୍ଗନାମାନେ ଇଚ୍ଛା ପ୍ରକଟ କରି ବର୍ଷା କାଳ ଯୋଗୁଁ ଭରସା କରିପାରିନାହାନ୍ତି, ତେଣୁ ଜଗନ୍ନାଥଙ୍କୁ ଚିଠାଉ ଲେଖିଛନ୍ତି ପ୍ରଭୁ ଗୋପପୁରକୁ ଫେରିଆସିବା ପାଇଁ। କବି ଆରତ ଦାସ ତାଙ୍କ ଗୀତି କବିତାରେ ବର୍ଣ୍ଣନା କରିଛନ୍ତି, ଆସ ସଙ୍ଗାତ ଗୁଣ୍ଡିଚା ଜାତ ଦେଖିଯିବା ପରା ସହି ଗୋ ଭରସା ଦେଖି ଭରସା ପାଉନି ସହଜେ ଆଷାଢ଼ ମାସ ଗୋ। ଭକ୍ତଙ୍କର ଗହଣରେ ପ୍ରଭୁ ଦୋଳବେଦୀରେ ବିଜେ କରି ଦର୍ଶନ ଦିଅନ୍ତି, ସେହି ଅନୁପମ ଦୃଶ୍ୟକୁ ଦେଖି ଭକ୍ତିଚିତରେ କବି ଅରକ୍ଷିତ ଗାଇଛନ୍ତି, ପୁଷ୍ପ ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରି ରାଧାକୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ଇ କର୍ପୁର ଦୋଳି ଗୋ ବଣ ମଲ୍ଲି ମାଳତୀ ସେବତୀ ବିବିଧ କୁସୁମେ ଗଭା ଦକ୍ଷିଣ ମୂରତି ଯଦୁପତି ଦୋଳମୁଣ୍ଡ ପରେ ଉଭାଗ। ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିଛନ୍ତି, ପ୍ରଚଣ୍ଡ ରୁଦ୍ରତା ପରେ ଶ୍ରୀଅଙ୍ଗରୁ ଝାଳ ବୋହି ପଡୁଛି। କବି ଶାଲବେଗ ଅତି ମାର୍ମିକ ଭାବରେ ବର୍ଣ୍ଣନା କରିଛନ୍ତି, କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝିନ ପତନୀ କାଳିଆ ଅଙ୍ଗରୁ ବହେ ଶ୍ରମ ଝାଳ କାଳିନ୍ଦି ନଦୀର ପାଣି ନନ୍ଦିଘୋଷ ରଥେ ବସିଛି କାଳିଆ ଜଗତ ମୋହିବା ପାଇଁ ହରି ହରି ବୋଲ ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ। କବି ଗଙ୍ଗାଧର ମେହର ସେହି ସାର୍ବଭୌମ ବିରାଟ ସତା ନିକଟରେ ମୁଁ କାରର ମୂଲ୍ୟ କ'ଣ, ତେଣୁ କବିଙ୍କର ପ୍ରାର୍ଥନା ତାଙ୍କଠାରୁ ସେହି ମୁଁ କାର ଟିକତ ନେଇଯିବାକୁ। ମୁଁ କାର ମାତର ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ ଦୂରୁଶିଚରଣେ ଅର୍ପଣ କରୁଛି ଘେନ ବିଶ୍ୱ ସମ୍ରାଟ। ସନ୍ଥ ଭୀମଭୋଇ ତାଙ୍କ ଦିବ୍ୟ ସ୍ତୁତି ରଚନାରେ ଉଲ୍ଲେଖ କରିଛନ୍ତି, ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କିବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ମହାପୁରୁଷ ସନ୍ଥ ଭୀମଭୋଇ ସବୁ ଦୋଷ ଅପରାଧ ତାଙ୍କର ଆରାଧ୍ୟ ମହାପ୍ରଭୁ ମହିମା ସ୍ୱାଇଁଙ୍କ ଉପରେ ଲଦି ଦେଇଛନ୍ତି। ସବୁରି ଅଘଟଣ ପାଇଁ ପ୍ରଭୁଙ୍କୁ ଦାୟୀ କରି ସେ ଗାଇଛନ୍ତି, ମହାପ୍ରଭୁ ହୋଇ କର୍ତ୍ତାପାଦ ବହି ସକଳ ହେଉଛି ବୃଥା ପିଣ୍ଡ ଦେଇ ପ୍ରଭୁ ମଣ୍ଡନ ଦେଉଛ ପୁଣି କେବଳ କଥା। ଭୀମବହିଙ୍କ ଏହି ଲୋକଗୀତ ପୁରପଲ୍ଲୀରେ ସବୁରି କଣ୍ଠରେ ସଦା ସ୍ୱରଝଙ୍କୃତ।

ଶିଳ୍ପୀ ସଙ୍ଗୀତା ଗୋସାଇଁ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତୋତେ ସଞ୍ଜ ସକାଳ, ନ ଦେଖିଲେ ତୋତେ ଦିନେ ମନ ବିକଳ, ପଖାଳରେ ପଖାଳ। ଗୀତ ରଚନା ବାବାଜୀ ଚରଣ ଜେନା।

କଥାଟିଏ ଆଜି ପଚାରୁଛି ତତେ, ସତ କହନି ଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ସେବି ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ଶେଷରେ ବୋଲିଛନ୍ତି ରାଜା ଅର୍ଥେନ୍ଦ୍ର ଶେଖର ମହାନ୍ତିଙ୍କ ରଚନା ଆସିଲା ରଜ ହୁଅଲ ସଜ ବଉଳ ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି।

0: ଶିଳ୍ପୀ ସଙ୍ଗୀତା ଗୋସାଇଁ, ସରୋଜନ ଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଢୋଲକରେ ସନ୍ଦୀପ କୁମାର ସାହୁ, ବଂଶୀରେ ପ୍ରଦୀପ୍ତ ଶେଖର ମହାପାତ୍ର, ବେହିଲାରେ କୁମାର ଚନ୍ଦ୍ର ମହାନ୍ତି, ଗିଟାରରେ ନିତ୍ୟଶ୍ରୀ ରଞ୍ଜନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

கட்டுகின்றரும். ଶୁଣୁଥିବା ଗୁରୁତ୍ୱପୂର୍ଣ୍ଣ ଘୋଷଣା ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏ ସେବା ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

ଶୁଣୁଥିଲି ଓଡ଼ିଆ ଆଲବମ୍ରୁ କେତୋଟି ଗୀତ ଆକାଶବାଣୀ କଟକ ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 35ତମ ଭାଗ ପ୍ରଯୋଜନା ପ୍ରସେନଜିତ୍ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ

ଶ୍ରୀରାମ ଓ ସୀତାଙ୍କ ବିବାହ ଉତ୍ସବ ପରେ ପଞ୍ଚଦଶ ଛାନ୍ଦ ମଧୁସଜ୍ଜା ଗୃହ ବର୍ଣ୍ଣନାରୁ ଆରମ୍ଭ ହୋଇଛି। ପୂର୍ବରୁ ଉପେନ୍ଦ୍ର ଭଞ୍ଜ ନିଜକୁ ବୈଷ୍ଣବ ଓ କବି ଭାବରେ ପରିଚିତ କରାଇଛନ୍ତି। ଜଣେ ବୈଷ୍ଣବ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମଧୁସଜ୍ଜା ବର୍ଣ୍ଣନା କରିବାକୁ ହୁଏତ କୁଣ୍ଠାବୋଧ କରିବ, କିନ୍ତୁ ବୈଷ୍ଣବ ଉପେନ୍ଦ୍ର ଭଞ୍ଜଙ୍କର ଏ କୁଣ୍ଠାକୁ ଅପସାରଣ କରି କବି ଉପେନ୍ଦ୍ର ଅକୁଣ୍ଠ ଭାବେ ରାମସୀତାଙ୍କ ମାନବୋଚିତ ମଧୁସଜ୍ଜାର ବର୍ଣ୍ଣନା ଦେଇଛନ୍ତି। ଏଠାରେ ଶ୍ରୀରାମ ବୈଦେହୀଶ, ବୈଦେହୀଙ୍କ ଆଦର୍ଶ ପତି ଓ ପ୍ରଣୟୀ, ପତିକୁ ପ୍ରଣୟୀ ଭାବରେ ରୂପାନ୍ତରିତ କରିବାରେ ଭଞ୍ଜ ଶୃଙ୍ଗାର ରସର ଆଶ୍ରୟ ନେଇଛନ୍ତି। ସୀତାଙ୍କ ବିରହରେ ରାମଙ୍କୁ ରସିକ କବି ପ୍ରଣୟ ଆକାଂକ୍ଷାରେ ଉତ୍କଣ୍ଠିତା ନାୟିକା ସହିତ ତୁଳନା କରିଛନ୍ତି। ଉତ୍କଣ୍ଠିତ ରାମଙ୍କୁ ଏ ବେଳରେ ରାମା ବା ରମଣୀ ସମ୍ବୋଧନ କରିବାରେ ବାଧା ନାହିଁ ବୋଲି ରସିକତା କରିଛନ୍ତି ଭଞ୍ଜ। ସଂସ୍କୃତରେ ରାମ ଶବ୍ଦ ବହୁବଚନରେ ରାମା ହୁଏ ଓ ପଶ୍ଚିମା ଲୋକମାନେ ରାମକୁ ରାମା ବୋଲି ଉଚ୍ଚାରଣ କରନ୍ତି। ମଧୁସଜ୍ଜା ଗୃହର ମନୋରମ ବର୍ଣ୍ଣନା ଦେଇଛନ୍ତି ଭଞ୍ଜ। ଏ ମଧୁସଜ୍ଜା ଗୃହରେ ଜଳୁଥିବା ଦୀପ କାମଭାବର ଉତ୍ତପ୍ତ ଅଗ୍ନି ନୁହେଁ, ଏହା ପବିତ୍ର ଦାମ୍ପତ୍ୟ ଜୀବନର ଚିର ଜାଜୁଲ୍ୟମାନ ଭାବର ପ୍ରତୀକ। ଏହା ଚିରସ୍ଥାୟୀ ବନ୍ଧନର ମହାନ ସାକ୍ଷୀ ରୂପରେ ଦେଦୀପ୍ୟମାନ। ଦୀପର ଏହି ହୁତାସନ ବା ଅଗ୍ନିକୁ ଛୁଇଁ ରାମ କହୁଛନ୍ତି, ରେ ବନ୍ଧୁ, ଏ ଦେହେ ଜୀବନ ଥିବା ଯାଏଁ ଅନ୍ୟକୁ ମୋର ବିଳାସିନୀ କରିବି ନାହିଁ। ଏହି କଥା କହୁଛନ୍ତି କବିଙ୍କ ଭାଷାରେ ବିଦଗ୍ଧ ବା ଲୀଳାବିଳାସୀ ମାର୍ମିକ ତଥା ରସିକ ରାମଚନ୍ଦ୍ର। ଏହିଭଳି ବ୍ୟକ୍ତିଙ୍କ ମୁଖରେ ହିଁ ଏପରି ବାକ୍ୟ ସମ୍ଭବ। ରାମଙ୍କ ବାକ୍ୟ ପରେ ସେହି ପ୍ରଦୀପରେ ହସ୍ତ ଦେଇ ଶପଥ କଲେ ସୀତା, କେଶରୁ କେତକୀ ପାଖୁଡ଼ା କାଢ଼ି କସ୍ତୁରୀରେ ଲେଖିଲେ, ଜନ୍ମେ ଜନ୍ମେ ଆନଠାରେ ମନ ବଳାଇବି ନାହିଁ। ପରଜନ୍ମର କୃଷ୍ଣ ରୁକ୍ମିଣୀ ଉପାଖ୍ୟାନ ସୂଚନା ଦେଇ ସୀତାଙ୍କ ମୁଖରେ କବି କହିଲେ, ନିର୍ଦ୍ଧାରିତ ବର ବାହୁଡ଼ିଯିବ ଓ ବାର୍ତ୍ତାବହ ଦୂତ ପଠାଇ ତୁମକୁ ଲୋଡ଼ି ଆଣିବି। ବିଦର୍ଭ କନ୍ୟା ସୀତାଙ୍କର ଏ ବୈଦର୍ଭୀ ଚାତୁରୀ ସମ୍ବଳିତ ଲେଖା ନିଜ ବକ୍ଷରେ ସଂଯୋଗ କଲେ ରଘୁସୂତ। ଏ ହୃଦୟ ମିଳନ ମଧୁସଜ୍ଜା ବର୍ଣ୍ଣନର ପ୍ରଧାନ ବିଭବ। ସଖୀମାନେ କେଳିପୁରକୁ ନାୟିକାଟିଏ ଭଳି ସଜାଇଛନ୍ତି। ଚାତୁରୀ କରି କହିଛନ୍ତି କବି, ବିକର୍ତ୍ତନ ବା ସୂର୍ଯ୍ୟଙ୍କ ତେଜରେ ପଦ୍ମିନୀର ମୋଦ ବା ଆନନ୍ଦ। ଶ୍ରୀରାମ ସୂର୍ଯ୍ୟବଂଶୀ ଓ ତୁ ପଦ୍ମିନୀ ଜାତିଆ ସ୍ତ୍ରୀ, ତାଙ୍କ ପଦଶବ୍ଦ ଶୁଣି ତୃଷାର୍ତ୍ତ ଚାତକ ପରି ଶ୍ରୀରାମ ଆନନ୍ଦିତ। ମାନବ ଧର୍ମ ପାଳନ ଓ ଆଦର୍ଶ ଦାମ୍ପତ୍ୟର ପ୍ରତିଷ୍ଠା ହୋଇଛି କେଳିଗୃହ ବର୍ଣ୍ଣନା ମାଧ୍ୟମରେ। ପ୍ରଥମ ରଜନୀର ପରିଚୟରେ ସଂଶୟ ତୁଟିଛି। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେ ସମସ୍ତ ସଂଶୟର ଉର୍ଦ୍ଧ୍ୱରେ ତାହା ଏଠି ସୂଚାଇଛନ୍ତି ଭଞ୍ଜ। ସଂଶୟ ମେଘ ପରେ ଶରତ ଋତୁର ନିର୍ମଳତା ନେଇ କାଶତଣ୍ଡି ଫୁଲ ପରି ସୀତାଙ୍କ ମୁଖରେ ହସର ବିକାଶ ହୋଇଛି।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 35ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚେନ୍ନାରା, ସ୍ନିଗ୍ଧାରାଣୀ କର, କେଶବ ଚନ୍ଦ୍ର ରାଉତ ଏବଂ କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନା ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଅଲେଖ୍ୟ ରଜତ କୁମାର କର। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11ଟା ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି ଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା।

କାଲି କଥା ଥିଲା ସାଥୀ ହେବା ସୁଖର ଦୁଃଖର ହସର ଲୁହର ସବୁ ବାଧା ପକ୍ନର ହଁ ଭୁଲିନି ମନ ସେଇ ପ୍ରତିଶ୍ରୁତି ସହିତ ଆଜି ଏକ ନୂଆ ଆରମ୍ଭ କିଛି ମଧୁର ଆଳାପ କିଛି ମଧୁର ଗୀତର ସହିତ

ଏଇ ଜ୍ୟେଷ୍ଠର ନିଧାଗେ ଏଇ ଗୀତ ମନ ତଳେ ଶୀତଳ ସ୍ପର୍ଶ ଦିଏ। ଏଇ ଗୀତ ସହିତ ଯେତେବେଳେ ଜୀବନଯାତ୍ରା ପଥରେ ଭେଟ ହୁଅନ୍ତି ଆପଣ, ମିଳି ଆପଣଙ୍କ ସହଯୋଗ, ସାଥୀ ହୋଇ ଚାଲିବାକୁ ବାଟ, କିଛି ମୁହୂର୍ତ୍ତର ବାଣ୍ଟିବାକୁ ମନର କଥା, ସେଇ ପ୍ରତ୍ୟେକ ମୁହୂର୍ତ୍ତ ହୋଇଯାଏ ସ୍ମୃତିମୟ ରଙ୍ଗୀନ। ହଁ, ଏ ତ ସମ୍ପର୍କ ଯୁଗ ଯୁଗର, ଆଉ ଏଇ ମଧୁର ସମ୍ପର୍କ ଯୁଗ ଯୁଗ ପାଇଁ।

0: ଜୀବନ ସଙ୍ଗୀତ ଏମିତି ଗାଇ ଚାଲିଥିବା ସାଙ୍ଗ ହୋଇ ସାଥୀ ହୋଇ ସୁଖ ଦୁଃଖରେ ବାଣ୍ଟି ଚାଲିଥିବା ମନର କଥାକୁ ଆଉ ଏଇ ଗୀତ ଗୀତିକା ଅଗଣାରୁ ଆମେ କହି ଚାଲିଥିବୁ ଆପଣଙ୍କ ଭଲ ପାଇଁ ଆପଣ ସୁସ୍ଥରେ ରହିବେ କେମିତି ଏଇ ସମୟ କହୁଥିବା ସେଇ ଡାକରାକୁ ଆପଣଙ୍କ କାନରେ ପହଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟିତ ଗୀତ ଗୀତିକା ଏଇ ଦେଖୁନାହାନ୍ତି ଖରା ଧୁ ଧୁ ହୋଇ ମୁଣ୍ଡ ଉପରେ ଚିକ୍ମିକ୍ କଲାଣି ନୁହେଁ କି କୋଉଠି ଟିକେ ପାଗ ହାଲକା କିନ୍ତୁ ଇଏ ହେଉଛି ଜ୍ୟେଷ୍ଠର ଖରା ଆଉ ଖରା ଛୁଟି ବି ହେଇଛି ଇଚ୍ଛା ସମସ୍ତଙ୍କର ଟିକେ ଗ୍ରୀଷ୍ମ ଛୁଟି କାଟିବା ପାଇଁ ଗାଁରେ ଗାଁରୁ ବୁଲି ବସିବାକୁ ସହରୀ ଧୂଆଁରୁ ଟିକେ ଦୂରେଇ ରହି ସବୁଜିମାର ସ୍ପର୍ଶରେ ହଜିଯିବାକୁ ପୁଣି ପିଲାମାନଙ୍କୁ ମନେ ପକାଇଦେବାକୁ ଗ୍ରୀଷ୍ମରେ ସେଇ ଗାଁ ପୋଖରୀ ଗାଧୁଆର ମଜିଆ ଚାଳ ଘରେ ଖରାବେଳେ ପତଳା ନିଦରେ ଶୋଇବାର ସେଇ ଯୋଉ ଆତ୍ମତୃପ୍ତି ଆଉ ଟିକେ ବାଡ଼ିଆରୁ ବୁଲି ଆସି କୋଉଠି କ'ଣ ଅଛି ତାକୁ ପାଖରେ ତୋଳି ଆଣି ସେ ଆମ୍ବ ହେଉ ହେଉ ବା ପିଜୁଳି କେତେ ମଜା କହିଲେ ସେଇ ଗାଁର କଥା ଆଜି ଫେରିଥିବ ପୁଣି ସେଇ ମୁହୂର୍ତ୍ତ କିନ୍ତୁ ଖରା ଦେଖାଉଛି ଆଖି କ'ଣ କରିବା ଶୁଣିବା ହେ ଗାଁର ମଜା କଥା
1: ଭୋଳା ତମ ଗାଁ ଆଉ କେତେ ଦୂର

ପାହାଡ଼ର ସେ ପାଖରେ ଆମ ଗାଁ, ଭାରି ମନେ ପଡ଼େ ଏଇ ଧୂ ଧୂ ଖରାବେଳେ ତାର କଥା, କି ଶୀତଳ ସ୍ପର୍ଶ ତାର ନୁହେଁ କି? ଏବେ ସମସ୍ତେ କହୁଛନ୍ତି ଗାଁରେ ବି ଟାଣ ଖରା ବାହାରକୁ ବାହାରେନି, ମୁଣ୍ଡରେ ତାତି ପଶିଯିବ। ସତ କଥା, ଆମେ ଏ ତାତିରୁ ନିଜକୁ ରକ୍ଷା କରିବା ନୁହେଁ କି? କିନ୍ତୁ ତା ଭିତରେ ଆମେ କ'ଣ ଭୁଲିପାରିବା ସେ ଗ୍ରୀଷ୍ମବେଳର ମଜାକୁ? ଗାଁରେ କେତେ ଧୂଳି ଖେଳ, ବାଲିଘର ବର ଓହଳରେ ଦୋଳି ଖେଳି ଖରା ଛୁଟିରେ ଆମ୍ବ ତୋଟା ମଳେ, ପୁଣି ସେ କଅଁଳିଆ ତାଳସଜ ଖାଇବାର ମଜା। ଯୌଥ ପରିବାରରେ ଗ୍ରାମୀଣ ସାହି ପଡ଼ିଶାର ନିଆରା ସ୍ନେହର ଅନୁଭବରେ ହଜିଯିବାକୁ ଇଚ୍ଛା ହୁଏ। କିନ୍ତୁ ଏବେ ସମୟ କିଛି ଅଲଗା। ଅସହ୍ୟ ତାତି ଗୋଡ଼ ହାତରେ ତାଲା ପକାଇ ଦେଉଛି ନୁହେଁ କି? ମାନିବା, ସୁସ୍ଥ ରହିବା ପାଇଁ ଏସବୁକୁ ତ ମାନିବାକୁ ପଡ଼ିବ। କିନ୍ତୁ ସକାଳୁ ସକାଳୁ ଯାତ୍ରା, ଗାଁକୁ ଯଦି ଯିବାକୁ ଇଚ୍ଛା।

କୁଆଡ଼େ ଯଦି ଯିବାକୁ ଇଚ୍ଛା ସକାଳ ଯାତ୍ରା କରନ୍ତୁ ନା, ଖରାମାଳି ଆସିବା ପୂର୍ବରୁ ପହଞ୍ଚିଯିବେ। ଆଉ ସେ ଯାତ୍ରାକୁ କିଛି ଏମିତି ଭାବେ ଆଉ କାହାକରେ ବଖାଣି ଦିଅନ୍ତୁ ନା।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏହି ସମୟ ସମସ୍ତେ କହୁଛନ୍ତି ବହୁତ ଗରମ ହେଉଛି, ହେଲେ କାମ ଅଛି, ବାହାରକୁ ତ ବାହାରିବାକୁ ପଡ଼ିବ, ନହେଲେ କାମ ହେବ କେମିତି? ବେଶୀ ଦରକାର ନଥିଲେ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ଆଉ ମନକୁ

ଏମିତି ସମ୍ଭାଳି ନ ପାରୁଛନ୍ତି, ସକାଳୁ ସକାଳୁ ଯାଆନ୍ତୁ। କାହିଁ ଏ ମନର କଥା କେବଳ ମନ ହିଁ ବୁଝିପାରିବ। ହୃଦୟ ଯିଏ ଦେଇଛି ଆଉ ମନ ଯାହାକୁ ଟାଣି ଧରିଛି ସିଏ ହିଁ କେବଳ ବୁଝିପାରିବ। ଏ ଟାଣ ଖରା କ'ଣ ବୁଝିବ ସେ କଥାକୁ? ତେବେ ଏଇ ସମୟକୁ ଆଖି ଆଗରେ ରଖି ଆମକୁ ବୁଝିବାକୁ ପଡ଼ିବ ଆମ ମନର କଥାକୁ। ଆଉ ମନ ଚାହୁଁଛି ଟିକିଏ ସେଇ ଶୀତଳତା ସ୍ପର୍ଶ ପାଇବାକୁ। କିନ୍ତୁ ଯଦି ଯାଉଛନ୍ତି ଘରୁ ବାହାରକୁ, ତେବେ ସାଥିରେ ପାଣି ବୋତଲ ନବକୁ ଆଦୌ ଭୁଲିବ ନାହିଁ। ପାଖରେ ଗାମୁଛା ନିହାତି ଥିବ, କିନ୍ତୁ ସକାଳୁ ସକାଳୁ ଯାଆନ୍ତୁ, ଟାଣ ଖରାରେ ଆଦୌ ବାହାରକୁ ବାହାରନ୍ତୁ ନାହିଁ।

ଗ୍ରୀଷ୍ମର ଏଇ ରୁଦ୍ରତାପ କୋଉଠି ନା କୋଉଠି ଆଘାତ କରୁଛି ମନକୁ, ଜୀବନକୁ ମଧ୍ୟ କ୍ଲାନ୍ତ କରୁଛି। ମଧ୍ୟାହ୍ନର ସେଇ ତୀବ୍ର ତାତି, ଅଗ୍ନିର ବର୍ଷା, ସେଥିରେ ରାସ୍ତାଘାଟ ଗଛପତ୍ର ଚଳୁଛି ତ ଚଳୁଛି, ଏ ପବନ ବି ତାତି ଆସୁଛି। ଶୀତଳତା ବାଣ୍ଟୁଥିବା ଏ ପବନ ନାଁରେ ଆଜି କୋଉଠି ତାତି ପବନ ବାଣ୍ଟୁଛି ବୋଲି ଅନେକ ଅଭିମାନ କରିଛନ୍ତି ତାରି ଉପରେ। ସେ କ'ଣ କରିବ ଯେ, ଏଇ ତ ପରିବେଶ ସେମିତି ହେଇଛି, ସିଏ ବା ବୁଝିବ କ'ଣ ଏ କଥାକୁ, ନୁହେଁ ନା ବୁଝିବା ଆମେ, କାହିଁକିନା ଏ ତାତି ବି ହେଉଛି ଆମ ପାଇଁ। ଗଛ କାଟୁଛେ, ଆମେ ରହିବା ଉଚ୍ଚ ଅଟ୍ଟାଳିକାରେ, ଶୀତ ନିୟନ୍ତ୍ରିତ ସେଇ ଘର ଭିତରେ, ଶୀତତାପ ନିୟନ୍ତ୍ରିତ ସେଇ ଘର କି ଆରାମଦାୟକ। କିନ୍ତୁ ଭାବିଲେ ଯାହା ପାଖରେ ଏମିତି କିଛି ସୁବିଧା ନାହିଁ, ସେ କେମିତି ଦିନ କାଟୁଛି, ଏଇ ଗ୍ରୀଷ୍ମ କେମିତି ତା ପାଇଁ। ହଁ, ଯଦି କୌଣସି ଆବଶ୍ୟକ ନାହିଁ, ଦରକାରୀ କାର୍ଯ୍ୟ ନାହିଁ, ବାହାରକୁ ବାହାରନ୍ତୁନି, ଘରେ ଯଥାସମ୍ଭବ ସେ ଶୀତଳତା ଆଣିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଶ୍ରୋତାବନ୍ଧୁ ବାହାରକୁ ଯାଉଛନ୍ତି, ଘରକୁ ଫେରିଲା ପରେ ଟିକେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘର ଥିବା ଲୋକ ସେଥିପ୍ରତି ଯତ୍ନବାନ ହେଲେ ଏ ଖରା ତାତିରୁ ଦେହ ଯେଉଁ କ୍ଲାନ୍ତ ଅନୁଭବ କରିଥିବ, ସେଥିରୁ ଟିକେ ଆସକ୍ତି ଅନୁଭବ କରିବ, ଆଶ୍ୱସ୍ତି ଅନୁଭବ କରିବ ଏ ଖରା ତାତିରୁ।

ସବୁ ଋତୁରେ ଥାଏ କିଛି ନିଆରା ସ୍ପର୍ଶ। ଋତୁ ପରିବର୍ତ୍ତନର ରହିଛି ଆବଶ୍ୟକତା ଏଇ ଜୀବନ ପାଇଁ, ଏଇ ସଂସାର ପାଇଁ। କିନ୍ତୁ ଶ୍ରୋତାବନ୍ଧୁ, ଏଇ ଯେଉଁ ଖରା, ସେଥିରୁ ନିଜ ଶରୀରକୁ କେମିତି ରକ୍ଷା କରିବା? ସୂର୍ଯ୍ୟ ଆସିଲା ମାତ୍ରେ ଚିନ୍ତା ନୁହେଁ କି? ହଁ, ଏମିତି ବି କହିପାରିବା, ବର୍ଷା ହେଲେ କହୁଛେ ବର୍ଷା ହେଉଛି ବର୍ଷାରୁ ସୁରକ୍ଷିତ ରହିବା, ଖରା ଆସିଲେ ଖରାରୁ ସୁରକ୍ଷିତ ରହିବାର କଥା ମଧ୍ୟ କହୁଛେ। ହଁ, ଏହାର ଆବଶ୍ୟକତା ଅଛି। କାହିଁ ଆମେ ଯଦି ସଚେତନ ନ ହେବା, ସତର୍କ ନ ରହିବା, ତେବେ କେମିତି ଏଇ ବଦଳୁଥିବା ପରିସ୍ଥିତିରେ, ଏଇ ଋତୁ ପରିବର୍ତ୍ତନ ଯେଉଁ ନାଲି ଆଖି ଦେଖାଉଛି, କେମିତି ତାକୁ ଆମେ ଧୈର୍ଯ୍ୟର ସହିତ ମୁକାବିଲା କରିବା? ସେଥିପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ସୂଚନାର, ଯାହା ଅନେକ ସମୟରେ ସଚେତନ କରାଉଛନ୍ତି ଗଣମାଧ୍ୟମ। ଆମ ଆକାଶବାଣୀ ତରଫରୁ ମଧ୍ୟ ଏହି ଗୀତ ଗୀତି ଗାୟକଣାରୁ ଅନେକ କଥା କୁହାଯାଉଛି, କେବଳ ଆପଣମାନଙ୍କ ପାଇଁ। ଆପଣମାନେ କିପରି ସୁରକ୍ଷିତ ରୁହନ୍ତୁ, କେମିତି ନିଜ ଘରେ ରହି ଏ ଖରା ତାତିକୁ ନ ଯାଇ ସମ୍ପର୍କକୁ ଆଉ ଟିକେ ମଧୁର କରନ୍ତୁ। ଆଉ ଗୋଟିଏ କଥା, ପାଣିର ବ୍ୟବସ୍ଥା ମଧ୍ୟ ଖରା ଟାଣ ହେବା ପୂର୍ବରୁ ଘରେ ଆଣି ରଖିଦିଅନ୍ତୁ। କାହିଁ ସମସ୍ତଙ୍କ ଘରେ ସବୁ ପ୍ରକାର ସୁବିଧା ନାହିଁ, ସବୁ ଅଞ୍ଚଳରେ ସବୁ ପ୍ରକାର ସୁବିଧା ନାହିଁ, ଗାଁ ଗହଳି ପୁଣି ସେଇ ପାହାଡ଼ ପାଖ। ଆମ ଶ୍ରୋତାବନ୍ଧୁମାନେ କେମିତି ଜୀବନ କାଟୁଛନ୍ତି ଅନେକ ସମୟରେ ବି ଚିନ୍ତା। ଟିକେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ।

ପାଣି ହେଉଛି ଆମ ଜୀବନ, ଆଉ ଏ ଖରା ତାତିରେ ସ୍ଥାନେ ସ୍ଥାନେ ଦିଆଯାଉଛି ଜଳଦାନ, ନୁହେଁ କି? ସେ ହିଁ ଭରସା ଆମର। ଶ୍ରୋତାବନ୍ଧୁ, ହାତରେ ଯଦି ପାଣି ବୋତଲ ନଥିବ ତେବେ ନଜର ଖୋଜୁଥିବ କେଉଁଠି ଟିକିଏ ପାଣି ମିଳିଯାଆନ୍ତାନି ଏଇ ଖରା ସମୟରେ। ସେଥିପାଇଁ ତ କହୁଛୁ ନିଜେ ସୁରକ୍ଷିତ ରୁହନ୍ତୁ, କାମ ନଥିଲେ ଆଦୌ ଟାଣ ଖରାକୁ ଯାଆନ୍ତୁ ନାହିଁ, ଖରା ମାଡ଼ି ଆସିବା ପୂର୍ବରୁ ସବୁ କାମ ସାରିଦିଅନ୍ତୁ। ଆଉ ଘରେ ରହି ଭାବୁଛନ୍ତି ଯଦି କ'ଣ କରିବେ, ସମୟଟି କେମିତି କଟିବ, କିଛି ସମୟ ପରିବାରକୁ ଦିଅନ୍ତୁ, ପରିବାର କଥା ବୁଝନ୍ତୁ। କାଲି ଯେଉଁ କଥା ବୁଝିପାରୁନଥିଲେ ଆଜି ସମସ୍ତଙ୍କ ପାଖରେ ବସେଇ ସେଇ କଥାଟି ବୁଝନ୍ତୁ। ଆଉ ହଁ, ଥଣ୍ଡା ପରିବେଶଟିଏ ସୃଷ୍ଟି କରନ୍ତୁ, ଯେମିତି ଘରେ ଶୀତଳ ପରିବେଶ ପାଉଥିବେ, ବାହାରର ତାତି ଘର ମଧ୍ୟକୁ ଆସିପାରୁନଥିବ, ଦେହରୁ ଗମ୍ ଗମ୍ ଝାଳ ବହିଯାଉଥିଲେ ମଧ୍ୟ ବିଞ୍ଚଣା ହେଉନା କାହିଁକି, ସିଏ ବି ଦେଇପାରେ ଶୀତଳ ପବନ, ଆଉ ମଧୁର କଥାରେ ମଧ୍ୟ ଲେପି ହୋଇଯାଏ ସେ ଶୀତଳ ଚନ୍ଦନ। ଟିକେ ଏ ଖରାରେ ନିଜକୁ ସେତିକି, ନିଜ ମନକୁ ସେତିକି ସୁନ୍ଦର ରଖନ୍ତୁ, ଆଉ ଭାବନାକୁ ମଧ୍ୟ ସେତିକି ସୁନ୍ଦର କରନ୍ତୁ, ଯାହା ମାଧ୍ୟମରେ ପରସ୍ପର ମଧ୍ୟରେ ଭଲ ପାଇବା ବାଣ୍ଟିପାରିବା। ଆଉ ହଁ, ଯଦି ବାହାରକୁ ଯାଉଛନ୍ତି ତେବେ ସେମିତି କିଛି ଜାଗା ବାଛନ୍ତୁ ଯେଉଁଠି ଆପଣ ଟିକେ ଏ ଖରା ତାତିରୁ ନିଜକୁ ରକ୍ଷା କରିପାରିବେ।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଏଇ ଖରାକୁ ନେଇ ଏବେ ତ ସବୁଆଡେ ଚର୍ଚ୍ଚା, ଆଉ ଏଇ ଖରାରୁ କେମିତି ବଞ୍ଚିବେ, କେମିତି ରକ୍ଷା ପାଇବେ, ନିଜ ଶରୀରକୁ, ନିଜ ଖାଦ୍ୟପେୟକୁ କିପରି ସଠିକ୍ ସନ୍ତୁଳନ ରକ୍ଷା କରିବେ, ଏମିତି ପରିବେଶରେ, ଏମିତି ପରିସ୍ଥିତିରେ ଆମେ ସମସ୍ତେ ସତର୍କ, ଆମେ ସମସ୍ତେ ସଚେତନ, କିନ୍ତୁ ବେଳେବେଳେ କିଛି ଅଣଦେଖା ହୋଇଯାଏ। ହଁ, ଏଇଟା ତ ମଣିଷର ପ୍ରକୃତି, ବ୍ୟସ୍ତ ରହିଲେ କିଛି କଥା ଆମେ ଭୁଲିଯାଉ, ବ୍ୟସ୍ତ କାର୍ଯ୍ୟବ୍ୟସ୍ତତା। କାରଣ ଆଜିକାଲି ଆଉ ଜୀବନର ନା ଏମିତି କବିତା ନୁହେଁ କି ଏମିତି ଖୋଲା ବହିଟିଏ ନୁହେଁ, ଏମିତି ଏକ ସାଧାସିଧା ଜୀବନ ନୁହେଁ, ଏବେ ହେଉଛି ବ୍ୟସ୍ତବହୁଳ ଜୀବନ। କେବେ କ'ଣ କେଉଁଠି ଲେଖାଯାଉଛି ବୁଝିବା ପୂର୍ବରୁ ଆଉ ଗୋଟିଏ କଥା ଆମେ କରିବାସୁଛେ, କିନ୍ତୁ ଇଏ ଅଣଦେଖା କରିବାର ସମୟ ନୁହେଁ। ଟିକିଏ ନିଦ ଜଲ୍ଦି ଭାଙ୍ଗନ୍ତୁ, ସେଇ ପତଳା ନିଦରୁ ଉଠି କିଛି ସ୍ୱପ୍ନ ଦେଖନ୍ତୁ, ସ୍ୱପ୍ନ ଦେଖନ୍ତୁ ଦିନଟି କେମିତି ଭଲରେ କଟିବ, ଆଉ ଏଇ ଦିନଟି ଗଣିର ଘର ସଂସାର କଥା ଭାବନ୍ତୁ। କାହିଁକିନା ଯଦି ନିଜ ସ୍ୱାସ୍ଥ୍ୟ କଥା ନ ଭାବିବେ ଏ ଖରା ତାତିରୁ ନିଜେ ରକ୍ଷା ପାଇବା ପାଇଁ, ନିଜ ପରିବାରକୁ ରକ୍ଷା କରିବା ପାଇଁ ଯଦି ନ ସଚେତନ ରହିବେ, ପର୍ଯ୍ୟାପ୍ତ ପରିମାଣର ପାଣି ଆଉ ଖାଦ୍ୟ ମଧ୍ୟ ଅତ୍ୟଧିକ ତୈଳଯୁକ୍ତ ହୋଇନଥିବ, ଏସବୁ ଧ୍ୟାନରେ ରଖିବେ। ବାହାରକୁ ଯିବାର ଇଚ୍ଛା, କିଛି ପଖାଳ କଥା ଚିନ୍ତା କରନ୍ତୁ ନା, ଆଉ ଯଦି ନ ଯାଉଛନ୍ତି ତେବେ ଘରେ ରୁହନ୍ତୁ। ପିଲାମାନେ ଆଜିକାଲି ଭୁଲି ଯାଉଛନ୍ତି ପରିବାର କ'ଣ, ପରିବାରର ସମ୍ପର୍କ କ'ଣ, ଭଲ ପାଇବା କ'ଣ, ତାକୁ ବାଟନ୍ତୁ।

0: ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶ୍ରଦ୍ଧାବନ୍ଧ ଜୀବନ ହେଉଛି ମୂଲ୍ୟବାନ। ହଁ, ଏଇ ଜୀବନକୁ ଆମେ ବହୁତ ଭଲ ପାଉ, ସେଇଥିପାଇଁ ତ ଆମେ ତତ୍ପର କିପରି ଆମେ ସୁରକ୍ଷିତ ରହିବା। ଆଉ ଗୀତ ଗୀତିକା ଏହା ହିଁ କହୁଛି ଆଉ ଚାହୁଁଛି ମଧ୍ୟ ଆପଣମାନଙ୍କ ଶରୀର ଏ ଖରା ଦାଉରୁ ରକ୍ଷା ପାଉ, ଟାଣ ଖରାକୁ ଆଦୌ ଯାଆନ୍ତୁ ନାହିଁ, ସେତିକି ଯଦି ଦରକାର ନଥାଏ ବାହାରକୁ ବାହାରିବା ପାଇଁ ମନ ବଳାନ୍ତୁ ନାହିଁ। ହଁ, ଯଦି ବାହାରୁଛନ୍ତି ତେବେ କେମିତି ଯିବେ,

ଆପଣଙ୍କ ପାଖରେ କୌଣସି ଗାଡ଼ି ଅଛି? ଅବା ସାଧାରଣ ଆପଣ ବସ୍ରେ ଯିବେ, ଟ୍ରେନ୍ରେ ଯିବେ, କେଉଁଥିରେ ଯିବେ, ପ୍ରଥମେ ତାକୁ ଚୟନ କରନ୍ତୁ। ଆଉ ଯେମିତି ଆପଣଙ୍କ ଯାତ୍ରାଟି ଆପଣ ଭଲରେ କରିପାରୁଥିବେ ସେଥିପ୍ରତି ମଧ୍ୟ ଯତ୍ନବାନ ହୁଅନ୍ତୁ। କୁହାଯାଇପାରିବନି ସମସ୍ତେ ସବୁ କ୍ଷେତ୍ରରେ ସବୁକିଛି ନିଜର ଆବଶ୍ୟକତାକୁ ପୂରଣ କରିପାରୁଥିବେ। ହଁ, ଯଦି ଆପଣଙ୍କ ପାଖରେ ସେହି ପ୍ରକାର କୌଣସି ସୁବିଧା ନାହିଁ ତେବେ ଟିକେ ସନ୍ଧ୍ୟା ହେଇଆସୁ ଯିବେ, ଟିକେ ସୁସ୍ଥ ରୁହନ୍ତୁ। ଆଉ ଘରେ ରହି ଏହି ସମୟକୁ ସେତିକି ଆପଣଙ୍କ ପରିବାର ସହିତ ବିତାନ୍ତୁ, କାଟନ୍ତୁ ସେତିକି ସମୟ ଆପଣ ଯେତିକି ସମୟ ଆପଣଙ୍କ ପରିବାରକୁ ଦେଇନାହାନ୍ତି ଏହି ମୂଲ୍ୟବାନ ସମୟ ପରସ୍ପର ବୁଝିବାକୁ ଚେଷ୍ଟା କରନ୍ତୁ। ଘରେ ରହିଥିବା

ସମସ୍ତେ ସବୁ କ୍ଷେତ୍ରରେ ସବୁକିଛି ନିଜର ଆବଶ୍ୟକତାକୁ ପୂରଣ କରିପାରୁଥିବେ। ହଁ, ଯଦି ଆପଣଙ୍କ ପାଖରେ ସେହି ପ୍ରକାର କୌଣସି ସୁବିଧା ନାହିଁ, ତେବେ ଟିକେ ସନ୍ଧ୍ୟା ହେଇଆସୁ ଯିବେ। ଟିକେ ସୁସ୍ଥ ରୁହନ୍ତୁ, ଆଉ ଘରେ ରହି ଏହି ସମୟକୁ ସେତିକି ଆପଣଙ୍କ ପରିବାର ସହିତ ବିତାନ୍ତୁ, କାଟନ୍ତୁ ସେତିକି ସମୟ ଆପଣ ଯେତିକି ସମୟ ଆପଣଙ୍କ ପରିବାରକୁ ଦେଇନାହାନ୍ତି। ଏହି ମୂଲ୍ୟବାନ ସମୟ ପରସ୍ପର ବୁଝିବାକୁ ଚେଷ୍ଟା କରନ୍ତୁ। ଘରେ ରହିଥିବା ସେହି ଧୂଳିକୁ, ମନ ମଧ୍ୟରେ ରହିଥିବା ସେହି ଧୂଳିକୁ ମଧ୍ୟ ଟିକେ ଛାଡ଼ି ଛୁଡ଼ି ସଫା କରନ୍ତୁ।

ଗ୍ରୀଷ୍ମ ଯେ ତୁମେ କଠୋର ହୃଦୟରେ ଭରା ବର୍ତ୍ତି ନାହିଁ କେଉଁ ପ୍ରାଣୀ ଅବାଇ ଧରା ଅସହ୍ୟ ଦାଉ ଯେତେ ତୁମ ସଭ୍ୟଙ୍କ ଉପରେ ନଦୀ ନାଳ ଗଛ ଲତା ସବୁ ନିସ୍ତବ୍ଧ କାତରେ କିନ୍ତୁ ତୁମେ ଯେ ସକଳ ସୃଷ୍ଟିର ଆଧାର ତୁମ ଦାଉ ପରି ଆସେ ବର୍ଷାର ସେଇ ଧାର ଯେଉଁ ବର୍ଷା ଆଣିଥାଏ ଜୀବନ ଜୀବିକା ତୁମର ସେଥିରେ ହାତ ବହୁତ ହଁ ଟିକେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା କିଛି ଦିନ ପରେ

0: ଶ୍ରୋତାବନ୍ଧୁ ଟିକେ ଧ୍ୟାନ ରଖିବେ,
1: ଛୋଟ ପିଲା, ଗର୍ଭବତୀ, ବୃଦ୍ଧ ଏବଂ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଯେପରି ଖରାକୁ ଆଦୌ ନ ବାହାରନ୍ତି। ତେବେ ଗୀତ ଗୀତିକା ଏ କଥା ସହ ସାରୁଛୁ। ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପ୍ରତିବିମ୍ବ, ରଚନା ପଞ୍ଚାନନ ପାତ୍ର, ପରିଚାଳନା ଗୋପବନ୍ଧୁ ଚୌଧୁରୀ। ଆସନ୍ତୁ ଶୁଣିବା ନାଟକ ପ୍ରତିବିମ୍ବ।

ପେନ୍ସିଲ୍ଭାବେ ତରଫରୁ ଗୋଟିଏ ଜରୁରୀ ଘୋଷଣା, ରଣପୁର ସହରବାସୀଙ୍କ ପାଇଁ ରଣପୁର ପୁଲିସ ବିଭାଗ ତରଫରୁ ଗୋଟିଏ ଜରୁରୀ ଘୋଷଣା। ନିର୍ଭରଯୋଗ୍ୟ ଗୁପ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଦୁଇ ଜଣ ସନ୍ତାସବାଦୀ ସୀମା ସେପଟ ଅଙ୍ଗାରିଙ୍ଗ ରାଜ୍ୟରୁ ମାନପୁର ଘାଟରେ ସେରାବତୀ ପାରି ହୋଇ ଆମ ରାଜ୍ୟ ଜ୍ୟୋତିପୁର ଭିତରକୁ ପଶି ଆସିଛନ୍ତି। ଆମେ ପ୍ରତ୍ୟେକ ପରିବାର ସହିତ ସମ୍ପର୍କ ସ୍ଥାପନ ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛୁ। ଅନୁରୋଧ, ଆମ କର୍ମଚାରୀ

0: ଶୁଣୁଛ? ଏ ଶୁଣୁଛ, ସେମାନେ ସହର ଭିତରକୁ ଆସିଛନ୍ତି।
1: ସୀତା,
0: ଆଜି 20 ଅକ୍ଟୋବର, ଆଜିରୁ ତାକୁ 23 ପୁରୀ 24 ଚାଲିଥାନ୍ତା।
1: ଆଜି କିଛି କରିବନି, ଆଜି ତାର ଜନ୍ମଦିନ। ଯେ
0: କଣ ତୁମେ କହୁଛ?
1: ଆମେ ତା ଜନ୍ମଦିନ ପାଳନ କରିବା ଠିକ।

0: ଆଉ କାହା ପାଇଁ ପାଳନ କରିବା?
1: ସେ ଅଛି ସୀତା, ତମ ଭିତରେ ଅଛି, ମୋ ଭିତରେ ଅଛି, ଏ ଆକାଶ ଆଉ ପବନ ଦେହରେ ଅଛି। ଦେହଟାକୁ ଶ୍ମଶାନରେ ନେଇ ଜାଳିପୋଡ଼ି ନଷ୍ଟ କରିଦେଲେ ଜଣଙ୍କର ସତ୍ତା ନିଶ୍ଚିନ୍ନ ହେଇଯାଏନି, ସୂକ୍ଷ୍ମ ଶରୀର ନେଇ ସେ ତଥାପି ବଞ୍ଚି ରହେ। ଆମକୁ ବି ସେମିତି ମୁକ୍ତ ହେବାକୁ ପଡ଼ିବ, ନିର୍ଲିପ୍ତ, ନିରାସକ୍ତ।
0: ତୁମେ କଣ ସତରେ ସବୁ ଆସକ୍ତିକୁ ପୋଛି ଦେଇଛ, ମୁକ୍ତ ହେଇପାରିଛ?
1: ସମୁଦାୟ ଗୀତା ଶୁଣି ସାରିବା ପରେ ବି ବୀର ଅର୍ଜୁନ ସମ୍ପୂର୍ଣ୍ଣ ମୋହମୁକ୍ତ ହେଇପାରିନଥିଲେ, ତା ହେଇଥିଲେ ଅଭିମନ୍ୟୁର ମୃତ୍ୟୁ ତାଙ୍କୁ ବିଚଳିତ କରିନଥାନ୍ତା।
0: ମୁଁ ତୁମକୁ ବିଚଳିତ କରିଦେଉଛି ନା, କଣ କରିବି କୁହ? ମୁଁ ତ ତୁମ ଭଳି ବିଦ୍ୱାନ ନୁହେଁ, ମୁଁ ସାଧାରଣ ନାରୀଟିଏ, ମାଟିଏ, କେମିତି ଭୁଲିବି ତାକୁ?
1: ଭୁଲିବା ସମ୍ଭବ ନୁହେଁ, ମୁଁ ବି କଣ ଭୁଲି ପାରୁଛି? ହେଲେ ସୀତା, ଯିଏ ତାକୁ ଆମ ହାତକୁ ଟେକି ଦେଇଥିଲା ସେ ଯଦି ତାର ଦାନ ଫେରେଇ ନେବାକୁ ଚାହିଁଲା, ଆମେ ଆଉ କଣ କରିପାରିବା?
0: ଆମ ଜୀବନ ବିନିମୟରେ ସେ ଯଦି ତାକୁ ବଞ୍ଚେଇ ରଖିଥାନ୍ତା।
1: ସେ କଣ ଆମ ବିଚାରରେ କାମ କରେ ନା ଆମ ସମ୍ପର୍କର ଅଡୁଆ ସୂତାରେ ସେ ଛନ୍ଦି ହୁଏ? ସେ ତ ନିଜ ବଂଶ, ନିଜ ପୁଅ ନାତିକୁ ଧ୍ୱଂସ କରିଦେବାକୁ ବି ପଛେଇ ନାହିଁ। ତା ପାଖରେ ସମ୍ପର୍କମାନଙ୍କର କିଛି ମୂଲ୍ୟ ଅଛି? ସେ ତ ବାରମ୍ବାର କହିଛି କିଏ କାହାର ପୁଅ, କିଏ କାହାର ବାପା ମା, ଖାଲି ଗୋଟେ ଅନ୍ଧ ଆଚ୍ଛନ୍ନତା, ଗୋଟେ ମାୟା।
0: ସେଇ ମାୟାଟି ହିଁ ତ ଜୀବନ, ତାକୁ ଛାଡ଼ିଦେଲେ ଆଉ କଣ ଅଛି? ଜୀବନର ଅର୍ଥ କଣ ରହିଲା?
1: ଜୀବନର ଅର୍ଥ କିଏ ବୁଝିଛି ସୀତା? ଜୀବନଟା ତ ଏମିତି ଗୋଟେ ଅବୁଝା ଅଭିଧାନ ଯୋଉଠି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଶବ୍ଦମାନଙ୍କର ଅର୍ଥ ବଦଳି ଯାଉଥାଏ। ସେଥିପାଇଁ ମହାପୁରୁଷମାନେ ଜୀବନଟାକୁ ଛାୟାବିମ୍ବ ବୋଲି କହି ଆସିଛନ୍ତି, ଗୁଡ଼ିଏ ଅବାସ୍ତବ ଦୃଶ୍ୟରୁ ଛାଇ ଖାଲି ଗୋଟେ ଧାରଣା। ସେମିତି ଧାରଣା କରିନିଅ, ସେ ଅଛି, ସେ ବଞ୍ଚିଛି, ଆଉ ଆମେ ତାର ଜନ୍ମଦିନ ପାଳନ କରୁଛୁ।
0: ଜନ୍ମଦିନ ପାଇଁ କଣ କରିବି କୁହ?
1: ଯାହା ତମର ଇଚ୍ଛା।
0: କେକ୍ ଆଉ ପୁଡିଂ ତାକୁ ଖୁବ ଭଲ ଲାଗୁଥିଲା, ମୁଁ ତିଆରି କରିଛି।
1: ମତେ ବି ଭଲ ଲାଗେ।
0: କବାଟଟା ବନ୍ଦ କରିଦେବି?
1: ତମକୁ ଡର ଲାଗୁଛି?
0: ଡର କୋଉ କଥାକୁ ଆଉ ଡର, ଛାରେ ଜୀବନଟା ପାଇଁ?
1: ଜୀବନଟା ପାଇଁ ତ ସମସ୍ତେ ନିରାପତ୍ତା ଖୋଜନ୍ତି ସୀତା, ସହର ସାରା ସମସ୍ତେ ତାଟି କବାଟ ବନ୍ଦ କରି ଘର ଭିତରେ ପଶିଲେଣି।
0: ତୁମେ କହିବ ତ ମୁଁ କବାଟଟା ବନ୍ଦ କରିଦେବି।
1: ତମେ ତ ଜାଣ ମୁଁ ତାହା କେବେ କହିବି ନାହିଁ, କାରଣ ନିରାପତ୍ତା ଚାହିଁଥିଲେ ମଲ୍ଲିପୁର ଭଳି ନଗରୀ ଛାଡ଼ି ମୁଁ ଏଇ ରଣପୁରରେ ଆସି ରହିନଥାନ୍ତି। ଏବେ ତମର ଯାହା ଇଚ୍ଛା।
0: କୌଣସି କଥାକୁ ମୋର ଆଉ ଭୟ ନାହିଁ କି ଆଶଙ୍କା ନାହିଁ, କଣଟା ଆଉ ହବ?
1: ତେବେ ଥାଉ, ଦ୍ୱାର ସେମିତି ଖୋଲା ଥାଉ।
0: ଆରେ ବଣ୍ଟି, ତୁ କେମିତି ଚାଲି ଆସିଲୁ?
2: ଚାଲି ଆସିଲି।
1: ଆରେ ତମ ଘରର କବାଟ ଝରକା କଣ ବନ୍ଦ ନାହିଁ, ତୁ ଆସିଲୁ କେମିତି?
2: ବନ୍ଦ ଥିଲା ଅଙ୍କଲ, ସିକୁଳି ଖୋଲି ଦେଇ ମୁଁ ଚାଲି ଆସିଲି।
0: ତୁ ସିକୁଳି ଖୋଲିଲୁ କେମିତି?
2: ଚେୟାର ଉପରେ ଛିଡ଼ା ହେଇ ଖୋଲିଦେଲି।
0: ହେ ଭଗବାନ, ତୁ କେଡ଼େ ଦୁଷ୍ଟ ପିଲା ଡାକିରେ, ଘରେ ତ ଡାଡି ମମି ସବୁ ବ୍ୟସ୍ତ ହଉନଥିବେ?
2: ଡାଡି ତାଙ୍କ ବ୍ୟାଙ୍କକୁ ଚାଲିଗଲେଣି।
0: ଆଉ ତୋ ମମି?
2: ସେ ଚୁଲିକୁ ଧରି ଶୋଇପଡ଼ିଛନ୍ତି।
0: ଆଉ ତୁ ଏଣେ ପଳେଇ ଆସିଲୁ?
2: ଘରଟା ଭିତରେ କଣ କରିଥାନ୍ତି ଯେ, ଡାଡି କହିଲେ ଆଜି ସ୍କୁଲ ବନ୍ଦ।
0: ଆଜି ପରା ରାସ୍ତାରେ ପିଲା ଚୋର ବୁଲୁଛନ୍ତି, ତୁ ଏମିତି ଘରୁ ପଳେଇ ଆସିଛୁ?
2: ପିଲା ଚୋର ନୁହେଁ ମା ଆଣ୍ଟି, ତମେ କିଛି ଜାଣିନ।
1: ଆରେ ପୋଲିସ ବାଲା ମାଇକରେ କଣ କହୁଥିଲେ ଶୁଣିନୁ?
2: ସେମାନେ କଣ ପିଲା ଚୋର କଥା କହୁଥିଲେ?
1: ଆଉ
2: ସେମାନେ କହୁଥିଲେ ଆଉ ଗୋଟିଏ କଣ କହୁଥିଲେ, ପିଲା ଚୋର ନୁହେଁ।
1: କଣ କହୁଥିଲେ? ସନ୍ତ୍ରାସବାଦୀ।
2: ହଁ ସନ୍ତ୍ରାସବାଦୀ, ଖାଲି ବନ୍ଧୁକ ଗୁଳି।
1: ଆରେ ଯଦି ସେମାନେ ତତେ ଦେଖି ଗୁଳି କରିଥାନ୍ତେ?
2: ମୁଁ କଣ ଏତେ ଭୋକା ହେଇଛି? କବାଟ ଆସ୍ତେ କିନା ଖୋଲି ଚାରିଆଡକୁ ଚାହିଁଲି, ଦେଖିଲି କେହି କୁଆଡେ ନାହାନ୍ତି, ତାପରେ ଦୁଇଟା ଡିଆଁରେ ଆସି ଏଠି। ଆଉ
0: ତୁ ତେବେ ତୁମ ଦାଣ୍ଡ ଦ୍ୱାର ଖୋଲା କରିଦେଇ ଚାଲି ଆସିଛୁ, ଯଦି ତୁମ ଘର ଭିତରେ କେହି ପଶିଯାନ୍ତି?
1: ଏଇଥିରେ ତୁ ନିଜକୁ ଭାରି ଚାଲାକ ଭାବୁଛୁ ନାଇଁ? ଯା ଯା, ସୁନା ପିଲାଟି ପରି ଘରକୁ ପଳେଇ ଯା।
2: ଘରକୁ ଯିବି ନାହିଁ।
0: ଆରେ ତୁମ ଦ୍ୱାର ଖୋଲା ଅଛି ପରା?
2: ଥାଉ, ତୁମ ଦ୍ୱାର ବି ତ ଖୋଲା ଅଛି।
0: ତୁ ଯିବା ପରେ ମୁଁ କବାଟ ବନ୍ଦ କରିଦେବି, ଚାଲ ତତେ ମୁଁ ଘରେ ଛାଡି ଆସିବି।
1: ଥାଉ ଥାଉ, ସେ ନ ଯାଉ, ବରଂ ତମେ ଫୋନ କରି ତା ମମିକୁ ଜଣେଇ ଦିଅ ବଣ୍ଟି ଏଠି ଅଛି।
0: ହ୍ୟାଲୋ ସୁଲେଖା, ମୁଁ ସୀତା ଦିଦି କହୁଛି। ଶୁଣ, ବ୍ୟସ୍ତ ହବନି, ବଣ୍ଟି ଏଠି ମୋ ପାଖରେ ଅଛି, କଣ ଆଉ କରିବି କହ, ପିଲାଟା ତ ସଗଲା ହେଇଯାଇଛି। ହଁ ହଁ, ତୁମେ ଆଗେ ଦାଣ୍ଡ କବାଟ ବନ୍ଦ କର।

0: ନାଇଁ, ମୁଁ ତାକୁ ଏକୁଟିଆ ଜମା ଛାଡ଼ିବିନି। ହଉ ରହିଲି। ହଁ ହଁ, ମୁଁ ତାକୁ ନିଜେ ନେଇ ଛାଡ଼ି ଆସିବି ହେଲା।
1: ମୋ ପାଇଁ କଣ ରଖିଛନ୍ତି ଆଣ୍ଟି?
0: ଅଛି, ବହୁତ ଜିନିଷ ଅଛି ଆମ ସାଙ୍ଗରେ।
2: ଆମେ କିଏ ସେ ବିଷୟରେ ମୁଣ୍ଡ ଖେଳିବା ଦରକାର ନାହିଁ। ଆମେ ଯାହା କହୁଛୁ ସେତିକି ମନ ଦେଇ ଶୁଣ।
3: ତମେ କିଏ ତା ଆମେ ଜାଣୁ, ଆଉ ତମେ ଯାହା କହିବ ତା ବି କିଛିଟା ଅନୁମାନ କରି ହେଉଛି। ସୀତା, ତମେ ବଣ୍ଟିକୁ ନେଇ ଭିତରକୁ ଯାଅ, ମୁଁ ଏମାନଙ୍କ କଥା ଶୁଣୁଛି।
2: କେହି ନିଜ ନିଜ ଜାଗାରୁ ଇଞ୍ଚେ ବି ଘୁଞ୍ଚିବାକୁ ଚେଷ୍ଟା କରୁନି, କହିଦଉଛି। ବର୍ତ୍ତମାନ ମୁଁ ଯାହା ପଚାରୁଛି ତାର ଠିକ ଠିକ ଉତ୍ତର ଦିଅ।
3: ପଚାର, କଣ ପଚାରିବ?
2: ଘର ପଛପଟେ ବାହାରକୁ ଯିବା ପାଇଁ ରାସ୍ତା ଅଛି?
3: ଅଛି।
2: ଦ୍ୱାର ସେପଟେ କଣ ଅଛି?
3: ଅରମା ଜଙ୍ଗଲ।
2: ଏ ଘରେ କେତେଜଣ ଲୋକ ରହନ୍ତି?
3: ମୁଁ ଆଉ ମୋ ସ୍ତ୍ରୀ।
2: ଆଉ ଏ ପିଲା?
3: ସେ ପଡ଼ିଶା ଘର ପିଲା, ଏଠିକି ବୁଲି ଆସିଥିଲା।
2: ଶୁଣ, ଏଠି ଦିନଟି ବା ଖୁବ ବେଶି ହେଲେ ଦୁଇଦିନ ଆମେ ଆଶ୍ରୟ ନେବାକୁ ଚାହୁଁ, କିଛି ଆପତ୍ତି ଅଛି?
3: ଆପତ୍ତି କଲେ ତମେ କଣ ଶୁଣିବ?
2: ତମେ ବେଶ ସମଜଦାର ଅଛ। ଆମର ଏଠି ରହିବାର ବା ଆମ ଗତିବିଧିରେ ଯଦି ତମେ କୌଣସି ପ୍ରକାର ପ୍ରତିବନ୍ଧକ ନ ହୁଅ ତେବେ ଆମେ ତୁମର କୌଣସି କ୍ଷତି କରିବୁନି। କିନ୍ତୁ ଆମେ ଏଠି ରହିଥିବା କଥା ଯଦି ପୋଲିସକୁ କି ଆଉ କାହାକୁ ଜଣେଇବାକୁ ଚେଷ୍ଟା କର।
3: କଣ କରିବ?
2: ଆମେ କିଏ ତା ଯେତେବେଳେ ତମେ ଜାଣିସାରିଛ ଆମେ କଣ କରିପାରୁ ତା ବି ନିଶ୍ଚୟ ବୁଝିପାରୁଥିବ।
0: ଏ ପିଲାକୁ ମୁଁ ତା ଘରେ ଛାଡି ଦେଇ ଆସେ, ତା ମା ବହୁତ ବ୍ୟସ୍ତ ହଉଥିବ।
2: ମୋ ପକେଟରେ ପିସ୍ତଲ ଅଛି, ସେଥିରେ ଛଅଟି ଗୁଳି ଲୋଡ ହେଇ ରହିଛି, ତେଣୁ ବେଶି ଚାଲାକି ଖାଇବାର ଚେଷ୍ଟା କରନି, କହିଦଉଛି।
0: ଏଥିରେ କିଛି ଚାଲାକି ନାହିଁ, ମତେ ବିଶ୍ୱାସ କର। ତାକୁ ଛାଡିଦେଇ ମୁଁ ପୁଣି ଫେରି ଆସିବି। ତୁମେ ଏଇଠି ଥିବା କଥା ମୁଁ କାହାକୁ ବି କହିବିନି।
3: ଏ ପିଲାକୁ ଛାଡି ଦିଅ, ସେ ତାଙ୍କ ଘରକୁ ଯାଉ।
2: ନା,
3: ଚିନ୍ତା କରି ଦେଖ, ଏ ପିଲା ଏଠି ରହିଲେ ତମରି ଅସୁବିଧା ହବ। ତାକୁ ଖୋଜିବା ପାଇଁ ତା ବାପା ମା ନିଶ୍ଚୟ ଏଠିକୁ ଆସିବେ।
2: ତୋ ନା କଣ?
1: ବଣ୍ଟି।
2: କୋଉ କ୍ଲାସରେ ପାଠ ପଢୁଛୁ?
1: ଷ୍ଟାଣ୍ଡାର୍ଡ 2।
2: ଆମେ କିଏ ଜାଣୁ? କିଏ?
1: ସନ୍ତ୍ରାସବାଦୀ।
2: ଏ ପିଲା ତ ବହୁତ ହୁସିଆର ଅଛି।
0: ବଣ୍ଟି ବାବା, ଘରକୁ ଆସିଥିବା ଅତିଥିଙ୍କୁ ଏମିତି କଥା କୁହନ୍ତେ? ଏମାନେ କାହିଁକି ସନ୍ତ୍ରାସବାଦୀ ହେବେ? ଏମାନେ ହଉଛନ୍ତି ତୋ ଭାଇ। ଯା, ସେମାନଙ୍କ ସାଙ୍ଗରେ ହ୍ୟାଣ୍ଡସେକ୍ କର।
1: ନାଇଁ, ତାଙ୍କ ପକେଟରେ ପିସ୍ତଲ ଅଛି।
0: ଆରେ ନାଇଁ ନାଇଁ, ସେ ତତେ ଥଟାରେ ସେମିତି କହିଦେଲେ ନା, ତୁ ସାହସୀ କି ଡରୁଆ ସେଇଆ ଜାଣିବା ପାଇଁ ସେମାନେ ସେମିତି କହିଲେ।
1: ନାଇଁ, ତମେ ମିଛ କହୁଛ, ଏମାନେ ସନ୍ତ୍ରାସବାଦୀ।
2: ମାରିବି ଗୋଟେ ଥପ୍ପଡ଼ ଯେ।
3: ଆଉ ତ ଘରକୁ ଯିବା ସମ୍ଭବ ନୁହେଁ ବଣ୍ଟି, ବଡ଼ ମାନଙ୍କର ଅବାଧ୍ୟ ହେଲେ କଣ ହୁଏ ଏବେ ବୁଝିଲୁ ତ?
0: ଯିବୁ ଯିବୁ, ଆଉ ଅଳ୍ପ ସମୟ ପରେ ଯିବୁ, ଏବେ ଚୁପ୍ ହେଇ ବସ୍।
2: ଆଉ ଥରେ ପାଟି କରିବୁ ତ ଜିଭ ଉପାଡ଼ି ଆଣିବି, ଜାଣୁ?
0: ବହୁତ ବଡ କାମଟିଏ କରି ପକେଇବୁ। ଆ ବଣ୍ଟି, ମୋ ଘରକୁ।
3: ଦେଖ, ତମେ ଆମ ଦୁହିଙ୍କୁ ଯାହା କରୁଛ କର, କିନ୍ତୁ ସେ ପିଲା ଦେହରେ ହାତ ଦିଅନି।
2: ସେ ପିଲାକୁ ଚୁପ୍ ରହିବାକୁ ବୁଝେଇ ଦିଅ, ଆମର ହାତ ଦେବା ଦରକାର ହବନି।
0: ତାକୁ ତ ତୁମେ ତା ଘରକୁ ଯିବାକୁ ଦେବୁନ, କଣ କରିବ ସେ? ସେ କଣ ବଡ ମଣିଷ ହେଇଛି ଯେ ସବୁ କଥା ବୁଝି ସୁଝି ଚୁପ୍ କରିବ?
2: ଶୁଣ, ତାକୁ ତମେ ଚୁପ୍ କର, ନହେଲେ ଆମକୁ ଛାଡି ଦିଅ, ଦୁଇଟାରୁ ଗୋଟେ କଥା।
0: ଆ ବଣ୍ଟି, ଭିତରକୁ ଆ, ଘର ଭିତରକୁ
2: ତାକୁ ଯିବାକୁ ଦେ। ପଛପଟେ ବାହାରକୁ ଯିବାର ରାସ୍ତା ଅଛି, ଜାଣିଛୁ ତ? ଏ ମ୍ୟାଡାମ, ଯଦି ବାହାରକୁ ଯିବାର ଚେଷ୍ଟା କରିବ ତେବେ ଏଠି ମିଷ୍ଟରଙ୍କର ଟମି ଭିତରୁ ଅନ୍ତ ବୁଜଳଟା ବାହାର କରି ଟିପଏ ଉପରେ ରଖିଦେବି।
0: ଆମ ସାଙ୍ଗରେ
2: କୁଆଡ଼େ?
0: ମୋ ଘର ପଛ ଦ୍ୱାର ଜଗିବୁ।
2: ଯା, ପଛ ଦରଜା ପାଖରେ ୱାଚ୍ କର। ଏ ଏଡିଆ, ଚାଲ।

0: ପିଲାଟାକୁ ଛାଡ଼ିଦେବା ତମ ପକ୍ଷରେ କିନ୍ତୁ ବୁଦ୍ଧିମାନର କାମ ହେଇଥାନ୍ତା।
1: ସେ ପିଲା କିନ୍ତୁ ତା ବୟସରୁ ଅତି ବେଶୀ ଚାଲାକ ଅଛି, ତାକୁ ଛାଡ଼ିଦେବା ସମ୍ଭବ ନୁହେଁ।
0: କେତେ ସମୟ ତାକୁ ଏଠି ଅଟକେଇକି ରଖିପାରିବ ବୋଲି ଭାବୁଛ?
1: ଯେତେ ସମୟ ପର୍ଯ୍ୟନ୍ତ ଆମେ ଏଠୁ ଯାଇନୁ।
0: କେତେ ସମୟ ପର୍ଯ୍ୟନ୍ତ ତମେ ଏଠି ରହିବ?
1: ଯେତେ ଦିନ ପର୍ଯ୍ୟନ୍ତ ରାସ୍ତା ସାଫ ହେଇନି।
0: ରାସ୍ତା ଆଜି ସାଫ ହେଇଯିବ ବୋଲି ତମେ ଭାବୁଛ?
1: ଆଜି ନହେଲେ କାଲି ହବ, କାଲି ନହେଲେ ଦୁଇ ଦିନ ପରେ ହବ।
0: ଦୁଇ ଦିନ ଛାଡ଼ି ପାଞ୍ଚ ଦିନ ତମେ ମୋ ଘରେ ରହିଲେ ବି ମୋର ମୋ ସ୍ତ୍ରୀଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଯଦି ବଣ୍ଟି ତାଙ୍କ ଘରକୁ ନ ଫେରେ
1: ତା ଘରୁ କେହି ଖୋଜିବାକୁ ଆସିବେ, ଏଇଆ ତ?
0: ତମ ପାଇଁ ସେଇଟା ଭାରି ଅସୁବିଧାଜନକ କଥା ହେଇପାରେ।
1: ଆମ ପାଇଁ କିଛି ଅସୁବିଧା ହବନି, ତମକୁ ଯାହା ଟିକେ ମିଛ କହିବାକୁ ପଡିବ।
0: ମତେ ମିଛ କହିବାକୁ ପଡିବ? କଣ,
1: ବଣ୍ଟି ଏଠି ନାହିଁ, କେତେବେଳୁ ଘରକୁ ଚାଲି ଯାଇଛି?
0: ମୁଁ ମିଛ କହିବି କି ନ କହିବି ସେ ତ ଅଲଗା କଥା, କିନ୍ତୁ ବଣ୍ଟି ଏଠି ନାହିଁ ଶୁଣିବା ପରେ ତା ବାପା ମା କଣ ସନ୍ତୁଷ୍ଟ ହୋଇ ଫେରିଯିବେ?
1: କିଏ କଣ କରିବ ନ କରିବ ସେ ବିଷୟରେ ମୋର ମୁଣ୍ଡ ଖେଳିବା ଦରକାର ନାହିଁ। ତମକୁ ମୁଁ ଯାହା କହିଲି ତମେ ତାହା ହିଁ କରିବ। ବଣ୍ଟି ଏଠି ନାହିଁ
0: ମୁଁ ଏକଥା କହିପାରିବି ନାହିଁ।
1: କାହିଁକି, ତମେ କଣ କେବେ ମିଛ କହିନ?
0: ମିଛ ତ ମୁଁ ହଜାର ବାର କହିଛି, ଆହୁରି ହଜାର ବାର କହିପାରେ, କିନ୍ତୁ ବଣ୍ଟି ଏଠି ନାହିଁ ବୋଲି ମୁଁ କହିବି ନାହିଁ।
1: କାହିଁ କହିବନି?
0: ସେ କାହିଁକିର ଉତ୍ତର ତମେ କଣ ବୁଝିପାରିବ? ସ୍ନେହ ଶ୍ରଦ୍ଧାର ଅର୍ଥ ତମେ କିଛି ବୁଝ? ବାପା ମାର ହୃଦୟର ବ୍ୟାକୁଳତା ତମେ କଣ ବୁଝିପାର?
1: ହେ ମିଷ୍ଟର, ତମେ ନିଜକୁ କଣ ଭାବୁଛ, ମୋ ମଉସା ନା ଚାଚା, ନା ମୁଁ ତମ ଘରକୁ ବୁଲି ଆସିଥିବା କୁଣିଆ? ହ୍ୱାଟ ୟୁ ଥିଙ୍କ ଅଫ୍ ମି?
0: ତମେ ତ ମୋର ଅତିଥି ହେଇସାରିଛ, ଆଉ ବୟସ ଦୃଷ୍ଟିରୁ ମୁଁ ନିଶ୍ଚୟ ତୁମର ଗୁରୁଜନ ସ୍ଥାନୀୟ, ଏଥିରେ କିଛି ସନ୍ଦେହ ଅଛି?
1: ଆମ କାର୍ଯ୍ୟକଳାପ ସମ୍ପର୍କରେ ତମର ଯଥେଷ୍ଟ ଧାରଣା ନାହିଁ ବୋଧ ହୁଏ?
0: କାର୍ଯ୍ୟକଳାପ ସମ୍ପର୍କରେ କିଛିଟା ଧାରଣା ଅବଶ୍ୟ ଅଛି, କିନ୍ତୁ ତୁମ ଆଇଡିଓଲୋଜି ବିଷୟରେ କିଛି ଧାରଣା ନାହିଁ, ସେ ବିଷୟରେ କିଛି କହିବ?
1: ମୁଁ ଏଠିକି ମୋ ଆଇଡିଓଲୋଜି ପ୍ରଚାର କରିବାକୁ ଆସିନି। ଷ୍ଟପ୍ ଇଟ୍!

0: ଧରା ପକେଇ ଦେଇପାରିଥାନ୍ତା,
1: କିନ୍ତୁ ସେ ସେମିତି କଲା ନାହିଁ।
0: କାହିଁକି?
1: ଏଇ କାହିଁକି ନାହିଁ ତ ପ୍ରଶ୍ନର ଉତ୍ତର। ସେମାନେ କାହିଁକି ଆମକୁ ସାହାଯ୍ୟ କରିଛନ୍ତି? ଦେର ମଷ୍ଟ ବି ସମ୍ ରିଜନ।
0: ଟେଲିଫୋନ
1: ମିଷ୍ଟର ସାମନ୍ତ,
2: ବ୍ୟସ୍ତ ହେଉଥିଲେ, ମୁଁ ଧରୁଛି।
1: ହ୍ୟାଲୋ, କିଏ? ମିସ୍ଟର ସିଂ? ହଁ ହଁ, ବଣ୍ଟି ଅଛି।
3: ଯୋ କହିଦେଲା?
1: ହଁ, ସେ ଏଠି ଶୋଇପଡ଼ିଛି। ହଁ ହଁ, ସେ ଖାଇଛି ଖାଇଛି। ଆରେ ନାହିଁ ନାହିଁ ନାହିଁ, ସେମିତି କାଇଁ ଭାବୁଛନ୍ତି? ପିଲାଟା କଣ ଆପଣଙ୍କର ଏକୁଟିଆ? ନାଇଁ ନାଇଁ ନାଇଁ, ଆପଣ କାହିଁ କଷ୍ଟ କରି ଆସିବେ? ହଁ ହଁ, ସେ ଉଠିଲେ ସୀତା ଦେଇ ତାକୁ ଛାଡ଼ି ଆସିବେ। ହଁ ହଁ ହଁ ହଁ ହଁ, ହଉ ରହିଲି।
0: ବଣ୍ଟି ଏଠି ନାହିଁ ବୋଲି ମୁଁ କହିପାରିଲିନି ମିଷ୍ଟର ଜୋ, କାରଣ ଇଏ ତାର ମାର ଫୋନ ଥିଲା। ତେବେ ତମେ ବ୍ୟସ୍ତ ହେବାର ଦରକାର ନାହିଁ, ସବୁ ଠିକ ହେଇଯିବ।
4: କଣଟା ଆଉ ଠିକ ହେଇଯିବ? ସେ ପିଲା ତା ଘରକୁ ଯିବା କ୍ଷଣି ଆମ କଥା କହିଦେବ।
1: ଆପଣ ଆମକୁ ଏତେ ସାହାଯ୍ୟ କଲେଣି, ଆଉ ଟିକେ ସାହାଯ୍ୟ କରନ୍ତୁ।
0: କଣ? ଟେଲିଫୋନ?
1: ଦେଖନ୍ତୁ, ଏଇଟା ଆଦୌ ଆଦେଶ କି ନିର୍ଦ୍ଦେଶ ନୁହେଁ, ଅନୁରୋଧ।
0: କାହା ପାଖକୁ?
1: ଏଇ ନମ୍ବରକୁ।
0: କଣ କୁହାଯିବ?
1: ନମ୍ବର ତଳକୁ ଯାହା ଲେଖା ଅଛି ସେଇଟା ଖାଲି ପଢ଼ିଦେବେ, ଆଉ ଶେଷରେ ଆପଣଙ୍କ ଘର ଠିକଣାଟା ଦେବେ।
0: ଏ ଲୋକଟା କିଏ?
4: ଜଣେ ବ୍ୟବସାୟୀ, ଏଇ ସହରର ବାସିନ୍ଦା, ଜିଲ୍ ସାହେବ ବୋଲି ସମସ୍ତେ ଜାଣନ୍ତି।
0: ତମ ସହିତ ତାର ସମ୍ପର୍କ କଣ?
1: ଆମେ ତା ସହିତ ବ୍ୟବସାୟ କରୁ, ମାନେ ସେ ଆମ ଦଳର ଜଣେ ସମର୍ଥକ।
0: ଅନ୍ଧାରିଗଡ଼ ରାଜ୍ୟ ସହିତ ତାର ବି ଯୋଗସୂତ୍ର ଅଛି। ଠିକ ଅଛି, ମୁଁ ତମର ଅନୁରୋଧ ରଖିବି, କିନ୍ତୁ ଗୋଟା ସର୍ତ୍ତରେ।
1: ସର୍ତ୍ତ?
0: ତମ ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ପର୍କରେ ମତେ କହିବ।
1: ଆପଣ କାହିଁକି ଜାଣିବାକୁ ଚାହୁଁଛନ୍ତି?
0: ତମକୁ ଓ ତମ ଆନ୍ଦୋଳନକୁ ବୁଝିବା ପାଇଁ।
1: ଏଥିରେ ଆମର ନିରାପତ୍ତା ବିପନ୍ନ ହୋଇପାରେ।
0: ତମକୁ ବିପଦରେ ପକାଇବା ଭଳି କୌଣସି କାମ ଏଯାଏ ମୁଁ କରିଛି?
1: ଆଚ୍ଛା ଠିକ ଅଛି, ମୁଁ ରାଜି, ଆପଣ ଫୋନ୍ କରନ୍ତୁ।
5: ହ୍ୟାଲୋ, କିଏ? ଜିଲ୍ ସାହେବ, ଶୁଣନ୍ତୁ, ଆପଣଙ୍କ ମହୁ ବାକ୍ସ ଆସିଯାଇଛି, ଆପଣ ଟିକେ ସୁବିଧା କରି ଶୀଘ୍ର ଆସି ନେଇଗଲେ ଭଲ ହୁଅନ୍ତା, ନହେଲେ ଏଇ ମାଟିଆ ପିମ୍ପୁଡ଼ିଙ୍କ ଦାୟରୁ ରଖିହବ ନାହିଁ। ଆଉ ଚଢ଼େଇ ଦୁଇଟା ପଞ୍ଜୁରୀ ଭିତରେ ଢେର ବେଳୁ ଅଛନ୍ତି, ତାକୁ ଉଡେଇ ଦେଲେ ହୁଅନ୍ତା ନାହିଁ। ଆପଣ ଯାହା ବ୍ୟବସ୍ଥା କରିବେ, ଚଢ଼େଇ ଦେହରେ ପିମ୍ପୁଡ଼ି ଲାଗିଯିବାର ସମ୍ଭାବନା। ହଉ ରହିଲି।
1: ଆପଣଙ୍କ ରେସିଡେନ୍ସ ଠିକଣାଟା?
5: ହଁ, ଇଏ A/72 Sector 8, ମତେ ଦେଖା କରିବେ, A/72। ଓକେ,
1: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଭେରି ମଚ୍।
0: ନାଓ ୟୁ ମଷ୍ଟ କିପ୍ ୟୋର ପ୍ରମିସ୍।
1: କଣ ଜାଣିବାକୁ ଚାହାନ୍ତି ପଚାରନ୍ତୁ।
0: ତମେ ଜଣେ ଶିକ୍ଷିତ ପିଲା ହିଁ କାହିଁକି ଦେଶଦ୍ରୋହୀ ସାଜିଛ? ଇଏ ମୋର ପ୍ରଥମ ଆଉ ପ୍ରଧାନ ପ୍ରଶ୍ନ।
1: ଆପଣ ଯାହାକୁ ଦେଶଦ୍ରୋହ କହୁଛନ୍ତି ତା ଆମ ଆଖିରେ ଦେଶପ୍ରେମ।
0: କୋଉଟା ତମର ଦେଶ, ଜ୍ୟୋତିପୁର ନା ଅନ୍ଧାରିଗଡ଼?
1: କୌଣସିଟା ନୁହେଁ, ଆମେ ଗୋଟିଏ ସ୍ୱତନ୍ତ୍ର ଦେଶ ଚାହୁଁ, ଆମ ନିଜର ଦେଶ।
0: କଣ ସେ ଦେଶ?
1: ସେରିସ୍ତାନ।
0: ସେଇଥିପାଇଁ ନିରୀହ ଲୋକଙ୍କୁ ହତ୍ୟା କରିବା କଣ ଦରକାର?
1: ଯେତେବେଳେ ବଡ଼ ଧରଣର ଗୋଟେ ଆନ୍ଦୋଳନ ହୁଏ, କିଛି ଲୋକ ତ ନିଶ୍ଚୟ ମରନ୍ତି,
0: କିନ୍ତୁ ହିଂସା ଦ୍ୱାରା କିଛି ହାସଲ କରିହୁଏନି, ତମେ ଜାଣ।
1: ଆମେ ବାଧ୍ୟ ଏହି ହିଂସାର ଆଶ୍ରୟ ନେଇଛୁ, କାରଣ ଆପଣଙ୍କ ଜ୍ୟୋତିପୁର ସରକାର କେବଳ ହିଂସାର ଭାଷା ହିଁ ବୁଝନ୍ତି, ଲାଙ୍ଗୁଏଜ୍ ଅଫ୍ ଭାଓଲେନ୍ସ, ଦମନ ଦଳନ ତାଙ୍କର ନୀତି।
0: ଦେଶଦ୍ରୋହକୁ ଆଉ କେମିତି ଆୟତ କରାଯାଏ? ତମେ କଣ ଜାଣ ନା ଯେ ତମେ ଯାହା ସବୁ କରୁଛ ତାହା ଦେଶ ବିରୋଧୀ କାର୍ଯ୍ୟ?
1: ମୁଁ ପ୍ରଥମରୁ କହିଛି ବିଶ୍ୱ ସାମନ୍ତ, ଜ୍ୟୋତିପୁର ଆମ ଦେଶ ନୁହେଁ, ଜ୍ୟୋତିପୁର ସରକାର ଆମ ପାଇଁ ଜଣେ ବିଦେଶୀ ସରକାର, ଆମେ ସ୍ୱାଧୀନତାର ସଂଗ୍ରାମ ଲଢୁଛୁ।
0: ଜ୍ୟୋତିପୁରକୁ ତମେ କାହିଁକି ନିଜ ଦେଶ ବୋଲି ଗ୍ରହଣ କରିବ ନାହିଁ? ଏଇ ଦେଶର ସ୍ୱାଧୀନତା ପାଇଁ ତ ତୁମମାନଙ୍କର ପୂର୍ବପୁରୁଷମାନେ ଜୀବନ ଦେଇ ଯାଇଛନ୍ତି।
1: ସେଇଟା ସେମାନଙ୍କ ମାରାତ୍ମକ ଭୁଲ ଥିଲା, ଆମେ ତାର ପୁନରାବୃତ୍ତି କରିବାକୁ ଚାହୁଁନା। ଜ୍ୟୋତିପୁର ଆମ ଦେଶ ନୁହେଁ।
0: କାହିଁକି?
1: କାରଣ ଜ୍ୟୋତିପୁର ଗୋଟା ବିରାଟ ପଚା ନର୍ଦ୍ଦମା, ଶୋଷଣ ଅତ୍ୟାଚାର ଦୁର୍ନୀତି ଭ୍ରଷ୍ଟାଚାର ଆଉ କୁଶାସନରେ ତାହା ଦୁର୍ଗନ୍ଧମୟ।
0: ଜ୍ୟୋତିପୁର ଯଦି ପଚା ନର୍ଦ୍ଦମା ହୁଏ, ଅନ୍ଧାରିଗଡ଼ ତ ଗୋଟା ନରକ, କାରଣ ଶାସନ ବୋଲି ସେଠାରେ କିଛି ନାହିଁ, କିନ୍ତୁ ଅନ୍ଧାରିଗଡ଼ର ଅନ୍ଧ ସରକାର ତମକୁ ସବୁ ପ୍ରକାର ସାହାଯ୍ୟ ଦଉଛି, ସନ୍ତ୍ରାସବାଦ ତାଲିମ ଦଉଛି, ଅସ୍ତ୍ରଶସ୍ତ୍ର ଦଉଛି, ଆଉ ଅଜସ୍ର ଅର୍ଥ ବି ଦଉଛି।
1: ଆମ ଲକ୍ଷ୍ୟ ହାସଲ ପାଇଁ ଯଦି ଆମକୁ କିଏ ସାହାଯ୍ୟ କରେ, ତାକୁ ଆମେ ଗ୍ରହଣ କରିବୁନି କାହିଁକି?
0: ତମକୁ ସାହାଯ୍ୟ କରିବା ପଛରେ ଅନ୍ଧାରିଗଡ଼ର ନିଜର କିଛି ମତଲବ ନାହିଁ ବୋଲି ତମେ କାହିଁ ଭାବୁଛ?
1: ଥାଇପାରେ, ସେଥିରେ ଆମର କ'ଣ ଅଛି? ଅନ୍ଧାରିଗଡ଼ ଜ୍ୟୋତିପୁର ତ ଜନ୍ମବେଳୁ ପରସ୍ପର ଶତ୍ରୁ, आमे केवल कंटा साहाज्यरे

0: କଣ୍ଟା ଖୋଳିବାର ଚେଷ୍ଟା କରୁଛୁ।
1: ସେ ଦୃଷ୍ଟାନ୍ତ ତୁମେ ଗଢ଼ିପାରିବନି, କେବଳ ଜ୍ୟୋତିପୁରକୁ ଦୁର୍ବଳ କରିଦେବା ସାରା ହବ।
0: ଜ୍ୟୋତିପୁର ଦୁର୍ବଳ ହେଇଯାଉ, ସେଥିରେ ମଧ୍ୟ ଆମର ଲାଭ।
1: ଜ୍ୟୋତିପୁର ତୁମ ପିତୃପୁରୁଷଙ୍କ ଜନ୍ମମାଟି, ତୁମର ତୀର୍ଥଭୂମି। ତମେ ଯଦି ଭାବୁଛ ଶାସନରେ କିଛି ଭ୍ରଷ୍ଟାଚାର ପଶିଯାଇଛି, ତେବେ ତାକୁ ନିର୍ମଳ କର, ଶାସନ ବଦଳେଇ ଦିଅ, ତା ବୋଲି ଦେଶଟାକୁ ବିକଳାଙ୍ଗ କରିବୁ କାହିଁକି?
0: ଜ୍ୟୋତିପୁରକୁ ନିର୍ମଳ କରିବା ସମ୍ଭବ ନୁହେଁ, କାରଣ ଭ୍ରଷ୍ଟାଚାର ଏ ଦେଶର ଅଣୁପରମାଣୁ ସହିତ ମିଶିଯାଇଛି। ଗଣତନ୍ତ୍ର ଏଠି ଗୋଟେ ପ୍ରହସନ, ଧର୍ମ ନିରପେକ୍ଷତା ଗୋଟେ ବାହାନା, ତେଣୁ ଜ୍ୟୋତିପୁର ମୋ ଦେଶ ହେଇପାରେ ନା।
1: ପୃଥିବୀର ମାନଚିତ୍ରରେ ସେରିସ୍ତାନ ବୋଲି କୌଣସି ସ୍ଥାନ ଏ ଯାଏ ଚିହ୍ନିତ ହେଇନାହିଁ,
0: ଆଜି ନହେଲେ କାଲି ହବ।
2: ଏଥର ଚୁପ ରହିବେ, ଏ ବକବକ ଶୁଣିବାକୁ ମତେ ଭଲ ଲାଗୁନି।
1: ଆଚ୍ଛା ମୁଁ ମାନି ନେଉଛି, ସେରିସ୍ତାନ ବୋଲି ନୂଆ ଦେଶଟିଏ ଭବିଷ୍ୟତରେ ଜନ୍ମ ନେବ, କିନ୍ତୁ ସେ ଦେଶର ଶାସନରେ ବି ଯଦି ଦୁର୍ନୀତି ଆଉ ଭ୍ରଷ୍ଟାଚାର ପଶିଯାଏ?
0: ନେଭର, ତା କେବେ ହବନି।
1: ୱାନ୍ କ୍ୟାନ୍ ନେଭର ବି ସିଓର ମିଷ୍ଟର ଜୋ, କାରଣ ଦେଶର ମାଟି କେବେ ଭ୍ରଷ୍ଟ ହୁଏ ନାହିଁ, ଭ୍ରଷ୍ଟ ହୁଅନ୍ତି ମଣିଷମାନେ। ତମ ସେରିସ୍ତାନର ଶାସକ ବର୍ଗ ଯେ ଦୁର୍ନୀତି ଓ ଦୁରାଚାରର ଶିକାର ନ ହେବେ, ତାର କୋଉ ଭରସା ଅଛି? ଆଖପାଖର ସବୁ ଦେଶକୁ ଲକ୍ଷ୍ୟ କର, ଇତିହାସ ପୃଷ୍ଠା ଓଲଟାଓ, ମଣିଷ ଚରିତ୍ରକୁ ଅନୁଧ୍ୟାନ କର, ଜାଣିପାରିବ ସେତେବେଳେ କ'ଣ କରିବ। ସେରିସ୍ତାନର ଆହୁରି କଣ୍ଡେ ଭାଙ୍ଗି ଛୋଟିଆ ଗ୍ରାମ ରାଜ୍ୟଟି କରିବ, ତାପରେ ବ୍ୟକ୍ତି ରାଜ୍ୟ।
0: ଓ ମିଷ୍ଟର ସାମନ୍ତ,
1: ଆଣ୍ଡ ଆନାଦର ଥିଙ୍ଗ ୟୁ ମଷ୍ଟ ନୋ, ଅସାଧୁ ଉପାୟରେ ଅର୍ଜିତ ସମ୍ପତ୍ତି ଭଳି ସନ୍ତାସବାଦରୁ ଅର୍ଜିତ ସ୍ୱାଧୀନତା ବେଶୀ ଦିନ ରହିବ ନାହିଁ। କ୍ଷମତାକୁ କେନ୍ଦ୍ର କରି ହତ୍ୟା, ଷଡ଼ଯନ୍ତ୍ର, ଅବିଶ୍ୱାସ ଓ ସନ୍ଦେହ ଚିରଦିନ ଲାଗି ରହିବ, ଆଉ ଶେଷରେ
0: ପ୍ଲିଜ୍ ଷ୍ଟପ୍ ଇଟ୍। ମୁଁ ଆପଣଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇପାରିବିନି।
2: ଏ ତୁ କାହିଁକି ଉତ୍ତର ଦେଉଛୁ, ଚୁପଚାପ ବସୁଣୁ।
1: କାରଣ ତମ ପାଖରେ କୌଣସି ଉତ୍ତର ନାହିଁ, ସେରିସ୍ତାନ ତମର ଗୋଟେ ବାହାନା, ଅସଲରେ ତମେ ହଉଛ ଜଣେ ଜଣେ ଡକାୟତ କୁନି।
2: ତ ପାର୍ଟି ଭିତରେ ପିସ୍ତଲଟା ପୁରେଇ ଦଉନୁ କାହିଁକି?
0: ଜ୍ୟୋତିପୁର ଯେତେବେଳେ ବିଦେଶୀ ଶାସନାଧୀନ ଥିଲା, ଆପଣଙ୍କ ତଥାକଥିତ ସ୍ୱାଧୀନତା ସଂଗ୍ରାମୀମାନେ ବି ଡକାୟତି ଆଉ ଖୁଲି ସାବ୍ୟସ୍ତ ହୋଇ ଜେଲ୍ କାଟିଥିଲେ, ଦେଶଦ୍ରୋହୀ ବୋଲି ଫାଶୀ କାଠରେ ଝୁଲିଥିଲେ, ମନେ ଅଛି?
1: ଫରକ ହେଉଛି ସେମାନେ ଗୋଟେ ଅଖଣ୍ଡ ବିଶାଳ ଦେଶର ଗଢ଼ିବାର ସ୍ୱପ୍ନ ଦେଖିଥିଲେ, ଗୋଟେ ମହାନ ରାଷ୍ଟ୍ର ଆଉ ଗୋଟେ ମହିୟାନ ଜାତି ଗଠନର ଭିତ୍ତି ପକାଇଥିଲେ। କିନ୍ତୁ ତୁମେ ଏ ଯୁଗର ଖର୍ବ ପୁରୁଷ, ତୁମର ଆଶା ଅଭିଳାଷ ଆଦର୍ଶ ଯେମିତି ଖଣ୍ଡିତ, ଦେଶଟାକୁ ବି ସେମିତି ଖଣ୍ଡ ଖଣ୍ଡ କରିଦେବା ତୁମର ଲକ୍ଷ୍ୟ। ତୁମ ସ୍ୱପ୍ନ ନିତ୍ୟାନ୍ତ କ୍ଷୁଦ୍ର ଆଉ ସଂକୀର୍ଣ୍ଣ, ଜାତି ସମ୍ପ୍ରଦାୟ ଭାଷା ଓ ଅଞ୍ଚଳ ନାଁରେ ବିଶାଳ ଦେଶଟାକୁ ଭାଙ୍ଗି ବିକଳାଙ୍ଗ କରିଦେବା ତୁମର ସବୁଠୁ ବଡ଼ ପାରିବାପଣ।
0: ଦେଖନ୍ତୁ ମୁଁ ଖୁବ୍ ଗୋଟେ ବକ୍ତା ନୁହେଁ, ତଥାପି ମୋର ସାଧ୍ୟମତା, ଆମର ଆଦର୍ଶ ଆଉ ଉଦ୍ଦେଶ୍ୟ ସମ୍ପର୍କରେ ମୁଁ ଆପଣଙ୍କୁ ଧାରଣା ଦେଇଛି। ମୁଁ ଜାଣେ ମୁଁ ଆପଣଙ୍କୁ ଠିକ୍ ଭାବରେ ବୁଝାଇ ପାରିବିନି, ଆପଣମାନଙ୍କ ଭଳି ବୁଦ୍ଧିଜୀବୀମାନଙ୍କୁ ବୁଝାଇବା ସହଜ ନୁହେଁ। ଆପଣ ଜ୍ୟୋତିପୁର ରାଜ୍ୟର ଜଣେ ବରିଷ୍ଠ ଅଫିସର ଥିଲେ, ସେଥିପାଇଁ ଆପଣଙ୍କ ମନରେ ଯେଉଁ ପ୍ରଚ୍ଛନ୍ନ ଅହଙ୍କାରଟିଏ ଅଛି ତାକୁ ଦୂର କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଜଣେ ସାଧାରଣ ଅଶିକ୍ଷିତ ଲୋକକୁ ବୁଝାଇ ହେବ, କିନ୍ତୁ ଆପଣମାନଙ୍କୁ ନୁହେଁ।
2: ତୁ ଜମା ବ୍ୟସ୍ତ ହନି, ମୁଁ ଦେଖୁଛି।
3: ବଣ୍ଟି ବାବା, ତୁ ଏମିତି ଅବୁଝା ହେଲେ କେମିତି ହବ କହିଲୁ?
0: ତାକୁ ମାରିଲୁ କାହିଁକି?
2: ଆଉ କଣ କରିଥାନ୍ତି, ମୋର ତ ଇଚ୍ଛା ହଉଛି ତା ତଣ୍ଟିଟାକୁ ଚିପି ଦିଅନ୍ତି, ଏକା ବେଳେ ତୁ ଚୁପ୍ ହେଇଯାଆନ୍ତା।
3: ତତେ ଯେ ମୁଁ ପୁଲିସରେ ଦେଇନି ତାର କଣ ଏଇ ପ୍ରତିଦାନ?
1: ତାକୁ ଘରକୁ ଯିବାକୁ ଦିଅ, ଆଉ କେତେ ସମୟ ତାକୁ ଏଠି ଏମିତି ଜବରଦସ୍ତ ଅଟକେଇ ରଖିବ? ସକାଳ 10:30 ସନ୍ଧ୍ୟା 6:30 ହେଲା।
0: ଦେଖ ବଣ୍ଟି, ବଣ୍ଟି ତୁ ଯଦି ଚୁପଚାପ ରହିବୁ ତେବେ ତତେ ଆଉ କେହି ମାରିବେନି, ହେଲେ ତୁ ଯଦି ପାଟି କରିଛୁ କି ଘରକୁ ଯିବୁ କହିଛୁ ତେବେ ସେ ତତେ ଆହୁରି ମାରିବ, ପିସ୍ତଲରେ ଗୁଳି କରିଦେବ।
3: ତା ପ୍ରଶ୍ନର ଉତ୍ତର ଦେହରେ ହତଭାଗା, ଯାହା ପଚାରୁଛୁ ତାର ଜବାବ ଦେ, ଚୁପ୍ ରହୁଛୁ କାହିଁକି? ଦେ ଜବାବ।
1: ତମେ ମୋ ଆଗରେ ବହୁତ ବଡ ବଡ ଯୁକ୍ତି ବାଢୁଥିଲ ନା ଜୋ, ହେଲେ ଏ ପିଲାଟି ପଚାରୁଥିବା ଛୋଟିଆ ପ୍ରଶ୍ନର ଉତ୍ତର ତମେ ଦେଇପାରିବ? ଏ ପିଲାଟିକୁ ବୁଝେଇ ଦେଇପାରିବ କାହିଁକି ତମେ ମଣିଷକୁ ମାରୁଛ? ଗୋଟେ 7 ବର୍ଷ ପିଲାକୁ ତା ବାପା ମାଠର ତମେ ଛଡିକି ରଖିଛ ଖାସ ଏଇଥିପାଇଁ ଯେ କାଳେ ତମ କଥା ସେ ବାହାରେ କହିଦବ, କାଳେ ତମେ ଧରା ପଡିଯିବ।
3: ହଁ, କାଳେ ତୁମେ ଧରା ପଡିଯିବ, ସେଇଥିପାଇଁ ପିଲାଟାର ତଣ୍ଟି ଚିପି ମାରିଦେବାକୁ ତୁମେ କେବେ ହେଲେ ପଛେଇବନି। ତୁମ ଜୀବନଟାକୁ ତୁମର ଏତେ ଲୋଭ, ଏକା ତୁମେ ବଞ୍ଚିବ, ଆଉ ସମସ୍ତଙ୍କୁ ରାସ୍ତାରେ କୁକୁର ପରି ଗୁଳି କରି ମାରିବ ନା?
1: ସୀତା ନା ସୀତା ପ୍ଲିଜ,
3: ବସ୍ରେ ଯାଉଥିବା ନିରୀହ ମଣିଷ ଗୁଡାକୁ ବସ୍ରୁ ଘୋଷାରି ଆଣି ଗୁଳିରେ ଛାଇଦେବ, ଲୋକଙ୍କ ଘର ଭିତରେ ପଶି ପିଲା ବୁଢା ସ୍ତ୍ରୀ ଲୋକ ସମସ୍ତଙ୍କୁ ନିର୍ବିକାର ଖୁନ କରିବ।

0: ମୁଁ ଭାବୁଛି ଆମେ ଏଠୁ ଚାଲିଯିବା ଉଚିତ। ଏଠି ଆଉ ରହିବା ସମ୍ଭବ ନୁହେଁ।
1: ଆଉ ଦୁଇ ଚାରି ଘଣ୍ଟା ଏଠି ରହିଲେ ମୁଁ ତ ପାଗଳ ହେଇଯିବି।
0: ପଛପଟ ଜଙ୍ଗଲ ରାସ୍ତାରେ ଗୋଟେ ରିସ୍କ ନବା?
1: ବହୁତ ବଡ଼ ରିକ୍ସ।
0: ଜୀବନଟାକୁ ତ ଆମେ ପକେଟରେ ଧରି ବୁଲୁଛୁ, ଚିନ୍ତା କଣ? ତୁ ଅପେକ୍ଷା କର, ମୁଁ ପଛପଟ ରାସ୍ତାରେ ଟିକେ ଦେଖି ଆସେ।
1: ଆଚ୍ଛା। ବଣ୍ଟି ବାବୁ, ବଣ୍ଟି ବାବୁ ଶୁଣିବନି?
2: କଣ
1: ଏଠି ଆସ?
2: ନାଇଁ, ତୁମେ ମାରିବ।
1: ନାଇଁ ମୋଟେ ମାରିବିନି, ଆସ।
2: କଣ?
1: ଆଚ୍ଛା ବଣ୍ଟି ବାବୁ, ଆଣ୍ଟି କଣ କରୁଛନ୍ତି?
2: ଶୋଇଛନ୍ତି।
1: ଆଉ କାନ୍ଦୁଛନ୍ତି?
2: ନା।
1: ବଣ୍ଟି, ମୁଁ ତୁମକୁ ମାରିଛି ନା, ତମେ ମତେ ମାର, ମନ ଇଚ୍ଛା ମାର।
2: ନାଇଁ ମୁଁ ମାରିବିନି।
1: କାହିଁକି?
2: ତୁମକୁ କାଟିବ।
1: କାଟୁ, ତମକୁ ଯେ କାଟିଲା ଏଇ ମୁଁ ଗାଲ ଦେଖୁଛି, ତମେ ମାର।
2: ନାଇଁ ମୁଁ ମାରିବି ନାଇଁ।
1: ଓ ବଣ୍ଟି, ବଣ୍ଟି, ବଣ୍ଟି, ବଣ୍ଟି, ଘରକୁ ଯିବ?
2: ନାଇଁ।
1: ସନ୍ଧ୍ୟା ହେଲାଣି, ତମ ଡାଡି ମାମି ତମକୁ ଖୋଜୁନଥିବେ, ଘରକୁ ଯିବନି କାହିଁକି?
2: ଆଣ୍ଟି ମନା କରୁଛନ୍ତି।
1: କାହିଁକି ମନା କରୁଛନ୍ତି?
2: ତୁମେ ମାରିବ।
1: ନାଇଁ ବଣ୍ଟି, ନାଇଁ ମୁଁ ମୁଠେ ତମକୁ ମାରିବିନି।
2: ସତ କହୁଛ?
1: ସତ କହୁଛି, ଯିବ।
2: କବାଟରେ ଶିକୁଳି ଲଗା ଯାଇଛି।
1: ମୁଁ ଶିକୁଳି ଖୋଲିଦେବି, ତମେ ଏକୁଟିଆ ଯାଇପାରିବ ତ?
2: ତୁମେ ଦୁଆର ମୁହଁରେ ଛିଡ଼ା ହେଲେ ମୁଁ ଚାଲିଯିବି।
1: ଠିକ ଅଛି, ଚାଲ।
2: ତୁମେ ବହୁତ ଭଲ।
1: ଯାଅ, ମୁଁ ଏଇଠି ଛିଡ଼ା ହେଇଛି।
2: ଟାଟା
1: ଟାଟା ବଣ୍ଟି, ଟାଟା ଟାଟା ଟାଟା।
3: ବଣ୍ଟିକୁ ଛାଡ଼ିଦେଲ?
1: ହଁ,
3: କିନ୍ତୁ ସେ ଯଦି ତାଙ୍କ ଘରେ କହିଦିଏ?
1: କହୁ, ଆମେ ଆଉ ବେଶୀ ସମୟ ଏଠି ରହିବୁନି।
3: କେମିତି ଯିବ?
1: ଯୋଉ ପଛପଟେ ରାସ୍ତା ଦେଖିବା ପାଇଁ ଯାଇଛି ସେଇ ବାଟ ଆମେ ଚାଲିଯିବୁ।
3: ପଛପଟେ ବର୍ଡର ସିକ୍ୟୁରିଟି ଫୋର୍ସ ଅଛନ୍ତି,
1: ଆମେ ଜାଣୁ। ତେବେ ଅନ୍ଧାର ଆମକୁ କିଛିଟା ସାହାଯ୍ୟ କରିପାରେ?
0: ନା, ସେ ସମ୍ଭାବନା ନାହିଁ। ଚାରି ପାଞ୍ଚଟା ସର୍ଚ୍ଚ ଲାଇଟ୍ ଅନବରତ ଜଙ୍ଗଲ ସାରା ବୁଲୁଛି। ଜଙ୍ଗଲଟା ତ ସହଜେ ଖୁବ୍ ପତଳା, ଆଉ ଏ ଲାଇଟ୍ ଦିନ ଭଳି ତୋଫା।
1: ଆଚ୍ଛା, ଯୋ କ୍ରଲିଂ କରିଯିବା?
0: କ୍ରଲିଂ କରି ଗୋଟେ କିଲୋମିଟର, ପୁଣି ଏ ସର୍ଚ୍ଚ ଲାଇଟ୍ ତଳେ, ଇମ୍ପସିବଲ।
1: ମୁଁ କିନ୍ତୁ ବଣ୍ଟିକୁ ଛାଡ଼ି ଦେଇଛି।
0: କଣ କରିଛୁ?
3: କେମ୍ ବଣ୍ଟିକୁ ଛାଡ଼ି ଦେଇଛନ୍ତି? ମୁଁ ଘର ଭିତରୁ ଆସିଲା ବେଳକୁ ଇଏ ତାକୁ କବାଟ ଖୋଲି ହାତ ହଲି ଟାଟା କରୁଛନ୍ତି। ଯାହା ହଉ, ସେରିସ୍ତାନ କମାଣ୍ଡଙ୍କ ଛାତି ପିଞ୍ଜରା ତଳେ ହୃଦୟଟି ଥିବାର ପ୍ରମାଣ ମିଳିଲା।
0: ତୁ ସତର ଗୋଟେ ହୁଣ୍ଡା ଇଡିଏଟ୍। ଆରେ ମୂର୍ଖ, ମୁଁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିଲୁନି।
1: ଯାହା ହବ ଦେଖାଯିବ। ତୁ ଏମିତି ରାଗୁଛୁ କାହିଁକି? ତୁ ତ ନିଜେ କହିଲୁ ଜୀବନଟାକୁ ଆମେ ପକେଟରେ ଧରି ବୁଲୁଛୁ, ଏବେ ରିକ୍ସ ନେବାକୁ ପଛଉଛୁ କାହିଁକି?
0: ତେବେ ବାହା, ସୁଇସାଇଡ୍ ପାଇଁ ରେଡି ହେଇଯା, ଆଉ ଛିଡ଼ା ହେଲୁ କାହିଁକି?
1: ଚାଲ, ମୁଁ ତ କେତେବେଳେ ରେଡି।
0: ଆମେ ଆସୁଛୁ ମିଷ୍ଟର ସାମନ୍ତ, ଥ୍ୟାଙ୍କ ୟୁ ଫର ଏଭ୍ରିଥିଙ୍ଗ।
3: ଶୁଣ ଶୁଣ, ଅପେକ୍ଷା କର, କାହିଁକି ଛାନିଆ ହେଇ ମରଣ ମୁହଁକୁ ବାହାରିଯିବ?

0: ଏଠି ଜନ୍ତାରେ ପଡି ମରିବା ଅପେକ୍ଷା ରାସ୍ତାରେ ଦୌଡ଼ୁ ଦୌଡ଼ୁ ମରିବା ବରଂ ଭଲ। ସେମିତି ମରିବାରେ ଗୋଟେ ଥ୍ରିଲ୍ ଅଛି।
1: କୁଆଡେ ଯିବା ଦରକାର ନାହିଁ, ଏଇଠି ଅପେକ୍ଷା କର, ଯାହା ହବ ଦେଖାଯିବ।
2: କଣ ଆଉ ଦେଖାଯିବ, ପୁଲିସ ଆସି ସିଧା ହାତକଡ଼ା ପକେଇବ, ଆଉ କଣ। ଆପଣଙ୍କ ଘର ତ ଲୁଚିବା ପାଇଁ ଜାଗାଟିଏ ବି ନାହିଁ।
1: ଲୁଚିବା କିଛି ଦରକାର ନାହିଁ, ତମେ ଦୁହେଁ ମୋର ଦୁଇ ଜଣ ବନ୍ଧୁଙ୍କ ପୁଅ, ରଣପୁର ବୁଲି ଦେଖିବାକୁ ଆସିଛ, ପୁଲିସ ବା ଆଉ କାହାର କିଛି କହିବାର ଅଛି?
3: ମୁଁ ଆପଣଙ୍କୁ ବୁଝିପାରୁନି ମିଷ୍ଟର ସାମନ୍ତ, ଆପଣ କାହିଁକି ଆମକୁ ସାହାଯ୍ୟ କରିବାକୁ ଚାହାନ୍ତି?
1: ମତେ ମିଷ୍ଟର ସାମନ୍ତ ନ କହି ଅଙ୍କଲ ବୋଲି ସମ୍ବୋଧନ କରିବାର ଅଭ୍ୟାସ କର, ତାହେଲେ ଅଭିନୟଟା ନିଖୁଣ ହୋଇପାରିବ।
2: ଆପଣଙ୍କ ଜୀବନରେ ଯାହା ଘଟିଛି ସେଥିରେ ଆପଣ ତ ଆମକୁ ଧରା ପକେଇ ଦେବା କଥା।
1: ସେଥିରୁ ମତେ କଣ ମିଳିବ? ତମ ଦୁଇ ଜଣଙ୍କୁ ଧରା ପକେଇଦେଲେ ଜ୍ୟୋତିପୁରରୁ ସନ୍ତାସବାଦ କଣ ଲୋପ ପାଇଯିବ? ଅନ୍ଧାରିଗଡ଼ର ଅନ୍ଧାରି ତାଲିମ କେନ୍ଦ୍ର ସବୁ ରାତାରାତି ବନ୍ଦ ହୋଇଯିବ? ଆଜି ଯାଏ ଯେଉଁ ନିରୀହ ମଣିଷମାନେ ସନ୍ତାସବାଦର ଶିକାର ହୋଇଛନ୍ତି ସେମାନେ ସବୁ ସମାଜରୁ ଉଠି ଆସିବେ।
3: ସେ ଫଟୋ ଆପଣଙ୍କ ପୁଅ?
1: ହା, ଏକମାତ୍ର ସନ୍ତାନ।
2: ଆଚ୍ଛା, କେବେ ସେ ଘଟଣା ଘଟିଥିଲା?
1: 8 ମାସ ତଳେ, ଏଇଠି ଏଇ ରଣପୁରରେ।
3: ସେ କଣ ସେଇ ବସ୍ରେ ଯାଉଥିଲେ?
1: ହଁ, 8-10 ଜଣ ବନ୍ଧୁଙ୍କ ସାଙ୍ଗରେ ଛୁଟି କଟାଇବାକୁ ସେ ଏଠିକି ଆସୁଥିଲା। ବସ୍ରେ ଆହୁରି ବି ଅନେକ ଯାତ୍ରୀ ଥିଲେ, ହେଲେ ବାଛି ବାଛି ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ସେମାନେ ହତ୍ୟା କଲେ। ତାର ଜଣେ ମାତ୍ର ବନ୍ଧୁ ବଞ୍ଚିଯାଇଥିଲା, କାରଣ ସେ ଥିଲା ଭିନ୍ନ ସମ୍ପ୍ରଦାୟର। ତାଠୁ ଫୋନ୍ ପାଇଁ ଆମେ ସେଠି ପହଞ୍ଚିଲୁ ଆଉ ଶବ ସତ୍କାର କଲୁ।
2: ଆପଣ କଣ ସେତେବେଳେ ଏଠି ରହୁନଥିଲେ?
1: ନା, ତା ମରିବା ପରେ ହିଁ ମୁଁ ଏ ଘର କିଣିଛି। ଚାକିରିରୁ ଭଲେଣ୍ଟିୟର ରିଟାୟାରମେଣ୍ଟ ନେଇ ମୁଁ ଆଉ ମୋ ସ୍ତ୍ରୀ ଏଇଠି ରହୁଛୁ।
3: କିନ୍ତୁ ଏଠି କାହିଁକି?
1: ଯେଉଁ ମାଟିରେ ସେ ମିଶିଯାଇଛି, ଯେଉଁ ପବନରେ ତାର ଶେଷ ନିଶ୍ୱାସ ମିଳିଯାଇଛି, ସେଇ ମାଟି ଆଉ ପବନକୁ ଆମେ ଆବରି ବସିଛୁ। ଯେଉଁମାନଙ୍କ ହାତରେ ସେ ଜୀବନ ଦେଇଛି, ଆମେ ବି ଦ୍ୱାର ଖୋଲା ରଖି ସେଇମାନଙ୍କୁ ଅପେକ୍ଷା କରିଛୁ। କେଜାଣି ଜ୍ୟୋତିପୁରର ଦୁର୍ଗନ୍ଧ ଆବର୍ଜନା ଏମିତି ଗୋଟିଏ ନିରୀହ ମଣିଷଙ୍କ ରକ୍ତରେ ଯଦି ଧୋଇ ନିର୍ମଳ ହୋଇଯାଇପାରେ।
2: ମିଷ୍ଟର ସାମନ୍ତ, ଆପଣ ତ ଆମ ଉପରେ ପ୍ରତିଶୋଧ ନେଇପାରିଥାନ୍ତେ।
1: ମୁଁ ପ୍ରତିଶୋଧ ବା ପ୍ରତିହିଂସାରେ ବିଶ୍ୱାସ କରେ ନାହିଁ, ଜୀବନ ନେବାରେ ନୁହେଁ, ଦେବାରେ ହିଁ ମୁଁ ଆନନ୍ଦ ପାଏ। ତେଣୁ ମୋର ଶକ୍ତି ଥିବା ପର୍ଯ୍ୟନ୍ତ ତମ ଦୁହିଁକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବି। ଏବେ ତୁମେ ଯାଇ ସେ ବ୍ୟାଗ୍ ଆଉ ଅସ୍ତ୍ରଶସ୍ତ୍ର ରଖିଦେଇ ଆସ, ଯା। ବେଶ ହେବାର ଦରକାର ନାହିଁ, ତମେ ଦୁହେଁ ଭିତରକୁ ଯାଅ। ହଁ ଶୁଣ, ଯାଅ, ତମ ନାଁ ସନ୍ଦୀପ ରାୟ, ଆଉ କିମ୍, ତୁମ ନାଁ ପ୍ରକାଶ କୁଲକର୍ଣ୍ଣୀ, ଘର ମଲ୍ଲିପୁର, ମନେ ରହିଲା? ଯା।
4: ଆରେ ଇନ୍ସପେକ୍ଟର ସାହେବ, ପୁଣି କଣ ହେଲା?
5: ଆମେ ଆପଣଙ୍କ ଘର ସର୍ଚ୍ଚ କରିବୁ।
4: ସର୍ଚ୍ଚ କରିବେ?
5: ଆମେ ଖବର ପାଇଲୁ ଆପଣଙ୍କ ଘରେ ଦୁଇ ଜଣ ସନ୍ତାସବାଦୀ ଆଶ୍ରୟ ନେଇଛନ୍ତି।
4: ସନ୍ତାସବାଦୀ, ଆଇ ମିନ୍ ଟେରୋରିଷ୍ଟ। ଟେରୋରିଷ୍ଟ ନୁହନ୍ତି ସାର୍, ମୋର ଦୁଇ ଜଣ ବନ୍ଧୁଙ୍କ ପୁଅ ରଣପୁର ବୁଲିବା ପାଇଁ ଆସିଛନ୍ତି। ଆରେ ସନ୍ଦୀପ, ପ୍ରକାଶ, ଶୁଣ ଶୁଣ, ଏଠିକୁ ଆସ।
0: କଣ ହେଲା ଅଙ୍କଲ?
2: ଅଙ୍କଲ,
5: ଦୁଇ ଜଣ ଯାକ ହାତ ଟିକେ ଛିଡ଼ା ହୁଅ।
4: ଆପଣ ଏଇମାନଙ୍କୁ ଟେରୋରିଷ୍ଟ ବୋଲି ଭାବୁନାହାନ୍ତି ତ?
5: କିଛି ନାହିଁ, ପକେଟରେ କିଛି ନାହିଁ।
4: ଇଟ୍ସ ଅଲ୍ ରାଇଟ୍ ସାର୍, ୟୁ ହାଭ୍ ଡନ୍ ୟୋର୍ ଡ୍ୟୁଟି।
5: ଆପଣଙ୍କର ପଡ଼ିଶା ବ୍ୟାଙ୍କ ମ୍ୟାନେଜର ମନଜିତ ସିଂ ଫୋନ୍ କରି ଜଣାଇଲେ ଆପଣଙ୍କ ଘରେ ଦୁଇ ଜଣ ସନ୍ତାସବାଦୀ ଆଶ୍ରୟ ନେଇଛନ୍ତି।
4: ଓହୋ, ସେ ବୋଧେ ଏମାନଙ୍କୁ ଟେରୋରିଷ୍ଟ ବୋଲି ଭାବି ନେଇଛନ୍ତି।
5: ନା, ସେ ନିଜେ ବି ଦେଖିନାହାନ୍ତି, ତାଙ୍କ 6-7 ବର୍ଷର ପୁଅ ଦେଖିଛି ବୋଲି କହିଲେ। ତାଙ୍କ ପୁଅ କୁଆଡେ ଦିନଯାକ ଏଠି ଅଟକି ରହିଥିଲା ସନ୍ତାସବାଦୀଙ୍କ ପାଇଁ।
4: ମାନେ କଥା କଣ କି, ପିଲାଟା ତ ବହୁତ ଚଗଲା, ତାଙ୍କ ଘରେ କାହାକୁ କିଛି ନ କହି ଏଠିକୁ ପଳେଇ ଆସିଥିଲା, କାଳେ ଆଉ କୁଆଡେ ପଳେଇବ, ସେଥିପାଇଁ ଆମେ ତାକୁ ସନ୍ତାସବାଦୀଙ୍କ କଥା କହି ଡରେଇକି ରଖିଥିଲୁ। ହେଲେ ସେ ତ କେତେବେଳେ ଘରୁ ଗଲାଣି?
3: ଆମେ ଗୋଟିଏ ଅସମୟରେ ଆସି ପହଞ୍ଚିଯାଇଛୁ ଅଙ୍କଲ।
2: ଅଙ୍କଲ, ଏମିତି ଜାଣିଥିଲେ ଆମେ ମୋଟେ ଆସିନଥାନ୍ତୁ
5: ଏଠି। ଏଇଟା କିଛି ନୂଆ କଥା ନୁହେଁ ବାବୁ, ସବୁଦିନେ ଏମିତି ଲାଗିଥାଏ ଆମର। ହଉ, ଆମେ ଏବେ ଆସୁଛୁ, ଆପଣ କବାଟ ବନ୍ଦ କରନ୍ତୁ।
4: ଆରେ ତମେ ଦୁଇ ଜଣ ଏମିତି ନର୍ଭସ୍ ଦିଶୁଛ କାହିଁକି? ଆସ ଆସ, ଭିତରକୁ ଆସ।

0: ଏ ପ୍ରଶ୍ନ ମୋର ନୁହେଁ, ତମର ସହକର୍ମୀ ତଥା ଅନ୍ତରଙ୍ଗ ବନ୍ଧୁ କିମ୍ର ପ୍ରଶ୍ନ। ତମ ଲକ୍ଷ୍ୟ କଣ ସତରେ ବଡ?
1: ଆମ ଲକ୍ଷ୍ୟ ନିଶ୍ଚିତ ଭାବରେ ବଡ। ସେରିସ୍ତାନ ସେରିସ୍ତାନ ଗଠନ ପାଇଁ ଯାହା କିଛି କଲେ ବି ଅପରାଧ ନୁହେଁ।
0: ସେଥିପାଇଁ ବ୍ରାଉନ ସୁଗାର ଭଳି ମାରାତ୍ମକ ଡ୍ରଗ୍ସ ବି ଚୋରା ଚାଲାଣ କରାଯାଇପାରେ।
1: ସଂଗ୍ରାମ ଚଳାଇ ରଖିବା ପାଇଁ ଅନେକ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଦରକାର, ଆଉ ତା ପାଇଁ ଦରକାର ପ୍ରଚୁର ଅର୍ଥ। କୋଉଠୁ ଆସିବ ସେସବୁ?
0: ତମେ ତ ପୁରାପୁରି ଯୁକ୍ତିଯୁକ୍ତ କଥା କହୁଛ, ତଥାପି ତୁମ ବନ୍ଧୁଟିର ମନରେ ସନ୍ଦେହ କାହିଁକି?
1: ସମସ୍ତଙ୍କୁ ସବୁ କଥା ବୁଝେଇ ହୁଏନି କି? ଆମ ଅର୍ଗାନାଇଜେସନ ଜଣେ ସାଧାରଣ କର୍ମୀ ମାତ୍ର, ବୁଝିବା ବା ଚିନ୍ତା କରିବା ତାର ଦାୟିତ୍ୱ ନୁହେଁ, ଆଉ ଆପଣଙ୍କୁ ବୁଝିବା ଭଳି ଶକ୍ତି ମୋର ନାହିଁ। ଆପଣ ଯଦି ଭାବୁଥାନ୍ତି ଯେ ଆପଣଙ୍କ ଘରେ ଆମକୁ ଟିକେ ଆଶ୍ରୟ ଦେଇଛନ୍ତି ବୋଲି ଆମର ଆଇଡିଓଲୋଜିକୁ ଆପଣ ବଦଳେଇ ଦେବେ, ତେବେ ଆପଣଙ୍କୁ ଭୁଲ ବୁଝିଛନ୍ତି। ଆକିମ, ପଛ ଦରଜା ପାଖରେ ଅପେକ୍ଷା କରିବା, ଗୋଟାଏ ବାଜିବ ଆଉ ମାତ୍ର 5 ମିନିଟ୍।
2: ଆମେ ଆସୁଛୁ ମିଷ୍ଟର।

0: ଆପଣ ଯଦି ଭାବୁଥାନ୍ତି ଯେ ଆପଣଙ୍କ ଘରେ ଆମକୁ ଟିକେ ଆଶ୍ରୟ ଦେଇଛନ୍ତି ବୋଲି ଆମର ଆଇଡିଓଲୋଜିକୁ ଆପଣ ବଦଳେଇ ଦେବେ, ତେବେ ଆପଣଙ୍କୁ ଭୁଲ ବୁଝିଛନ୍ତି। ଆକିମ, ପଛ ଦରଜା ପାଖରେ ଅପେକ୍ଷା କରିବା, ଗୋଟାଏ ବାଜିବ କା ମାତ୍ର 5 ମିନିଟ।
1: ଆମେ ଆସୁଛୁ ମିଷ୍ଟର ସାମନ୍ତ।
2: ଏଠି ଏକୁଟିଆ ବସି କଣ ଚିନ୍ତା କରୁଛ, ଶୋଇବନି?
1: ଶୋଇପଡ଼ିଲେ ରାତି କଣ ଆସିବ, କିନ୍ତୁ ତମେ ଉଠି ଆସିଲ କାହିଁକି?
2: ତୁମେ ଏଠି ଏକୁଟିଆ ବସିଥିବ ଆଉ ମୁଁ ଯାଇ ଶୋଇପଡ଼ିବି?
1: ସେ ଦି ଜଣ କଣ କରୁଛନ୍ତି?
2: ପଛ ପାଖ ଦ୍ୱାର ପାଖରେ 2 ଚେୟାର ପକାଇ ବସିଛନ୍ତି।
1: ମୋ ଦୁଃଖ ରହିଗଲା ସୀତା, ମୁଁ ସେମାନଙ୍କୁ ବଦଳେଇ ପାରିଲିନି, ଆଉ ଅଳ୍ପ ସମୟ ପରେ ସେମାନେ ଏଠୁ ଚାଲିଯିବେ।
2: ସେମାନଙ୍କୁ ବଦଳେଇବା କଣ ସମ୍ଭବ?
1: ଅସମ୍ଭବ ନୁହେଁ। ମୁଁ ତ ଭାବୁଛି ଆଉ ଯଦି କିଛି ସମୟ ସେମାନେ ଏଠି ରହିଯାଇଥାନ୍ତେ ତେବେ।
2: ସେମାନେ ଆସୁଛନ୍ତି।
0: ଆମେ ଆସୁଛୁ ମିଷ୍ଟର ସାମନ୍ତ, ଗୁଡ୍ ନାଇଟ।
1: ମୋତେ କ୍ଷମା କରିବେ ମିସେସ୍ ସାମନ୍ତ, ଆପଣଙ୍କୁ ମୁଁ ଅନେକ କଷ୍ଟ ଦେଇଛି, ନମସ୍କାର।
2: ଯାଉ ବାବା, ଈଶ୍ୱର ତୁମମାନଙ୍କର ମଙ୍ଗଳ କରନ୍ତୁ।
1: ଦେଖ, ଯଦି କିଛି ଅସୁବିଧା ହୁଏ ଫେରି ଆସିବ, ଆଉ 2-4 ଦିନ ତୁମମାନେ ମୋ ଘରେ ରହିଲେ ବି ମୋର କିଛି ଆପତ୍ତି ନାହିଁ।
0: ନାଇଁ ନାଇଁ, କିଛି ଅସୁବିଧା ନାହିଁ, ଜିଲ୍ ସାହେବ ଆମ ପାଇଁ ସବୁ ସୁବିଧା କରିଦେଇଛନ୍ତି। ଚାଲ କି ଆସନ୍ତୁ ଜିଲ୍ ସାହେବ।
3: ହଁ, ତୁମେ 2 ଜଣ ଚାଲ, ହଁ, ମୁଁ ଏମାନଙ୍କ କଥା ବୁଝିଦେଇ ଯାଉଛି। ହଁ
4: ଜିଲ୍ ସାହେବ, କଣ ବୁଝିବେ?
0: ନୋ ଜିଲ୍ ସାର୍, ନୋ,
4: ଆପଣ ଏ କାମ କରିପାରିବେନି ଜିଲ୍ ସାହେବ।
3: ବ୍ୟସ୍ତ ହବାର କିଛି ନାହିଁ, ଏଥିରେ ସାଇଲେନ୍ସର ଲାଗିଛି, ଖଣ୍ଡେ କାଠି ଭାଙ୍ଗିଲେ ଯେତିକି ଶବ୍ଦ ହବ ଇଏ ତାଠୁ ବି କମ ହବ। ହଁ ଚାଲ ଚାଲ, ତୁମେ ଚାଲ ବାହାରକୁ ଚାଲ।
0: ନାଇଁ ଜିଲ୍ ସାର୍, ଏମାନଙ୍କୁ ଆପଣ ମାରିପାରିବେନି।
3: କାହିଁକି? ହଁ, ଏମାନଙ୍କ ଘରେ 4 ଖଣ୍ଡ ରୁଟି ଖାଇଦେଇଛ ସେଇଥିପାଇଁ? ହଁ, ଏଇ ତୁମର ଶିକ୍ଷା?
5: ନାଇଁ, ବେଇମାନିର ଶିକ୍ଷାଟା ତୁମେ ଏବେ ପୂରଣ କରିଦିଅ। ମୋର ଧାରଣା ଥିଲା ଅନ୍ଧାରୀଗଡ଼ର ତାଳିମ କେନ୍ଦ୍ର ଏମାନଙ୍କୁ ଏମିତି ବିପଦଗାମୀ କରିଛି, ହେଲେ ଦେଖୁଛି ଜ୍ୟୋତିପୁରରେ ତମ ଭଳି ଦଲାଲଙ୍କର ବି କିଛିଟା ଭୂମିକା ରହିଛି।
3: ଯୋ ବେଟା, ତୁମେ କହୁଥିଲ ନା ଏ ଲୋକଟା ବିନା ମତଲବରେ ତମକୁ ସାହାଯ୍ୟ କରୁଛି, ହଁ, ବହୁତ ଭଲ ଲୋକ।
4: କ୍ଷତି
3: କରିସାରିବା ପରେ ମାରିବି? ମାଇ ଡିଅର କିମ୍, ବିପଦ ଆସିବା ଆଗରୁ ହିଁ ବିପଦକୁ ସାଫ କରିଦବା ଦରକାର। ହଁ, ଏମାନଙ୍କୁ ଏଠି ଜୀବନ୍ତ ଛାଡି ଦେଇ ତୁମେ କେତେ ବାଟ ଯାଇପାରିବ? ଏମାନଙ୍କ ହାତ ପାଖରୁ ଟେଲିଫୋନର ଦୂରତା ଯେତିକି। ହଁ,
0: ମୁଁ ଆପଣଙ୍କୁ ଜବାବ ଦଉଛି ଜେଲ ସାହେବ, ଆମେ ଏ ସ୍ଥାନ ଛାଡି ଚାଲିଯିବା ପରେ ବି ଏମାନେ ପୋଲିସକୁ ଇନଫର୍ମେସନ ଦେବେନି।
4: ଆପଣଙ୍କର ଯଦି ତଥାପି ସନ୍ଦେହ ଆସୁଛି ତେବେ ଆମେ ଟେଲିଫୋନ ଲାଇନ କାଟି ଦଉଛୁ, ହେଲେ ଆପଣ ଏମାନଙ୍କୁ ବଞ୍ଚିବାକୁ ଦିଅନ୍ତୁ ଜେଲ ସାହେବ।
3: ବଞ୍ଚିବାକୁ ଛାଡିଦେବି ନିଜେ ମରିବା ପାଇଁ? ଆରେ, ତୁମେ ତ ରାତି ପାଇଲା ବେଳକୁ ରଣପୁର ସୀମା ଠାରୁ 50 କୋଶ ଦୂରରେ ଥିବ, ତୁମର କଣ ପ୍ରୋବ୍ଲେମ? ହେଲେ ମୁଁ ତ ଏଇଠି ରହିବି ନା।
0: ଆପଣ ଏ ଘରେ କାହାକୁ ହେଲେ ଖୁନ କରିପାରିବେନି ମିଷ୍ଟର ଜିଲ୍।
3: ତୁମ ଗଳାର ସ୍ୱରଟା କେମିତି ଅଲଗା ଅଲଗା ଶୁଣାଗଲା ମିଷ୍ଟର ଜୋ।
4: ପୋଲିସ ଡିପାର୍ଟମେଣ୍ଟରେ ଆପଣଙ୍କର ଏତେ ଦୋଷ ଅଛନ୍ତି, ଆପଣଙ୍କର କିଏ କଣ କରିବ?
3: ତୁମ ଦିଟାଙ୍କର କଣ ହେଇଛି କିରେ? ଯୋଉ ଲାଇନରେ ତୁମେ ପାଦ ଦେଇଛ ସେଠି ଏଭଳି ଦୁର୍ବଳତାର ସ୍ଥାନ ନାହିଁ, ଜାଣ? ଚାଲ ଚାଲ, ତୁମେ 2 ଜଣ ପଛ ବାଟେ ବାହାରକୁ ଚାଲ। ହଁ
0: ମିଷ୍ଟର ଜିଲ୍, ୟୁ କ୍ୟାନଟ୍ ଶୁଟ୍ ଦେମ୍।
3: ହଁ, ଓ କିପ୍ କ୍ୱାଇଟ୍, ଜଷ୍ଟ ୟୁ ସି।
0: ସୀତା, ଏ କଣ କଲ ଜିଲ୍ ସାର୍? ଏ ତମେ କଣ କଲ
6: ସୀତା?
0: ଇଏ ତମେ କଣ କଲ? କାହିଁକି ସେମାନଙ୍କୁ ଗୁଳି କଲ?
4: ଜିଲ୍, ତତେ ମୁଁ ଛାଡ଼ିବିନି।

ଶୁଣିଲେ ନାଟକ ପ୍ରତିବିମ୍ବ। ବିଭିନ୍ନ ଚରିତ୍ରରେ ଥିଲେ ମିଷ୍ଟର ସାମନ୍ତ, ଦିନେଶ ଚନ୍ଦ୍ର ରାଉତ, ମିସେସ୍ ସାମନ୍ତ, ବସନ୍ତ ମଞ୍ଜୁରୀ ପଟ୍ଟନାୟକ, ଜୋ ଶଙ୍କର ପ୍ରସାଦ ବାସୁ ମଲ୍ଲିକ, କିମ୍ ମନୋଜ କୁମାର ପଟ୍ଟନାୟକ, ଜିଲ୍ ଜଗନ୍ନାଥ ଦାସ, ପୋଲିସ ଅଫିସର ସଦାନନ୍ଦ ରଥ, ପେଣ୍ଟି ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର, ରଚନା ପଞ୍ଚାନନ ପାତ୍ର, ପରିଚାଳନା ଗୋପବନ୍ଧୁ ଚୌଧୁରୀ, ସହଯୋଗିତା ବସନ୍ତ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ରବିବାର ଦିନ 11 ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ଘୋଷଣାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛନ୍ତି ଯେ ଶ୍ରୀମତୀ ଆର୍ ପିଙ୍କି, ସ୍ୱାମୀ ଆର୍ ଅର୍ଜୁନ, ବୟସ 30 ବର୍ଷ, ଉଚ୍ଚତା 5 ଫୁଟ୍ 2 ଇଞ୍ଚ, ପତଳା ସ୍ୱାସ୍ଥ୍ୟ, ମଧ୍ୟମ ଗଢ଼ଣ। ସେ ଚଳିତ 2026 ମସିହା ମଇ ମାସ 11 ତାରିଖ ଦିନ ମୋଚି ସାହି ଚାଉଳିଆଗଞ୍ଜ 6th Battalion କ୍ୱାର୍ଟର ଲାଇନ୍ ଜିଲ୍ଲା କଟକରୁ ତାଙ୍କ ଦୁଇ ଝିଅଙ୍କ ସହ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ଚୁଡ଼ିଦାର ପରିଧାନ କରିଥିଲେ। ଯଦି କୌଣସି ଶ୍ରହୃଦୟ ବ୍ୟକ୍ତି ଆର୍ ପିଙ୍କି ଏବଂ ତାଙ୍କ ଦୁଇ କନ୍ୟାଙ୍କର କୌଣସି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଯୋଗାଯୋଗ କରିବାକୁ ଅନୁରୋଧ। ଶୁଣିଲି ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଏଥିରୁ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭିଲେଖିତ ପ୍ରଚାର କରିବୁ ଦିନ 11:10। ଏଥିରେ ଶୁଣିବେ ମହାପାତ୍ର ମିନତି ଭଞ୍ଜ ଏବଂ ରୋଜାଲିନ ଦାସ ଗାଇଥିବା କେତୋଟି ଆଧୁନିକ ଗୀତ। ପାଲା ପ୍ରଚାର କରିବୁ ଦିନ 11:30। ପରିବେଷଣ କରିବେ ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଦିନ 12:00। ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ। ଖଞ୍ଜଣି ଭୋଜନ ଦିନ 1:10 ପରିବେଷଣ କରିବେ ଦାଶରଥୀ ମହାରଣା। ନାରୀ ମହଲ ଦିନ 1:20। ଏଥିରେ ଆଳପରେ ଶୁଣିବେ ଶିକ୍ଷୟତ୍ରୀ ସୀମା ଶର୍ମାଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ଦିନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00। ଅପରାହ୍ନ 4:00 ଚିରହରେ ତେଥିରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଅପରାହ୍ନ 5:30 ଯୁବବାଣୀ, ଏଥିରେ ଶୁଣିବେ ଆଲୋଚନା।

0: ଶିଳାପଦ୍ମ ଉପନ୍ୟାସରେ ପରିଚୟ ସମ୍ପ୍ରତି ଆଲୋଚକ ସତ୍ୟଜିତ ଦାସ ଶ୍ରୋତାଙ୍କ କଲମରୁ କବିତା ଗଳ୍ପ ସ୍ୱପ୍ନର ବାଲିଘର କହିବେ ରୋଜେଲିନ ରାଉତରାୟ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 29ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10। କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30। ବିଷୟ ରହିଛି ଗଣତନ୍ତ୍ରରେ ମହିଳାମାନଙ୍କ ଭାଗିଦାରିତା। ଆଲୋଚନା କରିବେ ଛନ୍ଦା ମିଶ୍ର। ଜିଲ୍ଲା ହାଲଚାଲରେ ଶୁଣିବି କଟକ ଜିଲ୍ଲାର ହାଲଚାଲ ରାତି 7:25। କୃଷି ସଂସାର ରାତି 7:30। ଏଥିରେ ବିଷୟ ରହିଛି ପନିପରିବା ଫସଲରେ ଜଳ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବେ ଇପ୍ସିତା ପଟ୍ଟନାୟକ। ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ ହିନ୍ଦୀ ଶିକ୍ଷା ପ୍ରଚାର କରିବ ରାତି 8:30। ବିଷୟ ରହିଛି ସମାନାର୍ଥକ ଶବ୍ଦ। ଶିକ୍ଷାଦାନ କରିବେ ଅଜିତ ପ୍ରସାଦ ମହାପାତ୍ର। ଶିକ୍ଷା ଗ୍ରହଣ କରିବେ ପରିସ୍ନିଗ୍ଧା ବେହେରା। ରାତି 9:30 ଛାୟାପଥରେ ଶୁଣିବେ ସଙ୍ଗୀତ ରୂପକ ତାପଦାନବ। ରଚନା ପଦ୍ମଲୋଚନା ଦାସ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଏବଂ ସନ୍ତୋଷ ପିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଦଣ୍ଡ ନାଚ ଗୀତ ପ୍ରଚାର କରିବ ରାତି 10:02। ପରିବେଷଣ କରିବେ ବ୍ରଜକିଶୋର ପଣ୍ଡା ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଝିପିଝିପି ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 28 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: ବଡ଼ ବୋହୁ, ଏଇଟା ତୁମ ନାଁରେ।
2: ଏତେ ଜଲ୍ଦି କଣ ପାଇଁ?
1: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
2: କିନ୍ତୁ ଜେଜେ ମା, ତୁମ ନାଁରେ
3: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
1: ଶୁଭ ଶୁଭ କୁହ କଣ?
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
7: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
9: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
10: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶୁଣୁଥିଲେ ମହାପାତ୍ର ମିନତି ଭଞ୍ଜ ଏବଂ ରୋଜଲିନା ଦାସ ଗାଇଥିବା କେତୋଟି ଆଧୁନିକ ଗୀତ। ଆକାଶବାଣୀ କଟକ।
1: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଳ ଏବଂ ଗିରିଧାରୀ ମାଝୀ।

0: ଏଇ ଯୋଉ ସୀତାପତି ପ୍ରଭୁ ରାଜୀବ ଲୋଚନ ପରମ କାରୁଣିକ ରାମ ଭଗବାନ
1: ଆଚ୍ଛା
0: ଆଜି ବିଶ୍ୱବାସୀଙ୍କର ମଙ୍ଗଳ ବିଧାନ କରନ୍ତୁ ଆନନ୍ଦ ଏକବାର ହରି ବୋଲ। ଆଜି ଆମ୍ଭ ମାନଙ୍କର ଆଲୋଚ୍ୟ ବିଷୟବସ୍ତୁ ହେଲା ମନ୍ଦୋଦରୀ।
1: ଆଚ୍ଛା
0: ଅମିଷ ପକ୍ଷୀ ଗଣ କରନ୍ତେ ବିଚରଣ ପରସ୍ପର ମିତ୍ର ତାର ମୃଗ ଶାବକେ କୋଳ କରେ

ପ୍ରତିଦିନ ଭଳିଆ ଋଷି ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରି ଗୋଟିଏ ଧୂଆଁଳିଆ ଗାଈକୁ ଦୋହନ କରି କ୍ଷୀର ପାନ କରି ଅବଶିଷ୍ଟ କ୍ଷୀରକୁ ଏକ ପାତ୍ରରେ ଆଶ୍ରମ ପରିସରରେ ରଖି ଦେଇକରି ତପସ୍ୟା କରିବାକୁ ଚାଲିଗଲେ। ଏତିକି ବେଳେ ଆଶ୍ରମରେ ଏକ ଅଘଟଣ ଘଟିଲା। ଇଏ ଏକ

ସମ୍ମାନୀୟ ଶ୍ରୋତୃବୃନ୍ଦ, ଠିକ ଏତିକି ବେଳେ ଏକ ବିଷଧର ସର୍ପ ସେଇ ଆଶ୍ରମରେ କ୍ଷୀର ପାତ୍ରରେ ବିଷ ଗୁଡାକ ଉଦ୍ଗାର କରି ଚାଲିଗଲା। ଏ କଥା ତ ଋଷି ଜାଣନ୍ତି।

ସେଇ ଆଶ୍ରମର ଏକ ଛୋଟ ଗଛରେ ଗୋଟିଏ ବେଙ୍ଗୁଲିଟିଏ ବସିକରି ଏ ଦୃଶ୍ୟ ଦେଖିକରି ମନ ମଧ୍ୟରେ ବିଚାର କରୁଛି, ଆହା, ଆଉ ଅଳ୍ପ ସମୟ ପରେ ତ ଋଷି ଦୁଇ ଜଣ ତପସ୍ୟାରୁ ଫେରିବେ, ଇଏ ବିଷ ମିଶ୍ରିତ କ୍ଷୀର ପାନ କଲେ ତାଙ୍କର ମହାନ ପ୍ରାଣ ଚାଲିଯିବ, ବିଚାର କଲା ମୁଁ କେମିତି ଆ ଋଷିଙ୍କର ପ୍ରାଣକୁ ବଞ୍ଚେଇବି। ପଣ୍ଡିତ ମଣ୍ଡଳୀ, ଏ ଶାସ୍ତ୍ର କୁହନ୍ତି ପରୋପକାରାୟ ସ୍ୱର୍ଗାୟ, ଆଜି ଆମ ମାନେ କେହି କାହାର ଉପକାର କରିବାକୁ ଇଚ୍ଛା କରୁନଥାଏ, ଗ୍ରାମ ଗ୍ରାମରେ କଳି ଭାଇ ଭାଇକି ହତ୍ୟା କରୁଛି, କିନ୍ତୁ ସେଦିନ ସେ କ୍ଷୁଦ୍ର ଜୀବ ହେଲେ ମଧ୍ୟ ପରର ଉପକାର କରିବା ପାଇଁ ତାର ପ୍ରବଳ ଉତ୍କଣ୍ଠା ଜନ୍ମିଛି। ତେଣୁ ସଙ୍ଗେ ସଙ୍ଗେ ଆପଣମାନଙ୍କୁ ଏଇଠି କହି ରଖିବି, ପ୍ରକୃତରେ ପରୋପକାରୀ ଦୁନିଆରେ କିଏ, ସେଇଥିପାଇଁ ଗୋଟିଏ ନୀତି ବାକ୍ୟ ନୀତି ଶ୍ଳୋକ ପ୍ରମାଣ କରନ୍ତି, ପରୋପକାରାୟ ବହନ୍ତି ନଦିଆ, ପରୋପକାରାୟ ଦୁହନ୍ତି ଗାବହ, ପରୋପକାରାୟ ଫଳନ୍ତି ବୃକ୍ଷିଆ, ପରୋପକାରାୟ ଶରୀର ମେତତ। ଆପଣ ଦେଖିବେ ବୃକ୍ଷ ମାନେ ଏକ ପରୋପକାରୀ, ନଦୀ ମାନେ ଏକ ପରୋପକାରୀ, ଆଉ ଗାଈ ମାନେ ଏକ ପରୋପକାରୀ। ଏଇ ସମ୍ପର୍କରେ ପଲ୍ଲୀ କବି ନନ୍ଦ କିଶୋର ବଳ ଶର୍ମିଷ୍ଠା ଦେବଯାନୀରେ ପଦଟିଏ ପ୍ରମାଣ ଦିଅନ୍ତି।

ନିଜର ପ୍ରାଣକୁ ବିନାଶ କରି ଅନ୍ୟର ପ୍ରାଣକୁ ବଞ୍ଚାଏ, ଇଏ ଦୁନିଆରେ ସେଇ ବ୍ୟକ୍ତି ଜଣକ ମହତ ବ୍ୟକ୍ତି। ତେଣୁ ସେଦିନ ସେଇ ଯୋଉ ବେଙ୍ଗୁଲି ଟିଏ ବିଚାର କରୁଛି ଋଷିଙ୍କ ପ୍ରାଣକୁ ବଞ୍ଚାଇବ, ଇଏ କ୍ଷୀର ଫାମ୍ହାଣ୍ଡେ ପଡି ତେଜିଲା ଜୀବନ ନ।

ସଙ୍ଗେ ସଙ୍ଗେ ବିଷ ମିଶ୍ରିତ କ୍ଷୀର ପାତ୍ରରେ ପଡିକରି ପ୍ରାଣ ବିସର୍ଜନ କଲା। ପଣ୍ଡିତେ ଆପଣ ଏପଟେ ଲକ୍ଷ୍ୟ କରିବେ, ବେଳ ରତରତ ହୋଇ ଆସିଲା। ଏହି ସମ୍ପର୍କରେ ଆପଣ ମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେଶ ବିଳାସରେ ପ୍ରମାଣ କରନ୍ତି। ଆରେ ଇଏ ପାଲା ଦଶ ମାତ୍ରା ଗୋଟାଏ ଗୀତ ଆଣେ ବ୍ୟାସ।

ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ସୂର୍ଯ୍ୟଦେବ ଯେତେବେଳେ ଅସ୍ତାଚଳକୁ ଯାଉଛନ୍ତି ଋଷି ଦୁଇ ଜଣ ତପସ୍ୟାରୁ ଫେରି ହସ୍ତପଦ ଧୌତ ପୂର୍ବକ ସଙ୍ଗେ ସଙ୍ଗେ କ୍ଷୀର ପାତ୍ର ନିକଟରେ ପହଞ୍ଚି ଦେଖିଲେ ବେଙ୍ଗଟିଏ ମରିକରି ପଡିଛି, ଆମିଷ ଗନ୍ଧ ବାହାରୁଛି। ଆଉ ଏ ଦୁନିଆରେ ଏଯାବତ କେହି ହେଲେ କ୍ଷୁଦାକୁ ସମ୍ବରଣ କରିନାହାନ୍ତି, ତେଣୁ ଇଏ ଋଷିଙ୍କୁ କଷ୍ଟ ହେଲା। କ୍ଷୁଦା ବେଳକୁ ବେଳ ବଢିବାକୁ ଲାଗିଲା। ସଙ୍ଗେ ସଙ୍ଗେ ଶକ୍ର ଋଷି କ୍ରୋଧାନ୍ୱିତ ହେଲେ। ଇଏ କ୍ଷୁଦା

0: ସେ କ୍ରୋଧାନ୍ୱିତ ହେଲେ, କହିଲେ ଆମ ଖୁଦା ତୁର ପ୍ରାଣରେ ଆହୁରି କଷ୍ଟ ଦେଉଛି ଏ କ୍ଷୁଦ୍ର ଜୀବ, ମୁଁ ଅଭିଶାପ ଦଉଛି, ଇଏ ସାତ ଜନ୍ମ ପର୍ଯ୍ୟନ୍ତ ନର୍କ ଭୋଗ କରୁ
1: କରୁ।
0: କିନ୍ତୁ ଆଜ୍ଞା, କନିଷ୍ଠ ଋଷିଙ୍କ ଜଣଙ୍କ ନାମ ହେଲା ଉଦର। ସିଏ ଅତି ଆଜ୍ଞା ଦୟା ପରବଶ ହୋଇକରି କହିଲେ, ଭାଇନା ତମେ ନବୁଝି ନ ସୁଝି ଏମିତି ଅଭିଶାପ ଦବାଟା ଠିକ ହେଲାନି, ତେଣୁ କରି ଇଏ ଉଦର ଋଷି ପଦଟିଏ କହିଲେ।

ସମ୍ମାନୀୟ ସୁଧୀବୃନ୍ଦ ଉଦର ଋଷି କହିଲେ ଆମ ଉପକାର ବଶତ ଯଦି ଏ ପ୍ରାଣ ତ୍ୟାଗ କରିଥାଏ ତାହେଲେ ନିଶ୍ଚିତ ଭାବରେ ଦିବ୍ୟ ସୁନ୍ଦର ପଲାବନ୍ୟ ଧାରଣ କରି ଜନ୍ମ ଲାଭ କରୁ। ଏତିକି କହିବା ମାତ୍ରେ ତତ୍କ୍ଷଣାତ୍ ସେଇ ବିଷ ପାତ୍ରରୁ ଆଜ୍ଞା ସଙ୍ଗେ ସଙ୍ଗେ ସୁନ୍ଦରୀ ଝିଅଟିଏ ଜନ୍ମ ଲାଭ କଲେ। ଋଷି ଦୁଇ ଜଣ ଦେଖିକରି ହତଚକିତ ହୋଇ ପଡିଲେ। ଉଦର କହିଲେ ଭାଇନା ଦେଖିଲ ଇଏ ପ୍ରକୃତରେ ଆମ ଉପକାର ପାଇଁ ପ୍ରାଣ ବିସର୍ଜନ କରିଥିଲା। ଏଇ ଦେଖିଲ କେଡେ ସୁନ୍ଦରୀ।

କହିଲେ ଇଏ କଣ ଇନ୍ଦ୍ରପୁରର ସତୀ ଓ ଋଷିଙ୍କ ଅଭିଶାପରେ ଆସି ଆମ ଆଶ୍ରମରେ ଜନ୍ମ ନେଲା କି? ଯାହା ହେଉ, ସେ କନିଆଟିର ନାମକରଣ କଲେ ଶୂଦ୍ର କୀଟ ଅଙ୍ଗୁ।

ସେତେବେଳେ ଯୌବନ ଆସି ପହଞ୍ଚିଛି। କବି କହିଲେ ବାର ବର୍ଷରୁ ଅତିକ୍ରମ କରି ତେର ବର୍ଷରେ ଝିଅ ପାଦ ଦିଅନ୍ତେ, ଯୌବନ ରାଜା ତାଙ୍କ ଦେହରେ ତରଙ୍ଗ ପ୍ରସାରଣ କରି ଖେଳିବାକୁ ଲାଗିଲା। ଯାହା ହଉ, ଯେତେବେଳେ ଏମିତିକା ଯୌବନ ଆସିଛି, ଇଏ

ଦିନେ ଋଷି ଦୁଇ ଜଣ ଆଶ୍ରମର ସେ ଝିଅଟିକୁ ରଖିଦେଇକରି ତପସ୍ୟା କରିବାକୁ ଚାଲି ଯାଇଛନ୍ତି। ଦୈବାତ କିସ୍କିନ୍ଦିଆ କଟକ ରାଜା ବାଳି ବୁଲି ବୁଲି ଆସୁ ଆସୁ ସେଇ ଉପବନରେ ପହଞ୍ଚିଲା। ଦେଖିଲା ଅନିନ୍ଦିଆ ରୂପବତୀ ଝିଅଟିଏ, କହିଲା ଆହା ବହୁ ରାଜ୍ୟ ବୁଲିଛି, ବହୁ ସୁନ୍ଦରୀ ଝିଅ ଦେଖିଛି, ହେଲେ ୟା ଭଳିଆ ସୁନ୍ଦରୀ ଝିଅ ମୁଁ କେଉଁଠାରେ ଦେଖିନାହିଁ। ପଣ୍ଡିତ ମଣ୍ଡଳୀ ବିଚାର କରୁଛି, ଏଇଠି ଆଜ୍ଞା ଗୋଟାଏ ଚୌପତି ଗାଉଛି, ଆପଣ ମାନଙ୍କର ଲେଖକ ହେଲେ ଅନ୍ତର୍ଯ୍ୟାମୀ ବେହେରା। ଇଏ କାହା ନବ ବାଳା ଗୋପ ବନ୍ଧୁ କୁନ୍ତ।

ଭାବୁଛି କହିଲା ଇଏ କାହାର ଝିଅ କାହା ନବବାଳା ଗୋପବନ୍ଧୁ କୁନ୍ତଳା ଗୋପପୁର ର ବନ୍ଧୁ ହେଲେ କୃଷ୍ଣ ୟାଙ୍କ କେଶ କୃଷ୍ଣ ଦେଖିବାକୁ କତି କଳା ସେତିକି ନୁହଁ ଅଶୋକବତୀ ୟା ମନରେ ଶୋକ ସନ୍ତାପ କିଛି ନାହିଁ ଇଏ ଚୌପତି ର ନିୟମ ଏଥିରେ ଭୁବନେଶ୍ୱର କେତେ ଗୁଡିଏ ନଗର ଆସୁଛି ଗୋପବନ୍ଧୁ ନଗର ଗଲା ଅଶୋକ ନଗର ଗଲା ୟାକୁ କିଏ ପାଇବ ଗଙ୍ଗୋଦକେ ଥିବ।

ମନ ମଧ୍ୟରେ ବାଳି ଭାବୁଛି, ଆରେ ବୋତା ବାଉଁଶ ନଦେଇ ଖାଲି ମାଟି ଛାଟିଲେ କଣ କାନ୍ଥ ହବ? ଗୋଟା ଶ୍ଳୋକ କହୁଛି ଅଭିଜ୍ଞାନ ଶାକୁନ୍ତଳମ୍, ଆଉ ଲେଖକ ହେଲେ କାଳିଦାସ, ଶ୍ଳୋକର ଛନ୍ଦ ନିୟମ ହେଲା ଶିଖରିଣୀ ଛନ୍ଦ ଅନାଘାତ ମୁ ପୁଷ୍ପମ କିଶଳୟମ।

ଝିକିମିୟ ସମୀପ ଥାସ୍ୟତି ବିଧି କହିଲେ ଇଏ ଏମିତିଆ ଗୋଟା ରତ୍ନ ଯେ କୋଉ ବଣିଆ ସୂତା ଦେହରେ ବିଧ ହେଇ ନାହିଁ। କହିଲେ ଏମିତି ଗୋଟା ରସ ଯିଏକି ୟାକୁ କେହି ଚାଖି ଆସ୍ୱାଦନ କରିନାହାନ୍ତି। କହିଲେ ଇଏ ଏମିତିଆ ଗୋଟା ଫୁଲ ୟାକୁ କେହି କେବେ ହେଲେ ମାଳାରେ ଗୁନ୍ଥି ନାହିଁ। ଏମିତିକା ବାଳି ବିଚାର କରି ଚିନ୍ତା କଲା ଏମିତି ଭାବିଲେ କଣ ମୂଲ୍ୟ ଅଛି। ଯଦି ୟାକୁ କହି କଳେବଳେ କୌଶଳେ ମୋର ମନହାରିଣୀ କରିପାରିବି ତାହେଲେ ନିଶ୍ଚିତ ମୋ ଭାଗ୍ୟ ଉଦୟ ହବ। ଏଇ କଥାକୁ ଚିନ୍ତା କରି ବାଳି ନିକଟରେ ପହଞ୍ଚି ଚଦୁଟି ଆଜ୍ଞା କହୁଛି ଗୋଟାଏ ପଦ ଆଉ ଚୌପଦୀ ଆସୁ ଇଏ ଚାରୁ।

ବାଳି ଏମିତି ଭାବୁଥିବା ବେଳେ ଆପଣଙ୍କର ସେଇ ଯୋଉ ବେଙ୍ଗବତୀ କନ୍ୟାର ଲକ୍ଷ୍ୟ ବାଳି ଉପରେ ପଡିଲା, ମନ ମଧ୍ୟରେ ଚିନ୍ତା କରୁଛି, କହିଲା ଆହା ଏଡ଼େ ସୁନ୍ଦର ଯୁବକ, ଗୋଟାଏ ପଦ ଯଦାତିମଳାରୁ ଆପଣ ମାନଙ୍କ ଆଗରେ କହୁଛି ଇଏ ପ୍ରେମ।

0: କରୁଛି, ଯଦି ଏଇ ଭଳିଆ ସୁନ୍ଦର ପୁରୁଷ ମତେ ବିଧାତା ଦିଅନ୍ତେ ତାହେଲେ ମୁଁ ପ୍ରେମ ରୂପକ ସିଂହାସନରେ ଆଙ୍କୁ ବସେଇ କରି ପ୍ରୀତି ରୂପକ ପୁଷ୍ପକୁ ଦେଇକରି ଆଙ୍କ ପାଦରେ ସେବା
1: କରନ୍ତି।
0: ଏଇଭଳି ଆଜ୍ଞା ଆପଣ ଦେଖିବେ ବାଳୀର ପ୍ରେମପୂର୍ଣ୍ଣ କଥାରେ ଇଏ ଯୋଉ ସୁନ୍ଦରୀ ଝିଅ ବେଙ୍ଗବତୀର ମନ ଭଳିଗଲା। ପଣ୍ଡିତ ମଣ୍ଡଳୀ, ପ୍ରେମ ଗୋଟାଏ ଏଭଳିଆ ଜିନିଷ, ତା ଦ୍ୱାରା ଯିଏ ଥରେ ପାଦ ଦିଏ ତା ପାଦ ଆଉ ପଛକୁ ଫେରେ
1: ନା।
0: ପ୍ରେମ କେମିତିକା ଜିନିଷ, ଆପଣମାନଙ୍କର ନାରୀ କବି ହେଲେ ବିଦ୍ୟୁତ ପ୍ରଭା ଦେବୀ। ପ୍ରେମ ନ ଜାଣ।

0: କବି କହିଲେ ପ୍ରେମ ହଉଛି ଏକ ଉଛୁଳା ନଈ, ସିଏ ଯେତେବେଳେ ଉଛୁଳିବ କିଛି ବନ୍ଧବାଡ଼ା ଆଜ୍ଞା ମାନିବ
1: ନା।
0: ଯାହା ହଉ ଏମିତିକା ବାଳୀର ପ୍ରେମ ପୂର୍ଣ୍ଣ କଥାରେ ଇଏ ଯେଉଁ ବେଙ୍ଗବତୀ ଆଉ ବାଳୀ ଏବଂ ବେଙ୍ଗବତୀ ଉଭୟଙ୍କର ମନ ଦିଆନିଆ ହେଲା, ସଙ୍ଗେ ସଙ୍ଗେ ଉଭୟ ଉଭୟକୁ ଆଜ୍ଞା ବୈବାହିକ ସମ୍ବନ୍ଧରେ ଆବଦ୍ଧ କରିବା ପାଇଁ କଥା ଦେଇକରି ଆନନ୍ଦ ମନରେ ସେଇ ଯେଉଁ ନିର୍ଜନ ଉପବନରେ ଶୃଙ୍ଗାର ରସରେ ନିମଜ୍ଜିତ ହେଲେ। ଇଏ କଥା ଏମିତି ରହିଛି, କିନ୍ତୁ ଆଜ୍ଞା ଦେଖନ୍ତୁ କେହି କେହି କୁହନ୍ତି ଚୋରି ବିଦ୍ୟା ତ ଆଦୌ ଭଲ ନୁହଁ, କିନ୍ତୁ ନେଇ ଆଣି ଥୋଇ ପାଇଲେ ଚୋରି ବିଦ୍ୟା ଭଲ। ଆଚ୍ଛା କେମିତିକା କଥା, ଯଦାତି ବିମଳା କାବ୍ୟ, କବି ହେଲା ରାଧାନାଥ, ମଧୁର ଯେମନ୍ତ।

ଦେଖିବେ ପ୍ରୀତିଟା ପ୍ରେମଟା ଯେଡେ ମିଠା ସେତି ଖଟା, ତେଣୁ କରି ଏ କଥାଟା ଆସ୍ତେ ଆସ୍ତେ ବାଳି ପ୍ରେମରେ ପଡି ଝିଅଟି ଆଜ୍ଞା ଅନ୍ତଃସତ୍ତ୍ୱ ହେବାକୁ ଲାଗିଲା। ଏ କଥା ଏଇଠି ଅଛି ଦୈବାତ ଦିନକର ଘଟଣା। ଏ ରକ୍ଷକ।

ପଣ୍ଡିତ ମଣ୍ଡଳୀ, ଏଇ ଯୋଉ ଲଙ୍କାର ଇସ ଯିଏ ରାବଣ ଦିନେ ବୁଲି ବୁଲି ଆସୁ ଆସୁ ସେ କନ୍ୟାକୁ ଉପବନରେ ଭେଟିଲା, ଆହା ଏଡ଼େ ସୁନ୍ଦରୀ ଝିଅଟିଏ ଏଠି ଅଛି, ମୁଁ ଯଦି ୟାକୁ ମନହାଣି କରିପାରିବି ତାହେଲେ ନିଶ୍ଚିତ ଭାବରେ ମୋ ଲଙ୍କାପୁରର ଶୋଭା ଦ୍ୱିଗୁଣିତ ଭାବରେ ବଢ଼ିଯିବ। ଏଇ କଥା ଚିନ୍ତା କରି ଏ ଲଙ୍କାର ରାବଣ ସେ କନ୍ୟା ପାଖରେ ପ୍ରଣୟ ପ୍ରାର୍ଥୀ ହେଉଛି, ଯେତେ ବୁଝେଇଲେ ମଧ୍ୟ ସେ ରାବଣ କଥାରେ ଆଜ୍ଞା ପଡୁନାହିଁ। ତାର କାରଣ କଣ, କାହିଁ ଏହା କଥା ଶୁଣୁନି? ଏଥିପାଇଁ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଲେଖିଲା ଆଜ୍ଞା ଗୋଟିଏ ପଦ, ଏ ବାପା ଇଏ ହେଲା ଚାରି ମାତ୍ରା, ଇଏ ମାନସର ହେଲେ ସେ ନ

ରାବଣ ଯେତେ ପ୍ରକାର କହିଲେ ମଧ୍ୟ ତା କଥା ଶୁଣୁନି, ଯେହେତୁ କି ସେ ବାଳି ପ୍ରେମରେ ପଡିଯାଇଛି। ଯାହା ହଉ ପଣ୍ଡିତ ମଣ୍ଡଳୀ, ଦିନେ ରାବଣ ବିଚାର କଲା ଋଷିଙ୍କୁ କନିଆ ମାଗିବି। ଋଷି ଥିବା ଅବସ୍ଥାରେ ରାବଣ ପହଞ୍ଚିଲା, ଦୁଇ ହାତକୁ ଯୋଡି କହିଲା, ହେ ମୁନି ପୁଙ୍ଗବ, ମୋତେ ଆପଣଙ୍କର କନିଆକୁ ପ୍ରଦାନ କରନ୍ତୁ। ମୁଁ ଯଦି ଆପଣଙ୍କ କନିଆକୁ ପାଇବି ଲଙ୍କାର

ପହଞ୍ଚିଲା। ଦୁଇ ହାତକୁ ଯୋଡି କହିଲା, ହେ ମୁନି ପୁଙ୍ଗବ, ମୋତେ ଆପଣଙ୍କର କନ୍ୟାକୁ ପ୍ରଦାନ କରନ୍ତୁ। ମୁଁ ଯଦି ଆପଣଙ୍କ କନ୍ୟାକୁ ପାଇବି, ଲଙ୍କାର ସାମ୍ରାଜ୍ୟ ଆପଣଙ୍କର କନ୍ୟା ହେବ। କିନ୍ତୁ ଆଜ୍ଞା, ଋଷି ସେଦିନ କିଛି କହିଲେନି, ନିରୁତ୍ତର ରହିଲେ। କହିଲେ କନ୍ୟା ବର୍ତ୍ତମାନ ଯୌବନ ଅବସ୍ଥାରେ ସ୍ୱାଧୀନ, ତେଣୁ ସିଏ ଯାହାକୁ ଇଚ୍ଛା କରିବ ତାହାକୁ ହିଁ ପତି ରୂପରେ ବରଣ କରିବ। ଏତିକି କୁହନ୍ତେ ରାବଣ ଯାଇକରି ପହଞ୍ଚିଲା ସେ କନ୍ୟା ନିକଟରେ। ସଙ୍ଗେ ସଙ୍ଗେ କଲା କଣ, ଡାକିଲା କହିଲା, ଗୋ ସୁନ୍ଦରୀ, ମୁଁ ହେଉଛି ଲଙ୍କାର ଅଧିପତି ରାବଣ, ତୁମେ ମୋ ସହିତ ଆସ, ନିଶ୍ଚିତ ଭାବରେ ମୋର ପାଟରାଡି ହେବ। ହେ ଗୁଣିଜ୍ଞାନ ବିବେକ ମହୋଦୟ, ଆପଣ ବିଚାର କରିବେ, ସେଦିନ ଯେତେବେଳେ ଇଏ କଥା ଶୁଣିଲେ, କିଏ ଶୁଣିଲା ସେ କନ୍ୟା, ଆଜ୍ଞା କନ୍ୟା କିଛି ଉତ୍ତର ଦେଉନାହିଁ। ରାବଣ ବହୁତ କହିଲା, କହିଲା ମୋର 33 କୋଟି ଦେବତା ସେବା କରୁଛନ୍ତି, ଆଉ ଇନ୍ଦ୍ର ମତେ ମାଳା ଗୁନ୍ଥି କରି ଦଉଛି, ଆଉ ଅଗ୍ନି ମୋ ଘରେ ପାକ ସିଦ୍ଧ କରୁଛି, ତେଣୁ କରି ତୋର କିଛି ଅସୁବିଧା ହବନି। ଯେତେ କହିଲେ ମଧ୍ୟ ସିଏ ଶୁଣୁନି। ରାବଣ କହିଲା, ଋଷି ଆଶ୍ରମରେ କିଏ ଅଛି? ସେଦିନ ଆଜ୍ଞା ସେଇ ଯେଉଁ କନ୍ୟା ବେଙ୍ଗବତୀର ବାମ ହସ୍ତକୁ ଧରି ରାବଣ ଟାଣି ଟାଣି ଆଣୁଛି ଆଜ୍ଞା ଆଶ୍ରମ ଭିତରୁ। ଏତିକି ବେଳେ ବାଳି ଯାଇକରି ପହଞ୍ଚିଲା, ଦେଖିଲା କହିଲା, କିରେ ଇଏ ରାକ୍ଷସଟା ଆଦୌ ଭଲ ନୁହଁ, ମୋ ଭାବି ପତ୍ନୀ ମୋ ଆଗରୁ ଛଡେଇ ନେଇଯିବ। ସଙ୍ଗେ ସଙ୍ଗେ ଦେଖି ପରିସ୍ଥିତି।

ଝିଅଟି ବିଚାର କଲା ମୁଁ ତ ସ୍ୱେଚ୍ଛାଚାରିଣୀ ହେଇ ମୋ ପିତା କଥା ମାନିନି ମୋ ମନ ଇଚ୍ଛା କାମ କରିଛି ଜାଣିକି ଯାହା ଭାଗ୍ୟରେ ଘଟିବ ଏଇଭଳି କହିକରି ସଙ୍ଗେ ସଙ୍ଗେ ଆଜ୍ଞା ଛିଡା ହେଇଛି ଇଏ ଦୁହେଁ ବଳବନ୍ତ ବାଳା ବେନିୟତ ଧରି କରନ୍ତେ।

ଦୁଇ ଜଣ ଯାକ ଏମିତି ସେ କନ୍ୟାକୁ ନେବେ ବୋଲି ଯେତେବେଳେ ଆଜ୍ଞା ଭିଡି ଦେଇଛନ୍ତି, ମଝିରୁ କନ୍ୟା ଦିଫାଳ ହେଇଗଲା, ଗର୍ଭ ସେତେବେଳକୁ ପୂର୍ଣ୍ଣାଙ୍ଗ ହେଇଛି, ସଙ୍ଗେ ସଙ୍ଗେ ପୁତ୍ରଟି ଆଜ୍ଞା ଜନ୍ମ ହେଇ ତଳେ ପଡି କାନ୍ଦିବାକୁ ଲାଗିଲା। ସେ ପୁଅଟିଏ ବାଳି ସଙ୍ଗେ ସଙ୍ଗେ ଇଏ ଶବକୁ ଫିଙ୍ଗି ଦେଇ ସେଇ ପୁଅଟିକୁ କୋଳରେ ଧରି ଋଷିଙ୍କୁ କହିଲା, ଋଷି ଆକୁ ଆଶୀର୍ବାଦ କରନ୍ତୁ, ସେଠୁ କର ପ୍ରସାଇନ କରିଲେ କଲ୍ୟାଣ କୁମାର ହେଉ ବଳି ଛ ମୃତ୍ୟୁ ଶଙ୍କା ନାହିଁ ବାତ ଭାବ ନେଇ ଅଙ୍ଗଦ ନାମ ଛାତ। ଋଷି ଆଶୀର୍ବାଦ କଲେ, କହିଲେ ଯିଏ ପୁଅର ମୃତ୍ୟୁ ଭୟ ରହିବ ନାହିଁ, ଅଙ୍ଗରୁ ଜନ୍ମ ହେଇଥିବାରୁ ୟା ନାମ ଅଙ୍ଗଦ ଦିଆଗଲା। ସମ୍ମାନୀୟ ପଣ୍ଡିତ ମଣ୍ଡଳୀ, ବାଳି ସେ ପୁଅକୁ ନେଇ ତା ରାଜ୍ୟକୁ ଚାଲିଗଲା। ରାବଣ ବୁଝି

ଶୁଣିଲି ପାଲା ପରିବେଷଣ କଲେ ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ସାଥୀମାନେ ହେଲେ ପ୍ରକାଶ ସେନାପତି, ଫକୀର ବେହେରା, ଗଣେଶ ଭୁଜବଲ ଏବଂ ଗିରିଧାରୀ ମାଝୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kHz ଯୋଗେ। ଆମରି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ କଥାଚିତ୍ର ଆଇ ମିଲନ କି ରାତ। ଏହି କଥାଚିତ୍ରର ଶୀର୍ଷକ ଗୀତଟି ଶୁଣିବାକୁ ଇଚ୍ଛା ପ୍ରକାଶ କରି ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ବିଶ୍ୱଭୂଷଣ।

ପରବର୍ତ୍ତୀ କଥାଚିତ୍ର ଜିଗ୍ରି ଦୋସ୍ତ ଅନୁରୋଧର ଗୀତଟି ହେଉଛି ମେରେ ଦେଶ ମେ ଚାଲେ ପବନ ପୂର୍ବାଇ, ଯେଉଁ ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ମଙ୍ଗଳା ବଜାର ନୂଆପାଟଣା ତିଗିରିଆ କଟକରୁ ଲିଜାରାଣୀ, କଲ୍ୟାଣୀ, ରଶ୍ମି, ସୁରେଶ, ମାମି ଏବଂ ଲତା ଖୁଣ୍ଟିଆ। ତେବେ ସେ ଏହି ଗୀତଟିକୁ ଡେଡିକେଟ୍ କରିଛନ୍ତି ବାସନ୍ତୀ, ଦିବ୍ୟଚନ୍ଦନ, ବିଶ୍ୱରଞ୍ଜନ, ଲକ୍ଷ୍ମୀପ୍ରିୟା, ରୋଜାଲିନ ସମସ୍ତ ଶ୍ରୋତାଙ୍କୁ ଏବଂ ମୋତେ ମଧ୍ୟ ଡେଡିକେଟ୍ କରିଛନ୍ତି। ତେଣୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସିଡିଏ ସେକ୍ଟର 7 କଟକରୁ। ପଠାଇଛନ୍ତି ପ୍ରେମଜୀ ଭାଇ, ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର କହୋନା ପ୍ୟାରେର ଏକ ପଲ୍କା ଚିନା ଗୀତଟି, ଯେଉଁ ଗୀତଟିକୁ କଣ୍ଠଦାନ କରିଛନ୍ତି ଲକି ଅଲି। ତେବେ ପ୍ରେମଜୀ ଭାଇ, ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ସୌରୀ ମାନସିଂହପୁର ବହୁଗ୍ରାମ କଟକରୁ। ପଠାଇଛନ୍ତି ବିଜୟ କୁମାର ଦାସ ଏବଂ ସସ୍ମିତା ଦାସ। ତେବେ ଆପଣ ଲେଖିଛନ୍ତି, ଆମର ଏ କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣୁଛନ୍ତି ଏବଂ ଆପଣଙ୍କୁ ଆମର ଏ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ତେବେ ଶ୍ରୋତାବନ୍ଧୁ, ଆପଣଙ୍କୁ ଆମର ଏ କାର୍ଯ୍ୟକ୍ରମ ଭଲ ଲାଗୁଥିବାରୁ ଅନେକ ଅନେକ ଧନ୍ୟବାଦ। ତେବେ ଏମିତି ନିୟମିତ ଶୁଣୁଥାନ୍ତୁ ଏବଂ ଢେର ସାରା ଭଲ ପାଇବା ଦେଉଥାନ୍ତୁ। ତେବେ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହେଲୋ ବ୍ରଦର କଥା ଚିତ୍ରର ଟେରି ଚୁନରିଆ ଗୀତଟି, ଯେଉଁ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ନରସିଂହପୁର କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସମୀର ଖଟୁଆ। ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଚିତ୍ତରଞ୍ଜନ ଜେନା ଗାଇଥିବା ଅନୁରାଗ କଥାଚିତ୍ରର ଗୀତ ପ୍ରିୟା ବିନା ଛୁରେ ଖାଲି ପ୍ରୀତି ବିନା ଛୁରେ ଖାଲି ଗୀତଟି। ତେବେ ଆପଣଙ୍କର ଅନୁରୋଧର ଗୀତଟି ପ୍ରଚାର କରୁଛୁ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି ପଠାଇଛନ୍ତି ସୋନିଆ ପୃଷ୍ଟି କଟକରୁ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଦିଲ୍ହେ ତୁମାରା କଥାଚିତ୍ରର ଏହି ସୁନ୍ଦର ଗୀତଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି ଏବଂ ସୋନୁ ନିଗମ।

କାର୍ଯ୍ୟକ୍ରମର ଶେଷ ଗୀତ ସୌତୁଣୀ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ଭୁବନେଶ୍ୱରୀ ମିଶ୍ର। ଅନୁରୋଧକାରୀ ଶ୍ରୋତା ହେଲେ କଣ୍ଟୋଲ ଆଠଗଡ଼ରୁ କୈଳାଶ ବେହେରା ଏବଂ କାମିନୀ ବେହେରା।

0: ଶୁଣିଲି ଖଞ୍ଜଣୀ ଭଜନ ପରିବେଷଣ କଲେ ଦାଶରଥୀ ମହାରଣା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ। କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ସ୍ୱାଗତ ଆପଣମାନଙ୍କୁ ନାରୀମହଲ ପରିସରକୁ। ଅନେକ ସମୟରେ ମଣିଷକୁ କାର୍ଯ୍ୟ ଉପଲକ୍ଷରେ ହେଉ ଅବା କୌଣସି ପରିସ୍ଥିତି ପାଇଁ ହେଉ, ନିଜର ଜନ୍ମସ୍ଥାନ ଭିଟାମାଟି ଛାଡ଼ି ଅନ୍ୟ ଏକ ନୂଆ ଜାଗା ବା ସ୍ଥାନକୁ ଯିବାକୁ ପଡ଼ିଥାଏ ଆଉ ସେ ସେହି ନୂଆ ସ୍ଥାନରେ ପୁଣି ଥରେ ନିଜ ଜୀବନକୁ ଆରମ୍ଭ କରେ। ତାରି ଭିତରେ କେତେବେଳେ ଦିନ ସପ୍ତାହ, ସପ୍ତାହ ମାସ ଆଉ ମାସ ବର୍ଷରେ ପରିବର୍ତ୍ତିତ ହୋଇଯାଏ। ଧୀରେ ଧୀରେ ମଣିଷଟି ସେହି ନୂଆ ସ୍ଥାନଟିକୁ ନିଜର ବୋଲି ଭାବେ, ତାର ମାଟି ପାଣି ପବନକୁ ଆପଣେଇ ନିଏ, ନୂଆ ସମ୍ପର୍କର କ୍ଷୟ ଯୋଡ଼େ। ଭଲ ମନ୍ଦ, ହସ ଖୁସି, ଦୁଃଖ କଷ୍ଟ ଭିତରେ ବଞ୍ଚିବା ଶିଖିନିଏ, କିନ୍ତୁ ତାରି ଭିତରେ ସେ ନିଜ ଲୋକଙ୍କୁ ଭୁଲେ ନାହିଁ। ଭୁଲେ ନାହିଁ ନିଜର ସ୍ୱତନ୍ତ୍ର ପରମ୍ପରା, ରୀତିନୀତି, ପର୍ବପର୍ବାଣୀକୁ, ସେସବୁକୁ ସେ ପାଳେ ମନପ୍ରାଣ ଦେଇ ନିଜର ସ୍ୱାତନ୍ତ୍ର୍ୟକୁ ବଞ୍ଚାଇ ରଖିବାକୁ ପ୍ରୟାସ କରେ। ତେବେ ଆଜି ଏତେ ସବୁ କଥା କହିବାର ହେଲା ଆଜିର ଅତିଥି ସୀମା ଶର୍ମା, ଯିଏକି ଜଣେ ଶିକ୍ଷୟିତ୍ରୀ, ପିଲାଟି ବେଳୁ ନିଜର ଜନ୍ମସ୍ଥାନ ଛାଡ଼ି ବାପାଙ୍କ ସାଙ୍ଗରେ ଓଡ଼ିଶା ଚାଲି ଆସିଥିଲେ, ତାପରେ ଓଡ଼ିଶାର ମାଟି ପାଣି ପବନକୁ ଆଦରି ନେଇ ଏହି ଜାଗାର ହୋଇ ରହିଗଲେ। ଆସନ୍ତୁ ତାଙ୍କ ଜୀବନ କାହାଣୀ ଜାଣିବା ତାଙ୍କରି ପକ୍ଷରୁ। ଆଜ୍ଞା ନମସ୍କାର, ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆଜିର ଯେଉଁ ଆମର ଆଳାପ କାର୍ଯ୍ୟକ୍ରମ, ସେଥିରେ ପ୍ରଥମେ ଆମେ ଆପଣଙ୍କର ପିଲାଦିନର କଥା କିଛି ଜାଣିବା, କୋଉଠି ବଢ଼ିଥିଲେ, ଆପଣ କୋଉଠି ପଢ଼ିଥିଲେ, ସେ ବିଷୟରେ କିଛି କୁହନ୍ତୁ।
1: ମୋର ଜନ୍ମ ହେଇଥିଲା ଦିଲ୍ଲୀରେ, କିନ୍ତୁ ବାପା ଏୟାରଫୋର୍ସରେ ଥିଲା ବେଳେ ବହୁତ ମାନେ ମୁମ୍ବାଇ, ଦିଲ୍ଲୀ, ପଞ୍ଜାବ ବୁଲିଥିଲି। ମୁଁ ଛୋଟ ଥିଲି, 1971ରେ ବାପା ଏୟାରଫୋର୍ସ ଛାଡ଼ିକି ଏଆରସି ଚାରବାଟିଆ ଏଠି ଜଏନ୍ କରିଲେ, ସେ ଚୌଦ୍ୱାର ଆଗେ ଅଛି।
0: ଆଜ୍ଞା।
1: ତ ସେଇଠି ହିଁ କେନ୍ଦ୍ରୀୟ ବିଦ୍ୟାଳୟ ଥିଲା, ସେ କ୍ୟାମ୍ପସ୍ ଭିତରେ, ଆଉ ସେଠି ମୁଁ ହାଇସ୍କୁଲ କରିଲି। ତାପରେ ଆଇଏ ଓ ବିଏ କରିଲି ଏସ୍ ବି ୱିମେନ୍ସ କଲେଜରେ, ଆଉ ମାଷ୍ଟର୍ସ ଇନ୍ ଇକୋନୋମିକ୍ସ କରିଲି।

0: ইলি রমিশারে
1: ଆଜ୍ଞା।
0: ଏଇ ଯୋଉ ଏଆର୍ସି ଥିଲା ନା, ସେଇଟା ମିନି ଇଣ୍ଡିଆ ଭଳିଆ ଥିଲା। ସବୁ ଷ୍ଟେଟ୍ସର ଲୋକ, ସବୁ ରିଲିଜନର ଲୋକ ସେଇଠି ଥିଲେ। ମାନେ ସବୁ କଲଚର ମୁଁ ଦେଖିଛି ଏତେ ବର୍ଷ ସେଇଠି ରହିକି। ନିୟରଲି 18 ଇୟର୍ସ ରହିଥିଲି ଏଆର୍ସିରେ।
1: 18 ବର୍ଷ
0: ସେଇଠି ସମସ୍ତଙ୍କ ସାଙ୍ଗରେ ମାନେ ପ୍ରୋଗ୍ରାମରେ ଯାଉଥିଲି, ଦେଖୁଥିଲି। ଗୋଟେ କ୍ଲବ ଥିଲା, ସେଇଠି ସବୁ ପର୍ବ ହଉଥିଲେ। ସମସ୍ତେ ତାଙ୍କର କଲଚର, ଯେମିତି ପଞ୍ଜାବୀ ଆସୋସିଏସନ ଥିଲା, ବେଙ୍ଗଲୀ ଆସୋସିଏସନ, ମହାରାଷ୍ଟ୍ରିଆନ ଆସୋସିଏସନ, ତାଙ୍କର ଯୋଉ ମେନ୍ ମେନ୍ ପର୍ବରେ ପ୍ରୋଗ୍ରାମ ହେଇଥିଲା ବେଳେ
1: ସେମାନେ ଯୋଉ ସବୁ କାର୍ଯ୍ୟକ୍ରମ କରୁଥିଲେ,
0: ସେ ପୂଜା କେମିତି ହୁଏ, ଯେମିତି ଦୁର୍ଗା ପୂଜା ଟାଇମ୍ ପୁରା 5 ଦିନରେ ହୁଏ, ଅର୍ ଗଣେଶ ଚତୁର୍ଥୀ 4 ଦିନ ପାଇଁ ହୁଏ। ସେ କେମିତି କଣ ସବୁ ଦିନର ଗୋଟେ ଗୋଟେ ମହତ୍ଵ ଅଛି, ସେ ସବୁ ଦେଖୁଥିଲି।
1: ଆଜ୍ଞା। ଆପଣ ଏମ୍ଏ କରିସାରିଲା ପରେ ପୁଣି କେମିତି ଆପଣଙ୍କ ଜୀବନ ଆଗକୁ ବଢ଼ିଲା?
0: ତାପରେ ବାପାର ପୁଣି ଟ୍ରାନ୍ସଫର ହେଲା ଦିଲ୍ଲୀକୁ। ତ ସେଇଠି ଯାଇକି ମୁଁ ଗୋଟେ ପ୍ରାଇଭେଟ ଫର୍ମରେ ଥିଲି, କିନ୍ତୁ ଏତେ ଭଲ ଲାଗୁ ନାଇଥିଲା।
1: ଆଜ୍ଞା।
0: ଜବ୍ ସାଟିସ୍ଫାକ୍ସନ ଆଇଥିଲା, ତ ଭାବିଲି ଟିଚିଂ ହିଁ ମୋର ଡେଷ୍ଟିନି ଅଛି, ମୁଁ ତ ଟିଚିଂ ହିଁ କରିବି।
1: ଆଜ୍ଞା।
0: ବିଏଡ୍ କରିକି ତାପରେ ଟିଚିଂ ଲାଇନ୍ରେ ଆସିଗଲି।
1: ଆଜ୍ଞା। ଆପଣ ତ ଏଠି ପାଠ ପଢ଼ିଲେ, ବଢ଼ିଲେ, ପୁଣି ଦିଲ୍ଲୀ ପଳେଇଲେ, ସେଠି ଚାକିରି ବି କଲେ, ପୁଣି ଓଡ଼ିଶାକୁ କେମିତି ଆସିଲେ?
0: 1995ରେ ମୋ ବାହାଘର ହେଲା କଟକରେ।
1: ଆଜ୍ଞା।
0: ମୁଁ 1995ରୁ ଏ ପର୍ଯ୍ୟନ୍ତ ଏଇଠି କଟକରେ ଅଛି।
1: ଆପଣଙ୍କ
0: ଶାଶୁ ଘର କଟକ।
1: ଆପଣଙ୍କ ସ୍ୱାମୀ ବି କଣ ପଞ୍ଜାବୀ?
0: ସେ ବି ପଞ୍ଜାବୀ, କିନ୍ତୁ ତାଙ୍କ ଜନ୍ମ ବି କଟକରେ ହିଁ ହେଇଛି।
1: ଆଜ୍ଞା। ଆପଣ ତ ଛୋଟବେଳୁ ଓଡ଼ିଆ ସଂସ୍କୃତି, ଓଡ଼ିଆ ପରିବେଶ ଭିତରେ ବଢ଼ିଛନ୍ତି, ତାପରେ ପୁଣି ବିବାହ କଲେ ମଧ୍ୟ ଓଡ଼ିଶାରେ। ଏଇ ଯୋଉ ଓଡ଼ିଆ ପରିବେଶ ଭିତରେ ବଢ଼ିବା ଭିତରେ ଆପଣ କଣ ଲକ୍ଷ୍ୟ କରିଛନ୍ତି ଓଡ଼ିଆ ସଂସ୍କୃତି ବିଷୟରେ?
0: ବହୁତ ହି ରିଚ୍ କଲଚର ଅଛି। ମୁଁ ଶୁଣିଥିଲି ସବୁବେଳେ କି ଓଡ଼ିଆମାନଙ୍କର 12 ମାସରେ 13ଟା ପର୍ବ ହୁଏ, ଓ ସେଇଟା ମୁଁ ଫିଲ୍ ବି କରିଲି। ସବୁ ଓକେଜନ୍ସରେ ଗୋଟେ ନା ଗୋଟେ ପର୍ବ ଅଛି, ଓ ତାର ଇମ୍ପୋର୍ଟେନ୍ସ ବି ଅଛି। ଆଣ୍ଡ ବହୁତ ଫ୍ରେଣ୍ଡଲି, ମାନେ ଓଡ଼ିଆ ଲୋକମାନେ ବହୁତ ଫ୍ରେଣ୍ଡଲି ଓ ବହୁତ ସିମ୍ପଲ।
1: ଆପଣ ତ ଇକୋନୋମିକ୍ସରେ ମାଷ୍ଟର୍ସ କରିଛନ୍ତି, ଗୋଟେ ପ୍ରାଇଭେଟ ଫାର୍ମରେ ମଧ୍ୟ ଚାକିରି କରୁଥିଲେ, କିନ୍ତୁ ହଠାତ୍ ଏମିତି ଶିକ୍ଷକତା ପାଇଁ କି ଆପଣଙ୍କର ଆଗ୍ରହ କାହିଁକି ଆସିଲା?
0: ପ୍ରାଇଭେଟ ଫର୍ମରେ କାମ କରିଲା ବେଳେ ଲାଗିଲା କି ନାଇଁ, ଯୋଉ ସିନ୍ସିଆରିଟି ଅନେଷ୍ଟି ଅଛି ସେଇଟା ଏଇ ଲାଇନ୍ରେ ଦେଲେ ଭଲ ହବ।
1: ଆଜ୍ଞା।
0: ମୋ ନଲେଜଟା ଓ କେ ବି ପାଇଲେ ଭଲ, ମାନେ ମୁଁ ଶିଖେଇ ପାରିବି ପିଲାଙ୍କରୁ, ଅର୍ ପିଲା ସାଙ୍ଗର ଇଣ୍ଟରାକ୍ସନ ମତେ ଭଲ ଲାଗୁଥିଲା, ସେଇଟା ପାଇଁ ଭାବିଲି ଟିଚର ହେଇଯିବି ଅର୍ ବିଏଡ୍ କରିବି।
1: ଆପଣ ଟିଚରସିପ୍ ଆରମ୍ଭ କଲେ ପ୍ରଥମେ ଦିଲ୍ଲୀରେ, ସେତେବେଳେ ଆପଣ କୋଉ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଉଥିଲେ?
0: ସେଇଠି ଆକ୍ଚୁଆଲି ମୁଁ ପଢ଼େଇଲି ଷ୍ଟାଣ୍ଡାର୍ଡ 9 ଅର୍ 11କୁ।
1: ଆଜ୍ଞା।
0: କିନ୍ତୁ କଟକ ଆସିଲା ପରେ ମୋର ଆପଏଣ୍ଟମେଣ୍ଟ ହେଇଥିଲା 9-10 ପାଇଁ। ମୋର ନିଜ ହେଲ୍ଥ ଇସ୍ୟୁଜ୍ ଥିଲା ବେଳେ ମୁଁ ଲୋଅର୍ କ୍ଲାସ୍ ଜଏନ୍ କରିଲି।
1: ଆଜ୍ଞା। ଆପଣ ଏଇ ଯୋଉ କଟକରେ ଅଛନ୍ତି, ଶିକ୍ଷକତା କରୁଛନ୍ତି, ଏଇ ସ୍କୁଲରେ ଆପଣ କେତେ ବର୍ଷ ହେଲାଣି କାମ କଲେଣି?
0: ଆରାଉଣ୍ଡ 30 ଇୟର୍ସ, 1996ରେ ଜଏନ୍ କରିଥିଲି ସ୍କୁଲ, ତ 29 ଇୟର୍ସ ସରିଗଲା।
1: ଆଜ୍ଞା। ଆପଣ ଏଇ ସ୍କୁଲରେ କଣ ସବୁ ସବଜେକ୍ଟ ବା ବିଷୟ ପଢ଼ାଉଛନ୍ତି?
0: ଆଗେ କ୍ଲାସ 3-4ରୁ ସବୁ ସବଜେକ୍ଟ ପଢ଼ାଉଥିଲି, ଏବେ ଟିକେ ହିଷ୍ଟ୍ରି, ସିଭିକ୍ସ,
1: ଆଜ୍ଞା,
0: କ୍ଲାସ 6-7 ଏମିତି 8 ସବଜେକ୍ଟ ପଢ଼ାଇଲି ପୁରା।
1: ଆଜ୍ଞା। ଆପଣ ତ ଇକୋନୋମିକ୍ସର ଷ୍ଟୁଡେଣ୍ଟ, ତ ହିଷ୍ଟ୍ରି ସିଭିକ୍ସ ପ୍ରତି କେମିତି ଆପଣଙ୍କର ଆଗ୍ରହ ଆସିଲା?
0: ଦେଖନ୍ତୁ, ଇକୋନୋମିକ୍ସରେ ବି ହିଷ୍ଟ୍ରି ଅଛି।
1: ଆଜ୍ଞା।
0: ଅର୍ ହିଷ୍ଟ୍ରିରେ ବିନା ଫାଇନାନ୍ସରେ କିଛି ନାହିଁ, ମାନେ ଆପଣ ହିଷ୍ଟ୍ରି ପଢ଼ିଲେ ବି ସେଇ ଟାଇମ୍ର ରାଜା ନା ଯୋଉ ବି ଥିଲେ ସେମାନେ ଫାଇନାନ୍ସ କେମିତି କରିଥିଲେ, ଆର୍ଥିକ ଅବସ୍ଥା କ'ଣ ଥିଲା, କେମିତି କରିଲେ, ସୋ ହିଷ୍ଟ୍ରି ଅର୍ ଇକୋନୋମିକ୍ସର ବହୁତ କମ୍ବାଇଣ୍ଡ ଅଛି। ବିଏରେ ପଲିଟିକାଲ ସାଇନ୍ସ ଥିଲା ମୋର, ଇକୋନୋମିକ୍ସ ଅନର୍ସ, ପଲିଟିକାଲ ସାଇନ୍ସ ପାସ୍, ତ ସେଇଟା ପାଇଁ ହିଷ୍ଟ୍ରିର ବହୁତ କଭର ହେଇଯାଇଥିଲା।
1: ଆଜ୍ଞା। ତେବେ ଆପଣ ତ ଆଇସିଏସ୍ସି କୋର୍ସର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି, ଅନେକ କୁହନ୍ତି ଯେ ଆଇସିଏସ୍ସି କୋର୍ସଟା ବହୁତ କଷ୍ଟ ବୋଲି, ଏଇଟା କେତେ ଦୂର ଠିକ୍?
0: କଷ୍ଟ ନୁହେଁ, ବହୁତ ଡିଟେଲ୍ଡ।
1: ଆଜ୍ଞା।
0: ଯେମିତି ସୋସିଆଲ ଷ୍ଟଡିଜ୍ ଅଛି ଆଇସିଏସ୍ସିରେ, ହିଷ୍ଟ୍ରି ସିଭିକ୍ସ ଅଲଗା, ଜିଓଗ୍ରାଫି ଅଲଗା,
1: ଆଜ୍ଞା,
0: ସାଇନ୍ସ ଆମର ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି ଅଲଗା ହେଇଯାଏ କ୍ଲାସ 6ରୁ।
1: ଆଜ୍ଞା।
0: ତ ସେଇଟା ପାଇଁ ଟିକେ ଡିଟେଲ୍ଡରେ, ଟିକେ ଲାର୍ଜ ବେସିସ୍ରେ ପାଠ ହୁଏ।
1: ଆଜ୍ଞା।
0: ବେସିକ ତ ସବୁ ସେମ୍ ଅଛି।
1: ଏଇ ଯୋଉ ବୋର୍ଡରେ ପଢୁଥିବା ପିଲାମାନଙ୍କୁ ଆଗକୁ କୌଣସି କମ୍ପିଟେଟିଭ୍ ପରୀକ୍ଷା ଦେବା ପାଇଁ କି ଏଇଟା କେତେ ଦୂର ସାହାଯ୍ୟ କରିଥାଏ ବୋଲି ଆପଣ ଭାବୁଛନ୍ତି?
0: ଯେତେ ଆପଣ ଡିଟେଲରେ ପଢିଲେ ସେତେ ହିଁ ଭଲ ହବ।

0: ତ ଆମେ ବି ଛୋଟ ଥିଲା ବେଳେ ମା ବାପା କେବେ ସ୍କୁଲ ଯାଉ ନାଇଁଥିଲେ, କୋଉ କମ୍ପ୍ଲେନ୍ ନାଇଁ, ଆସିକି ଆମେ କହିଲେ ଆମକୁ ପନିସମେଣ୍ଟ ମିଳିଲା ବେଳେ ମା ବାପା କେବେ ତମର ଭୁଲ ଅଛି। କିନ୍ତୁ ଏବେ ଟାଇମ୍ ଚେଞ୍ଜ ହେଇଯାଉଛି, ଛୋଟ ପିଲା ଏବେ ବି ଟିଚରକୁ ସବୁକିଛି ମାନୁଛନ୍ତି, କିନ୍ତୁ ବଡ଼ ପିଲାର ଟିକେ
1: ପରିବର୍ତ୍ତନ
0: ଦେଖାଯାଉଛି।
1: ସେମାନେ ତାଙ୍କର ଗୋଟିଏ ସ୍ୱତନ୍ତ୍ର ଚିନ୍ତାଧାରାକୁ ନେଇକି ଚଳୁଛନ୍ତି,
0: ତାଙ୍କର ଭିୟୁଜ ଚେଞ୍ଜ ହେଇଯାଏ, ନିଜେ ହିଁ ସେମାନେ ଲଜିକାଲି ଥିଙ୍କିଂ ଆରମ୍ଭ କରିଦିଏ।
1: ଆଜ୍ଞା,
0: ଓର କରୋନା ପରେ ତ ବହୁତ ଡିଫରେନ୍ସ ଆସିଯାଇଛି। କରୋନା ହେଲା ପରେଠୁ ମାନେ ପିଲାଙ୍କର ବିହେଭିୟର ଟୋଟାଲି ଚେଞ୍ଜ ହେଇଯାଇଛି।
1: କଣ ପରିବର୍ତ୍ତନ ହେଇଛି ବୋଲି ଆପଣ ଦେଖୁଛନ୍ତି?
0: ଯେମିତି ଦୁଇ ବର୍ଷ ଘରେ ରହିଲେ ସେ ସ୍କୁଲ ଆଟ୍ମୋସ୍ଫିୟର ପାଇଲେନି, ଘର ସମସ୍ତଙ୍କର ଆଟ୍ମୋସ୍ଫିୟର ଡିଫରେଣ୍ଟ।
1: ଆଜ୍ଞା,
0: ଓ ସେଇ ଟାଇମ ବହୁତ ହି ଡିଫିକଲ୍ଟ ଟାଇମ ଥିଲା, କେତେ ଘର ଖାଇବା ପିଇବା ଅଭାବ ଥିଲା, କେତେ ଲୋକଙ୍କର ଚାକିରି ପଡ଼ାଇଲା, ତ ହେଇଥିବୁ ଘରର ସିଚୁଏସନ୍ ଦେଖିକି ସେମାନେ ଚେଞ୍ଜ ହେଇଯାଇଛନ୍ତି। ଯୋଉ ଡେଭଲପମେଣ୍ଟ ସେ ଦି ବର୍ଷରେ କରିଥାନ୍ତି ସେଇଟା ସେଇଠି ଅଟକିକି ରହିଗଲା।
1: ଆଜ୍ଞା,
0: ଯୋଉ ସୋସିଆଲାଇଜିଂ,
1: ଆଜ୍ଞା,
0: ସେମାନେ ସୋସିଆଲାଇଜିଂ ପୁରା ହିଁ ଭୁଲିଗଲେ କି କେମିତି ଷ୍ଟୁଡେଣ୍ଟ ସାଙ୍ଗରେ ରହିବି, ସମାଜ ସାଙ୍ଗରେ ରହିବି, ସେ ଦେଖିଲେ ବସ୍ ଖାଲି ଖାଅ ପିଅ ଟିକେ ଅନଲାଇନ୍ ପାଠ ପଢ଼ ସେଇଟା ହିଁ ଲାଇଫ। ମାନେ ତାଙ୍କ ପାଇଁ ଇଜି, ସ୍କୁଲ ଯିବା ନାହିଁ, କୁଆଡେ ଯିବା ନାହିଁ, ବ୍ୟାଗ୍ସ ଆରେଞ୍ଜ କରିବା ନାହିଁ, ତ ପିଲାଙ୍କର ବହୁତ ଇଫେକ୍ଟ ହେଇଛି।
1: ଏଇ ଯୋଉ କଥାଟି ଆପଣ କହିଲେ ଯେ କରୋନା ସମୟରେ ପିଲାମାନଙ୍କର ପାଠପଢ଼ାରେ କ୍ଷତି ନ ହେବା ପାଇଁ ତାଙ୍କୁ ଯୋଉ ଅନଲାଇନ୍ ଶିକ୍ଷା ଦିଆଗଲା, ସେ ସମୟରେ ସେମାନେ ଇଣ୍ଟରନେଟ୍ ହଉ ବା ସୋସିଆଲ ମିଡିଆ ସାମାଜିକ ଗଣମାଧ୍ୟମ ତା ସାଙ୍ଗରେ ସେମାନଙ୍କର ସମ୍ପର୍କଟା ଆରମ୍ଭ ହେଲା। ଏଇ ଯୋଉ ସାମାଜିକ ଗଣମାଧ୍ୟମ, ଇଣ୍ଟରନେଟ୍ ବା ମୋବାଇଲ ତାଙ୍କ ଜୀବନକୁ ବର୍ତ୍ତମାନ ସମୟରେ ପ୍ରଭାବିତ କରୁଛି ଏବଂ ତା ତ ନିଶ୍ଚୟ ରହିବ, ତାକୁ ପୁରା ବନ୍ଦ କରିପାରିବାନି, କିନ୍ତୁ କେମିତି ଆମେ ତାକୁ ଗୋଟେ ସକାରାତ୍ମକ ଦିଗକୁ ନେଇପାରିବା?
0: ଏଇ କ୍ୱେଶ୍ଚନ ସବୁବେଳେ ପିଟିଏମ୍ରେ ଉଠେ, କେତେ ପ୍ୟାରେଣ୍ଟସ୍ କହିବେ ମିସ୍ ପୁରା ଟାଇମ୍ ସେ ମୋବାଇଲରେ, ସେ ଶୁଣୁନାହାନ୍ତି, ମାନେ ମୋବାଇଲ ନା ଦେଲେ କେତେ ସେ ପାଟି କରିବ। ତ ପିଲା ବି ସେମିତି ହେଇଯାଇଛନ୍ତି, ସେ ମା ବାପାକୁ ବି ମାନୁନାହାନ୍ତି, ତାଙ୍କୁ ଏଡିକ୍ସନ୍, ସେ ଏଡିକ୍ଟ ହେଇଯାଇଛନ୍ତି। ପାଠ ପଢ଼ିଲା ବେଳେ ବି ଯେବେ କରୋନା ଟାଇମ୍ରେ ବି କେତେ ପିଲା ଜଏନ୍ କରିଥିବେ ଅନଲାଇନ୍, ସେ କିନ୍ତୁ ତାଙ୍କର କିଛି ଖୋଲିକି ସେଇଟା ଦେଖୁଥିବେ। ସବୁ ଜିନିଷଟାରେ କିଛି ଭଲ ବି ଅଛି ମନ୍ଦ ବି ଅଛି, ତ ଏଇ ତ ପିଲା ଉପରେ ଅଛି ସେ କେତେ ଭଲ ଗ୍ରାସ୍ କରିବେ ନା ମନ୍ଦଟା ନେବେ।
1: ଆଜ୍ଞା, କିନ୍ତୁ ଜଣେ ଶିକ୍ଷୟିତ୍ରୀ ହିସାବରେ ଆଉ ବାପା ମାଙ୍କ ହିସାବରେ ଆମର କଣ ଗୁରୁଦାୟିତ୍ୱ ରହିଛି, ଆମେ ସେମାନଙ୍କୁ କେମିତି ସଠିକ୍ ମାର୍ଗ ଦେଖେଇବା?
0: ଦେଖନ୍ତୁ, ଯେବେ ମୋବାଇଲ ଦିଅନ୍ତୁ, କିନ୍ତୁ ମୋବାଇଲରେ ସେଇ ଆପ୍ସଟା ଦିଅନ୍ତୁ ଯୋଉଠି ତାଙ୍କର ନଲେଜ ବଢିବ।
1: ଆଜ୍ଞା,
0: ଗୋଟେ ନଜର ରଖିବା କଥା, ଏମିତି ଦେଇକି ଛାଡିଲେ ହବ ନାହିଁ। ତାପରେ ଦେଖନ୍ତୁ ସେ କଣ ସର୍ଚ୍ଚ କରୁଛି,
1: କଣ ଦେଖୁଛି,
0: ଦେଖୁଛି କୋଉଟା ସର୍ଚ୍ଚ କରୁଛି, କଣ ସେ ଜାଣିବାକୁ ଚାହୁଁଛି, ଆପଣ ଜାଣିବେ ତାର ଗ୍ରୋଥ କେମିତି ହଉଛି। ଆଉ ଇଣ୍ଟରନେଟ ମୋବାଇଲ ବହୁତ ହେଲ୍ପଫୁଲ ଆଜିକାଲି ତ, କାହିଁକି ଏତେ ପ୍ରୋଜେକ୍ଟ, ଏସେସ୍, ସ୍ପିଚେସ୍ ସବୁ ମୋବାଇଲରେ ଇଜିଲି ଆଭେଲେବଲ, ତ ପେରେଣ୍ଟସ ମୋବାଇଲ ଦେଲେ କିଛି ଅସୁବିଧା ନାହିଁ। ଟାଇମ ଲିମିଟ ଓ ତା ଉପରେ ନଜର ରଖିବା ଦରକାର, ସେ କଣ କରୁଛି ଏକ୍ଜାକ୍ଟଲି ପିଲା ଜାଣିବେ ନାହିଁ। ଆପଣ ଏମିତି ଦେଖାନ୍ତୁ କି ଆପଣଙ୍କର କିଛି ଇଣ୍ଟରେଷ୍ଟ ନାହିଁ, କିନ୍ତୁ ଗୋଟେ ନଜର ରଖନ୍ତୁ।
1: ଆଜ୍ଞା, ଆପଣ ତ ପଞ୍ଜାବୀ, ଆପଣଙ୍କର ସଂସ୍କୃତି, ଆପଣଙ୍କର ଯୋଉ ପର୍ବପର୍ବାଣି ଅଛି ସେ ବିଷୟରେ ଟିକେ ଜାଣିବା।
0: ମୁଁ ଗୋଟେ କ୍ଲିୟର କରିଦେବି, ଆକ୍ଚୁଆଲି ବେଶୀ ଲୋକ ଜାଣୁନାହାନ୍ତି, ଦୁଇ ପ୍ରକାରରେ ଆମେ ହିନ୍ଦୁ ପଞ୍ଜାବୀ ଆଣ୍ଡ ଶିଖ ପଞ୍ଜାବୀ।
1: ଆଜ୍ଞା,
0: ହିନ୍ଦୁ ପଞ୍ଜାବୀର ସବୁ ପର୍ବ ଓ ସବୁ ତ୍ୟୋହାର ଯେମିତି ସମସ୍ତେ ହିନ୍ଦୁର ହୁଏ, କିନ୍ତୁ ଶିଖ ମାନେ ସେମାନେ ଅଛନ୍ତି ଗୁରୁ ନାନକର ଫଲୋଅର୍ସ।
1: ଆଜ୍ଞା,
0: ସେ ପଗଡ଼ି ପିନ୍ଧନ୍ତି, କେଶ ମାନେ ଚୁଟି କାଟନ୍ତି ନାହିଁ, ଓ ତାଙ୍କର ଗୁରୁଦ୍ୱାରରେ ଯାଇକି ପୂଜା କରନ୍ତି।
1: ଆଜ୍ଞା,
0: ଆମର ଅଛି ସବୁ ମନ୍ଦିରରେ ଆମେ ଯିବା, ସବୁ ଦେବୀ ଦେବତାକୁ ପୂଜା କରିବି, ହିନ୍ଦୁ ପଞ୍ଜାବୀ ଯେତେ ଅଛନ୍ତି।
1: ଆଜ୍ଞା,
0: ଓ ଶିଖ ମାନେ ଗୁରୁ ଗ୍ରନ୍ଥ ସାହେବକୁ
1: ପୂଜା କରନ୍ତି,
0: ସେଇଟା ହିଁ ତାଙ୍କର ଗୁରୁ ମାନାଯାଏ, ତାଙ୍କ ହୋଲି ବୁକ୍ର ହିଁ ଗୁରୁ ମାନାଯାଏ।
1: ଆଜ୍ଞା, ଆପଣଙ୍କର କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
0: ଶିଖିଜମ୍ରେ ଆମର ଅଛି ଗୁରୁ ନାନକର ବର୍ଥଡେ, ସେଇଟା କାର୍ତ୍ତିକ ପୂର୍ଣ୍ଣିମା ଦିନରେ ହୁଏ, ଗୁରୁ ନାନକ ଜୟନ୍ତୀ। ତାପରେ ବୈଶାଖୀ, ଏଇଟା ଗୋଟେ ହାର୍ଭେଷ୍ଟ ଫେଷ୍ଟିଭାଲ,
1: ଆମର ଯୋଉଟିକୁ ପଣା ସଂକ୍ରାନ୍ତି ବୋଲି ବା ବିଶ୍ୱ ସଂକ୍ରାନ୍ତି ବୋଲି ଆମେ ପାଳନ,
0: ସେଇ 14 ତାରିଖରେ ହୁଏ, ବୈଶାଖୀ 13 ତାରିଖରେ ହୁଏ।
1: ଆଜ୍ଞା,
0: ସେଇଦିନ ପୁରା ଆପଣ ପାଇବେ ଗୁରୁଦ୍ୱାରରେ ଓ ସବୁ ଜାଗାରେ ଲୋକମାନେ ବହୁତ ଖୁସି। ପଞ୍ଜାବରେ ବହୁତ ମେଲା ଲାଗେ, ଯେମିତି ଆମର ବାଲିଯାତ୍ରା ହୁଏ ସେମିତି।

0: ସବୁ ଜାଗା ଜାଗାରେ ହବ। ତାପରେ ଲୋଡ଼ି ଆଉ ଗୋଟେ ଫେଷ୍ଟିଭାଲ ଅଛି, ସେଇଟା ଜାନୁଆରୀ 13 ରେ କରାଯାଏ, ସେ ମକର ସଂକ୍ରାନ୍ତି ଟାଇମ। ସେଇ ଟାଇମରେ ଯେତେ କାହାର ନୂଆ ବାହାଘର ହେଇଛି ନା ପିଲା ହେଇଛି, ସେମାନେ ଅଗ୍ନିର ପୂଜା କରିକି ଖାଇବା ପିଆ କରନ୍ତି।
1: ଆଜ୍ଞା।
0: ଓ ବୈଶାଖୀରେ ଯେବେ ବାହାଘର ପାଇଁ ଦେଖିବା ଦରକାର ନାହିଁ, ବୈଶାଖୀରେ ଯେ ବି ଚାହିଁଲେ ବାହା କରିପାରିବେ ସେଇ ଦିନରେ।
1: ଆଜ୍ଞା।
0: ସେ କୁଣ୍ଡଲି ଦେଖିବାକୁ ଦରକାର ନାହିଁ,
1: ମାନେ ଆମର ଯେମିତି ପାଞ୍ଜି ଦେଖିକିରି ଭଲ ଦିନ ମୁହୂର୍ତ୍ତ ଠିକ କରାଯାଏ, ସେଟା ସେ
0: ଦରକାର ପଡ଼େନି। ବୈଶାଖୀରେ ଜାତକ ଦେବା ଦରକାର ନାହିଁ।
1: ତେବେ ଆପଣ ତ ଦୀର୍ଘ ଦିନ ଧରିକି ଓଡ଼ିଶାରେ ରହିଲେଣି, ଓଡ଼ିଆ ମାନଙ୍କର କୋଉ ପର୍ବପର୍ବାଣି ଆପଣଙ୍କୁ ବେଶୀ ଭଲ ଲାଗେ?
0: ଓଡ଼ିଆ ମାନଙ୍କର 12 ମାସରେ 13 ପର୍ବ, ସେଇଥିରେ ପିଠା, ସବୁ ପର୍ବରେ ଅଲଗା ପ୍ରକାର ପିଠା। ଅର୍ କାର୍ତ୍ତିକ ପୂର୍ଣ୍ଣିମାରେ ସେ ଡଙ୍ଗା ବସାନ୍, ସେଇଟା ମତେ ବହୁତ ଭଲ ଲାଗେ। ରଥଯାତ୍ରା ଓ ସେ ଚିତ୍ତ ପକାନ୍ତି ଯେବେ ସେ ଗୁରୁବାର ଲକ୍ଷ୍ମୀ ପୂଜା ଟାଇମରେ, ସେଇଟା ବହୁତ ଭଲ ଲାଗେ। ମାନେ ସବୁ ଟାଇମରେ କିଛି ନା କିଛି ବହୁତ ଭଲ ଲାଗେ।
1: ସବୁ ରାଜ୍ୟର କିଛି ନା କିଛି ବିଶେଷ ଖାଇବା ପିଇବା ରହିଛି, ତେବେ ଆପଣଙ୍କର କଣ ବିଶେଷ ଖାଇବା ରହିଛି?
0: ଆମ ପଞ୍ଜାବରେ ତ ମକି ରୁଟି, ସରସୋଁ ଶାଗ, ଲସି, ଦୁଧ ଦହି ବହୁତ। ପଞ୍ଜାବ ଲୋକମାନେ ନା ରିଚ୍ ଡାଏଟ୍ ବହୁତ ନିଅନ୍ତି। ୱିଣ୍ଟର୍ସରେ ତ ସେଇଠି ଆପଣ ବେଶୀ ମଖା ନଖନା ଖାଇଲେ ଚଲେଇବେନି, କାହିଁକି ଏତେ ଥଣ୍ଡା ହୁଏ।
1: ଆଜ୍ଞା।
0: ଓ ଗରମ ଦିନରେ ଲସି, ରୁଟି ଏମିତି ଖାଇବା ଅଛି।
1: ଆଜ୍ଞା। ଆପଣ ଏଇଠି ଆପଣଙ୍କ ଘରେ କଣ ସବୁ ଖାଇବା ତିଆରି କରନ୍ତି?
0: ଏଇଠି ମତେ ବହୁତ ଭଲ ଲାଗେ ଡାଲମା।
1: ଆଜ୍ଞା।
0: ତାପରେ ଘାଣ୍ଟ, ମାନେ ଘାଣ୍ଟ ତ ଗୋଟେ ଦିନ ନୁହେଁ, ମୋ ଘରେ ତ ପ୍ରତି ମାସରେ ହୁଏ। ଯେବେ ପରିବା ପାଇବି ବେଶୀ ଘାଣ୍ଟ କରିଦେବି, ମୋର ଦୁଇ ପିଲାଙ୍କୁ ବହୁତ ପସନ୍ଦ ଘାଣ୍ଟ।
1: ଆଜ୍ଞା।
0: ଓ ସବୁ ପଞ୍ଜାବୀ ଖାନା ଯେମିତି ଛୋଲେ, ରାଜମା, କଡି, ଚାଉଲ, ରୁଟି, ସବଜି।
1: ଆଜ୍ଞା। ଆପଣ ଯେମିତି କହିଲେ ଯେ ଓଡ଼ିଆ ଘରରେ ସବୁ ପର୍ବପର୍ବାଣୀରେ ଗୋଟେ ଭିନ୍ନ ଭିନ୍ନ ପ୍ରକାରର ପିଠା ତିଆରି କରାଯାଏ, ଆପଣଙ୍କ ଓଡ଼ିଆ ଘରର ପିଠା କିଛି ଜଣା ଅଛି?
0: ପୋଡ଼ ପିଠା, ଚଟଣି ପିଠା, ତାପରେ ଆରିଶ କାକରା।
1: ଆପଣଙ୍କର ଘରେ କିଏ ସବୁ ଅଛନ୍ତି?
0: ମୋର ଶାଶୁ ଅଛନ୍ତି, ଆଉ ସ୍ୱାମୀ, ଆଉ ଦିଟା ପିଲା।
1: ଆଜ୍ଞା।
0: ପୁଅ ବଡ, ସେ ଗୋଟେ ବ୍ୟାଙ୍କରେ ଚାକିରି କରୁଛି, ଆଉ ଝିଅ ସେ ଲେକ୍ଚରର ଅଛି।
1: ଆଜ୍ଞା। ଆପଣ ଚାକିରି କରିଛନ୍ତି, ଘର ସମ୍ଭାଳୁଛନ୍ତି, ଦୁଇଟାକୁ କେମିତି ଆପଣ ସମୟ ଦିଅନ୍ତି?
0: 7-2 ସ୍କୁଲ ପାଇଁ।
1: ଆଜ୍ଞା।
0: ତାପରେ ଘର, ମାନେ ରେକର୍ଡ ବି ଅଛି, ମୁଁ କେବେ ଛୁଟି ନଉ ନାହିଁ, 19 ଇୟର୍ସ ମୋର ଫୁଲ୍ ଆଟେଣ୍ଡାନ୍ସ ଥିଲା।
1: ଆଜ୍ଞା।
0: କିନ୍ତୁ ସେଇଠିରେ ମୋର ହଜବେଣ୍ଡ ବହୁତ କୋପରେଟିଭ୍, ମୋ ପିଲା ବି ମୋ ସହ ବହୁତ କୋପରେଟ୍ କରିଛନ୍ତି।
1: ଆଜ୍ଞା।
0: ଆଗେ ଶାଶୁ ମୋ ପାଖେ ରହୁ ନେଇଥିଲେ, ଏବେ କିଛି ବର୍ଷ ହେଲେ ଆସିକି ରହୁଛନ୍ତି। ସକାଳେ ମୁଁ ରାନ୍ଧିକି ଯାଏ, ସବୁ କରିକି ଯାଏ।
1: ଆପଣ ନିଜେ ରୋଷେଇ କରନ୍ତି?
0: ମୁଁ ନିଜେ ରୋଷେଇ କରେ।
1: ଆପଣଙ୍କର ପିଲାମାନେ, ଆପଣଙ୍କର ସ୍ୱାମୀ ଆପଣଙ୍କୁ କେମିତି ସାହାଯ୍ୟ କରନ୍ତି?
0: ଝିଅ ହେଲ୍ପ କରେ।
1: ଆଜ୍ଞା।
0: ରୋଷେଇ ସେ ବି ଶିଖିଯାଇଛି, ତ କେବେ ଦରକାର ହେଲେ, କିନ୍ତୁ ମତେ ଲାଗେ ଏମାନେ ବି ତ ଦିନ ସାରା ଖଟିଛନ୍ତି, ପୁଅ ତ ଏଇଠି ରହୁ ନାହିଁ, ସେ ବିଶାଖାପାଟନାମରେ।
1: ଆଜ୍ଞା।
0: ଝିଅ ବି ଆଗେ ବାହାର ଥିଲା, ଏବେ ଆସିଛି, ମାନେ ସେମାନେ କୋଅପରେଟିଭ୍, ଯାହାଟା ରାନ୍ଧିକି ଦେଇଦେଲେ ଖାଇଦେବେ।
1: ଘର ପରିବାର କଥା ବୁଝିସାରିବା, ସ୍କୁଲରେ କାମ କରିସାରିବା ପରେ ଆପଣଙ୍କ ପାଖରେ ଯୋଉ ଟିକେ ଖାଲି ସମୟ ମିଳେ, ସେଇ ସମୟକୁ ଆପଣ କେମିତି ବିତେଇବାକୁ ପସନ୍ଦ କରନ୍ତି?
0: ଓଲ୍ଡ ମୁଭିଜ୍ ଦେଖିକି, 60-70s ମୁଭିଜ୍ଟା, ସେଇଟା ମତେ ବହୁତ ଭଲ ଲାଗେ। ଗୀତ ଶୁଣିକି, ହିନ୍ଦୀ ଗୀତ ବହୁତ ପସନ୍ଦ, ମେନ୍ଲି ଶମି କପୁର ମୋର ଫେଭରେଟ୍ ହିରୋ। ମାନେ ଆପଣଙ୍କର ମନ ଯେତେ ଦୁଃଖୀ ହବ, ଅପସେଟ୍ କିଛି ହେଲା ପରେ ଗୋଟେ ଶମି କପୁର ପିକ୍ଚର ଦେଖି ଦିଅନ୍ତୁ, ସବୁ ଠିକ ହେଇଯାଏ।
1: ଆଜ୍ଞା।
0: ସେଇଟା ମୁଁ ଦେଖେ ବହୁତ।
1: ଆପଣ କହିଲେ ଆପଣଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ଆପଣ ଆଜି ଆମର ଷ୍ଟୁଡିଓକୁ ଆସିଛନ୍ତି, କଣ ଶୁଣିବାକୁ ଚାହିଁବେ?
0: ଗୋଟେ ପ୍ରେୟର ଥିଲା, ଦୋ ଆଖେ ବାର ହାତ।
1: ଆଜ୍ଞା।
0: ମାଲିକ ତେରେ ବନ୍ଦେ ହମ୍। ମୋ ବାପା ତାଙ୍କୁ ସବୁବେଳେ ବିଶ୍ୱାସ ଥିଲା କି ଯେବେ ବି ସେ ବାଜେ କିଛି ଭଲ ହୁଏ।
1: ଆଜ୍ଞା।
0: ତ ସେଇଟା ବି ମୁଁ ବହୁତ ଶୁଣେ, ସେଇଟା ଶୁଣିଦେଲେ ଶାନ୍ତି ଲାଗେ।
1: ଆଜ୍ଞା। ତେବେ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣେଇ ଦଉଛୁ।

0: ଆପଣଙ୍କର ରୁଚି ବା ହବି କଣ?
1: ପିଲାବେଳେ ଷ୍ଟୋରି ବୁକ୍ସ, କମିକ୍ସ ଏଇସବୁ ଥିଲା।
0: ଆଜ୍ଞା।
1: ଏବେ ଟିକେ ମୁଁ ଘର ସଜାଇବାକୁ ବହୁତ ଭଲ ଲାଗେ, ଟାଇମ ପାଇଲେ ସେଇଟା ଟିକେ ଏପଟେ ସେପଟେ ମୁଁ କରିଦିଏ। ଟାଇମ ପାଇଲେ କିଛି ମାନେ ବାହାର ଜିନିଷଟା ଆଣିଲେ ବି ତାକୁ ଟିକେ ନିଜର କ୍ରିଏଟିଭିଟି ଦେଇକି ସଜାଇ ଦିଏ।
0: ଆଜ୍ଞା। ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
1: ପିତା ମାତା ମାନଙ୍କୁ ଗୋଟେ ଅନୁରୋଧ କରିବି, ଆପଣ ପିଲାଙ୍କର ଓଭରଅଲ୍ ଡେଭଲପମେଣ୍ଟ କରନ୍ତୁ, ଆଗେ ତାଙ୍କୁ ଷ୍ଟ୍ରଙ୍ଗ ହ୍ୟୁମାନ୍ ବିଙ୍ଗ ବନାନ୍ତୁ। ଠିକ ଅଛି, ମାର୍କସ ବହୁତ ଦରକାର, କିନ୍ତୁ ତାଙ୍କ କେପାବିଲିଟି ଦେଖିକି କେତେ କରିପାରିବେ, ତାଙ୍କର କେତେ ଲିମିଟ୍ ଅଛି, ତାଙ୍କୁ ବିୟଣ୍ଡ ଲିମିଟ୍ ଟାଣିଲେ ସେମାନେ ଡେଭଲପ୍ କରିବେ ନାହିଁ। ଯେମିତି ଗୋଟେ ଏକ୍ସାମ୍ପଲ୍ କହିବି, ଗୋଟେ ପେରେଣ୍ଟ ଥିଲେ, ସେ ଝିଅ 99% ରଖିଲେ ବି ତା ମାଆର ସବୁବେଳେ ଶିକାୟତ ଥିଲା, ଦେଖ 99 ରଖିଛି 100 ରଖିନି। ଆରେ ସେ 99 ରଖିଛି କେତେ ବଡ କଥା, ସେ ତାର 99 ନାଇଁ ଦେଖିକି 1% ଦେଖୁଛି। ଆପଣ ଆଗେ ପିଲାଙ୍କର 99% ଦେଖନ୍ତୁ। ଓ ସବୁ ପିଲାଙ୍କର ଜରୁରୀ ନୁହେଁ କି ସେମାନେ ପାଠରେ ଭଲ ହବ, ଓ କେତେ ଜିନିଷଟା ଅଛି ସ୍ପୋର୍ଟସରେ, ସିଙ୍ଗିଂରେ, ଡାନ୍ସିଂରେ, ସେଇଟା ବି ସେ ପ୍ରଫେସନରେ ଭଲ ହେଇଯିବେ। ଆଉ ଆଜିକାଲି ତ ମୁଁ ଦେଖୁଛି କେତେ ପେରେଣ୍ଟସ୍, ଏବେଠୁ ମୋର କ୍ଲାସ 4 ର ପିଲା ଅଛନ୍ତି, ସେ ଯାଉଛି ବ୍ୟାଡମିଣ୍ଟନ ଟ୍ରେନିଂ ପାଇଁ, ସ୍କୁଲ ଆସୁନାହାନ୍ତି, ପରମିଶନ ନେଇକି ଯାଉଛନ୍ତି ଖେଳିବା ପାଇଁ, କିନ୍ତୁ ଆସିକି ପାଠ ବି କରନ୍ତି। ତ ପେରେଣ୍ଟସ୍ ଏବେଠୁ ତାଙ୍କୁ ଗୋଟେ ଲାଇନ୍ରେ ଦେଇଦେଲେ, ସେମିତି ଆଜିକାଲି ଗୀତ ଗାଇବା ଏଇଟା ଗଡ୍ ଗିଫ୍ଟେଡ୍, ଯେବେ ସେ ଟ୍ୟାଲେଣ୍ଟ ଅଛି ପିଲା ଭିତରେ ତାଙ୍କୁ ସେଇ ଲାଇନ୍ରେ ପକାନ୍ତୁ। ଜରୁରୀ ନେଇ ସମସ୍ତେ 9-to-5 ଜବ୍ କରିବେ, ଆଉ କେତେ ପିଲା ଅଛନ୍ତି ସେ ଭଲ ମ୍ୟାନେଜ୍ କରିପାରନ୍ତି, ତାଙ୍କୁ ସେଇ ଲାଇନ୍ରେ ଦେଖନ୍ତୁ।
0: ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ଆପଣଙ୍କ ସଂସ୍କୃତି, ପରମ୍ପରା, ରୀତିନୀତି ଆଉ ବର୍ତ୍ତମାନର ଛାତ୍ରଛାତ୍ରୀ ସେମାନଙ୍କର ଚିନ୍ତାଧାରା ଆଉ ଆପଣଙ୍କର କାମ ବିଷୟରେ ଆମ ସାଙ୍ଗରେ ଅନେକ କଥା ବାଣ୍ଟିଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଳାପରି ଶୁଣିଲେ ଶିକ୍ଷୟତ୍ରୀ ସୀମା ଶର୍ମାଙ୍କ ସହ କଥାବାର୍ତ୍ତା। ସତରେ ଅଜଣା ସ୍ଥାନରେ ଅଜଣା ପରିବେଶରେ ଖାପ ଖୁଆଇ ଚଳାଇ ନେବାର ଶକ୍ତି ସାମର୍ଥ୍ୟ ମଣିଷ ପାଖରେ ହିଁ ଅଛି, ସେଇଥିପାଇଁ ସେ ସହଜରେ ଅନ୍ୟକୁ ଆପଣାର କରିପାରେ, ଖୁବ୍ ସହଜରେ ଅନ୍ୟର କଥାକୁ ଗ୍ରହଣ ମଧ୍ୟ କରିନିଏ ଆଉ ତାକୁ ସମ୍ମାନ ଜଣାଏ, ତାକୁ ଆପଣେଇ ନେଇ ଖୁସି ହୁଏ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଶୁଣିଲେ ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ। ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ। ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ। କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିଭିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ। ସେ କହିଛନ୍ତି, ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି। କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି। ବୈଠକରେ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ନୀତି ନିର୍ଦ୍ଧାରଣ, ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି। ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି, କ୍ୱାଡ୍ ଦେଶସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ୍ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ।

ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ କହିଛନ୍ତି ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିଭିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିଭିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଭିଭିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଙ୍ଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14ଟି ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ। ଆଣ୍ଡ ଦାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେସ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ

0: ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ଭାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍କରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ 3 ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: 2 ବର୍ଷର ଦିନିଆ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତା'ର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତା'ର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହେଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିହିତ ହେଉଛନ୍ତି। ସ୍ଥାନୀୟ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି ସୁନ୍ଦରପୁର ନାନ୍ଦପୁର ଓଳଗ ପଞ୍ଚାୟତର 20ଟି ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆକାଶବାଣୀର ନବେବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ତେବେ ଆଜି ଏଥିରେ ଶୁଣନ୍ତୁ କାବେରୀ କଥା ଚିତ୍ରର ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପୋଡୱାଲ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ। ତେବେ ସେଥିପାଇଁ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09049596320 ନମ୍ଘରରେ। ଆମେ ରହିଲୁ ଆପଣମାନଙ୍କର।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଆଲବମ୍ 2ଟି ହୃଦୟ, କଣ୍ଠଶିଳ୍ପୀ ଅଭିଜିତ ଏବଂ ନିବେଦିତା। ଅନୁରୋଧକାରୀ ଶ୍ରୋତା ହେଲେ ଭାପୁର ଢେଙ୍କାନାଳରୁ ରମେଶ ଚନ୍ଦ୍ର ସାହୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଆପଣ ଶୁଣିବାକୁ ଇଚ୍ଛା କରିଛନ୍ତି ଆଲବମ୍ ଲୋଟଣୀପାରାର ଶକ୍ତି ମିଶ୍ର ଗାଇଥିବା ଏହି ଗୀତଟି ଏଇ ଫୁଲ ଆଉ ଫଗୁଣ ତେବେ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ ଶୁଣି ନିଅନ୍ତୁ

କୋଇଲି କଟକରୁ ପଠାଇଛନ୍ତି। ସୁନିତା ପୃଷ୍ଟି ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମଧୁଚନ୍ଦ୍ରିକା ଆଲବମ୍ର ଗୀତ ମେଘ ମୋ ପ୍ରେମିକା, ଜହ୍ନ ମୋ ପ୍ରେମିକା, ଫୁଲ ମୋ ପ୍ରେମିକା, ନଈ ମୋ ପ୍ରେମିକା ଏହି ସୁନ୍ଦର ଗୀତଟି ଗାଇଛନ୍ତି ଉଦିତ ନାରାୟଣ। ତେବେ ସୁନିତା ଭଉଣୀ, ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

ଚିରହରିତ କାର୍ଯ୍ୟକ୍ରମରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଏସ୍ଏମ୍ଏସ୍ ଜରିଆରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମରି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତେବେ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ ରଚନା ନନ୍ଦକିଶୋର ସିଂହ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜିର ସୃଜନୀ ଅଗଣାକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶୀତଲ, ଆଉ ମୁଁ ବିଶ୍ୱଜିତା। ଆଚ୍ଛା ବିଶ୍ୱଜିତା, ତୁମକୁ ବହି ପଢିବାକୁ ଭଲ ଲାଗେ ନା ନାହିଁ?
1: ଏ କଥା କହୁଛ ଯେ ଶୀତଲ, ବହି ପଢିବା ମତେ ବହୁତ ଭଲ ଲାଗେ। ଅବଶ୍ୟ ପିଲାଦିନେ ବହି ଦେଖିଲେ ଭୟ ଲାଗୁଥିଲା, କିନ୍ତୁ ବର୍ତ୍ତମାନ ତ ବହି ହେଉଛି ମୋର ସବୁଠାରୁ ଭଲ ବନ୍ଧୁ।
0: ହଁ, ଠିକ କହିଲ ବିଶ୍ୱଜିତା, ପିଲାଦିନେ ବୁଝି ହେଉନଥିଲା, କିନ୍ତୁ ବୟସ ବଢିବା ସହିତ ମଣିଷ ବୁଝିଯାଏ ନିଜ ପାଇଁ କୋଉଟା ଠିକ କୋଉଟା ଭୁଲ, କିଏ ସବୁଠୁ ନିଜର ଆଉ ଆପଣାର,
1: ସେୟା ନୁହେଁ ତ କଣ? ଆଚ୍ଛା ଶୀତଲ, ତୁମ କଥାରୁ ଯାହା ବୁଝା ପଡୁଛି, ତୁମକୁ ବି ବହି ପଢିବାକୁ ଭଲ ଲାଗେ ନା କଣ?
0: ହଁ ବିଶ୍ୱଜିତା, ମତେ ବି ବହି ପଢିବାକୁ ଭଲ ଲାଗେ। କେଉଁଠି ଏକା ବସିଲେ, ମନ ବିଚଳିତ ହେଲେ, ରାତିରେ ନିଦ ନ ଆସିଲେ, ଏସବୁ ସମୟରେ ବହି କେତେବେଳେ ମୋ ବନ୍ଧୁ ସାଜି ମନକୁ ଶାନ୍ତ କରିଦିଏ, ପୁଣି କେତେବେଳେ ମା ସାଜି ଶୁଆଇ ଦିଏ। ହେଲେ ବିଶ୍ୱଜିତା, ତୁମେ ମତେ କୁହ ତ, ତୁମକୁ କେଉଁ ବହି ପଢିବାକୁ ବେଶୀ ଭଲ ଲାଗେ?
1: ଜାଣିଛ ଶୀତଲ, ମୁଁ ଯଦି କହିବି ପାଠ୍ୟକ୍ରମର ବହି ସବୁ ମତେ ଭଲ ଲାଗୁଥିଲା ପଢିବାକୁ, ତେବେ ତୁମେ ମୋ ମିଛ ଧରିନେବ। ସତ କଥା ହେଲା, ମତେ ପିଲାଦିନରୁ ଗପ ବହି ପଢିବାକୁ ଭାରି ଭଲ ଲାଗୁଥିଲା। ହେଲେ ଏବେ ମତେ କବିତା, ଆତ୍ମଜୀବନୀ ଆଉ ସବୁଠୁ ବେଶି ଭଲ ଲାଗେ ଉପନ୍ୟାସ ପଢିବାକୁ।
0: ମତେ ବି ଉପନ୍ୟାସ ପଢିବାକୁ ଅଧିକ ଭଲ ଲାଗେ। ତେବେ ତୁମେ ଜ୍ଞାନପୀଠ ସମ୍ମାନପ୍ରାପ୍ତ ଲେଖିକା ପ୍ରତିଭା ରାୟଙ୍କୁ ପଢିଛ କି ନାହିଁ?
1: ଶୀତଲ, ବୁଝିଲ ନା, ତମେ ମତେ ଆହୁରି ପଚାରୁଛ
0: କାଇଁ? କଣ ହେଲେ କି?
1: ଆରେ ଉପନ୍ୟାସ ପସନ୍ଦ କହୁଛି, ପୁଣି ଓଡ଼ିଆ ସାହିତ୍ୟକୁ ଏକାଧିକ ଉପନ୍ୟାସ ଭେଟି ଦେଇଥିବା ଲେଖିକାଙ୍କୁ କେମିତି ପଢି ନଥିବେ ଯେ?
0: ଠିକ କହିଲ ତୁମେ, ନିଜର ରଚନାରେ ସମାଜର ଚିତ୍ର, ଜୀବନର ଚିତ୍ର, ନାରୀ ମନସ୍ତତ୍ତ୍ୱର ନିଚ୍ଛକ ଚିତ୍ରକୁ ନିର୍ଭୟରେ ଲେଖିପାରୁଥିବା ଲେଖିକାଙ୍କୁ କିଏ ବା ପଢିନଥିବ?
1: ବନ୍ଧୁ, ତାଙ୍କ ରଚିତ ବର୍ଷା, ବସନ୍ତ, ବୈଶାଖ, ଯାଜ୍ଞସେନୀ, ମଗ୍ନ ମାଟି, ମହାମୋହୋ, ପୁଣ୍ୟତୋୟା, ଶିଳା ପଦ୍ମ ଆଦି ଏମିତି ଅନେକ ସଫଳ ରଚନା ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଅବଦାନର ପରିଚୟ ଦିଏ।
0: ହଁ ବନ୍ଧୁ, ତାଙ୍କର ପ୍ରତିଟି ରଚନାରେ ଭିନ୍ନ ଭିନ୍ନ ଚରିତ୍ରରେ ପାଠକ ନିଜକୁ ଖୋଜିଥାଏ, ନିଜକୁ ଭେଟିଥାଏ, ଅନୁଭବ କରିଥାଏ ସେ ଦୁଃଖ ଯାହା ଉପନ୍ୟାସର ଚରିତ୍ରମାନେ ଅଙ୍ଗେ ଲିଭେଇଥାନ୍ତି। ଏମିତି ଅନେକ ଔପନ୍ୟାସିକ ଅଛନ୍ତି ଯେ ନିଜ ରଚନାରେ ଜୀବନର ଛବି ଦେଖାଇ ପାରନ୍ତି, ସେମାନଙ୍କ ମଧ୍ୟରୁ ପ୍ରତିଭା ରାୟ ଅନ୍ୟତମ।
1: ତେବେ ଲେଖିକାଙ୍କ ଶିଳାପଦ୍ମ ଉପନ୍ୟାସଟି ତାଙ୍କ ଅନ୍ୟାନ୍ୟ ରଚନାଠାରୁ ଟିକିଏ ଭିନ୍ନ। ଏହି ଉପନ୍ୟାସରେ ଘଟଣାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
0: ତେବେ ବିଶ୍ୱଜିତା, ଆମେ ଆଉ ବେଶୀ ବର୍ଣ୍ଣନା ନକରି ଉକ୍ତ ଉପନ୍ୟାସ ସମ୍ପର୍କରେ ସବିଶେଷ ଆଲୋଚନା ଶୁଣିବା?
1: ହଁ ଶୀତଲ, ତେବେ ଶୁଣିବା ଆଜିର ଆଲୋଚନା। ଆଜିର ଆଲୋଚନାର ବିଷୟ ରହିଛି ଶିଳାପଦ୍ମ ଉପନ୍ୟାସରେ ପ୍ରାଚ୍ୟ ସମ୍ପ୍ରୀତି, ଯାହାକୁ ଆଲୋଚନା କରିଛନ୍ତି ସତ୍ୟଜିତ ଦାସ।
2: ଉପନ୍ୟାସିକା ପ୍ରତିଭା ରାୟଙ୍କ ତ୍ରୟୋଦଶତମ ଉପନ୍ୟାସ ଶିଳାପଦ୍ମ ଆତ୍ମପ୍ରକାଶ କରେ 1983 ମସିହାରେ। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ଉପନ୍ୟାସଗୁଡ଼ିକ ରୋମାଣ୍ଟିକ ଚେତନାଧର୍ମୀ ହୋଇଥିଲା ବେଳେ ଶିଳାପଦ୍ମ ଉପନ୍ୟାସରେ ଘଟଣା ପ୍ରତି ଅଧିକ ଗୁରୁତ୍ୱ ଆରୋପ କରିଛନ୍ତି। ଦୀର୍ଘ 20 ବର୍ଷର ମାନସ ପ୍ରସ୍ତୁତିରେ ଜନ୍ମ ଏହି ଉପନ୍ୟାସ 1964 ମସିହାରେ ଆସନ୍ତାକାଲି ପତ୍ରିକା ପୂଜା ସଂଖ୍ୟାରେ ପ୍ରକାଶିତ। ଶିଳାଲେଖ କବିତା ଏହାର ଆଧାରଭୂମି, ସମୟର ବ୍ୟବଧାନକୁ ଅବାନ୍ତର ରୂପେ ସେ ଧରି ନେଇଛନ୍ତି। ତେଣୁ କୋଣାର୍କ ଶିଳ୍ପୀ କମଳ ମହାରଣାର ପ୍ରତୀକ୍ଷାମାଣା ବଧୁ ଚନ୍ଦ୍ରଭାଗା ଓ ଇତିହାସର ଉଚ୍ଚତର ଗବେଷଣାର ଛାତ୍ରୀ ପ୍ରାଚୀପ୍ରଭା ମହାପାତ୍ର ମଧ୍ୟରେ ବିଶେଷ ପାର୍ଥକ୍ୟ ଉପନ୍ୟାସିକା ଅନୁଭବ କରିପାରିନାହାନ୍ତି। ଉଭୟ ଭାଗ୍ୟକୁ ଦୋଷ ନ ଦେଇ ସର୍ବନିୟନ୍ତା ଜଗନ୍ନାଥଙ୍କୁ ସାକ୍ଷୀ କରି ଜୀବନର ସମସ୍ତ ପ୍ରାପ୍ତି ଅପ୍ରାପ୍ତିକୁ ଉଭୟ ସାଦରେ ସ୍ୱୀକାର କରିନେଇଛନ୍ତି। 700 ବର୍ଷର ଅତୀତ, ଐତିହ୍ୟ ଓ ଉତ୍କଳୀୟ ନାରୀର ମୋହନୀୟତା ପ୍ରାଚୀପ୍ରଭା ମାଧ୍ୟମରେ ପ୍ରକାଶିତ।

ପ୍ରାଚୀ ନଦୀରେ ସ୍ନାନ ସମାପନ କରି କାକଟପୁର ମା ମଙ୍ଗଳାଙ୍କୁ ଦର୍ଶନ କରି ସୁଭଦ୍ରା ଦେବୀ କନ୍ୟାରତ୍ନ ପ୍ରାପ୍ତ ହୋଇଥିବାରୁ ନାମ ଦେଇଥିଲେ ପ୍ରାଚୀପ୍ରଭା। ପ୍ରାଚୀ ଗୀତଗୋବିନ୍ଦର ସ୍ରଷ୍ଟା ଜୟଦେବଙ୍କର ଗ୍ରାମ କେନ୍ଦୁଲି ଶାସନର କନ୍ୟା। ଇତିହାସରେ ଉଚ୍ଚତର ଗବେଷଣାର କ୍ଷେତ୍ର ଅଧ୍ୟୟନ ନିମନ୍ତେ ମାଉସୀ ଘର କୋଣାର୍କରେ ତାର ଅବସ୍ଥାନ। ଉପନ୍ୟାସିକା ଅତୀତ ସହିତ ବର୍ତ୍ତମାନକୁ, କଳ୍ପନା ସହିତ ବାସ୍ତବତାକୁ ଓ କାହାଣୀ ସହିତ ଜୀବନବୋଧକୁ ସମନ୍ୱିତ କରିବା ନିମନ୍ତେ ପ୍ରାଚୀପ୍ରଭାକୁ ସେତୁ ରୂପରେ ଉପସ୍ଥାପନ କରିଛନ୍ତି ଏବଂ ଉନ୍ନତିତମ ଶିଳ୍ପ ସମୃଦ୍ଧ ଦେଶର ନାଗରିକ ଚାର୍ଲସ ପ୍ରାଚୀ ମାଧ୍ୟମରେ ପ୍ରତ୍ୟକ୍ଷ କରୁଛି ଦରିଦ୍ର ଦେଶ ଭାରତର ସାଂସ୍କୃତିକ ବିଶାଳତା, ମହାନତା ଓ ଐତିହ୍ୟ। ପ୍ରାଚ୍ୟ ଓ ପାଶ୍ଚାତ୍ୟର ଦୁଇଟି ବିପରୀତ ବିନ୍ଦୁ। ପାଶ୍ଚାତ୍ୟ ହୋଇପାରେ ଭୌତିକ ସ୍ୱାଚ୍ଛନ୍ଦ୍ୟରେ ସମୃଦ୍ଧ, ମାତ୍ର ଆତ୍ମିକ ପରିପୂର୍ଣ୍ଣତା କେବଳ ଭାରତୀୟ ସଂସ୍କୃତିରେ ସମ୍ଭବ। ପ୍ରାଚୀକୁ ଦେଖି ସେଥିପାଇଁ ଚାର୍ଲସ ସ୍ୱୀକାର କରିଛନ୍ତି, ତୁମକୁ ଦେଖି ତ ଜାଣିଛି କରୁଣତା ବି କେତେ କମନୀୟ, ଅସହାୟତା ବି କେତେ ଶକ୍ତିମୟ କରିପାରେ ଏହି ମଣିଷକୁ। ଚାର୍ଲସ ଆମେରିକାର ରାଜଧାନୀ ୱାଶିଂଟନର କଳ୍ପିତ ନାୟକ। ତା ସହିତ ଭାରତୀୟ ସଂସ୍କୃତିର ଆଲୋଚନା କଲେ ପ୍ରାଚୀ ହାରିଯାଏ, ଆଉ ସେତେବେଳେ ଚାର୍ଲସ କହେ, ହାରିଯିବାର ଘଟଣାରୁ ଜିତିବାର ଆନନ୍ଦ ଲୁଟିନେବା ଭାରତୀୟ ନାରୀ ଚରିତ୍ରର ବୈଶିଷ୍ଟ୍ୟ। ବିଦେଶୀ ନାଗରିକ ଚାର୍ଲସ ବିସ୍ମିତ ଓ ବିମୁଗ୍ଧ ହୁଏ। ପ୍ରାଚୀପ୍ରଭା ଏକ ସରଳ ଖୋଲା ସ୍ୱଭାବର ଝିଅ, ତଥାପି ଭାରତୀୟ ନାରୀର ସ୍ୱଭାବ ସୁଲଭ ସଂକୋଚ, କୁଣ୍ଠା, ଲଜ୍ଜା, କୋମଳତା ଏପରିକି ରକ୍ଷଣଶୀଳତା ମଧ୍ୟ ତାର ଚରିତ୍ରକୁ ଅଧିକ ମୋହନୀୟ କରେ। ଚାର୍ଲସକୁ ସେ ଭାରତୀୟ ସଂସ୍କୃତିର ପ୍ରତୀକ ପରି ମନେ ହୁଏ। ତାର ବିଦେଶିନୀ ବାନ୍ଧବୀ ଲିଲିଆନ୍ ଯଦି ଅସ୍ଥିର ତଡ଼ିତ ହୁଏ, ତେବେ ପ୍ରାଚୀ ହେବ ଏକ ସ୍ଥିର ନିଷ୍କପଟ ଦୀପଶିଖା। ପାଶ୍ଚାତ୍ୟ ନାରୀ ଲିଲିଆନ୍ ପ୍ରଚୁର ସୁଖଦାୟିନୀ ପୁଷ୍ପିତା ଲତା ହେଲେ ପ୍ରାଚୀ ଶାନ୍ତିପ୍ରତ ଶୀତଳ ବୃକ୍ଷ ଛାୟା। ଭାରତୀୟ ନାରୀର ଏହି ବୈଶିଷ୍ଟ୍ୟ ବିଶ୍ୱର ଅନ୍ୟ କୌଣସି ଦେଶରେ ଦୁର୍ଲଭ। ପ୍ରାଚୀ ବିବାହିତା। କୋଣାର୍କ ନିକଟସ୍ଥ କୌଣସି ଗ୍ରାମାଞ୍ଚଳର ଦରିଦ୍ର ମେଧାବୀ ଯୁବକ ଜଗନ୍ନାଥକୁ ପ୍ରାଚୀର ମଉସା ଦୀନବନ୍ଧୁ ଉଚ୍ଚଶିକ୍ଷା ନିମନ୍ତେ ସହାୟତା କରିଥିଲେ। ନିଜର ଏକମାତ୍ର କନ୍ୟାର ବୈବାହିକ ବିଫଳତା ଓ ମୃତ୍ୟୁ ପରେ ସେ ଝିଆରୀ ପ୍ରାଚୀପ୍ରଭାକୁ ଆଦର୍ଶ ଯୁବକ ଜଗନ୍ନାଥ ହାତରେ ସମର୍ପଣ କରିବାର ସଂକଳ୍ପ ନେଇଥିଲେ, କିନ୍ତୁ ଜଗନ୍ନାଥର ମନରେ ସୃଷ୍ଟି ହୋଇଥିଲା ଦାର୍ଶନିକ ସୁଲଭ ଅନାସକ୍ତି। ଏ ସଂସାରରେ କ'ଣ ମଣିଷ ମଣିଷ ଭିତରେ ନିଷ୍କାମ ନିଃସ୍ୱାର୍ଥ ସମ୍ପର୍କ ସମ୍ଭବ ନୁହେଁ? ଏଇଥିପାଇଁ ଦୀନବନ୍ଧୁ ତାକୁ ସହାୟତା କରିଥିଲେ। ତଥାପି ସେ ପାଟର ପୁଟୁଳିଟିଏ ପରି ବଧୁବେଶରେ ସଜ୍ଜିତା ପଞ୍ଚଦଶୀ କିଶୋରୀ ପ୍ରାଚୀପ୍ରଭାକୁ ଜଗନ୍ନାଥଙ୍କର ବିଶ୍ୱବ୍ୟାପୀ ବିଶାଳ ଆଖିକୁ ସାକ୍ଷୀ କରି ସ୍ୱୀକାର କରିନେଇଥିଲା। ଉପନ୍ୟାସୀଙ୍କର ଭାଷାରେ ପ୍ରାଚୀପ୍ରଭାର ଆୟତ୍ତ କ'ଣ? ଝିଅମାନଙ୍କ ଜୀବନ ତ ଏମିତି, ଅନ୍ୟର ଇଚ୍ଛାରେ ସେ ହସିବ, କାନ୍ଦିବ, ନାଚିବ, ନହେଲେ ଭାଙ୍ଗିରୁଜି ଚୁନା ହୋଇଯିବ। ଶ୍ରୀମନ୍ଦିର ପରିସରରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଓଢ଼ଣୀ ଫାଙ୍କରୁ ସେ ଥରେ ମାତ୍ର ଦେଖିଥିଲା ଅଚଳ ଅଟଳ ମହାବାହୁଙ୍କ ପରି ଦୃଢ଼ ପ୍ରତିଜ୍ଞ ସୁପୁରୁଷ ସ୍ୱାମୀଙ୍କୁ। ଅଠେଇଶ ବର୍ଷୀୟ ଜଗନ୍ନାଥ କିନ୍ତୁ ପ୍ରାଚୀପ୍ରଭାର ବୟସ ଜାଣିବା ପରେ ବାଳିକାବଧୁ ପ୍ରାଚୀପ୍ରଭାକୁ ସ୍ପର୍ଶ ମଧ୍ୟ କରିନଥିଲା। ପତ୍ର ମାଧ୍ୟମରେ ପରାମର୍ଶ ଦେଇଥିଲା, ନାରୀ ଜାତି ବିରୁଦ୍ଧରେ ଅବିଚାର ପାରିବ ଯଦି ପ୍ରତିରୋଧ କର, ଯଦି କେବେ ଫେରିବି ମାନବିକ ସମ୍ପର୍କ ମାଧ୍ୟମରେ। ସ୍ୱାମୀର ଏହି ଫେରିବାର ପ୍ରତିଶ୍ରୁତି ପ୍ରାଚୀପ୍ରଭାକୁ 15 ବର୍ଷ ଧରି ପ୍ରତୀକ୍ଷାମଣା କରି ରଖିଛି। ଅଥଚ ଏ ପ୍ରତୀକ୍ଷାର ଅର୍ଥ ନାହିଁ କିମ୍ବା ଅନ୍ତ ନାହିଁ। ସେ କହିଛି, ଆକାଶରେ ମେଘ ଢାଙ୍କିଛି ବୋଲି ସୂର୍ଯ୍ୟଙ୍କୁ ଯେପରି ଅସ୍ୱୀକାର କରାଯାଇ ନପାରେ, ଠିକ୍ ସେମିତି ଈଶ୍ୱରଙ୍କୁ ସ୍ୱଚକ୍ଷୁରେ ନ ଦେଖିଲେ ବି ମୁଁ ଉପଲବ୍ଧି କରିପାରେ, ବିଶ୍ୱାସ କରେ। ଯେମିତି ଜଗନ୍ନାଥ ବାହୁ ନଥାଇ ମହାବାହୁ ବିଖଣ୍ଡିତ ହୋଇ ବିଶ୍ୱବ୍ୟାପୀ, ଯେମିତି କୋଣାର୍କ ଭଗ୍ନାବଶେଷ ବି ଏତେ ମନୋହର, ସେହିପରି ପ୍ରାଚୀପ୍ରଭାର ଅପୂର୍ଣ୍ଣ ଜୀବନ ବି ପୂର୍ଣ୍ଣତାର ପ୍ରତିମୂର୍ତ୍ତି। ରାତି ରାତି ବିନିଦ୍ର ରହି ରମ୍ୟକଳାର ରୂପ କୋଣାର୍କର ଅଧ୍ୟୟନ ଓ ଗବେଷଣା କରେ ପ୍ରାଚୀ। ଫେରିଯାଏ 700 ବର୍ଷର ଅତୀତକୁ, ଗଙ୍ଗବଂଶର ସପ୍ତମ ନରପତି ତୃତୀୟ ଅନଙ୍ଗ ଭୀମଦେବଙ୍କ ପୁତ୍ର ନରସିଂହଦେବଙ୍କ ଆଦେଶ, ମାଳବର ରାଜକନ୍ୟା ମହାରାଣୀ ସୀତାଦେବୀଙ୍କର ଇଚ୍ଛା ଓ ରାଜମାତା କସ୍ତୁରୀ ଦେବୀଙ୍କର କାମନାରେ ପଦ୍ମକ୍ଷେତ୍ରର ପଦ୍ମତଳା ଗଣ୍ଡ ଉପରେ ନିର୍ମିତ ହୋଇଥିଲା ବିଶ୍ୱର ଅଦ୍ୱିତୀୟ ଶିଳ୍ପ ଭାସ୍କର୍ଯ୍ୟପୂର୍ଣ୍ଣ ବୃହତ୍ତମ ସୂର୍ଯ୍ୟ ମନ୍ଦିର। 1200 ଶିଳ୍ପୀଙ୍କର 12 ବର୍ଷର ଅଦମ୍ୟ ପ୍ରୟାସର ପରିଣତି, ପାଷାଣରେ ପ୍ରାଣ ପ୍ରତିଷ୍ଠା, ଏହି ସୂର୍ଯ୍ୟ ମନ୍ଦିର ନିର୍ମାଣର କାହାଣୀ ଓ କିମ୍ବଦନ୍ତୀ ପ୍ରାଚୀର ଗବେଷଣାର ବିଷୟ। ବୟୋବୃଦ୍ଧ ଶିଳ୍ପୀ ବିଶୁ ମହାରଣା ପୋଥି ପଢ଼ିବାକୁ ଅତୀତରେ ଅନେକ ଅସ୍ତୃତ କାହାଣୀ ଶୁଣାନ୍ତି। ଜ୍ୟୋତ୍ସ୍ନା ରାତିରେ କୋଣାର୍କର ପାଷାଣ ବିଗ୍ରହ ତାକୁ କଥା କହନ୍ତି। ଏହି ସୂତ୍ରରେ ଚାର୍ଲସ ସହିତ ତାର ପରିଚୟ ଓ ବନ୍ଧୁତ୍ୱ। ଚାର୍ଲସ

ଗବେଷକ ସମାନ ମନୋବୃତ୍ତି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମସ୍ତଙ୍କୁ ନିକଟତର କରିଦେଇଛି। ରଥର ଦୁଇଟି ଚକ ପରି ସମାନ ପାଦ ପକାଇ ପ୍ରାଚୀ ଓ ଚାର୍ଲସ କୋଣାର୍କର ବେଢ଼ା ପରିକ୍ରମା କରନ୍ତି। ସେତେବେଳେ ଚାର୍ଲସର ମନେ ହୁଏ କୋଣାର୍କ ଏକ ପ୍ରସ୍ଫୁରିତ ପଦ୍ମ ଏବଂ ସେ ଏକ ଗନ୍ଧଲୋଭୀ ଭ୍ରମର। ଚାର୍ଲସ ଯେତେବେଳେ ଶିଳ୍ପୀର ସାଧନାକୁ ପ୍ରଣିପାତ କରେ ପ୍ରାଚୀ ଶିଳ୍ପବଧୂର ଏକାନ୍ତ ପ୍ରତୀକ୍ଷାକୁ ପ୍ରଶଂସା କରେ। ପ୍ରତିଟି ଶିଳା ସ୍ତରରେ ପ୍ରାଚୀ ଯେତେବେଳେ ନୃତ୍ୟକଳାର ପ୍ରତିବିମ୍ବ ଦେଖେ ଚାର୍ଲସ ଶିଳାଖଣ୍ଡର ପ୍ରତିଟି ପାଖୁଡ଼ାରେ ଦେଖେ ପ୍ରାଚୀ ପ୍ରଭାର ପ୍ରତିରୂପ। ପ୍ରାଚୀ ପ୍ରଭା ତାକୁ ଭାରତୀୟ ନାରୀର ମହିମାମୟ ବିଗ୍ରହ ପରି ମନେ ହୁଏ। ପ୍ରାଚୀ ପ୍ରଭା ଅନୁଭୂତି ପ୍ରବଣା ନାରୀ। ତା ଭାଷାରେ ଯେତେ ସଭ୍ୟ ଉନ୍ନତ ଦେଶର ବାସିନ୍ଦା ହେଲେ ବି ମଣିଷର ମୌଳିକ ଆବଶ୍ୟକତାରେ ହେଉଛି ମୋର ବୋଲି କହିବା ପାଇଁ ଗୋଟିଏ ଛୋଟ ଘର, ଜୀବନର ବନ୍ଧୁର ପଥରେ ହାତ ଧରି ଚାଲିବା ପାଇଁ ଜଣେ ସଙ୍ଗୀ ଓ ଶେଷ କଥାଟି ସନ୍ତାନଟିଏ। ଏ ପୃଥିବୀରେ ନିଜର କଣ୍ଟିନ୍ୟୁଅସ୍ ପାଇଁ ଅଥଚ ପଡ଼ିଯାଉଥିବା ପ୍ରାଚୀ ପ୍ରଭାର ସାହାଯ୍ୟ କରିବାକୁ ଚାର୍ଲସ ହାତ ବଢ଼ାଇଲେ ସେ ହାତ ଫେରାଇ ନିଏ। ଯୁଗ ଯୁଗାନ୍ତରର କୁଣ୍ଠା ତାର ପଥରୋଧ କରେ। ଝିଅମାନଙ୍କର ଦକ୍ଷିଣ ହସ୍ତଟି ଯେ କେବଳ ଜଣଙ୍କ ପାଇଁ ସଂରକ୍ଷିତ ତାକୁ ଧରିବାର ଅଧିକାର ଅନ୍ୟ କାହାରି ନାହିଁ। ଅଥଚ ସେ ନିଜେ ଯେତେବେଳେ ଚାର୍ଲସର ହାତ ଧରି ତାକୁ ବିପଦରୁ ରକ୍ଷା କରିବାକୁ ଚାହେଁ ସେତେବେଳେ ତା ହୋଇଯାଏ ଈଶ୍ୱରଙ୍କ ହାତ। ପାଶ୍ଚାତ୍ୟ ଲଳନା ଲିଲିଆନ ପରି କୋଣାର୍କର ମୈଥୁନ୍ୟ ମୂର୍ତ୍ତି ଦେଖି ସେ ଉଚ୍ଚକିତ ହୁଏ ନାହିଁ। କହେ ବୃହତ୍ ସଂହିତାରେ କୁହାଯାଇଛି ପକ୍ଷୀ, ଶ୍ରୀବୃକ୍ଷ, ସ୍ୱସ୍ତିକ, ପୂର୍ଣ୍ଣକୁମ୍ଭ, ପତ୍ରାବଳୀ ଓ ମିଥୁନ ଚିତ୍ର ହେଉଛି ମଙ୍ଗଳସୂତକ। ସେଇଥିପାଇଁ ମନ୍ଦିର ଗାତ୍ରରେ ତାର ଅବସ୍ଥାନ। ପ୍ରାଚୀ ପ୍ରଭା ବିଗତ ଦିନର ବିସ୍ତୃତ ଘଟଣା ପ୍ରଭାବକୁ ନିଜ ଭିତରେ ଅନୁଭବ କରେ। କମଳ ମହାରାଣା ପ୍ରତୀକ୍ଷା ମାଣାବଧୁ ଚନ୍ଦ୍ରଭାଗା ଓ ନୃତ୍ୟଗୁରୁ ସୌମ୍ୟଦତ୍ତଙ୍କର କନ୍ୟାଶିଳ୍ପାର କଳା ନିମନ୍ତେ ଉତ୍ସର୍ଗୀକୃତ ଜୀବନର ଭାଗ୍ୟ ବିପର୍ଯ୍ୟୟ ଓ ଲାଞ୍ଛନାକୁ ନିଜ ଭିତରେ ଅନୁଭବ କରେ। ଆଉ ଅନୁଭବ କରେ ମୂର୍ତ୍ତି ବିକାଳୀ ବୁଢ଼ୀ କୁଶି ମାଉସୀ ମଧ୍ୟରେ କୁଶଭତ୍ରାର ଅତୀତ ଐତିହକୁ, ଫୁଲ ବିକୁଥିବା ଝିଅର ଚିତ୍ର ମଧ୍ୟରେ ଚିତ୍ରପଳାକୁ, ଆଉ ସେ ନିଜେ ଯେଉଁ ନଦୀ ଦିନ ଥିଲା ବେଗବତୀ, ରୂପବତୀ, ପୁଣ୍ୟବତୀ, ପ୍ରାଚୀ ବର୍ତ୍ତମାନ କ୍ଷଣଶ୍ରୋତା। ସାଗର ସହ ତାର ମିଳନକୁ ସମୟ ରୁଦ୍ଧ କରିଦେଇଛି ଦୃଢ଼ ହସ୍ତରେ। ତାର ମନେ ହୁଏ ଗୋଟାଏ ଅଦୃଶ୍ୟ ରଜ୍ଜୁରେ କୋଣାର୍କ ସହ ତାର ନିଜର ଜୀବନ ଯେମିତି ଛନ୍ଦି ହୋଇଯାଇଛି। କୋଣାର୍କ ତାର ଜୀବନ କାବ୍ୟ। ସେ ଭାବେ କୋଣାର୍କରେ ଫଟୋ ବିକୁଥିବା ଧର୍ମାନନ୍ଦ ବି ଧର୍ମପଦ ହୋଇପାରିଥାନ୍ତା, କିନ୍ତୁ ପାରିବାରିକ ପରିସ୍ଥିତି, ଆର୍ଥିକ ଅନାଟନ ତାକୁ ମୂର୍ତ୍ତିଚୋର କରିଦିଏ। ଯେଉଁ ପ୍ରଭାବଶାଳୀ ଗୋଷ୍ଠୀର ନିର୍ଦ୍ଦେଶରେ ଏ ଦେଶର କଳା ପଣ୍ୟ ସାମଗ୍ରୀ ହୁଏ ସେମାନଙ୍କ ନିର୍ଦ୍ଦେଶରେ ଧର୍ମାନନ୍ଦଙ୍କ ଝୁଲନ୍ତା ସବୁ ରାସ୍ତାଧାରରୁ ଆବିଷ୍କୃତ ହୁଏ। ସେହିପରି ବିବାହ ପାଇଁ ଫୁଲ ବିକି ପଇସା ସଞ୍ଚୁଥିବା ଚିତ୍ରାକୁ ଏ ଅର୍ଥଲୋଭୀ ସ୍ୱାର୍ଥପର ସମାଜ ଦିନେ ଧର୍ଷିତା ବିକୃତ ଶବରେ ପରିଣତ କରିଦେବାର ପ୍ରାଚୀ ଦେଖିଛି। ଉଭୟଙ୍କ ପାଇଁ ଏକ ନିରବ ଦୀର୍ଘଶ୍ୱାସ ବ୍ୟତୀତ ପ୍ରାଚୀ କ'ଣ ବା ଅଧିକ କରିପାରିଥାନ୍ତା? ସମାଜକୁ ବଦଳାଇ ଦେବାର ସାମର୍ଥ୍ୟ ତାର କାହିଁ? ଚାର୍ଲସ ସବୁ ବୁଝେ। ପ୍ରାଚୀ ପ୍ରଭା ପ୍ରତି ତାର ସମ୍ମାନ ବଢ଼ିଯାଏ। ତଥାପି ସେ ଜାଣେ ପ୍ରାଚୀ ସ୍ୱଚ୍ଛ ସଲୀଳା ପୁଣ୍ୟତୟା ନଦୀ। ଚାର୍ଲସ ପରି ଯାଯାବର ସେ ନଦୀରେ ଗାଧେଇବାର ଦୁଃସାହସ କରିପାରେ ନା। ପ୍ରାଚୀ ପ୍ରଭା ବି ଜାଣେ ଇଚ୍ଛାର ଲଗାମକୁ ଆଣ୍ଟ କରି ନ ଧରିଲେ ମଣିଷ ବାଟ ଅବାଟ ନୀତି ଧର୍ମ ଭୁଲେ। ସେ ବିଶ୍ୱାସ କରେ ଜଗନ୍ନାଥଙ୍କୁ ଜୀବନର ପ୍ରତୀକ ଭାବେ। ପ୍ରତ୍ୟେକ ମନୁଷ୍ୟର ଜୀବନ ଯେପରି କୌଣସି ନା କୌଣସି ଦିଗରୁ ଅସମ୍ପୂର୍ଣ୍ଣ ସେହିପରି, ତେଣୁ ନିଜ ଜୀବନର ଅପୂର୍ଣ୍ଣତାକୁ ତାକୁ ଦୁଃଖିତ କରିପାରେ ନାହିଁ। ଜୀବନର ବାସ୍ତବତାକୁ ସେ ସହଜ ଶୈଳୀରେ ସ୍ୱୀକାର କରେ। ଚାର୍ଲସ ଭାବନାରେ ସବୁ ଦେଶରେ ମୂଲ୍ୟବୋଧର ଅବକ୍ଷୟ ଘଟୁଥିବା ସତ୍ତ୍ୱେ ଭାରତରେ ରହିଛି ଚନ୍ଦ୍ରଭାଗାଠାରୁ ପ୍ରାଚୀ ପ୍ରଭାର ଦୂରତ୍ୱ ଖୁବ୍ ବେଶୀ ନୁହେଁ। ଶେଷରେ ସେଇଥିପାଇଁ ସେ ସ୍ୱୀକାର କରିଥିଲା, ମୁଁ ତୁମକୁ ଭଲ ପାଏ ପ୍ରାଚୀ, ତୁମେ ମୋର ଆତ୍ମାକୁ ଆଚ୍ଛନ୍ନ କରିଛ, ଏ ଭଲ ପାଇବାର ଆଉ ଶେଷ ନାହିଁ। ପ୍ରାଚୀ କିନ୍ତୁ ଏସବୁ ଶୁଣିବି ଶୁଣିପାରେ ନାହିଁ। ତାର ଆତ୍ମା ଅନ୍ୱେଷଣ କରେ ଏକ ଦେହାତୀତ ସତ୍ତାକୁ। ଅଥଚ ସେ ଜାଣେ ନା ତାର କାମ୍ୟ ପୁରୁଷ କିଏ, ନରସିଂହ ଦେବ, ଜଗନ୍ନାଥ ଅଥବା ଚାର୍ଲସ। ପ୍ରତିବର୍ଷ ମଉସା ମାଉସୀଙ୍କ ସହ ରଥଯାତ୍ରାକୁ ଆସେ, କିନ୍ତୁ ସେମାନଙ୍କ ପରି ଜଗନ୍ନାଥଙ୍କର ବ୍ୟଗ୍ର ପ୍ରତୀକ୍ଷାରେ ନୁହେଁ, ଏକ ଅନାସକ୍ତ ନିସ୍ପୃହତା ସହ। ଅପେକ୍ଷା ଓ ଉପେକ୍ଷାର ପାର୍ଥକ୍ୟ ଯେପରି ତା ନିକଟରେ ଅର୍ଥହୀନ। ସ୍ୱଦେଶ ଫେରିଥିବା ଚାର୍ଲସ ଦୂରରୁ ଲକ୍ଷ୍ୟ କରେ ପ୍ରାଚୀ ପ୍ରଭା ଉଜ୍ଜଳ ବିନ୍ଦୁଟିଏ, ଆଲୋକ ଶିଖାଟିଏ ପରି ଜଳୁଥାଏ ଅନବରତ। ପ୍ରାଚୀ ପ୍ରଭା ମଧ୍ୟରେ ଚାର୍ଲସ ଅନୁଭବ କରେ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ, ନୈରାଶ୍ୟ ମଧ୍ୟରେ ଆଶା
ବିଦାୟ ମଧ୍ୟରେ ମିଳନ।

0: ଓ ମୃତ୍ୟୁରେ ନବଜନ୍ମର ପରିକଳ୍ପନା। ଭାରତ ପ୍ରାଚୀ ପ୍ରବାହର ପ୍ରେମକୁ ସମ୍ବଳ କରି ଫେରୁଥିବା ବିଦେଶୀ ନାଗରିକ ଚାର୍ଲସ ମୈତ୍ରୀର ଦେବତା ଜଗନ୍ନାଥଙ୍କୁ ସ୍ମରଣ କରି ଆବୃତ୍ତି କରେ, ଜଗନ୍ନାଥ ସ୍ୱାମୀ ନୟନ କଥଗାମୀ ଭବତୁମେ। ସତେ ଯେପରି ଆଧ୍ୟାତ୍ମିକତାର ଦେଶ ଭାରତବର୍ଷର ବିଶ୍ୱର ପ୍ରତ୍ୟେକ ଅନୁକୋଣରେ ସଞ୍ଚରିତ କରୁଛି ମୈତ୍ରୀର ସଙ୍ଗୀତ, ବିଶ୍ୱାସର ବରିଷ୍ଠତା। ଆଉ ସମସ୍ତ ପ୍ରଗତିଶୀଳତା, ପରିବର୍ତ୍ତନ ଓ ସମୟର ବ୍ୟବଧାନ ସତ୍ତ୍ୱେ ଅପରିବର୍ତ୍ତିତ ରହିଯାଇଛି ଭାରତୀୟ ନାରୀର ମହିମାମୟ ବ୍ୟକ୍ତିତ୍ୱ, ଯାହା କୋଣାର୍କର ଶିଳାପଦ୍ମ ପରି ସମାଜ ଜୀବନର ଆଧାରଶିଳା।
1: ଶ୍ରୋତାବନ୍ଧୁ, ଶୁଣୁଥିଲେ ଆଲୋଚନା ଶିଳାପଦ୍ମ ଉପନ୍ୟାସରେ ପ୍ରାଚ୍ୟ ସମ୍ପ୍ରୀତି,
2: ଯାହାକୁ ଆଲୋଚନା କରୁଥିଲେ ସତ୍ୟଜିତ ଦାସ।
1: ବନ୍ଧୁ, କବିତା ମନର ଭାବନାର ରୂପ ବର୍ଣ୍ଣନା କରି କହିଥାଏ ମନ କଥା।
2: କବିତା ଭାଙ୍ଗି ଦେଇଥାଏ କେବେ ମନର ବେଦନା, କହିଦେଇ ସବୁତ କୁହା କଥା।
1: ତେବେ ଶ୍ରୋତା ବନ୍ଧୁ, ଏବେ ଶୁଣିବା ଶ୍ରୋତାଙ୍କ କଲମ ମନରେ ସେମିତି କିଛି କବିତା।
2: ତେବେ ଶ୍ରୋତାଙ୍କ କଲମର କବିତାରେ ପ୍ରଥମ କବିତାଟି ପଠାଇଛନ୍ତି ପ୍ରଶାନ୍ତ ମହାନ୍ତି। କବିତାର ଶୀର୍ଷକ ନୀଡ଼। ଜହ୍ନ ଉଠିଲା ବେଳକୁ ପକ୍ଷୀ ଦୁଇଟି ତୋଳିସାରେ ଥିଲେ ନୀଡ଼, ମୁଠାଏ ମାଟିରେ କ'ଣ ଗଢ଼ି ହେଇହେବ ମଣିଷ ପଣିଆ, ଜୀବନ୍ୟାସ ଦେଇହେବ ନଡ଼ା ବନ୍ଧା କବନ୍ଧର ଆଖି ଦୁଇଟିରେ। ସୂର୍ଯ୍ୟଙ୍କୁ ହାତ ପାପୁଲିରେ ଧରିଲା ବେଳକୁ ଗଡ଼ିଯାଇଥିବ ସମୟ, ଚାରିକାନ୍ଥ ଭିତରେ ଗୁମରି କାନ୍ଦୁଥିବ ଜୀବନ ଯାକର ଜଞ୍ଜାଳ, ଶୁଖିଲା ଓଠରେ ଫୁଟିଥିବା ଫୁଲ ତୋଳିଲା ବେଳକୁ କେହି ଜଣେ ଆଉଁସି ଦେଉଥିବ ପିଠିକୁ ଆଶ୍ଲିଷରେ, ତାର କଣ୍ଟାଳିଆ ହାତର ଚିହ୍ନା ଚିହ୍ନା କଅଁଳ ସ୍ପର୍ଶରେ।
1: ପରବର୍ତ୍ତୀ କବିତାଟି ପଠାଇଛନ୍ତି ପ୍ରତାପ ଚନ୍ଦ୍ର ମଲ୍ଲିକ, କୋଠି ଏରସମା ଜଗତସିଂହପୁରରୁ। କବିତାର ଶୀର୍ଷକ ଫଗୁଣ ଫେରୁଛି। ତମେ ଫେରିଯିବା ପରେ ଶ୍ରାବଣକୁ ନିଦ ଆଉ ନିଦାଗକୁ ଉଦାସ ଭାବେ ଗ୍ରହଣ କରି ଦିନଗୁଡ଼ାକ କଟିଯାଉଥିଲା। ନିଜ ରଙ୍ଗରେ ମୁଁ ନିଜକୁ ରଙ୍ଗଉଥିଲି, କିଛି ବି ହେଉନଥିଲା। ହଠାତ୍ ତୁମେ ପଶି ଆସିଲ ଯେ ମୋ ଜୀବନ ପରିଧି ଭିତରକୁ। ଅବୁଝା ମନଟି ମୋର ସମ୍ପୂର୍ଣ୍ଣ ବଦଳିଗଲା। କାରଣ ଏଠି ମନ ବଦଳିଗଲେ କି ସମୟ ବଦଳିଯାଏ? କିଆ ଫୁଲର ବାସ୍ନାରେ ସାରା ମୁଲକ ମହକି ଉଠୁଛି, ହୃଦୟରେ ନିଆଁ ଜଳୁଛି, ପେନ୍ଥି ପେନ୍ଥି ଆମ୍ବ ବଉଳରେ ମନର ଝରକାକୁ ଖୋଲି ମଧୁ ଲଗ୍ନରେ ମଳୟ ବୋହୁଛି, ହଳଦୀ ବସନ୍ତ କୋଇଲିର କଳତାନରେ ଚାରିଆଡ଼ି ଚହଳ ପଡ଼ିଛି, କୃଷ୍ଣଚୂଡ଼ା ଓ ପଳାଶର ହସରେ ଦେହ ମନରେ ଡେଣା ଲାଗିଛି। ଏବେ ତ ଜହ୍ନରାତି ଜରିପକା ପାଟ ପିନ୍ଧିଛି, ଶିମିଳି ଫୁଲର ଓଠରେ ସ୍ୱପ୍ନ ଭରୁଛି, ସମୟର ସିଆଳି ଲଟାରେ ଶୀତକୁ ସରାହତ କରି ଫଗୁଣ ଫେରୁଛି।
2: ପରବର୍ତ୍ତୀ କବିତାଟି ପଠାଇଛନ୍ତି ପରତରା ଅନୁଗୁଳରୁ କୃପାସିନ୍ଧୁ ନାୟକ। କବିତାର ଶୀର୍ଷକ ତୁମେ ଶେଷ ଠିକଣା। ତୁମେ ଜହ୍ନ ତାରା, ତୁମେ ମୋତି ହୀରା, ତୁମେ ଛାଇ ଖରା, ତୁମେ ଫୁଲ ଭରା, ତୁମେ ମିଠା ରାଗିଣୀ ଶୀତଳ ଧାରା, ତୁମେ ସୁନା ହରିଣୀ ଭାରି ନିଆରା, ତୁମେ ମୋର ସାଥୀ ହୃଦୟର ଗୀତି, ତୁମେ ଶୁଭ ତିଥି ଜୀବନର ସ୍ମୃତି, ଏଇ ମୋର ହୃଦୟ ରଖିଛି ସାଇତି, ତୁମେ ଖୋଲି ହସୁଛ ଦେଖି ଆଇନା, ତୁମେ ରାଜକୁମାରୀ ଟିକି ମଇନା, ତୁମେ ପୁଣ୍ୟ ଗୀତା ମୋ ପ୍ରେମ କବିତା, ତୁମେ ରାଧା ସୀତା ତୁମେ ଲାଜକୋଳି ଲତା, ରହିଛ ଯେମିତି ରହିବ ସେମିତି, ତୁମେ ଶେଷ ଠିକଣା ମୋ ହସ ଖୁସି, ତୁମେ ପ୍ରୀତି ଆପଣା ମୋ ପାଇଁ ବେଶୀ।
1: ବନ୍ଧୁ, ସ୍ୱପ୍ନର ଜମିରେ ଭାବନାର ଝାଟିମାଟି ଘରଟିଏ ଗଢ଼ିଦିଏ ଜୀବନ। କେତେବେଳେ ବନ୍ଧୁ ପରିଜନ ସାଜି କେହି ରହିଯାଏ ସେହି ଝାଟିମାଟି ଘରେ, ତ ଆଉ କେତେବେଳେ ଭାଙ୍ଗିଯାଏ ସେ ସ୍ୱପ୍ନର କୁଡ଼ିଆ ଅଦିନିଆ ଛଳରେ। ତେବେ ଶ୍ରୋତା ବନ୍ଧୁ, ଶୁଣିବା ଆଜିର ଗଳ୍ପ ସ୍ୱପ୍ନର ବାଲିଘର, ପଢି ଶୁଣାଉଛନ୍ତି ରୋଜାଲିନ ରାଉତରାୟ।
3: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଦେବେନ୍ଦ୍ରନାଥ ମିଶ୍ର। ଏଇ ଆମର ହସ୍ତଗତ ହେଉଥିବା ତାଜା ସମ୍ବାଦ ଅନୁସାରେ ବିଲୁଆଖାଇ ନଦୀର ଡାହାଣ ପଟେ ବାଗଲପୁରଠାରେ 200 ମିଟର ଚଉଡ଼ାଖାଇ ସୃଷ୍ଟି ହୋଇ ନଦୀକୂଳସ୍ଥ ମଇନ୍ଦୀପୁର ଚାଷୀଖଣ୍ଡ ସମେତ ଆଖପାଖ 10ଟି ଗ୍ରାମ ବନ୍ୟାପ୍ଲାବିତ ହେଉଛି। ରେଡିଓରୁ ବାଗଲପୁର ଖାଇ କଥା ଶୁଣି ଚମକି ପଡ଼ିଲା ଲୁସି, ରେଭେନ୍ସା କଲେଜର ଯୁକ୍ତ 3 ପ୍ରଥମ ବର୍ଷର ଡିଗ୍ରୀ ଛାତ୍ରୀ। ଯେମିତି ହେଉ, ରେଡିଓ ନ୍ୟୁଜ୍ ସେ ସବୁଦିନ ଶୁଣିବ, ତା ବଉଳ ରେଡିଓ ଶୁଣିବାକୁ ଭଲ ପାଏ, ତେଣୁ ସେ ବି ତା ସହିତ ମିଶି ରଖିଥିବା ରେଡିଓ ଶୁଣିବା ଅଭ୍ୟାସଟାକୁ ଏ ଯାଏ ଛାଡ଼ିପାରିନି। ବାଗଲପୁର, ବିଲୁଆଖାଇ ନଦୀ, ତାରପଠା ନଦୀ, ବାଲି, ଏସବୁ ଲୁସି ପାଇଁ ଆଦୌ ନୂଆ ନୁହେଁ। ହେଲେ ଆଜି ଏତେ ଦିନ ପରେ କାହିଁକି ସେସବୁ ନୂଆ ନୂଆ ଲାଗୁଛି? ବାଗଲପୁର ଖାଇ କଥା ଶୁଣିଲା ପରେ ସେ କେବଳ ତାର ବଉଳ କଥା ହିଁ ଭାବିବାକୁ ଲାଗିଲା। କାହିଁ ଆଜି ଯାଏ ସେ ତ ବଉଳକୁ ଏତେ ବେଶୀ ମନେ ପକାଉ ନଥିଲା। ଏ ବଉଳ ଯାହା ପାଇଁ ନଦୀ ତୁଠର ପଥରଠୁ ବାଲି

ତୋଟାମାଳ ତାର ଭାରି ଆପଣାର ଥିଲେ। ଦୁହେଁ ବାଗଲପୁର ନଦୀ ଘାଟରେ ଗାଧାନ୍ତି। ଆଉ ଦିନେ ମାଘ ମାସରେ ସକାଳୁ ସକାଳୁ ନଈ ତୋଠରୁ ଗାଧେଇ ଆସୁ ଆସୁ ନଈବନ୍ଧ ପାଖ ଆମ୍ବ ଗଛରେ ବଉଳ ଦେଖି କହିଥିଲି, ଏ ସୁମି ଦେଖେ ତ କି ସୁନ୍ଦର ଆମ୍ବ ବଉଳ। ତାପରେ କଣ ଭାବିଲା କେଜାଣି, ସୁମି ତାର ପାଲଟା ଓଦା ଫ୍ରକକୁ ମୋ ହାତକୁ ବଢାଇ ଦେଇ ସିଧା ଚାଲିଗଲା ଆମ୍ବ ଗଛ ମୂଳକୁ। ଉହୁଙ୍କି ପଡି ଡାଳରୁ ବଉଳ କେଣ୍ଡା ନେଇ ଆସି ଗୋଟେ ପାଖୁଡା ମୋ ପାଟିରେ ଦେଇ ଆଉ ଗୋଟେ ପାଖୁଡା ଧରି କହିଲା, ତୁ ଏ ପାଖୁଡାଟା ମୋ ପାଟିକି ଦେ। ମୁଁ କିଛି ବୁଝିବାରୁ ସେ କହିଲା, ଆଜିଠୁ ଆମେ ସୁମି ବା ଲୁସି ନୁହଁ ବଉଳ। ଏଇଟା ମୋର ଷଷ୍ଠ ଶ୍ରେଣୀରେ ପଢିଲା ବେଳର କଥା। ନନା ମୋର ବଦଳି ହୋଇ ବାଗଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସର ଥାନ୍ତି। ଆମେ ମଇନ୍ଦିପୁରରେ ଗୋଟେ ଘର ନେଇ ରହିଥିଲୁ, ତେଣୁ ମୁଁ ବାଗଲପୁର ସରକାରୀ ବାଳିକା ବିଦ୍ୟାଳୟରେ ପଢିଲି। ସୁମି ବି ମୋ ସହ ଷଷ୍ଠରୁ ପଢୁଥିଲା, ତେଣୁ ବଉଳ ସହିତ ଷଷ୍ଠରୁ ଚିହ୍ନା। ଦିନେ ଦିନେ ବଉଳକୁ ମୁଁ ଜୋର କରି ଛୁଟି ପରେ ଆମ ବସା ଘରକୁ ନେଇ ଆସେ, ସେ ମନା କରିବା ସତ୍ତ୍ୱେ। ଆମେ ଏକାଠି ଖାଉ, ପାଠ ପଢୁ, ବଉଳ ନନା ଜେଜେମାନ ପୂଜା ପାଠ କରନ୍ତି। ଚଳିବା ଏତେ ଭଲ ନ ହେଲେ ବି ଅତି ଭଲ ମଣିଷ ଥିଲେ। ମାଉସୀ ବି ଦିନେ ଦିନେ ପିଠା, କ୍ଷୀରି, ମୁଢି, ଚଣା ଭଜା, ମାଣ୍ଡିଆ, ଚକୁଳି କଲେ ଦେଇ ପଠାନ୍ତି। ମୁଁ ବି କୁମାର ପୂର୍ଣ୍ଣିମା ରଜକୁ ମୋ ପାଇଁ ଫ୍ରକ୍ କିଣିବା ସହ ନନାଙ୍କୁ କହି ବଉଳ ପାଇଁ ବି ଡ୍ରେସ୍ କିଣିନିଏ। ସେ ରଖିବାକୁ ଅମଙ୍ଗ ହେଲେ ବି ମୁଁ କହେ, ତୁ କଣ ଭାବୁଛୁ ମୁଁ ଦୟାକରି ତତେ ଦେଉଛି? ଆଲୋ ନା, ଆମ ପରା ବଉଳ। ଏମିତି ବଉଳ ସହ ଦିନ କଟୁଥିବା ବେଳେ ନବମ ଶ୍ରେଣୀ ଆରମ୍ଭ ବେଳକୁ ନନାଙ୍କର କଟକ ନୂଆ ବଜାର ହସ୍ପିଟାଲକୁ ଟ୍ରାନ୍ସଫର ହେଲା। ଅଗତ୍ୟା ମତେ ବାଗଲପୁର ବାଳିକା ବିଦ୍ୟାଳୟ ଛାଡି କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ପଢିବାକୁ ହେଲା। ମୁଁ ରେଭେନ୍ସା କଲେଜିଏଟ୍ ସ୍କୁଲକୁ ଆସିଲା ପୂର୍ବବର୍ଷ ବିଲୁଆଖାଇ ନଈର କରାଳ ବନ୍ୟାକୁ ଦେଖିଛି। ବଉଳ ସହ ନଦୀ ବନ୍ଧରେ ବୁଲି ବୁଲି ବଢି ପାଣି ଦେଖୁଥିଲି। ନଈ ବନ୍ଧରେ ଚାଲି ଚାଲି ଆସି ଆମ ବସାଘରେ ପହଞ୍ଚିଗଲୁ। ସେଠି ମୁଢି ନଡିଆ ଖାଉଥିବା ସମୟରେ ହଠାତ୍ କେହି କହିଲା, ବାଗଲପୁରର ଖାଇ ଭାଙ୍ଗିଗଲା, ପାଣି ମୁନ୍ଦ୍ରା ପରି ମାଡି ଆସୁଛି। ବଉଳ ଅଥୟ ପଡିଲା ଯିବାକୁ, ହେଲେ ନନା କହିଲେ, ଏଇଟା କଣ ପର ଘର, ଏ ପାଣିରେ ତୁ କୁଆଡେ ଯିବୁ? ପାଣି ଚାରିଦିନ ରହିଲା, ବଉଳ ଆମ ଘରେ ରହିଥାଏ, ସେପଟେ ତା ନନା ବୋଉ ବ୍ୟସ୍ତ ହେଉଥାନ୍ତି। ପାଣି ଛାଡିଗଲା, ବଉଳ ଘରକୁ ଗଲା। ବନ୍ୟାରେ ବଉଳର ଘର ପୁରା ଭାଙ୍ଗି ଯାଇଥିଲା। ମୁଁ ଦେଖିଛି ମଉସା ନିଜେ ମାଟି ଚକଟି କାନ୍ଥ ସଜାଡୁଥାନ୍ତି। ଆଉ ଆଜି ରେଡିଓରୁ ତ ଶୁଣିଲି ବାଗଲପୁର ଘାଇ ଭାଙ୍ଗିଛି। ମୋ ବଉଳ ଘର କଣ ପୁଣି ଭାଙ୍ଗି ଯାଇଥିବ? ସେମାନେ କଣ ପୁଣି ବାସହରା ହୋଇଯାଇଥିବେ? ତରବର ହୋଇ ପୁରୁଣା ଡାଏରୀରୁ ଠିକଣାଟା ଖୋଜି ପାଇଲା ଲୁସି। ତାପରେ କାଗଜରେ ଲେଖି ବସିଲା ଚିଠି ବଉଳ ପାଖକୁ। ହେଲେ ଆଠ ଦିନ ଗଲା, ପନ୍ଦର ଦିନ ଗଲା, ଚିଠି ଆସିଲାନି। ଲୁସି ଭାବିଲା, ବୋଧ ହୁଏ ବଉଳ ଅଭିମାନ କରିଛି, ବଉଳ ମୋ ପରି ପ୍ଲସ୍ ଥ୍ରୀ ପଢୁଥିବ। ଅବଶ୍ୟ ଏତେ ଭଲ ପାଇବା ଆଉ ଏତେ ଦିନର ନିରବତା ଅଭିମାନ ସୃଷ୍ଟି କରିବା ସ୍ୱାଭାବିକ। ଏମିତି ଭାବୁଥିବା ବେଳେ ନନା ଆସି ପହଞ୍ଚିଗଲେ ହସ୍ପିଟାଲରୁ। ପଚାରିଲେ, ଲୁସି ଆଜି କଲେଜରୁ କେତେବେଳେ ଫେରିଲୁ? ଏଇ ଅଧଘଣ୍ଟା ପୂର୍ବରୁ। ଅନ୍ୟ ମନସ୍କ ମନେ ହେଉଥାଏ ଲୁସି। ହଠାତ୍ ତଳକୁ ମୁହଁ ପାତି କହିଲା, ନନା କଣ କହୁନୁ, ଏମିତି ରହିଯାଉଛୁ କାହିଁକି? ନନା ଆମେ କାଲି ଟିକେ ବାଗଲପୁର ଯିବା। ବାଗଲପୁର? କିନ୍ତୁ ଏତେ ଦିନ ପରେ ତୋର ବାଗଲପୁର କଥା ମନେ ପଡିଲା କେମିତି? ସେଠୁ ତ ଚାରି ବର୍ଷ ହେବ ଟ୍ରାନ୍ସଫର ହୋଇ ଆସିଲେଣି। ନା ନନା, ସେ କଥା ନୁହେଁ ଯେ, ଗତ ମାସରେ ବନ୍ୟାରେ ବାଗଲପୁର ଖାଇ ଭାଙ୍ଗିଛି, ରେଡିଓରୁ ଶୁଣିଛି ସୁମିର ଘର। ହଁ ମନେ ପଡିଲା। ଆଚ୍ଛା, ତୋ ବଉଳ କଥା ଭାରି ମନେ ପଡୁଛି। ଠିକ ଅଛି, ତୁ କାଲି ସକାଳୁ ରେଡି ହୋଇଯିବୁ, ତାପରେ ଯିବା। ରାତି କେମିତି ପାହିବ, ଲୁସି ଭାବୁଥାଏ। ସକାଳୁ ଗାଧୋଇ ପଡି ନନାଙ୍କୁ ଡାକିଦେଲା, ଗାଡିଟା ଧରି ବାହାରି ଗଲେ ବାପ ଝିଅ ବାଗଲପୁର। ନଦୀ ଏପଟରେ ପହଞ୍ଚି ଦେଖିଲେ ବିଲୁଆଖାଇ ବଦଳି ଯାଇଛି, ନଦୀ ବନ୍ଧଟା ନାଲି ମାଟି ଛାଡି ପିଚୁ ହୋଇଯାଇଛି। ବାଗଲପୁର ନଦୀ ବନ୍ଧରେ ଗାଡି ଗଲାବେଳେ ବିଲ ପାଟ ନଈ ଗର୍ଭକୁ ଦେଖୁଥାଏ ଲୁସି। ଏଇଠି ସେ ବଉଳ ସାଙ୍ଗରେ ଷଷ୍ଠରୁ ଅଷ୍ଟମ ତିନି ବର୍ଷ କାଟିଛି। ଜଣେ ବୟସ୍କ ଲୋକକୁ ପଚାରି ଦେଇ ବଉଳ ଘର ପାଖରେ ପହଞ୍ଚିଲେ। ଲୁସି ତରବର ଗାଡିରେ ଓହ୍ଲାଇ ଡାକିଦେଲା, ବଉଳ। ଏତିକି ବେଳକୁ ଘର ଭିତରୁ ସାଧାରଣ ଫ୍ରକ୍ଟେ ପିନ୍ଧିଥିବା ସୁମତି ବାହାରି ଆସିଲା। ସୁମତିକୁ ଦେଖି ଲୁସି କୁଣ୍ଢେଇ ପକାଇ କହିଲା, ବଉଳ ତୁ ଠିକ ଅଛୁ ତ? ବଉଳକୁ ଦେଖି ଲୁସି ଏତେ ବିଭୋର ଯେ ତାର ମାଆକୁ ମୁଣ୍ଡିଆ ମାରିବାକୁ ଭୁଲିଗଲା। ଲୁସି ପଚାରିଲା, ମଉସା କାନ୍ଦି? ସୁମି କାନ୍ଦି ପକାଇ କହିଲା, ନନା ଆଜି ଚାରି ବର୍ଷ ତଳୁ ଚାଲିଗଲେଣି, ଯେଉଁ ବର୍ଷା ବନ୍ୟା ହୋଇଥିଲା ତୁମେ ସବୁ କଟକ ଚାଲିଗଲ। ସେହି ବର୍ଷ କାର୍ତ୍ତିକ ମାସରେ ଜେଜେମାନରୁ ପୂଜା ସାରି ଆସି ଘର ପିଣ୍ଡାରେ ନତ କରି ବସି ପଡିଲେ। ହଠାତ୍ କଣ ହେଲା କେଜାଣି, ତାପରେ ସବୁ ଶେଷ। ବଉଳର ଆଖିରୁ ଲୁହ ପଚିଦେଲା ଲୁସି। ବନ୍ୟାରେ ବଉଳର ଘରଟା ବି ଦରଭଙ୍ଗା ହୋଇଛି। ନନାଙ୍କ ବସିବା ପାଇଁ ବଉଳର ମା ପୁରୁଣା କାଠ ଟୋଳିଟାଏ ପକାଇ ଦେଲେ ଦୁଆରେ। ବଉଳର ମାଙ୍କ ସହ ନନା କଥା ହେଉଥିବା ବେଳେ ବଉଳ ହାତ ଧରି

ରୋଷେଇ ଭିଡ଼ି ଆଣିଲା। କହିଲା, କେତେ ଦିନଠୁ ତୋ ସାଙ୍ଗରେ ନଦୀ କୂଳରେ ବୁଲିନି, ଆସିଲୁ ଯିବା? ସୁମି କହିଲା, ବଉଳ, ତୁ ତ ରେଭେନ୍ସା କଲେଜିଏଟ୍ ସ୍କୁଲ ଓଡ଼ିଶାର ସର୍ବପ୍ରଥମ ବିଦ୍ୟାଳୟରେ ପାଠ ପଢ଼ିଲୁ, କଟକରେ ରହିଲୁ, ତେଣୁ ଏ ଗରିବ ଝିଅ ବଉଳକୁ ତୁ କାହିଁକି ମନେ ରଖିଥାନ୍ତୁ? ଲୁସି ଜୋରରେ ବଉଳକୁ ଭିଡ଼ି ଆଣି କହିଲା, ସେ କଥା ଛାଡ଼, ମୁଁ ତ କଥା ଭେବେ ହେଲେ ଚିଠି ଦେଇପାରିନି, ଏଥର କିନ୍ତୁ ଜମା ଭୁଲିବିନି ବଉଳ, କଥା ଦଉଛି। ସୁମି କହିଲା, ବଉଳ, ତୋର ମୋର ଯେଉଁ ଫଟୋଟା ତୁମ ଘରେ ସେଦିନ ତୋର

0: ଏଥର କିନ୍ତୁ ଜମା ଭୁଲିବୁନି ବଉଳ, କଥା ଦଉଛି। ସୁମି କହିଲା, ବଉଳ ତୋର ମୋର ଯେଉଁ ଫଟୋଟା ତୁମ ଘରେ ସେଦିନ ତୋର ପିଉସୀ ପୁଅ ଭାଇ ଉଠେଇଥିଲେ ସେ ଫଟୋଟା ଏ ଯାଏଁ ଅଛି। ତୋ କଥା ମନେ ପଡ଼ିଲେ ଫଟୋକୁ ବାରମ୍ବାର ଦେଖେ ବଉଳ। ଯାହା କହୁ, ଅଷ୍ଟମ ଶ୍ରେଣୀରେ ଯେମିତି ଦେଖାଯାଉଥିଲୁ ଏବେ କିଛି ବଦଳିନି। ଲୁସି କହି ପକେଇଲା, ବଉଳ ଏ ବିଲୁଆଖଇ ନଈର ବନ୍ୟା ମତେ ତୋଠାରୁ ଅଲଗା କରିଦେଇଥିଲା। ଆଜି ସେଇ ବନ୍ୟା ପୁଣି ଥରେ ତୋ ସହ ମିଳାଇ ଦେଲା। ଆଗ କହିଲୁ ତୁ ପାଠ ପଢୁଛୁ ନା ନାହିଁ? ସୁମି ଦୀର୍ଘ ନିଶ୍ୱାସ ମାରି କହିଲା, ବଉଳ କଣ ପଢିବି। ନନା ଚାଲିଗଲା ପରେ ଯେନ ତେନା ପ୍ରକାରେ ମାଟ୍ରିକଟା ପାସ୍ କରିଦେଲି, ଆଉ ପଢିବାକୁ ସମ୍ବଳବା କାହିଁ? ଜମି ଗଣ୍ଡାକର ଭାଗ ଚାଷରୁ କେତେ ବା ମିଳେ ଯେ ପାଠ ପଢିଥାନ୍ତି। ଭାବିଥିଲି ଅଳକା କଲେଜରେ ପ୍ଲସ ଟୁଟା ପଢିଥାନ୍ତି, କିନ୍ତୁ ସେତକ ଭାଗ୍ୟରେ ଜୁଟିଲାନି। ଲୁସି ନର୍ମ ଭାବରେ ପଚାରିଲା, ତାହେଲେ ବଉଳ ଆମ ପିଲାଦିନର ଖେଳ, ତୋର ବାଲିଘର, ଏସବୁ କଣ ମିଛ ହେଇଗଲା? ତୁ କହୁଥିଲୁ ନା ଏଇ ନଈର ବାଲିଘର ପରି ମୁଁ ଦିନେ ସତସତିକା ଘର କରିବି, ମୁଁ ସେ ଘରକୁ ତତେ ନିଶ୍ଚୟ ଡାକିବି ବଉଳ, ତୁ ଆସିବୁ ତ? ଏସବୁ ତୁ କଣ ଭୁଲିଗଲୁ? ସୁମି କିଛି ସମୟ ନୀରବ ରହିଲା, ନଈ ବାଲିକୁ ଚାହିଁଲା, ପାଖ ଦିଗ୍ବଳକୁ ଚାହିଁଥାଏ। ହଠାତ୍ ଲୁସିର ହାତଟାକୁ ନିଜ ହାତରେ ଚବଡ଼ି ଧରି ଦୂର ବିଲମାଳ ସେପଟେ ଯେଉଁଠି ଆକାଶ ଆଉ ଭୂଇଁ ମିଶିଲା ପରି ଦିଶୁଥିଲେ ସେଇଠିକି ଅନେଇ ସୁମତି। ସୁମି କହିଲା, ବଉଳ ମଉସାଙ୍କ ବଦଳି ପରେ ତମେ ସବୁ ତ କଟକ ପଳେଇଲ, ତୁ ଦେଖିନୁ ସେ ବର୍ଷ ବନ୍ୟା କେତେ ବଡ଼ ବଡ଼ ଘରକୁ ଭସେଇ ନେଇଥିଲା, ମୋ ବାଲିଘର ସେଥିରୁ ରକ୍ଷା ପାଇଥିବ ବୋଲି ତୁ କେମିତି ଆଶା କରୁଛୁ? ବଉଳ ସେ ବର୍ଷରୁ ମାନେ ଆମର ନବମ ଶ୍ରେଣୀଠୁ ମୋ ବାଲିଘର ସବୁଦିନ ପାଇଁ ଭାଙ୍ଗି ଯାଇଛି। ସେହି ବର୍ଷ କାର୍ତ୍ତିକ ମାସରେ ହିଁ ନନା ଚାଲିଗଲେ ସେ ପୁରକୁ। ତୁ କହ ବଉଳ, ମୁଁ ଆଉ କାହା ଭରସାରେ ବାଲିଘର ଗଢ଼ିଥାନ୍ତି ଆଉ ସ୍ୱପ୍ନ ଦେଖିଥାନ୍ତି? ଲୁସି କିଛି କହିବା ଆଗରୁ ଖବର ଆସିଲା, ନନା ଅପେକ୍ଷା କରିଛନ୍ତି ଫେରିବା ପାଇଁ। ଅଗତ୍ୟା ଦୁଇ ବଉଳ ଫେରି ଆସିଲେ। ବଉଳ ସୁମତି ପାଖରୁ ପୁଣି ଥରେ ବିଦେଇ ନେଲା ଲୁସି। ଲୁସିର ନନା କିଛି ଟଙ୍କା ବଉଳ ହାତରେ ଦେଇଥିଲେ। ଆସିଲା ବେଳେ ସୁମିତି ଢେର କାନ୍ଦିଥିଲା। ଲୁସି କହିଥିଲା, ତୁ କାନ୍ଦେ ନା ବଉଳ, ମୁଁ ମଝିରେ ମଝିରେ ଆସିବି, ଚିଠି ଦେବି। ବାଟରେ ଆସିଲା ବେଳେ ଲୁସି କହିଲା, ନନା ମୋ ବଉଳର ବାଲିଘର ସ୍ୱପ୍ନ କ'ଣ ବିଲୁଆଖାଇ ନଈର ବନ୍ୟା ପାଣିରେ ସବୁଦିନ ପାଇଁ ଡୁବିଯିବ? ସେ କ'ଣ ପାଠ ପଢିପାରିବନି? ନନା ମୋତେ କୋଳକୁ ଆଉ ଯାଇ ନେଇ କହିଥିଲେ, ଆରେ ମା ତୁ ମୋ ମନ କଥା ବୁଝିପାରିଛୁ, ସୁମତିର ମାନେ ତୋ ବଉଳର ବାଲିଘର ଭାଙ୍ଗିବନି, ବରଂ ଆଜିଠୁ ଗଡ଼ା ହେଲା ବୋଲି ଜାଣେ। ତୁ ଯେମିତି ମୋର ଝିଅ, ସୁମତି ବି ସେମିତି ମୋ ଝିଅ। ଲୁସି ଭାବ ବିହୀଳ ହୋଇ କହିଲା, ନନା ରିଏଲି ୟୁ ଆର୍ ଗ୍ରେଟ୍।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ଓ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। ପୁରୀରେ ଶ୍ରୀଜୀଉଙ୍କ ଆଗାମୀ ରଥଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅନୁଷ୍ଠିତ ହେବ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କୁସୁମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 29ତମ ଭାଗ ସନ୍ଧ୍ୟା 6:10। ଉଦୟ ଭାରତ ସନ୍ଧ୍ୟା 6:30। ଏଥିରେ ଶୁଣିବେ ଗଣତନ୍ତ୍ରରେ ମହିଳାମାନଙ୍କର ଭାଗିଦାରିତା, ଆଲୋଚନା କରିବେ ଛନ୍ଦା ମିଶ୍ର। ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ 7:25। କୃଷି ସଂସାର 7:30। ଏଥିରେ ଶୁଣିବେ ପନିପରିବା ଫସଲରେ ଜଳ ପରିଚାଳନା ସମ୍ପର୍କରେ ଇପ୍ସିତା ପଟ୍ଟନାୟକଙ୍କ ସହିତ ଆଲୋଚନା। 8:02 ଶୁଣିବେ ଆକାଶବାଣୀର ନବବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆଜି ସକାଳେ ଆୟୋଜିତ ପଦଯାତ୍ରାର ବେତାର ବିବରଣୀ। ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ 8:30। ଶିକ୍ଷାଦାନ କରିବେ ଅଜିତ ପ୍ରସାଦ ମହାପାତ୍ର, ଶିକ୍ଷା ଗ୍ରହଣ କରିବେ ପରିସ୍ନିଗ୍ଧା ବେହେରା। 9:30 କାର୍ଯ୍ୟକ୍ରମ ଛାୟାପଥରେ ଶୁଣିବେ ସଙ୍ଗୀତ ରୂପକ ତାପ ଦାନବ, ରଚନା ପଦ୍ମଲୋଚନ ଦାସ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଏବଂ ସନ୍ତୋଷ ପିଂ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଦଣ୍ଡନାଚ ଗୀତ 10:02 ପରିବେଷଣ କରିବେ।

ବ୍ରଜକିଶୋର ପଣ୍ଡା ଏବଂ ସାଥୀ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30 ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 6:35 ଅନୁଚିନ୍ତା ଉପସ୍ଥାପନା ଘନଶ୍ୟାମ ମିଶ୍ର ଶ୍ରୀମଦ୍ ଭାଗବତର 48ତମ ଭାଗ 6:40 6:17 ଆମର ସ୍ୱାସ୍ଥ୍ୟରେ ଶୁଣିବେ ମସ୍ତିଷ୍କ ମ୍ୟାଲେରିଆ ଆଲୋଚନା କରିବେ ଡାକ୍ତର ବୃନ୍ଦାବନ ବିଶ୍ୱାଳ 6:25 ପ୍ରଭାତ ପରିକ୍ରମା 6:35 କଥିକା ଏଥିରେ ଶୁଣିବେ ସଂସ୍କୃତ ସାହିତ୍ୟର ଅନୁବାଦ ପରମ୍ପରା ଆଲୋଚକ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ରାଗମଞ୍ଜରୀ 6:40 କଣ୍ଠଶିଳ୍ପୀ ସନ୍ତୋଷୀ ପ୍ରସାଦ ମିଶ୍ର ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ ବୈଦେହିକ ବିଳାସର 36ତମ ଭାଗ 6:45 ଦିନ 10:00 ପ୍ରଚାର କରିବ ନାଟକ ଫଲ୍ଗୁ ମୂଳ ଗଳ୍ପ ବ୍ରଜମୋହନ ମହାନ୍ତି ବେତାରୂପାନ୍ତର ସୁବ୍ରତ ମହାନ୍ତି ପ୍ରଯୋଜନା ହିମାଂଶୁ ଭୂଷଣ ସାବତ ଆମ ଗୀତରେ ଆଧୁନିକ ଗୀତ ଦିନ 11:10 ଗାଇଛନ୍ତି ବିଜୟଲକ୍ଷ୍ମୀ ପତି ଏବଂ ଲୋପିତା ମିଶ୍ର ଦିନ 11:30 ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିବେ ଅର୍ଜୁନ ମୁଦୁଲି ଏବଂ ସାଥୀ ଏକତାରା ଭଜନ ଦିନ ଗୋଟାଏ 10 ପରିବେଷଣ କରିବେ ରମେଶ ଚନ୍ଦ୍ର ମହାପାତ୍ର ନାରୀମହଲ ଦିନ ଗୋଟାଏ 20 ଏଥିରେ ଆଳାପରେ ଶୁଣିବେ ମୋନାଲିସା ମହାପାତ୍ରଙ୍କ ସହିତ ସାକ୍ଷାତକାର ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:30 ଯୁବବାଣୀ ଶୁଣିବେ ନାଟକ ଅନ୍ଧଗଳିରେ ଜୀବନ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 30ତମ ଭାଗ 6:10 ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ 6:30 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ କୃଷି ସଂସାର 7:30 ଏଥିରେ ଶୁଣିବେ ସନ୍ତୁଳିତ ଓ ସଠିକ୍ ସାର ସୁସ୍ଥ ମୃତ୍ତିକା ଅଧିକ ଉତ୍ପାଦନର ନୂତନ ମନ୍ତ୍ର ସମ୍ପର୍କରେ ଡକ୍ଟର ସଙ୍ଗୀତା ମହାନ୍ତିଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ଚର୍ଚ୍ଚା କା ବିଷୟ ହେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:30 10:02 ପ୍ରଚାର କରିବୁ ବନମଲ୍ଲିକାର 7ତମ ଭାଗ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ 10:30 ଓଡ଼ିଆ ଆଲବମ୍ ଗୀତ 8:30 ଗୀତ ଗୀତିକା 9:00 କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00 ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 29ତମ ଭାଗ

0: ଆଲୋଚନା କରୁଛନ୍ତି ଲେଖିକା ଛନ୍ଦା ମିଶ୍ର।
1: ଆମେ ଏମିତି ଗୋଟେ ଦେଶରେ ରହୁଛେ ଯୋଉ ଦେଶରେ ନାରୀଟିକୁ ପୂଜା କରାଯାଏ। କୁହାଯାଏ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ଯେଉଁଠି ନାରୀକି ସମ୍ମାନ ଦିଆଯାଏ ସେଠାରେ ଦେବତାମାନେ ବାସ କରନ୍ତି। ଆମକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ହେଉଛି ଯେ ଆଜି ଯେତେବେଳେ ଆମେ ଚତୁର୍ଦ୍ଦିଗରେ ନାରୀକୁ ଅସମ୍ମାନ, ନାରୀର ଅସୁରକ୍ଷତା ଦେଖୁଛେ, ପୂର୍ବେ ଯେତେବେଳେ ରାମ ରାଜ୍ୟ ବି ଥିଲା ସେତେବେଳେ ରାମଙ୍କ ସହିତ ସୀତା ସିଂହାସନ ଉପରେ ବିରାଜମାନ କରୁଥିଲେ। ଯେତେବେଳେ ଏଇ କଥାଟିକୁ ମୁଁ ପଚାରିଥିଲି ଜଣେ ବିଜ୍ଞ ବ୍ୟକ୍ତିଙ୍କୁ, ସେ କହିଥିଲେ ଯେ ଏହାର କାରଣ ଥିଲା ପୁରୁଷ ସ୍ୱଭାବତଃ କଠୋର, କିନ୍ତୁ ନାରୀଟିଏ ସ୍ୱଭାବତଃ କୋମଳ। ତର କୋମଳ ଓ କଠୋର ମଧ୍ୟରେ ଯେଉଁ ମଧ୍ୟମ ପନ୍ଥାଟି ବାହାରେ ତାହା ଏ ସଂସାର ଏ ସମାଜ ପାଇଁ ପ୍ରଣିଧାନ ଯୋଗ୍ୟ। ମାନେ କୌଣସି କଥାକୁ ଆପଣ ଯେତେ ଜୋରରେ ମାଡି ବସିବେ, ମାଡି ବସିକି ତାକୁ ଟାଇଟ୍ କରିକି ବାନ୍ଧିବେ, ଧରନ୍ତୁ ଗୋଟେ ସୀତାର ତାର, ତାକୁ ଆପଣ ଯେତେ ଜୋରରେ ମାଡି ବସିକି ବାନ୍ଧିବେ ସେତେ ବେସୁର ରାଗିଣୀ ତା ଦେହରୁ ବାହାରିବ। ଠିକ ସେମିତି ଯଦି ତାକୁ ଢିଲା କରିକି ଛାଡ଼ିଦେବେ ତେବେ ତାହା ବାଜି ହିଁ ପାରିବ ନାହିଁ। ସେଇଭଳି କଥା ଗଣତନ୍ତ୍ର ଯେତେବେଳେ ଆମେ ଚଳେଇବାକୁ ଚାହୁଁଛେ, ଗଣଙ୍କ ତନ୍ତ୍ର ଅର୍ଥାତ୍ ଗଣଙ୍କ ଦ୍ୱାରା ଗଣଙ୍କ ପାଇଁ ଯେଉଁ ନୀତି ନିୟମ ଯେଉଁ ସମାଜଟିଏ ତିଆରି କରାଯାଉଛି ସେଥିରେ ଉଭୟ ନାରୀ ଓ ପୁରୁଷ ଉଭୟଙ୍କର ଭାଗିଦାରିତା ରହିବା ନିହାତି ଜରୁରୀ। ଗଣତନ୍ତ୍ରର ପ୍ରକୃତ ଅର୍ଥ ହେଉଛି ଜନସାଧାରଣଙ୍କ ଶାସନ ଯେଉଁଥିରେ ପୁରୁଷ ଓ ନାରୀ ଉଭୟଙ୍କର ସମାନ ଅଧିକାର ରହିଛି। ଜନସଂଖ୍ୟାର ପ୍ରାୟ ଅଧାଭାଗ ହେଉଛନ୍ତି ନାରୀ, ତେଣୁ ସେମାନଙ୍କ ସକ୍ରିୟ ସହଭାଗିତା ବିନା ଗୋଟିଏ ସଫଳ ଗଣତନ୍ତ୍ରର କଳ୍ପନା ସୁଦ୍ଧା କରାଯାଇପାରିବ ନାହିଁ। ଆଜି ନାରୀଟିଏ ଘରର ଚାରିକାନ୍ଥ ଭିତରେ ରହିବାକୁ ଇଚ୍ଛା କରୁନାହିଁ, ବରଂ ଆକାଶରେ ଉଡିବା ଠାରୁ ନେଇ ସମୁଦ୍ରରେ ବୁଡିବା ପର୍ଯ୍ୟନ୍ତ, ରନ୍ଧା କ୍ଷେତ୍ରରୁ ରଣକ୍ଷେତ୍ର ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ସେ ପୁରୁଷ ସହ ସମାନ ଭାଗିଦାରିତା ସମାସ୍କନ୍ଦ ହୋଇ ଚାଲିବାରେ ବିଶ୍ୱାସ କରୁଛି। ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସେ ଗ୍ରହଣ କରୁଛି। ଆଜି ଆମମାନଙ୍କର ପରମ ସୌଭାଗ୍ୟ ଆମ ଦେଶର ସର୍ବୋଚ୍ଚ ଆସନରେ ଯିଏ ବସିଛନ୍ତି ଆମ ରାଷ୍ଟ୍ରପତି, ସେ ହେଉଛନ୍ତି ଜଣେ ମହିଳା, ସେ ପୁଣି ଜଣେ ଓଡିଆ ମହିଳା। ଏହା ସମସ୍ତଙ୍କୁ ଖୁବ୍ ଗର୍ବିତ କରେ। ଆମେ ଏମିତି ଗୋଟେ ଦେଶରେ ରହୁଛେ ଯେଉଁଠି ଆମକୁ ଭୋଟ ଦେବା ପାଇଁ ଅଧିକାର ଦିଆଯାଇଛି। ନିଜକୁ ଆଧୁନିକ କହୁଥିବା ଅନେକ ଗୁଡିଏ ଦେଶ ଯେତେବେଳେ ଭୋଟ ପ୍ରଦାନ କରିବା ପାଇଁ ନାରୀକୁ ଦେଇନଥିଲେ ଅଧିକାର, ସେତେବେଳେ ଆମ ଦେଶ ନାରୀକୁ ପ୍ରଥମେ ଅଧିକାର ଦେଇଥିଲା, ଭୋଟ ଦେବାର ଅଧିକାର। ଭାରତୀୟ ସମ୍ବିଧାନ ପ୍ରତିଟି ନାରୀକୁ ପୁରୁଷ ସଦୃଶ ସମାନ ମତାଧିକାର ଦେଇଛି, ଯାହାଦ୍ୱାରା ସେ ନିଜ ପସନ୍ଦର ସରକାର ବାଛି ପାରୁଛି। ଠିକ ସେମିତି ପଞ୍ଚାୟତ ହେଉ, ପୌରପାଳିକା ନିର୍ବାଚନ ହେଉ, ମହିଳାମାନଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ସେଥିପାଇଁ ଆଜି ହଜାର ହଜାର ନାରୀ ସରପଞ୍ଚ, ସମିତି ସଭ୍ୟା, ମେୟର ସଫଳତାର ସହ କାର୍ଯ୍ୟ କରୁଛନ୍ତି। ଏହି ସବୁ ଜିନିଷ ଏଇଥିପାଇଁ ଆମକୁ ଖୁସି ପ୍ରଦାନ କରୁଛି, କାରଣ ସାଧାରଣତଃ ଯିଏ ଭୋକରେ ଥାଏ ସିଏ ଅନ୍ୟ ଗୋଟିଏ ଭୋକିଲାର ପେଟକୁ ଚିହ୍ନିପାରେ। ସେମିତି ଗୋଟିଏ ନାରୀ ଆଉ ଗୋଟିଏ ନାରୀର ଅସୁବିଧା, ତାର ପ୍ରଗତିରେ ହେଉଥିବା ବାଧା ଗୁଡିକୁ ଯଥାର୍ଥରେ ଚିହ୍ନଟ କରି ତାକୁ ଆଗକୁ ଆଣି ତାର ସମାଧାନ ପାଇଁ ବାଟ ଖୋଜିବ, ଏଇଥିପାଇଁ ହିଁ ଗୋଟିଏ ନାରୀ ଯେତେବେଳେ ବସୁଛି ତା ପାଖକୁ ନାରୀଟିଏ ନିସଙ୍କୋଚରେ ତା ପାଖରେ ପହଞ୍ଚି ପାରୁଛି, ତା ପାଖରେ ପହଞ୍ଚି ନିଜର ସମସ୍ୟା ଜଣେଇ ପାରୁଛି। ସମସ୍ୟାର ସମାଧାନ ପାଇଁ ଯଦି ସେ ନାରୀଟି ହାତ ବଢ଼ଉଛି ତେବେ ତାହାର ସମସ୍ୟାର ସମାଧାନ ତୁରନ୍ତ ହେଇପାରୁଛି। ସେମିତି ଆଜି ଯେଉଁ ନୀତି ନିର୍ଦ୍ଧାରଣରେ ବି ନାରୀର ଭୂମିକା ନିହାତି ଭାବେ ରହିଛି, ରାଜନୀତି ହେଉ, ପ୍ରଶାସନ ହେଉ, ଆଇନ ବା ପ୍ରତିରକ୍ଷା କ୍ଷେତ୍ର ହେଉ, ସବୁ କ୍ଷେତ୍ରରେ ଉଚ୍ଚ ପଦବୀ ମୁଣ୍ଡନ କରି ସେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛି। ଆଉ ଆମମାନଙ୍କର ପରମ ସୌଭାଗ୍ୟ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ସମ୍ମାନ ଓ ନାରୀକୁ ଶକ୍ତି ପ୍ରଦାନ କରିବା ପାଇଁ ନାରୀ ବନ୍ଦନର କାର୍ଯ୍ୟକ୍ରମ କରିଛନ୍ତି। ଏହା ଗଣତନ୍ତ୍ରରେ ନାରୀର ଭାଗିଦାରିତାକୁ ଅଧିକ ମଜବୁତ କରିବ। ଯେତେବେଳେ ନାରୀଟିଏ ଲୋକସଭାରେ ବସି ଦେଶରେ ଅସଂଖ୍ୟ ଅବଳା ଦୁର୍ବଳଙ୍କର ସ୍ୱରଟିଏ ହୋଇ ଛିଡ଼ା ହେବ ସେତେବେଳେ ସ୍ୱାଭାବିକ ଭାବେ ଗୋଟିଏ ନାରୀର ପ୍ରକୃତ ଅସୁବିଧାଟାକୁ ସମାଜ ଜାଣିପାରିବ। ଠିକ ସେମିତି ସ୍ୱୟଂ ସହାୟକ ଗୋଷ୍ଠୀ ହେଉ, ଏହାରି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆଜି ନିଜ ଗୋଡରେ ଛିଡ଼ା ହୋଇପାରିଛନ୍ତି, ଅର୍ଥନୈତିକ ସ୍ୱାଧୀନତା ପାଇଛନ୍ତି। ଯେଉଁ ଅର୍ଥ ଟିକକ ପାଇଁ ତାଙ୍କୁ ପିତା ପୁତ୍ର ବା ସ୍ୱାମୀ ପାଖରେ ହାତ ପତେଇବା ପାଇଁ ପଡୁଥିଲା ସେଥିରେ ଆଜି ସେମାନେ ସ୍ୱାଧୀନତା ପାଇଛନ୍ତି। ତେବେ ଏଥିରେ ବି ଅନେକ ଗୁଡିଏ ସମସ୍ୟା ଓ ଆହ୍ୱାନ ରହିଛି। ଆଜି ଆମେ ଗଣତନ୍ତ୍ରରେ ନାରୀର ସହଭାଗିତାର କଥା ଆମେ ଯେତେବେଳେ ଆଲୋଚନା କରୁଛେ, ସାମାଜିକ ଅନ୍ଧବିଶ୍ୱାସ ଆଉ ପୁରୁଷ ପ୍ରଧାନ ମାନସିକତା ଯୋଗୁଁ ଅନେକ ସ୍ଥାନରେ ନାରୀକୁ ଆଗକୁ ବଢିବାର ସୁଯୋଗ ମିଳୁନି। ଆଜି ବି ରାଜନୀତିରେ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହୁଛି। ସୁରକ୍ଷା ଓ ଶିକ୍ଷାର ଅଭାବ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି। ଅନ୍ଧବିଶ୍ୱାସରୁ ବାହାରିବାକୁ ପଡିବ। ଆହୁରି

ଅନେକ କାମ ବାକି ରହିଛି। ଗୋଟେ ସୁସ୍ଥ ଆଉ ସମୃଦ୍ଧ ଗଣତନ୍ତ୍ର ପାଇଁ ନାରୀର ବିକାଶ ଓ ନାରୀର ସମ୍ମାନ, ନାରୀର ସୁରକ୍ଷା ଅପରିହାର୍ଯ୍ୟ। ନାରୀ କେବଳ ଦେଶର ଭୋଟର ନୁହେଁ, ସେ ବି ଦେଶର ଭାଗ୍ୟ ବିଧାତା। ଯଦି ପ୍ରତ୍ୟେକ ନାରୀ ଶିକ୍ଷିତ, ସୁରକ୍ଷିତ ଓ ସ୍ୱାବଲମ୍ବୀ ହେବେ, ସେଦିନ ପ୍ରକୃତରେ ନାରୀ ବନ୍ଦନଟି ସାର୍ଥକ ହେବ। ନାରୀ ବନ୍ଦନ ହିଁ ନାରୀକୁ ସ୍ୱତନ୍ତ୍ରତା, ନାରୀକୁ ସମ୍ମାନତା, ନାରୀକୁ ସୁରକ୍ଷା ପ୍ରଦାନ କରିବ। ସେଦିନ ଆମର ଗଣତନ୍ତ୍ର ଅଧିକ ମଜବୁତ ହେବ, ଏହା ଦୃଢ଼ ବିଶ୍ୱାସର ସହିତ କୁହାଯାଇପାରେ। ଏଇଠି ଆଉ ଗୋଟେ କଥା କହିବାକୁ ଚାହିଁବି, ମୁଁ ବି ଜଣେ ମହିଳା। ମହିଳା କିଏ ଯେତେବେଳେ ସଶକ୍ତ ହୁଏ, ସଶକ୍ତ ହେବା, ସ୍ୱାଧୀନ ହେବା ଓ ସ୍ୱେଚ୍ଛାଚାରୀ ହେବା ଭିତରେ ଗୋଟିଏ ସୂକ୍ଷ୍ମ ଲକ୍ଷ୍ମଣ ରେଖା ରହୁଛି, ସେଇ କଥାଟି ଭୁଲିଗଲେ ହେବ ନାହିଁ। ଆଧୁନିକତାର ଆଳରେ ଆମେ ଅନେକ ଜିନିଷକୁ ପଛରେ ଛାଡିଦେବାକୁ ଚାହୁଁଛେ, ଆମ ସଂସ୍କୃତିକୁ, ଆମ ପ୍ରଥାକୁ, ଆମ ପରମ୍ପରାକୁ ଗୋଡ଼ରେ ଆଡେଇ ଦେବାକୁ ଚାହୁଁଛେ, ଯୋଉଟାକି ଠିକ୍ ନୁହେଁ ବୋଲି ମୋର ବ୍ୟକ୍ତିଗତ ମତ। ଆଜି ମହିଳା ସ୍ୱାବଲମ୍ବୀ ହେବା ସହିତ ପରିବାରର ସମୃଦ୍ଧିରେ ନିଜର ଭାଗିଦାରିତା, ଗଣତନ୍ତ୍ରରେ ନିଜର ଭାଗିଦାରିତା ପ୍ରମାଣ କରିସାରିଛି। ତେବେ ବି ପଥ ଆହୁରି ବାକି, ଯୋଉଠି ଗୋଟିଏ ସକାରାତ୍ମକ ଚିନ୍ତାଧାରାର ସହିତ ତାକୁ ଆଗକୁ ଯିବାକୁ ହେବ। ତାକୁ ବୁଝିବାକୁ ହେବ ଯେ ମୁଁ ନାରୀ, ମୁଁ ଅବଳା ନୁହେଁ, ମୁଁ ଦୁର୍ବଳା ନୁହେଁ, ମୁଁ ନିଶ୍ଚିତ ଭାବେ ସବଳା। ମୁଁ ହାତ ଧରି ମୋର ପରିବାର ସହ ସମଗ୍ର ସମାଜକୁ ଆଗକୁ ନେବାରେ ନିଜର ଭୂମିକାକୁ କରିବି ସ୍ପଷ୍ଟ, ନିଜର ଭୂମିକାକୁ କରିବି ନିର୍ଦ୍ଦିଷ୍ଟ। ଯେମିତି କୁହାଯାଏ, ପୁରୁଷଟିଏ ଶିକ୍ଷିତ ହୋଇଥିଲେ ଜଣେ ମଣିଷ ଶିକ୍ଷିତ ହୁଏ, କିନ୍ତୁ ନାରୀଟିଏ ଶିକ୍ଷିତ ହୋଇଥିଲେ ସମଗ୍ର ପରିବାର ଶିକ୍ଷିତ ହୁଏ। ଠିକ୍ ସେମିତି ମୁଁ ଯଦି ଶିକ୍ଷିତ, ମୁଁ ଯଦି ସାକ୍ଷର, ମୋର ସମାଜକୁ ଆଗେଇ ନେବା ପାଇଁ ମୋର ଏଇ ଶିକ୍ଷା, ମୋର ଏଇ ସାକ୍ଷରତା ନିଶ୍ଚିତ ଭାବେ କାମ କରିବ। ମୋର ଜ୍ଞାନକୁ ମୁଁ ଅନ୍ୟକୁ ଆଲୋକ ବାଣ୍ଟିବା ପାଇଁ କାର୍ଯ୍ୟ କରିବି। ଆଜି ଗଣତନ୍ତ୍ରରେ ସହଭାଗିତା କେବଳ ନୁହେଁ, ପ୍ରତିଟି କ୍ଷେତ୍ରରେ, ପ୍ରତିଟି ସ୍ଥାନରେ ମୁଁ ନିଜର ସ୍ୱତନ୍ତ୍ର ଛାପ ଛାଡିଯିବି। ଏହା ହେଉ ପ୍ରତିଟି ମହିଳାଙ୍କର ଅଭିପ୍ରାୟ, ଏହା ହେଉ ପ୍ରତିଟି ମହିଳାଙ୍କର ଲକ୍ଷ୍ୟ।

ଶୁଣୁଥିଲେ ଆଲୋଚନା ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଛନ୍ଦା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ଭନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପଭି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲାଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିଭିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦାଟ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ଭାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବା ନିବୃତ୍ତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି
2: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ, ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥ ପ୍ରଦର୍ଶକ। ଦେଶ ବିଦେଶର ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ, ଆଉ ଯେଉଁମାନେ ଆମକୁ ଏ ଖବର ଶୁଣାନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
0: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ

0: ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ବୁବୁନ୍ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା ପହିଲାରୁ ଆବେଦନ ଆରମ୍ଭ ହେବ। ବିଜ୍ଞାନ ବାଣିଜ୍ୟ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19-23 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ଭଲପୁରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ବର୍ଷ ପାଳନ କରୁଛି। 1936 ମସିହା ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ମସିହା ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ ଏଆଇଆର୍ ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍କରଣୀୟ ହୋଇ ରହିଆସିଛି। 1948 ମସିହା ଜାନୁଆରୀ 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନ

ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ

0: ହୋଇଥିଲେ। ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍କରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ୍ ଓ ସ୍କାର୍ଟଫୋନ୍ ଯୁଗରେ ମଧ୍ୟ ରେଡିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ ବହୁଜନ ସୁଖାୟ ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା, ସଚେତନ ଏବଂ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ହିଁ ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚପାରୁଛି। ଆକାଶବାଣୀର ସମ୍ଭାଦସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରିଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡିଓ ମଧ୍ୟ ରୂପାନ୍ତରିତ ହୋଇଛି। ଏଫ୍ଏମ୍ ଏବଂ ଡିଜିଟାଲ୍ ଆପ୍, ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ପଡ୍କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣାଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କର ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମୟରଞ୍ଜନ ମିଶ୍ର, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ବର୍ତ୍ତମାନର ସମାଚାର ମୁଖ୍ୟାଂଶ। ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ସୃଷ୍ଟି ହେଉଥିବା ଜନସଂଖ୍ୟାଗତ ପରିବର୍ତ୍ତନ ଯୋଗୁଁ ଦେଶରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ପ୍ରକାଶ ପ୍ରଭାକର ନାୱାଲକର ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥୋ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା 2024 ଫଳ ପ୍ରକାଶ ପାଇଛି। ଏଥିରେ 200 ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଛନ୍ତି। ପୁରୀରେ ଶ୍ରୀଜୀଉଙ୍କ ଆଗାମୀ ରଥଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଦି ଏବଂ ଗ୍ରାମୀଣ ଉଦ୍ୟୋଗ ଆୟୋଗ 2025-26 ଆର୍ଥିକ ବର୍ଷରେ 1,87,000 କୋଟି ଟଙ୍କାର କାରବାର କରିଛି। ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଉଦିତ ନାରାୟଣ ଓ ନିବେଦିତା କଥାଚିତ୍ର ଆକାଶେ କିରଙ୍ଗ ଲାଗିଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲ୍କିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
2: मैं आज देश के सामने एक चिंता एक चुनौती के संबंध में आगाह करना चाहता हूं। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
1: ଶ୍ରୀ ଶାହା କହିଛନ୍ତି ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା

ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତ୍ଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗ୍ଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ଭନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିଭିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, କାନାଡା ବ୍ୟାଙ୍କ୍ ଏବଂ ଇଣ୍ଡିଆନ୍ ବ୍ୟାଙ୍କ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷକରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି।
ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି

0: ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା ଜୁନ୍ ମାସ 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତି ବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋହାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗାସନ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନକୁ ଏକାଠି କରିଥାଏ। ଯୋଗ ପ୍ରଶିକ୍ଷକ ଏବଂ ସୁସ୍ଥତା ପେସାଦାରଙ୍କ ପାଇଁ ମଧ୍ୟ ଜୀବିକା ଅର୍ଜନର ସୁଯୋଗ ସୃଷ୍ଟି କରିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତ ଯୋଗାସନକୁ ପ୍ରୋହାହିତ କରିବାରେ ନେତୃତ୍ୱ ନେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ 2026ର ଅଫିସିଆଲ୍ ମାସ୍କଟ୍, ଜର୍ସି ଏବଂ ଚାମ୍ପିୟନ୍ସିପ୍ ଚଳଚ୍ଚିତ୍ରକୁ ଉନ୍କୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21ଟି ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 4ଟି ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ଭାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ କୋର୍ଟ ସଂଖ୍ୟା 43କୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ ମାମଲାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
3: ଆମେ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 23ଟା ରିଭିଜନାଲ କୋର୍ଟ କରିକିରି ମେମ୍ବର ବୋର୍ଡ ଅଫ୍ ରେଭିନ୍ୟୁର ଗୁଡ଼ିଏ କେସ୍ ଆମେ ରିଭିଜନାଲ କୋର୍ଟକୁ ଟ୍ରାନ୍ସଫର କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ରିଭିଜନାଲ କୋର୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିକିରି 43ରେ ସଂଖ୍ୟା ପହଞ୍ଚିଲା ଏବଂ ତାର ସାଙ୍ଗରେ ସାଙ୍ଗରେ ନିକଟ ଅତୀତରେ ମଧ୍ୟ ଗୁଡ଼ିଏ ପ୍ରକାରର କେସ୍ ତହସିଲଦାରମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଥିଲୁ, ଯେମିତି କେସେସ ସବୁ ଲୋକ ଶୀଘ୍ର ନ୍ୟାୟ ପାଇବେ, କେସ୍ ସମାପ୍ତ ହେବ।
2: ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦର୍ଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଂଗୀତ, ପାଲା, ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ଭାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝି କହିଥିଲେ,
4: ଆମର ନବବର୍ଷ ଭିତରେ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି ସେଟାକୁ ଲୋକଙ୍କ ପ୍ରସାର ପାଖରେ ପହଞ୍ଚାଇବା ପାଇଁ ହିତକାରୀ କାର୍ଯ୍ୟକ୍ରମ ଯେଉଁଗୁଡ଼ା ସବୁ ରହିଛି ଆକାଶବାଣୀର, ବିଶେଷ କରିକି ଯେଉଁ ଡେଭଲପମେଣ୍ଟାଲ ପ୍ରୋଗ୍ରାମ ଯେଉଁ କହୁଛୁ, ଆପଣଙ୍କର ଚାଷବାସ କଥା କୁହନ୍ତୁ କି ଶିକ୍ଷା କଥା କୁହନ୍ତୁ କି ଆପଣଙ୍କର ମନୋରଞ୍ଜନ ଯେଉଁଟା ସଙ୍ଗୀତ, ସେଟାକୁ ବେଶୀ ଗୁରୁତ୍ୱ ଦେଇଛୁ। ଅର୍ଥାତ୍ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ ଏହାରି ମାଧ୍ୟମରେ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଆସିଛୁ।
2: ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ

0: ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼, ବାରଙ୍ଗ ଓ ବଡ଼ମ୍ବା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ଜଣ ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
5: ଓହୋ ମା, ତମର ପ୍ରତି କଥାରେ ଟେନସନ।
4: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
5: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
4: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
5: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
7: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
7: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
7: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
9: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: এই দেখুছ কেমিতিয়া খরা
1: হ্যাঁ
0: এ পানি পাই লোক ডহল বিকল হউচন্তি পানি মন্দে তমে রখিব না এমিতি নষ্ট করিব
1: ওহো পিলা লোক যদি পানি খলি দেইছ
0: রখম তম পিলা লোক
1: ছোট পিলা বুঝেই কইব না
0: বুঝেই কি কইবি খালি কোন থরে হেলা এমিতি কেতে থর হেলানি যে মা বাপা কেতে থর রাগিলানি পিলাঙ্কু কহিলানি
1: শুন পিলাঙ্কু কইলে হবনি ତାଙ୍କ ବାପା ମାଙ୍କୁ ବୁଝେଇ ସିନା କହିବ
0: ସେ କଥା ଆଉ ରଖିଛି
1: ଆଉ
0: ସବୁବେଳେ ତାଙ୍କ ବାପା ମାଙ୍କୁ କହୁଛି ତମେ ଯେତେବେଳେ ପିଲାଙ୍କୁ ପଠେଇବ ପାଣି ପାଇଁ କାହିଁକି ଗୋଟେ ବାଲ୍ଟି ଦେଇକି ପଠଉ ବୋଟଲ ଧରେଇଥିବେ ବୋଟଲ
1: ଓହୋ
0: ସିଏ ତାଙ୍କର ପାଇପରେ ଦେଖଉଛନ୍ତି ଖେଳୁଛନ୍ତି ପାଣି ବୋହି ଯାଉଛି ଆଉ କଣ
1: ପାଣି ତ ନଷ୍ଟ କଲେ ହବନି
0: ଦେହ ସହିବ କହିଲ ଇଏ ଯୋଉ ଖରା ହଉଛି ପାଣି ଆମେ ଯଦି ଠିକ ଠାକ ବ୍ୟବହାର ନ କରିବା ଆମ ପାଖରେ ପାଣି ଆଉ ଗଚ୍ଛିତ ହେଇକି ରହିବ ଟି
1: ହଉ ହେଲା ପିଲାଙ୍କ ଉପରେ ନ ଚିଡି ନ ରାଗି ତାଙ୍କୁ ଟିକେ ବୁଝେଇ ସୁଝେଇ କହିଲେ ହବ
0: ମତେ ସେ ବୁଝେଇ ସୁଝେଇ କଥା କୁହନି ତମେ ଟିକେ ଯିବ ମୋ ସାଙ୍ଗରେ ବୁଝେଇ ସୁଝେଇ କହିବ
1: ଠିକ ଅଛି ଅପା ମୁଁ ତମ ସାଙ୍ଗରେ ଯିବି ଆମେ ଦି ଜଣ ମିଶି ବୁଝେଇବା
0: ହଉ ହେଲା ସୁମି
1: ହଁ
0: ତୁମ ଯୋଉ ବାଡି ପଛ ଆଡେ ବଗିଚା ଟିକେ କରିଛ ସେଠି ପାଣି ଠିକ ଠାକ ଦଉଛ ତ
1: ପାଣି ଠିକ ଦଉଛି ମାନେ ଯୋଉ ସବୁ ବଳକା ପାଣି ରହିଯାଉଛି ଚାଉଳ ଧୁଆ ପାଣି ହେଲା ଡାଲି ଧୁଆ ପାଣି ହେଲା ସେ ସବୁ ନ ଫୋପାଡି ମୋ ବଗିଚାରେ ପରା ଦଉଛି
0: ଭଲ କରିଛ ଆମର ରୋଷେଇ ଘରେ ଯୋଉ ପାଣି ହେଲା ଧୁଆ ଧୋଇ ପାଣି ତା ସହିତ ଗାଧୁଆ ଘରେ ଏବେ ତ ସବୁ ତମେ ମାନେ ସବୁ ଗାଧୁଆ ଘରେ ଗାଧୋଉଛ ଆମେ ସିନା ପୋଖରୀରେ ବୁଡ଼ି ପରିକି ଆସୁଥିଲୁ ତମେ ସବୁ ଗାଧୁଆ ଘରେ ଗାଧୋଉଛ ସିଏ ପାଣି କି ବି ନଷ୍ଟ ନ କରି ତାକୁ ବାଲ୍ଟିରେ ରଖି କିମ୍ବା ଗାଧୁଆ ଘର ପାଣିକି ଗାଧୁଆ ଘର ପାଖରୁ ଗୋଟେ ଖାଲ ଖୋଳି ନେଇକି ପାକଶାଳା ବଗିଚାରେ ପକେଇଦେଲେ ତ ହେଲା ଆଉ କଣ ସବୁ ପାଣି ଯାଇ ସେ ପାକଶାଳା ବଗିଚାରେ ପଡିବ
1: କରିଛି କରିଛି ଅପା ସେ ପାଣିକୁ ବି ସୁବିନିଯୋଗ କରୁଛି
0: ତାହେଲେ ଭଲ କରିଛ ଏମିତି ଯଦି ତୁମରି ପରି ସମସ୍ତେ ଜଳର ସୁବିନିଯୋଗ କରିବେ ଯେତିକି ଜଳ ଘର ପାଇଁ ଆବଶ୍ୟକ ଯେତିକି ଜଳ ପନିପରିବା ଚାଷ ପାଇଁ ଆବଶ୍ୟକ ଯେତିକି ଜଳ ଗଛ ପାଇଁ ଆବଶ୍ୟକ ଆମେ ଯଦି ସେତିକି ଖର୍ଚ୍ଚ କରିବା ଆମ ପାଖରେ ଜଳ ମହଜୁଦ ହେଇକି ଥିବ ନହେଲେ ତିରଟ ସମୟ ମାନେ ଏଇ ଆମ ଖରାଦିନେ ଆମେ ହଇରାଣ ହରକତ ହବନି
1: ହେଇଟି ଅପା
0: ହଁ
1: ଆମେ ମଟର ଲଗେଇ ଦଉଛେ ଦୁଲୁ ଦୁଲୁ ହେଇ ପାଣି ନଷ୍ଟ ହେଇଯାଉଛି
0: ନା ନା ଏବେ ସବୁ ଲୋକ ସଚେତନ ହେଲେଣି ଏ ମଟରରେ ପରା କଣ ଲଗଉଛନ୍ତି କହୁନ ଟିକେ
1: ଆମ ଗୋଟେ କଲିଂ ବେଲ୍ ଲଗେଇଦେଲେ ଜଣା ପଡିଯାଉଛି
0: ଆଉ ଗୋଟେ କଣ ସେନ୍ସର
1: ଲଗେଇଦେଲେ ଜଣା ପଡିଯାଉଛି ତା ଆଗରୁ ସେ ବଜର ବାଜୁଛି
0: ହଁ ଏବେ ଲୋକ ସଚେତନ ହେଲେଣି କେମିତି ପାଣି ନଷ୍ଟ ନ ହବ ତାପରେ ପୁଣି ସେଇ ଯୋଉ ପାଣି ବାହାରକୁ ବାହାରୁଛି ସେଠି ଗୋଟେ କୁଣ୍ଡ କରି ରଖୁଛନ୍ତି ସେ ପାଣି ପୁଣି ଗଛ ଗୁଛରେ ଦଉଛନ୍ତି ଛାତ ଉପରେ
1: ହଁ
0: ଏମିତି କଲେ ଆମେ ପାଣି ଠିକ ଠାକ ବ୍ୟବହାର କରିବା ମାନେ ଜଳର ସୁବିନିଯୋଗ କରିବା ହେଲେ ସୁମି ଆସିଲା ବେଳଠୁ ଆମେ ଭଲ ମନ୍ଦ ଏମିତି କଥା ହେଇ ଚାଲିଛେ
1: ସନ୍ଧ୍ୟା ବେଳ ଭଜନଟି ଶୁଣିବା
0: ହଉ ହଉ।

0: ଜେମା ବାପା କଣ ଭଜନରେ ପୁରା ନିମଗ୍ନ ହେଇଯାଇଛ?
1: ହଁ ଭାରି ଭଲ ଲାଗିଲା, ପିଲାଙ୍କ ଉପରେ ଟିକେ ଚିଡି ଚିଡି ହେଇକି ଆସିଥିଲି। ଭଜନ ଶୁଣିଦେଲା ପରେ ମନ କର୍ଣ୍ଣ ପୁରା ପବିତ୍ର ଆଉ।
0: ହଁ
1: ହେଲେ ସୁମି,
0: ହଁ
1: ଆମେ ଭଲ ମନ୍ଦ କଥା ହେଲେ, ଭଜନ ଟିଏ ବି ଶୁଣିଲେ, ପେଟ ପାଟଣା?
0: ପେଟ ପାଟଣାରେ ବଢିଆ ବିଷୟ ଟିଏ ଆଜି ଅଛି।
1: ଯୋଉ ବିଷୟ ଉପରେ ଆମେ କଥାବାର୍ତ୍ତା ହଉଥିଲେ ତାରି ଉପରେ ବିଷୟ ଟିଏ,
0: ବିଷୟଟି ହେଉଛି ପନିପରିବା ଫସଲରେ ଜଳ ପରିଚାଳନା।
1: ମହାଶୟା ହେଉଛନ୍ତି ଡକ୍ଟର ଇପ୍ସିତା ପଟ୍ଟନାୟକ। ହେଇ ମହାଶୟା ତ ଆସି ପହଞ୍ଚି ଗଲେଣି ଆଉ।
0: ତାହେଲେ ତୁମେ କଥା ହୁଅ, ଆମେ ଶୁଣିବା ଆଉ ଜାଣିବା ଆଉ।
1: ହଉ ତାହେଲେ,
2: ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଭୁବନେଶ୍ୱର ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଇପ୍ସିତା ପଟ୍ଟନାୟକ। ଆସନ୍ତୁ ମ୍ୟାଡାମ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ମ୍ୟାଡାମ।
2: ମ୍ୟାଡାମ, ଆଜି ଆମେ ଯୋଉ ବିଷୟ ରଖିଛେ ପନିପରିବା ଫସଲରେ ଜଳ ପରିଚାଳନା, ଏ ବିଷୟରେ କଥା ହେବା। ପ୍ରଥମେ ଜାଣିବାକୁ ଚାହିଁବୁ ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା କ'ଣ, ଏ ବିଷୟରେ ଟିକେ ଆମକୁ ପରାମର୍ଶ ଦିଅନ୍ତୁ।
3: ଉଦ୍ଭିଦ ପାଖରେ ପହଞ୍ଚିବା ଆଗରୁ ପ୍ରଥମେ ତ ଯେକୌଣସି ଜୀବନ୍ତ ପ୍ରାଣୀ ପାଇଁ, ସେ ମନୁଷ୍ୟ ହଉ କି ସେ ପଶୁପକ୍ଷୀ ହୁଅନ୍ତୁ କି ସେ କୌଣସି ଗଛଲତା ହଉ, ସମସ୍ତଙ୍କର ଜୀବନ ଧାରଣ ନିମନ୍ତେ ଆମେ ସମସ୍ତେ ଜାଣିଛନ୍ତି ଗୋଟେ ସବୁଠୁ ଆବଶ୍ୟକ ତତ୍ତ୍ୱ ହଉଛି ଜଳ।
2: ନିଶ୍ଚିତ।
3: ଆଉ ବିଶେଷ କରି ଉଦ୍ଭିଦର ଜୀବନ ଧାରଣ ପାଇଁ ଜଳର ଗୁରୁତ୍ୱ ବିଷୟରେ ମୁଁ କହିବା ପାଇଁ ଚାହିଁବି। ପ୍ରଥମତଃ କହିବି ପୋଷକ ତତ୍ତ୍ୱ ପରିଚାଳନା ବା ପୋଷକ ତତ୍ତ୍ୱ ପରିବହନ ପାଇଁ, ଯେମିତିକି ରହିଲା ମାଟିରେ ଆମର ସବୁ ଖାଦ୍ୟସାର ଅଛନ୍ତି, ଆମେ ଯେକୌଣସି ଖତ ପ୍ରୟୋଗ କରୁଛନ୍ତି କିମ୍ବା ସାର ପ୍ରୟୋଗ କରୁଛନ୍ତି, ଆମେ ମାଟିରେ ପ୍ରୟୋଗ କରୁଛନ୍ତି, ଏବଂ ସେଇ ଯୋଉ ଖାଦ୍ୟସାର ଗଛ ପାଖକୁ ପହଞ୍ଚୁଛି କିପରି ଜଳ ମାଧ୍ୟମରେ। ତ ଯଦି ଜଳର ଅଭାବ ଘଟିବ ତାହେଲେ ସେଇ ପୋଷକ ତତ୍ତ୍ୱ ଯାହା ମାଟିରେ ଅଛି ତାହା ଗଛ ପାଖକୁ ପହଞ୍ଚି ପାରିବନି କି ଗଛ ଗ୍ରହଣ କରିପାରିବନି, ତେବେ ତାର ବୃଦ୍ଧିର ହ୍ରାସ ଘଟିବ। ଆଉ ଦ୍ୱିତୀୟତଃ କହିବି ତାପମାତ୍ରା ପରିଚାଳନା। ଆମେ ଏବେ ଦେଖୁଛନ୍ତି ମ୍ୟାଡାମ କେତେ ପ୍ରଖର ଖରା ହେଉଛି, ଆମେ ବି ସହିପାରୁନାହାନ୍ତି, ଆଉ ଆମର ଗୋଟେ ୱାଟର ଲେବୁଲ ମେଣ୍ଟେନ କରିବା ପାଇଁ କି ଆମେ ଯୋଉ ଅଂଶୁଘାତରୁ ବଞ୍ଚିବା ପାଇଁ ଆମେ ବାରମ୍ବାର ପାଣି ପିଉଛନ୍ତି, ଦହି ପିଉଛନ୍ତି, ଲସି ପିଉଛନ୍ତି, କାରଣ ଆମେ ଏଇ ଅଂଶୁଘାତରୁ ବଞ୍ଚିବା ପାଇଁ। ସେହିପରି ଗଛଟି ବି ଏକ ଜୀବନ୍ତ, ଏବଂ ଗଛ ବି ନିଜର ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଜଳ ଗ୍ରହଣ କରିଥାଏ।
2: ନିଶ୍ଚିତ।
3: ଆଉ ଜଳାଭାବ ଘଟିଲେ ଗଛଟି ଶୁଖିଯିବ।
2: ନିଶ୍ଚିତ।
3: ତ ସେଇପାଇଁ ଗଛକୁ ଯୋଉ ସମୟରେ ଜଳ ଦରକାର ହଉଛି ସେଇଟା ଆମକୁ ହିଁ ପ୍ରୟୋଗ କରିବା ପାଇଁ ପଡିବ, ସେଇପାଇଁ ହିଁ ଉଦ୍ଭିଦ ପାଇଁ ଜଳ ପରିଚାଳନା ନିହାତି ଭାବରେ ଆବଶ୍ୟକ।
2: ଆଜ୍ଞା ମ୍ୟାଡାମ, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ପନିପରିବା ଚାଷରେ ଜଳ ପରିଚାଳନା କାହିଁକି ଗୁରୁତ୍ୱପୂର୍ଣ୍ଣ?
3: ବିଶେଷ କରି ପନିପରିବା ଜାତୀୟ ଫସଲ ମାନଙ୍କ ପାଇଁ ଜଳର ଗୁରୁତ୍ୱ ଏଇପାଇଁ ରହିଛି, ପ୍ରଥମ କାରଣ ହେଉଛି ସେମାନଙ୍କର ଉଚ୍ଚ ଜଳୀୟ ଅଂଶ। ଯେକୌଣସି ମାନେ ଅଧିକାଂଶ ପନିପରିବାରେ 80%-95% ପର୍ଯ୍ୟନ୍ତ ପାଣି ଥାଏ, ତେଣୁ ଗଛରେ ସାମାନ୍ୟ ଜଳାଭାବ ଦେଖାଗଲେ ଫସଲଟି ଖରାପ ହେଇଯାଏ। ସେଇପାଇଁ ଠିକ୍ ସମୟରେ ଆମେ ଯଦି ତାର ଜଳ ପରିଚାଳନା କରିବା, ଠିକ୍ ସମୟରେ ଗଛଟି ପାଣି ପାଇବ, ତେବେ ପନିପରିବା ଗୁଡ଼ିକ ସତେଜ, ନରମ ଏବଂ ସୁଆଦିଆ ହୋଇଥାଏ। ଆଉ ତାପର କାରଣ ହେଉଛି ତାର ଅଗଭୀର ଚେର। ଆପଣ ବି ଜାଣିଥିବେ ମ୍ୟାଡାମ, ଧାନ କିମ୍ବା ଅନ୍ୟାନ୍ୟ ଆମର ଯୋଉ ଶସ୍ୟଜାତୀୟ ଫସଲ ବଡ଼ ଗଛମାନଙ୍କ ତୁଳନାରେ ପନିପରିବା ଗଛର ଚେର ମାଟିର ବହୁତ ଗଭୀରକୁ ଯାଇନଥାଏ, ଅଗଭୀର ଚେର। ସେଇପାଇଁ ମାଟିର ଉପରି ଭାଗରେ ସବୁବେଳେ ଆବଶ୍ୟକୀୟ ଆର୍ଦ୍ରତା ରହିବା ନିହାତି ଜରୁରୀ। ତାପରେ ରହିଲା ଆମେ ଯଦି ଠିକ୍ ସମୟରେ ଜଳ ତାକୁ ନ ଦେଲେ, ମାନେ ଅଧିକ ଦିନ ଶୁଖିଲା ରହିଗଲା ତାପରେ ହଠାତ୍ ଆମେ ପାଣି ଦେଇଦେଲେ, ତାହେଲେ କ'ଣ ହୁଏ, ଟମାଟୋ କିମ୍ବା ତରଭୁଜ ଜାତୀୟ ଫଳ ଗୁଡ଼ିକ ଫାଟିଯାଏ। ଆଉ ଯଦି ସେମିତି ଯଦି ଜଳାଭାବ ଦେଖାଗଲା ତାହେଲେ ମୂଳା, କାକୁଡି ଏଗୁଡା ସବୁ କ'ଣ ହୁଏ, ମାନେ ଉଦାହରଣ ସ୍ୱରୂପ କହୁଛି, ସେଇ ଫଳ ଗୁଡ଼ିକ ଶକ୍ତ ହେଇଯାଏ କିମ୍ବା ପିତା ଲାଗେ। ତ ସେଇପାଇଁ ପନିପରିବା ଚାଷରେ ଜଳ ପରିଚାଳନା ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ। ଜଳ ପରିଚାଳନା ମାନେ ଏୟା ନୁହେଁ କି ଆମେ ଯେକୌଣସି ଟାଇମ୍ରେ ବେଶୀ ପାଣି ତା ଦେହରେ ପକେଇଦେବା, ଅଧିକ ପାଣି ଦେଲେ ବି କ'ଣ ହବ, ଗଛର ଚେର ପଚିଯିବ, କି କମ୍ ପାଣି ଦେଲେ ଗଛକୁ ଯେତିକି ଦରକାର ପର୍ଯ୍ୟାପ୍ତ ପରିମାଣରେ ଯଦି

0: ପାଣି ନଦେବା ତାହେଲେ ଗଛଟି ଶୁଖିଯିବ, ତ ସେଇ ହିସାବରେ ଆମର କଣ ହବ ଅମଳ ବି କମିଯିବ। ତ ସେଇପାଇଁ ଜଳ ପରିଚାଳନା ଗଛର ଯୋଉଟା ମଶ୍ଚର ସେନ୍ସିଟିଭ ଷ୍ଟେଜ୍ ଆମେ ଯୋଉଟା କହନ୍ତି, ଯୋଉ ଟାଇମ୍ରେ ଗଛକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଆବଶ୍ୟକ ସେଇ ଟାଇମ୍ରେ ଆମେ ନିହାତି ଭାବରେ ଦେବା ଜଳ।
1: ଆଜ୍ଞା, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସାଧାରଣତଃ କେଉଁ କେଉଁ ସମୟରେ ପନିପରିବା ଫସଲରେ ଜଳସେଚନ ଆବଶ୍ୟକ ହେଇଥାଏ?
0: ମ୍ୟାଡାମ, ଫସଲର ବୃଦ୍ଧି ଏବଂ ବିକାଶ ସମୟରେ କିଛିଟା ନିର୍ଦ୍ଦିଷ୍ଟ ସମୟ ଅଛି ଯୋଉ ସମୟ କି ଅନ୍ୟ ସମୟ ତୁଳନାରେ ଟିକେ ବେଶୀ ସମ୍ବେଦନଶୀଳ, ସେହି ସମୟକୁ ଆମେ କହିଥାଉ ମଶ୍ଚର ସେନ୍ସିଟିଭ ପିରିୟଡ। ସେହି ସମ୍ବେଦନଶୀଳ ସମୟରେ ଯଦି ଆମେ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ପାରିଲେ ନାହିଁ, ତାପରେ ଆପଣ ଯେତେ ଜଳ ଯୋଗାନ୍ତୁ ଗଛକୁ, ଆମେ ସେହି ଯୋଉ ଅମଳରେ ଯୋଉଟା ହ୍ରାସ ପାଇଥିବା ଆମେ ସେଇଟାକୁ କଦାପି ସୁଧାରି ପାରିବା ନାହିଁ। ତ ପନିପରିବା କ୍ଷେତ୍ରରେ ଯେତେବେଳେ ସେଗୁଡ଼ିକ ଛୋଟ ଥାନ୍ତି, ଯଦିଓ ସେମାନେ କମ୍ ଜଳ ବାଷ୍ପୀକରଣ କରନ୍ତି, ତଥାପି ସେମାନଙ୍କୁ ଏକ ପର୍ଯ୍ୟାପ୍ତ ଆଦ୍ର ଆବଶ୍ୟକ ହୁଏ। କାରଣ ସେମାନଙ୍କର ଆମେ ଯେମିତି ପୂର୍ବରୁ ଆଲୋଚନା କଲେ କି ସେମାନଙ୍କର ଅଗଭୀର ଚେର ବା ସେମାନଙ୍କ ଚେର ପ୍ରଣାଳୀ ବହୁତ ଦୁର୍ବଳ ହୋଇଥାଏ ଏବଂ ଏହା ମାଟିର ଉପରିସ୍ଥ 15-20 ସେଣ୍ଟିମିଟର ସ୍ତର ମଧ୍ୟରେ ସୀମିତ ଥାଏ, ଯାହା ଶୀଘ୍ର ଶୁଖିଯାଏ। ଆଉ ତାପରେ ଯେତେବେଳେ ବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ଅଧିକ ଜଳ ବ୍ୟବହାର କରନ୍ତି ଏବଂ ଅଧିକ ଜଳ ମଧ୍ୟ ବାଷ୍ପୀକରଣ କରନ୍ତି, ସେହି ସମୟରେ ଜଳର ଯଦି ଅଭାବ ଘଟିଲା ତାହେଲେ ଆମର କ'ଣ ହବ ଅମଳଟା ହ୍ରାସ ପାଇବାର ସମ୍ଭାବନା ରହିଛି। ଆଉ ଆମର ଯଦି ଶାଗ ଜାତୀୟ ଫସଲ କିମ୍ବା ଯୋଉ ଫସଲରେ ପତ୍ର କିମ୍ବା ଭେଜିଟେଟିଭ ପାର୍ଟଟା ବେଶୀ ଗୁରୁତ୍ୱପୂର୍ଣ୍ଣ, ସେଇଟା ମାନେ ତାର ପୁରା ବୃଦ୍ଧି ସମୟ ଯାକ ଆପଣଙ୍କୁ ଭଲ ଭାବରେ ଜଳ ପରିଚାଳନା କରିବାର,
1: ଖରା ସମୟରେ ଖରା ପୋଇଡଙ୍କ ହେଲା
0: ସେମାନଙ୍କର ଭେଜିଟେଟିଭ ପାର୍ଟଟା ବେଶୀ ଆମର ଗୁରୁତ୍ୱପୂର୍ଣ୍ଣ, ସେଥିରେ ଜଳୀୟ ଅଂଶ ବି ବେଶୀ, ସେଇପାଇଁ ଆମକୁ ତାର ପୁରା ବୃଦ୍ଧି ସମୟରେ ଆମେ ତାର ଜଳ ପରିଚାଳନା ନିହାତି ଆବଶ୍ୟକ। ଆଉ ଯଦି ଉଦାହରଣ ଭାବରେ ମୁଁ କହିବା ପାଇଁ ଚାହିଁବି, ଯେମିତିକି ଆମର ରହିଗଲା ଟମାଟୋ, ବାଇଗଣ, ଲଙ୍କା, ଭେଣ୍ଡି ଜାତୀୟ ଫସଲ, ସେହି ଗଛ ଗୁଡ଼ିକରେ ଫୁଲ ଆସିବା ସମୟ ଏବଂ ଫଳ ଧରିବା ସମୟରେ ପାଣିର ଅଭାବ ହେଲେ ଫୁଲ ଝଡ଼ିଯାଏ, ତେଣୁ ଏହି ସମୟରେ ମାଟିକୁ ଓଦା ରଖିବା ନିହାତି ଆବଶ୍ୟକ ଏବଂ ପ୍ରତି ଅମଳ ପରେ ଆମେ ଜଳସେଚନ ମଧ୍ୟ ଆମର ଆବଶ୍ୟକ। ମଟରରେ ସେମିତି ଫୁଲ ଧରିବା ବା ଛୁଇଁ ବଢ଼ିବା ସମୟରେ ଏବଂ କଖାରୁ, ଜହ୍ନି, କାକୁଡ଼ି ଯେତିକ ଲତା ଜାତୀୟ ଫସଲ ହେଲା, ତ ଲତା ଜାତୀୟ ଫସଲର ମାନେ ଚାଷରେ ଫଳ ବଢ଼ିବା ସମୟରେ ନିୟମିତ ଜଳସେଚନ ଆବଶ୍ୟକ। ଆଉ ଯଦି ପାଣି ସେଇ ସମୟରେ କମ୍ ହେଇଯାଏ ତାହେଲେ କଣ ହବ ଫଳ ଗୁଡ଼ିକ ବଙ୍କା ହେଇଯିବ କିମ୍ବା ଛୋଟ ହେଇଯିବ। କୋବି ଜାତୀୟ ଫସଲରେ ଯେମିତି ଆପଣ ଦେଖିଥିବେ ଫୁଲକୋବି ହେଲା, ବନ୍ଧାକୋବି ହେଲା, ଗୋଟେ ଗୋଟେର ମାନେ ଯୋଉଟା ହେଡ୍ କହନ୍ତି ଆମେ ତାକୁ ମୁଣ୍ଡ କହନ୍ତି, ଗୋଟେ ଗୋଟେ ଦେଖିଥିବେ କୋବିର ହେଡ୍ ଗୁଡା ଛୋଟ ଛୋଟ ହେଇଯାଇଥାଏ, ତ ସେଇଟା ବି ଜଳ ଅଭାବ ଦ୍ୱାରା ମଧ୍ୟ ହୁଏ। ତାର ଯେତେବେଳେ ହେଡ୍ ମାନେ ବାନ୍ଧି ହୁଏ ସେଇ ଯୋଉ କୋବିଟା ଯେତେବେଳେ ବୃଦ୍ଧି ହଉଥାଏ ସେଇ ଟାଇମ୍ରେ ତାଙ୍କର ଜଳ ସେଚନ ନିହାତି ଆବଶ୍ୟକ, ନହେଲେ ହେଡ୍ର ସାଇଜ୍ ଛୋଟ ହେଇଯିବ। ଆଳୁ ଆଉ ପିଆଜ ବିଷୟରେ ଯଦି ଆମେ କଥା ହେବା, ଆଳୁ ଆମେ ଜାଣିଛନ୍ତି ମାଟି ତଳେ ହୁଏ, ଆମେ ଭାବନ୍ତି ଚେରରୁ ହଉଥିବ, ଆଳୁ ହୁଏ ତାର ଗୋଟେ ଅଛି ସାଇଣ୍ଟିଫିକ ଟର୍ମ ତାକୁ କୁହାଯାଏ ଷ୍ଟୋଲନ୍। ଷ୍ଟୋଲନ୍ ଗୋଟେ କଣ ଚେର ସାଇଡ୍ରେ ଗୋଟେ ସୂକ୍ଷ୍ମ ଡେମ୍ଫ ଭଳି ଗୋଟେ ବାହାରିକି ମାଟି ତଳକୁ ଯାଇଥାଏ, ତାପରେ ଧୀରେ ଧୀରେ କଣ ହୁଏ ସେହି ଷ୍ଟୋଲନ୍ଟା ଫୁଲିଯାଏ, ସେଥିରେ ଆମର ଷ୍ଟାର୍ଚ କିମ୍ବା ଶ୍ୱେତସାର ଜମା ହେଇକି ସେଇଥିରୁ ଆଳୁଟା ତିଆରି ହୁଏ, ଆଳୁଟା ଟ୍ୟୁବର ଆଳୁ ତିଆରି ହୁଏ। ତ ସେଇ ଯୋଉ ଷ୍ଟୋଲନ୍ର ବୃଦ୍ଧି ସମୟରେ ଆଳୁରେ ଜଳର ଆବଶ୍ୟକତା ବହୁତ ବେଶୀ ରହିଛି, ସେହି ସମୟରେ ଯଦି ଆମର ଜଳାଭାବ ଘଟିଲା ତାହେଲେ କଣ ହବ ସେ ଷ୍ଟୋଲନ୍ ଭଲ ଭାବରେ ବୃଦ୍ଧି କରିପାରିବନି ଆଉ ଆଳୁର ସାଇଜ ବି ଛୋଟ ଛୋଟ ହବ। ପିଆଜର ସେମିତି କନ୍ଦଟା ଯେତେବେଳେ ବଢେ, ପିଆଜର ବଲ୍ବ ତାକୁ କୁହାଯାଏ, କନ୍ଦ ବଢିବା ସମୟରେ ତାର ପାଣି ଦରକାର। ତ ଏମିତି ମ୍ୟାଡାମ ସବୁ ପନିପରିବାର ଯେକୌଣସି ଫସଲର ମାନେ ଶସ୍ୟ ଜାତୀୟ ଫସଲ ହଉ କି ପନିପରିବା ଜାତୀୟ ଫସଲ ହଉ, ସମସ୍ତଙ୍କର ଯୋଉ କ୍ରିଟିକାଲ ଷ୍ଟେଜ୍ ଆମେ ତାକୁ କହନ୍ତି, ଯୋଉ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଜଳ ତାଙ୍କୁ ନିହାତି ଭାବରେ ଦରକାର, ସେଇ ସମୟରେ ଆମେ ପାଣି ଦେବାର ଅଛି। ନହେଲେ ଆମେ ଖାଲି ଏମିତି ଭାବିବାନି କି ଆମେ ଗଛ ଲଗେଇଦେଲେ ଯେତେବେଳେ ଆମେ ଇଚ୍ଛା ହଉଛି ଆମେ ଟିକେ ଟିକେ ମଝିରେ ମଝିରେ ପାଣି ଦେଇ ଦେଉଛନ୍ତି, ଆମକୁ ଯୋଉ ଟାଇମ୍ରେ ଶୋଷ ଲାଗୁଛି ଆମକୁ ପାଣି ପିଇବାର ଅଛି, ଗଛମାନଙ୍କର ସେଇ ସମୟରେ ତାଙ୍କୁ ପାଣି ଦେବାର ଅଛି।
1: ମ୍ୟାଡାମ କଖାରୁ ଗଛରେ ଆମେ କେମିତି କଣ ଜଳ ପରିଚାଳନା କରିବା?
0: ଆଜ୍ଞା ମ୍ୟାଡାମ, ଏଇ କଖାରୁ ଗଛରେ ସେଇ ଫଳ ବଢିବା ସମୟରେ ନିୟମିତ ଭାବରେ ଜଳସେଚନ ଆବଶ୍ୟକ, ସେଇ ଟାଇମ୍ରେ ପାଣି କମ୍ ହେଇଯିବ, ଯେମିତି ମୁଁ କହିଲି ଜହ୍ନି ଆଉ କାକୁଡ଼ି ଯୋଉ ଫଳ ଛୋଟ ହେଇଯାଏ କି ବଙ୍କା ହେଇଯାଏ ସେଇ କଖାରୁର ସାଇଜ ବି ଛୋଟ ହେଇଯିବ, ତ ଫଳ ବଢିବା ସମୟରେ ଆମେ ଜଳ କଲରା ମ୍ୟାଡାମ ସେଇ ପ୍ରଜାତିରେ ଯାଉଛି, ତ ସେଇ ପ୍ରଜାତିରେ ଯୋଉ ଲତା ଜାତୀୟ ପ୍ରଜାତିରେ ଯାଉଛି ସେଇ ପ୍ରଜାତି ମାନଙ୍କ ପାଇଁ ସେଇ ଫଳ ବଢିବା ସମୟରେ ଆମେ ଜଳ ସୂଚନା ଆମର ଆବଶ୍ୟକ।
1: ବହୁତ ବଢିଆ କଥା ସାଧାରଣତଃ ମ୍ୟାଡାମ, ଇଏ ତ ଖରାଦିନ, ଖରା ଦିନ ମାନଙ୍କରେ ଆମେ ଯୋଉ ପନିପରିବା ଯୋଉ ଖରାଦିନିଆ ପନିପରିବା ରହିଛି ତା ଦେହରେ କେମିତି ଆମେ ଜଳ ପରିଚାଳନା କରିବା?

0: ଯେହେତୁ ଖରାଦିନ ଆମେ ଏଇ ଜିନିଷଟା ଉପରେ ଧ୍ୟାନ ଦେବା ଦରକାର, ଯୋଉ ଟାଇମରେ ଆମର ପ୍ରଖର ଖରା ହେଉଛି, ଆମେ ଦେଖୁଥିବା ଗଛ ଗୁଡିକ ଯଦି ଟିକେ ଛାଇ ପାଉନାହାନ୍ତି, ବହୁତ ବେଶୀ ଖରା ହେଉଛି, ତ ଆମେ ନିହାତି ଭାବରେ ଚେଷ୍ଟା କରିବା ବାରମ୍ବାର ଗଛଟିକୁ ପାଣି ଦେବା ପାଇଁ। ଆଉ ସବୁବେଳେ ଏଇଟା ଭଲ ଜିନିଷ କଣ କହିଲେ ମ୍ୟାଡମ, ସକାଳ ଟାଇମରେ ଯଦି ଆମେ ପାଣି ଭଲ ଭାବରେ ଦେଇଦେବା ତାହେଲେ ଗଛଟି କଣ ପୁରା ଦିନ ସାରା ସତେଜ ରହିବ। କିନ୍ତୁ ଖରାଦିନେ ଆମେ ଏଇ ଜିନିଷଟାକୁ ଭଲ ଟିକେ ଧ୍ୟାନ ଦେବା କି ଆମେ ଏକାଥରେ ଗୋଟେ ଥର କରି ପାଣି ମଡେଇ ଦେବାନି, ପୁରା ଦିନ ଭିତରେ ଆମେ ବାରମ୍ବାର ମଝିରେ ଗଛଟିକୁ ଟିକେ ଟିକେ ପାଣି ଦେଇ ଦେଉଥିବା।
1: ଆଉ ଗୋଟେ କଥା ମ୍ୟାଡମ ଜାଣିବା ପାଇଁ ଚାହିଁବୁ, ଏ ଜଳସେଚନ କରିବାର ଆଧୁନିକ ପଦ୍ଧତି ଗୁଡିକ କଣ କଣ ଅଛି ଆମେ ଟିକେ ଜାଣିବା ପାଇଁ ଚାହିଁବୁ।
0: ଯେକୌଣସି ଜିନିଷର ବି ଆଧୁନିକ ପଦ୍ଧତି ସବୁ ବାହାରୁଛି, ସେମିତି ଜଳସେଚନର ବି ମଧ୍ୟ କେତେକ ଆଧୁନିକ ପଦ୍ଧତି ବାହାରିଲାଣି, ଯାହାଦ୍ୱାରା କି ଆମେ କମ୍ ଜଳ ଖର୍ଚ୍ଚ କରି କିନ୍ତୁ ଗଛକୁ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ପାରିବା। ଜଳ ସଂରକ୍ଷଣ ବି ଆମର ନିହାତି ସେଟା ବି ଗୋଟେ ବହୁତ ବଡ ଫୋକସ, ମାନେ ଗଛର ଅମଳ ଭଲ ପାଇବା ସହିତ ଜଳ କେମିତି ଆମେ ସଂରକ୍ଷଣ କରିପାରିବା
1: ନିଶ୍ଚିତ।
0: ଉନ୍ନତ ପଦ୍ଧତି ଗୁଡିକ ଭିତରେ ହେଉଛି ପ୍ରଥମ ପଦ୍ଧତି ମୁଁ କହିବି ମ୍ୟାଡମ, ଯେଉଁଟା ଆମେ ବୁନ୍ଦା ଜଳସେଚନ ଯାହା କହନ୍ତି ଆମେ ଡ୍ରିପ୍ ଇରିଗେସନ। ତ ଡ୍ରିପ୍ ଇରିଗେସନରେ କଣ ହୁଏ, ଆପଣ ଏମିତି ପାଇପ ସାହାଯ୍ୟରେ ଗଛର ଚେର ପାଖରେ ଟୋପା ଟୋପା ଟୋପା ଟୋପା କରିକି ବୁନ୍ଦା ବୁନ୍ଦା ବୁନ୍ଦା ବୁନ୍ଦା କରି ପାଣି ଜଳସେଚନ ହେଇପାରେ ଡ୍ରିପ୍ ଇରିଗେସନ ଦ୍ୱାରା। ତ ସେଥିରେ କଣ ହୁଏ, 90% ପର୍ଯ୍ୟନ୍ତ ଜଳ ଦକ୍ଷତା ସେଇ ଡ୍ରିପ୍ ଇରିଗେସନ ଆମକୁ ପ୍ରଦାନ କରେ। ତ ସେଇ ଗଛ ଚେର ପାଖରେ ଯେହେତୁ ପାଣିଟା ପଡୁଛି, ଗଛକୁ ଯେତିକି ପାଣି ଦରକାର ଗଛ ତାର ଚେର ସେଇଟାକୁ ଗ୍ରହଣ କରୁଛି, ଅଯଥା ଜଳ ଯୋଉ ଆମର ଅପଚୟ ହେଇଯାଏ, ଅଯଥା ଜଳର ଅପଚୟ ମଧ୍ୟ ହୁଏନି। ତାପରେ ମାନେ ଦ୍ୱିତୀୟ ପଦ୍ଧତି ହେଉଛି ସ୍ପ୍ରିଙ୍କ୍ଲର ଇରିଗେସନ ଯୋଉଟା କହନ୍ତି, ସ୍ପ୍ରିଙ୍କ୍ଲ କରିବା ମାନେ ସିଞ୍ଚନ କରିବା। ତ ବର୍ଷା ଭଳି ପାଣିକୁ ପୁରା ସିଞ୍ଚନ କରେ ସ୍ପ୍ରିଙ୍କ୍ଲର ଇରିଗେସନ, ସମାନ ଭାବରେ ସବୁ ଯେତକ ଫସଲ ଅଛି ଗୋଟେ ରେଡିୟସ ଭିତରେ ସେ ବର୍ଷା ଭଳି ପାଣିକୁ ସିଞ୍ଚନ କରେ। ତ ସେଥିରେ ହୁଏ ଆମର ଜଳ ଦକ୍ଷତା ପ୍ରଦାନ କରେ 60-75% ଆମକୁ ଜଳ ଦକ୍ଷତା ପ୍ରଦାନ କରେ ସ୍ପ୍ରିଙ୍କ୍ଲର ଇରିଗେସନ। ଆଉ ଏଗୁଡା ସବୁ ତ ଯେହେତୁ ଉନ୍ନତ ଜଳସେଚନ ପ୍ରଣାଳୀ, ଯଦି ଆପଣଙ୍କର ଡ୍ରିପ୍ ଇରିଗେସନ ସୁବିଧା ନାହିଁ କିନ୍ତୁ ଆମେ କିଆରୀ ପଦ୍ଧତିରେ କରିପାରିବା, କିଆରୀ ବାନ୍ଧିକି କିଆରୀରେ ଆମେ ଜଳସେଚନ କଲେ ତା ସହିତ କଣ ହେଲା, ଗଛ ଚେର ତାର ଜଳ ଗ୍ରହଣ କଲା ଆଉ ଅଲଗା ପାଣି ଯାହା ଚେର ପାଖରେ ଜମା ହେଇକି ରହିଲାନି ପାଣିଟା ତାର ବୋହିଗଲା। ତ କିଆରୀ ପଦ୍ଧତିରେ ବି ମଧ୍ୟ ଆମେ ଜଳସେଚନ କରିପାରିବା। ତା ସହିତ ମ୍ୟାଡମ ଆଧୁନିକ ଜଳ ପଦ୍ଧତି ଠାରୁ ବେଶୀ ଆବଶ୍ୟକୀୟ ବା ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ସମୟ ଅନୁସାରେ ଜଳ ପ୍ରୟୋଗ କରିବା। ଯୋଉ ଟାଇମରେ ଗଜା ହେଉଛି କି ଫଳ ଧରୁଛି ସେଇ ସମୟରେ ଆମକୁ ଜଳସେଚନ କରିବାର ଅଛି। ତା ସହିତ ଏଇ ଉନ୍ନତ ଜଳସେଚନ ପଦ୍ଧତି ସହିତ ଆଉ ଗୋଟେ, ଯଦି ଆପଣ ବିଭିନ୍ନ ପ୍ରକାରର ଫସଲ ଲଗାଉଛନ୍ତି, ଧର ଆପଣ ଡାଲି ଜାତୀୟ ଫସଲ ଲଗାଉଛନ୍ତି କି ଶସ୍ୟ ଜାତୀୟ ଫସଲ ଲଗାଉଛନ୍ତି, ତା ସହିତ ଆପଣ ପନିପରିବାକୁ ମଧ୍ୟ ଇନକ୍ଲୁଡ କରିପାରିବେ। କେମିତି କରିବେ, ଆପଣ ଧର ଖରିଫ ଋତୁରେ ଆପଣ ଧାନ ଲଗାଇଦେଲେ, ଧାନରେ ବେଶୀ ପାଣି ଦରକାର, ତ ଖରିଫ ଋତୁରେ ଆମେ ଧାନ ଲଗାଇଦେଲେ ତାପରେ ଆମେ କଣ କରିପାରିବା, ରବିରେ ଆମେ ଗୋଟେ ପନିପରିବା ଜାତୀୟ ଫସଲ ଯେମିତି କୋବି ଲଗାଇ ପାରିବା, ଜେଦରେ ଆମେ କଣ କରିପାରିବା, ଆମେ ଗୋଟେ ଡାଲି ଜାତୀୟ ଫସଲ ଲଗାଇ ପାରିବା, ଯେମିତିକି ମୁଗ ବିରି ଆମେ କିଛି ଗୋଟେ ଡାଲି ଜାତୀୟ ଫସଲ ଲଗାଇ ପାରିବା, ଖରିଫରେ ମକା ଲଗାଉଛନ୍ତି ସେମିତି ଆପଣ ରବିରେ କୋବି ଲଗାଇଲେ, ତାପରେ ଆପଣ ଯେକୌଣସି କିଛି ଗୋଟେ ପଲ୍ସ ମାନେ ସେ ଡାଲି ଜାତୀୟ ଫସଲ ଲଗାଇଲେ, ତ ଏହାଦ୍ୱାରା କଣ ହୁଏ କି ଗୋଟେ ଫସଲର ଜଳ ତାକୁ ଯେତିକି ଆବଶ୍ୟକ ଦରକାର ଆଉ ଗୋଟେ ଫସଲ ଆମେ ଏମିତି ଫସଲ ପର୍ଯ୍ୟାୟକୁ ଆମେ ଏମିତି ଆମେ ବାଛିବା, ଯେମିତିକି ପ୍ରଥମ ଫସଲ ଯଦି ବେଶୀ ପାଣି ଆବଶ୍ୟକ କରୁଛି ଦ୍ୱିତୀୟ ଫସଲ ଟିକେ କମ୍ ପାଣି ଆବଶ୍ୟକ କରୁଛି, ଆଉ ତୃତୀୟ ଫସଲକୁ ଯଦି ଆମେ ଡାଲି ଜାତୀୟ ଫସଲଟେ ଲଗାଇଦେଲେ ସେଥିରେ କଣ ହବ, ମାଟିର ଉର୍ବରତା ଯେତିକି ପ୍ରଥମ ଦୁଇଟା ଫସଲରୁ ମାଟି ଯେତିକି ପୋଷକ ତତ୍ତ୍ୱ ଗଛ ଗ୍ରହଣ କରିଦେଇଛି ଡାଲି ଜାତୀୟ ଫସଲ ଦ୍ୱାରା ସେହି ପୋଷକ ତତ୍ତ୍ୱ ପୁଣି ଥରେ ମାଟିକୁ ଫେରି ପାଇଯିବ। ତ ଆମକୁ କଣ କରିବାର ଅଛି, ଶସ୍ୟଜାତୀୟ ଫସଲ ସହିତ ପନିପରିବା ଫସଲକୁ ମିଶେଇକି ତାହାଦ୍ୱାରା କଣ ହବ, ଏକ ତ ଆମେ ଜଳ ସଂରକ୍ଷଣ କରିପାରିବା, ତାହା ସହିତ ମାଟିକୁ ମଧ୍ୟ ବହୁତ ଦିନ ପାଇଁ ଉର୍ବର ରଖିବା।
1: ଏଇ ଯୋଉ କଥା ଆମେ କଥା ହେଉଛନ୍ତି ଜଳ ଅମଳ ଏବଂ ଜଳ ସଂରକ୍ଷଣ କ'ଣ ଏବଂ ଏହା କିପରି କରିପାରିବା, କାହିଁକିନା ବର୍ତ୍ତମାନ ଖରାଦିନ ଆମକୁ ଜଳ ନିହାତି ଆମେ ଗଚ୍ଛିତ କରି ରଖିବା, ଅଧିକ ଯଦି ଜଳ ବ୍ୟବହାର କରିବା ଆମ ପାଖରେ ଆଉ ତିରୋଟା ସମୟରେ ଜଳ ହିଁ ନଥିବ, ଏ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: ଜଳ ସଂରକ୍ଷଣ ବା ଜଳ ଅମଳ ଯୋଉଟାକି ଆମେ ରେନ୍ ୱାଟର ହାର୍ଭେଷ୍ଟିଂ କହୁଛନ୍ତି, ଜଳ ଅମଳ ଯୋଉଟା, ସେଇଟା ଆମେ କଣ କରିପାରିବା, ଖରିଫ ଋତୁରେ ଯୋଉ ସମୟରେ ଆମର ବର୍ଷା ହେଉଛି ସେ ବର୍ଷା ପାଣିକୁ ଆମେ ଯଦି ସଞ୍ଚୟ କରିକି ରଖିପାରିବା ଗୋଟେ ଜାଗାରେ ସଂରକ୍ଷଣ କରିକି ରଖିପାରିବା, ଏବେ ରବିରେ ଆମେ ଅଲଗା ଫସଲରେ ସେଇ ଜଳକୁ ଆମେ ପୁଣି ଥରେ ଭାବରେ ବ୍ୟବହାର କରିପାରିବା, ସେଇ ପଦ୍ଧତିକୁ ଆମେ ଜଳ ଅମଳ କହିଥାନ୍ତୁ, ରେନ୍ ୱାଟର ହାର୍ଭେଷ୍ଟିଂ କହିଥାଉ। ଆଉ ଜଳ ସଂରକ୍ଷଣ ଆମେ କେମିତି କରିପାରିବା, ଧର ଆମର ସାମାନ୍ୟ

0: ଜଳସେଚନ ପାଇଁ କ୍ଷେତ ନିକଟରେ ମାନେ ଯାହାର କ୍ଷେତ ପାଖରେ ଛୋଟ ଛୋଟ ପୋଖରୀ କି ଛୋଟ ଛୋଟ କୁଣ୍ଡ ଆମେ ଯଦି ବନେଇକିନା ବର୍ଷା ଜଳ ସେଇଥିରେ ସଂରକ୍ଷଣ କରିକି ରଖିପାରିଲେ ମାନେ ସେହି ଅତିରିକ୍ତ ବର୍ଷା ଜଳକୁ ଆମେ ଫାର୍ମ ପଣ୍ଡରେ ସାଇଣ୍ଟିଫିକ୍ ଟର୍ମରେ ଫାର୍ମ ପଣ୍ଡ କୁହାଯାଏ ଆଉ ସେହି ଜଳକୁ ଆମେ କ'ଣ କରିପାରିବା ରବି ଋତୁରେ ଟମାଟୋ ହେଲା କୋବି ବିନ୍ସ କି ମୂଳା ଭଳି ଫସଲ ପାଇଁ ଆମେ ରବି ଋତୁରେ ସେହି ଜଳକୁ ଆଉଥରେ ବ୍ୟବହାର କରିପାରିବା ତ ଏହି ଦ୍ୱାରା କ'ଣ ହେଲା ଖରିଫରେ ଯୋଉଟା ଆମର ଅତିରିକ୍ତ ବର୍ଷା ଜଳ ଯେତିକି ରହିଗଲା ଆମେ ସେଟାକୁ ଆମ କ୍ଷେତରେ ହିଁ ସଞ୍ଚୟ କରିକି ରଖିଦେଲେ ଆଉ ତାପରେ ସେହି ପାଣିକୁ ପୁଣି ଆଉଥରେ ବ୍ୟବହାର କରିଦେଲେ ଏହାଦ୍ୱାରା କ'ଣ ହେଲା ସଂରକ୍ଷଣ ବି ହେଲା ଜଳ ଅମଳ ବି ହେଲା
1: ଆଜ୍ଞା ଆଉ ଜଳର ସୁବ୍ୟବହାର ବି ହେଲା ମ୍ୟାଡାମ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ ଚାଷୀ ଭାଇମାନେ ବି ଇଚ୍ଛୁକ ଥିବେ ଯେ ମଲ୍ଚିଂ ବ୍ୟବହାର କରି କିପରି ଜଳ ସଞ୍ଚୟ କରାଯାଏ
0: ମାନେ ଆମର ଗୋଟେ ଆଗ୍ରୋନମିକାଲ ପ୍ୟାକେଜ ଅଫ୍ ପ୍ରାକ୍ଟିସରେ ଯାଉଛି ମଲ୍ଚିଂ ମଲ୍ଚିଂ ମାନେ ହେଉଛି ଜମିର ଆଚ୍ଛାଦନ ଆଚ୍ଛାଦନ କେମିତି କରିପାରିବା ଆମେ ଦୁଇ ପ୍ରକାରରେ ମଲ୍ଚିଂ କରିପାରିବା ମଲ୍ଚିଂ କରିବା ଅର୍ଥ ହେଉଛି ଆମେ ଗଛ ଲଗେଇ ସାରିଲା ପରେ ମାଟିରେ ପ୍ଲାଷ୍ଟିକ ସିଟ୍ ବିଛେଇ ପାରିବା ନହେଲେ ଆମେ ବିଛେଇ ପାରିବା କୁଡା ନଡା ଆଉ ହେଲା କି ଫସଲର ଅବଶିଷ୍ଟାଂଶ ପତ୍ର ଏଗୁଡା ସବୁ ଆମେ ଯଦି ମାଟି ଉପରେ ବିଛେଇକି ରଖିଦେଲେ କି ମାଟିର ଆର୍ଦ୍ରତା ବହୁତ ସମୟ ଯାଏ ରହେ ଆଉ ଜଳର ବାଷ୍ପୀକରଣକୁ ଆମେ କଣ୍ଟ୍ରୋଲ କରିପାରିବା ସେଇଟାକୁ ହିଁ କୁହାଯାଏ ମଲ୍ଚିଂ ଆଉ ମଲ୍ଚିଂ ଦ୍ୱାରା କ'ଣ ହୁଏ ଏକ ତ ଜଳର ବାଷ୍ପୀକରଣ ହ୍ରାସ ପାଏ ଫଳରେ ଗଛ ଚେର ପାଖରେ ପାଖର ମାଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଓଦା ରହେ ତାପରେ ଗୋଟେ ଜିନିଷ ହେଉଛି ଯୋଉଟା ଆମେ ୱିଡ୍ କହନ୍ତି ବା ଅଗଛା ଯୋଉଟା ଅନାବଶ୍ୟକୀୟ ଯୋଉ ଘାସ ଯୋଉ ଗଛ ପାଖରେ ଆମର ମୁଖ୍ୟ ଫସଲ ପାଖରେ ଅନାବଶ୍ୟକ ଘାସ ବଢିଯାଏ ଅନାବନା ଘାସ ବଢିଯାଏ ତାହାକୁ ବି ମଧ୍ୟ ମଲ୍ଚିଂ ନିୟନ୍ତ୍ରଣ କରେ
1: ବଢିବାକୁ
0: ଦିଏ ନାହିଁ ସେଇ ଅନାବନା ଗଛ କ'ଣ କରନ୍ତି ମାଟିରୁ ପୋଷକ ତତ୍ତ୍ୱ ବି ଗ୍ରହଣ କରନ୍ତି ସେମାନେ ଜଳ ମଧ୍ୟ ଶୋଷି ନିଅନ୍ତି ଯାହାଦ୍ୱାରା କି ଆମ ମୁଖ୍ୟ ଫସଲକୁ ମିଳେନି ଯଦି ଆମେ ମଲ୍ଚିଂ କଲେ ଏକ ତ ବାଷ୍ପୀକରଣର ବି କଣ୍ଟ୍ରୋଲ ହେଲା ସେଟା ବି ତାର ବି ରେଟ୍ କମ୍ ହେଲା ତା ସହିତ ଏଇ ୱିଡ୍ କଣ୍ଟ୍ରୋଲ ବି ହେଇପାରେ ମଲ୍ଚିଂ ଦ୍ୱାରା ତା ସହିତ ଯଦି ଆମେ ଯୋଉ ମୁଁ ଆପଣଙ୍କୁ କହିଲି ଦୁଇ ପ୍ରକାର ମଲ୍ଚିଂ ହେଇପାରେ ଗୋଟେ ଆପଣ ପ୍ଲାଷ୍ଟିକ ମଲ୍ଚିଂ କରିପାରିବେ ନହେଲେ ଅର୍ଗାନିକ ମଲ୍ଚିଂ ବା ଜୈବିକ ମଲ୍ଚିଂ ଯାହାଦ୍ୱାରା କି ଯୋଉ ନଡା ପତ୍ର ଘାସ ଏଗୁଡା ସବୁ ଆମେ ବିଛେଇଲେ ତ ସେଇ ଜୈବିକ ମଲ୍ଚିଂ କରିବା ଦ୍ୱାରା ପ୍ରଥମେ ତ ପାଣିର ବାଷ୍ପୀଭୂତ ତାପମାତ୍ରା ନିୟନ୍ତ୍ରଣ କଲା କିଛି ଦିନ ପରେ ସେ ନିଜେ ବି ସେଥିରେ ପଚିବ ସେ ନିଜେ ଯେତେବେଳେ ପଚିବ ତାର ଯେତେବେଳେ ବିଘଟନ ହବ ସିଏ କ'ଣ କରିବ ମାଟିକୁ ଦେଲା ଅର୍ଗାନିକ ମ୍ୟାଟର ଜୈବ ପଦାର୍ଥ ମାଟିକୁ ସିଏ ଯୋଗାଇଲା ତାଦ୍ୱାରା କ'ଣ ହୁଏ ମାଟିର ଗଠନ ମଧ୍ୟ ସୁଧାରି ହୁଏ ତାହେଲେ ମାଟିର ଜଳଧାରଣ କ୍ଷମତା ବଢେ ତ ମାଟିରେ ଯେହେତୁ ତାର ଜଳଧାରଣ କ୍ଷମତା ବଢିବ ତ ସେଇ ଜାଗାରେ ଆମେ କ'ଣ କରିବା କମ୍ ଜଳ ଦେଲେ ମଧ୍ୟ ସେଇଟା ଗଛକୁ ଭଲ ଭାବରେ ମାଟି ଯୋଗେଇ ପାରିବ ତା ଛଡା ମଲ୍ଚିଂ ଆଉ ଯେଉଁ ଜିନିଷ କରେ ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରେ ଖରାଦିନେ ଥଣ୍ଡା ଶୀତଦିନେ ମାଟିଟି ଗରମ ରହିବ ମଲ୍ଚିଂ ଦ୍ୱାରା ଆମେ ମୃତ୍ତିକା କ୍ଷୟକୁ ମଧ୍ୟ ରୋକିପାରିବା ଓ ଉପରେ ଥିବା ଉର୍ବର ମାଟିକୁ ଯୋଉ ବର୍ଷା ପାଣିରେ ଧୋଇ ହେଇଯାଏ ତ ସେଇଟାକୁ ମଧ୍ୟ ଆମେ ଯଦି ପ୍ଲାଷ୍ଟିକ ମଲ୍ଚ ଦେଇଦେଲେ କି ତା ଉପରେ ଘୋଡ଼େଇକି ରଖିଦେଲେ ଫସଲର ଅବଶିଷ୍ଟାଂଶ ସେଇ ମାଟିକୁ ଧୋଇ ହେବାରୁ ମଧ୍ୟ ଆମେ ରୋକିପାରିବା
1: ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବ ମ୍ୟାଡାମ ଉତ୍ତମ ଜଳ ପରିଚାଳନା ଉପକାରିତା କ'ଣ ସବୁ ଅଛି
0: ତ ଆମେ ଯେତିକି ଆଲୋଚନା କରିସାରିଲେଣି ସେତେବେଳେ ଆମେ ସମସ୍ତେ ଏଇଟା ଜାଣିସାରିଲେଣି କି ଭଲ ଭାବରେ ଯୋଉ ଟାଇମ୍ରେ ଆମେ ଗଛକୁ ଯୋଉ ଟାଇମ୍ରେ ତାର ଦରକାର ତାକୁ ସେଇ ଟାଇମ୍ରେ ଜଳ ଯୋଗେଇଲେ ଆମର ଚେରଟା ବି ମଜବୁତ ହେଇକିନା ରହିଲା ଆମର ମାଟିରେ ଜଳ ଏବଂ ବାୟୁର ବି ସନ୍ତୁଳନ ଠିକ୍ ରହିବ ଆଉ ଚେର ମଜବୁତ ହେବ ମାନେ ଗଛଟି ଭଲ ଭାବରେ ପୋଷକ ତତ୍ତ୍ୱ ଗ୍ରହଣ କରିପାରିବ ଆଉ ଯଦି ଗଛଟି ଭଲ ଭାବରେ ପୋଷକ ତତ୍ତ୍ୱ ଏବଂ ଜଳ ଗ୍ରହଣ କରିପାରୁଛି ତାହେଲେ ତାର ବୃଦ୍ଧି ଏବଂ ବିକାଶ ଭଲ ହେବ ଯଦି ବୃଦ୍ଧି ଭଲ ହେଲା ସେହି ହିସାବରେ ଆମର ଅମଳ ମଧ୍ୟ ଭଲ ହେବ ଆଉ ଅମଳ ଭଲ ହେଲେ ଆମ କୃଷକ ଭାଇମାନଙ୍କର ଆୟ ମଧ୍ୟ ବୃଦ୍ଧି ଘଟିବ ଗୋଟେ ସୂଚନା ହିସାବରେ ମୁଁ କହିଦେବା ପାଇଁ ଚାହିଁବି ମ୍ୟାଡାମ ଏଇ ବର୍ତ୍ତମାନ କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାମାନଙ୍କରେ ଗୋଟେ ଭେଜିଟେବୁଲ ରିଭଲ୍ୟୁସନ ଆସିସାରିଲା ମାନେ ପନିପରିବା ରିଭଲ୍ୟୁସନ ଆସିଛି କେମିତି ଆସିଛି ସୁ ଜଳ ପରିଚାଳନା ଏବଂ ଜୈବିକ ଚାଷ ପାଇଁ ଗୋଲମୁଣ୍ଡା ବ୍ଲକ ପୂର୍ବରୁ ମରୁଡ଼ି ଏବଂ ଦାଦନ ପ୍ରବଣ ଥିଲା କିନ୍ତୁ ଏବେ ଏହା ଏକ କୋଟିପତି ପନିପରିବା ହବ୍ରେ ପରିଣତ ହୋଇଯାଇଛି
1: ବହୁତ ବଢିଆ କଥା
0: ଆଜ୍ଞା ମ୍ୟାଡାମ କିସାନ ଉତ୍ପାଦକ ସଂଘ ମାଧ୍ୟମରେ ସ୍ଥାନୀୟ ଚାଷୀମାନେ ଏବେ ଅନ୍ୟ ରାଜ୍ୟକୁ ପନିପରିବା ରପ୍ତାନୀ ମଧ୍ୟ କରୁଛନ୍ତି ଆଉ ମ୍ୟାଡାମ ମୁନିଗୁଡା ବିଷମକଟକ ବ୍ଲକ ଗୁଡାକରେ କ୍ଲଷ୍ଟର ମାନେ ରାୟଗଡାର କ୍ଲଷ୍ଟର ଚାଷ ଏବଂ ଜୀବିକା ମିଶନ ଦ୍ୱାରା 2 ଡିସିମିଲ ମଡେଲ ଚାଲିଛି ମହିଳାମାନେ ଯୋଉ ଏସ୍ଏଚ୍ଜି ଗ୍ରୁପ୍ର ମହିଳାମାନେ ଆଧୁନିକ ପଦ୍ଧତିରେ ବାଡି ବଗିଚାରେ ପନିପରିବା ଚାଷ କରୁଛନ୍ତି ପନିପରିବା ଚାଷର ବୃଦ୍ଧି ଏଇ ପାଇଁ ହେଇଛି କଣ ପାଇଁ ହେଇଛି ଜୈବିକ ଚାଷ କିମ୍ବା ସମନ୍ୱିତ ପୋଷକ ତତ୍ତ୍ୱ ପରିଚାଳନା ଏବଂ ସଠିକ ଭାବରେ ଜଳ ପରିଚାଳନା ପାଇଁ। ସେଇପାଇଁ ଏବେ ମାନେ ଶସ୍ୟ ଜାତୀୟ ଫସଲ ସହ ସେମାନେ ପନିପରିବା ଜାତୀୟ ଫସଲକୁ ବି ବହୁତ ଭଲ ଭାବରେ ଅପଣାଇ ପାରିବେ।

0: ଆସିଛନ୍ତି। ଜଳ ପରିଚାଳନା ଯଦି କରିପାରିବା ତ ସମସ୍ତେ ଏମିତି ସଫଳ ହୋଇପାରିବେ ପନିପରିବା ଚାଷ।
1: ଇପ୍ସିତା ମ୍ୟାଡାମ୍, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଅତି ସୁନ୍ଦର ଭାବରେ ପନିପରିବା ଫସଲରେ ଜଳ ପରିଚାଳନା ବିଷୟଟିକୁ ଆମ ଶ୍ରୋତାବନ୍ଧୁମାନଙ୍କୁ ଏତେ ସମୟ ଧରି ପରାମର୍ଶ ଦେଇଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଯାହା ହଉ, କେଡେ ବଢିଆ ବୁଝେଇ କହିଲେ, ଆଉ

0: ଆକାଶବାଣୀର ନବବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆଜି ସକାଳେ ଆୟୋଜିତ ପଦଯାତ୍ରାର ଶୁଣନ୍ତୁ ବେତାର ବିବରଣୀ ପ୍ରଯୋଜନା ଦୁର୍ଗା ମାଝି।
1: ଆଜି ଆକାଶବାଣୀର ନବବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଚାରପତି ସାବିତ୍ରୀ ରଥ, ମାନ୍ୟବର ବିଚାରପତି ଶିବଶଙ୍କର ମିଶ୍ର, ଷ୍ଟେସନ୍ ହେଡ୍ ଏବଂ ଡେପୁଟି ଡାଇରେକ୍ଟର ଜେନେରାଲ ଭିଏମ୍ ରତ୍ନପ୍ରସାଦ, ଆଞ୍ଚଳିକ ସମ୍ଭାଦ ବିଭାଗର ମୁଖ୍ୟ ଏବଂ ଡେପୁଟି ଡାଇରେକ୍ଟର ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, କଟକ ମହାନଗର ନିଗମ କମିଶନର କିରଣଦୀପ କୌର ସାହତା ଏବଂ ଆଡିସନାଲ ଡେପୁଟି କମିଶନର ଅଫ୍ ପୁଲିସ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ନିକଟରୁ ବାହାରି ଆକାଶବାଣୀ କଟକ କେନ୍ଦ୍ର ପରିସରରେ ପହଞ୍ଚିଥିଲା। ଏଥିରେ ଆକାଶବାଣୀ କଟକ କେନ୍ଦ୍ରର ସମସ୍ତ କର୍ମଚାରୀ, ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରୋତା ଭାଇଭଉଣୀ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ତେବେ ଭାରତ ସ୍ୱାଧୀନତା ପୂର୍ବରୁ ଅର୍ଥାତ୍ 1936 ମସିହାରେ ପ୍ରତିଷ୍ଠିତ ହୋଇଥିବା ଆକାଶବାଣୀ ଦୀର୍ଘ 90 ବର୍ଷର ଯାତ୍ରାରେ ଆଜି ବି ତା'ର ସ୍ୱତନ୍ତ୍ରତା ବଜାୟ ରଖିଛି। ସାଧାରଣ ମଣିଷମାନଙ୍କର ପ୍ରତିଟି ହିତକୁ ଦୃଷ୍ଟିରେ ରଖି ଆକାଶବାଣୀ ପ୍ରମାଣ କରିଛି ରେଡିଓର ବିକଳ୍ପ ନାହିଁ। ସହର ହେଉ କି ଗାଁ କିମ୍ବା ଅଗମ୍ୟ ଅଞ୍ଚଳ, ସବୁଠାରେ ଆକାଶବାଣୀ ତା'ର ଉପସ୍ଥିତି ଜାହିର କରି ଦକ୍ଷତା ପ୍ରତିପାଦିତ କରିପାରିଛି। ତେବେ ଷ୍ଟେସନ୍ ହେଡ୍ ଏବଂ ଡେପୁଟି ଡାଇରେକ୍ଟର ଜେନେରାଲ ଭିଏମ୍ ରତ୍ନପ୍ରସାଦ ତାଙ୍କ ଅଭିଭାଷଣରେ କହିଥିଲେ,
2: ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଅଫ୍ ୟୁ। ଆଇ ଆମ୍ ସୋ ହ୍ୟାପି ଟୁ ସି ଦାଟ୍ ଦ ୱାକ୍ଥାନ୍ ୱିଚ୍ ହାଜ୍ ବିନ୍ ଅର୍ଗାନାଇଜ୍ ଟୁଡେ ବାଇ ଆକାଶବାଣୀ କଟକ୍ ହାଜ୍ ବିନ୍ ଏ ଗ୍ରାଣ୍ଡ ସକ୍ସେସ୍। ଇଟ୍ ୱାଜ୍ କଣ୍ଡକ୍ଟେଡ୍ ଇନ୍ ଏ ବିଗ୍ ବ୍ୟାଙ୍ଗ୍ ମ୍ୟାନର୍ ଆଣ୍ଡ୍ ଇଟ୍ ୱାଜ୍ କଣ୍ଡକ୍ଟେଡ୍ ଆଜ୍ ଏ ପାର୍ଟ ଅଫ୍ ସେଲିବ୍ରେଟିଂ 90 ଇୟର୍ସ ଅଫ୍ ଅଲ୍ ଇଣ୍ଡିଆ ରେଡିଓ ଫ୍ରମ୍ ଇଟ୍ସ ଇନ୍ସେପ୍ସନ୍ ଇନ୍ ଦ ଇୟର୍ ଅଫ୍ 1936। ବାଇ କଣ୍ଡକ୍ଟିଂ ଦିସ୍ ୱାକ୍ଥାନ୍ ୱି ୱାଣ୍ଟ ଟୁ ରିମାଇଣ୍ଡ ଦ ନେସନ୍ ଦାଟ୍ ୱି ଆର୍ ଦ ଭଏସ୍ ଅଫ୍ ଦ ନେସନ୍ ଆଣ୍ଡ ୱି ୱାଣ୍ଟ ଟୁ ରିଭିଲ୍ ଟୁ ଦ ନେସନ୍ ଦାଟ୍ ୱି କମିଟେଡ୍ ଟୁ ଅର୍ ମୋଟୋ ବହୁଜନିତାୟ ଆଣ୍ଡ ବହୁଧନ ସୁଖାୟ for the welfare of the people and for the happiness of the people, and we are the preservators of culture, art and literature. We are an integral part of the overall development of India in terms of culture, art and literature, and we are not lagging behind. We are going hand in hand with technology, so we are adapting to the interest of the people and the latest technology, and we have entered recently a year ago OTT platform by the name of Waves, and we have introduced ourselves to the streaming a decade ago, and that has been a successful one. Thank you so much.
1: ପରେ ପରେ ଆଞ୍ଚଳିକ ସମ୍ବାଦ ବିଭାଗର ମୁଖ୍ୟ ଏବଂ ଡେପୁଟି ଡାଇରେକ୍ଟର ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ,
3: ଆକାଶବାଣୀର ନବତମ ପୂର୍ତ୍ତି ଅବସରରେ ଏଠାରେ ଉପସ୍ଥିତ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ମୋର ନମସ୍କାର। ଆମେ ବହୁତ ଖୁସି ଯେ ଦୁଇ ଜଣ ଜଷ୍ଟିସ୍ ଆମ ସହିତ ୱାକାଥନ୍ରେ ଚାଲିଲେ। ସେମାନେ କହିଲେ, ଆମେ ପିଲାବେଳଠୁ ଆକାଶବାଣୀକୁ ଜାଣିଛୁ, ଆକାଶବାଣୀର ଆମକୁ କାର୍ଯ୍ୟକ୍ରମରେ ଆସିବା ପାଇଁ ସୁଯୋଗ ମିଳିଲା ଆଜି, ସେଥିପାଇଁ ଆମେ ଆସିଲୁ। ରତ୍ନପ୍ରସାଦ ସାର୍, ରାଓ ସାର୍ ଆଉ ଆମର ଯେଉଁ ପ୍ରୋଗ୍ରାମ ସାଇଡ୍, ଏମାନେ ବହୁତ କୋଡିନେସନ୍ କରିଛନ୍ତି ଯଦ୍ୱାରା କି ସକ୍ସେସଫୁଲ୍ ହୋଇପାରୁଛି।
4: ଜୟ ଆକାଶବାଣୀ। ମେ ପ୍ରମୋଦ ଦାସ, ଆଭି ସିନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ମେ କାମ କର ରହା ହୁଁ। ତୋ ଜୁନ୍ 8, 1936 ସେ ୟେ ଯୋ କାର୍ଯ୍ୟକ୍ରମ ଚାଲ ରହା ହେ, ଅଭି ହମ 90 ବର୍ଷ କି ପୂର୍ତ୍ତି ମନା ରହେ। ତୋ ଆକାଶବାଣୀ ଏକ ସିମ୍ବଲ ହେ କ୍ଲାରିଟି କା, ୟେ ଏକ ସିମ୍ବଲ ହେ ରାଇଟ କା। ତୋ ୟେ ଯୋ ଆକାଶବାଣୀ ହେ କଲା ଜନଜାଗୃତି କାର୍ଯ୍ୟକ୍ରମ ସଭି ମେ ରାଷ୍ଟ୍ର ଔର ହମାରେ ରାଜ୍ୟକୁ ଏକ ଦିଗ୍ଦର୍ଶନ ଦେ ରହି ହେ। ତୋ ୟେ ଯୋ ମତଲବ ବିରାସତ ହେ, ୟେ ବିରାସତ ହମେ କିତନେ ଆଗେ ଲେକେ ଗଇ ହେ। ତୋ ଇସ୍ ବିରାସତ କୁ ହମେ ବି ଆଗେ ବଢ଼ାନା ହେ। ଯୋ ଆକାଶବାଣୀ ହେ, ୟେ 1956 ମେ ଏକ୍ଚୁଆଲି ନାମ ଦିଆ ଗିଆ ଥା। ଆକାଶବାଣୀ କା ମତଲବ ସମଝିଏ, ଦ ଭଏସ୍ ଫ୍ରମ୍ ସ୍କାଏ, ଇସ୍କା ମିନିଂ ଅଗର ନିକାଲେଙ୍ଗେ ତୋ ଇସ୍କେ ବାରେ ମେ ସହି ବତାନେ କେ ଲିଏ ମେ ଆପକୋ ଦ୍ୱାପର ଯୁଗ ମେ ଲେକେ ଯାଉଙ୍ଗା, ଜବକି ମାମା କଂସ ଆପନେ ବହେନ ଯୋ ହୋଏ ଉନକା ଶାଦୀ କରନେ କେ ବାଦ, ଦେବକୀ କୋ ଶାଦୀ କରନେ କେ ବାଦ ଲେକେ ଯା ରହେ ଥେ ବସୁଦେବ କୋ। ତୋ ଉସ ସମୟ ଆକାଶ ସେ ଏକ ବାଣୀ ନିକଲି କି ଦେବକୀ କି ଅଷ୍ଟମ ପୁତ୍ର ତୁମାରୀ ମୌତ କି କାରଣ ବନେଗି। ତୋ ୟେ କହନେ କା ମତଲବ ହେ, ଓ ଯୋ ଆକାଶବାଣୀ ଥା ଓ ଅନିବାର୍ଯ୍ୟ ଥା। ବାଦ ମେ ଆପ ସୁନେ ହୋଗେ, ପଢେ ହୋଗେ କି କେସା ହୁଆ ମାମା କଂସ କା ଜନ୍ମ, କେତେ ବଧନ ହୁଆ ଭଗବାନ କୃଷ୍ଣ ଜନ୍ମ ଲିଏ ଅଷ୍ଟମ ଗର୍ଭ ମେ ଦେବକୀ ସେ। ତୋ ୟେ କହନେ କା ମତଲବ ହେ, ଯୋ ବାଣୀ ଆକାଶ ସେ ନିକଲି ଓ ଅନିବାର୍ଯ୍ୟ ହେ, ଓ ଏକଦମ ସହି ହେ, ଓ ଘଟେଗା ହି ଘଟେଗା। ଇସି ତରହ ଆକାଶବାଣୀ ଯୋ ନ୍ୟୁଜ ପ୍ରସାରଣ କରତି ହେ ଔର ଯୋ

0: ଭୀଷଣ ଡିଜି ହେଇକି ରିଟାୟର କଲି କିନ୍ତୁ ମୁଁ ଯେତିକି ଅନୁଭୂତି ମୋର ଅଛି ସେ ଅନୁଭୂତିରୁ ମୁଁ କହିବି ଯେ ଆକାଶବାଣୀର ଅବଦାନ ବିଶେଷ କରି ଚାଷୀମାନଙ୍କ ପାଇଁ ଏତେ ବେଶି ଆକାଶବାଣୀ ଗାଁ ଗହଳିର ଚାଷୀମାନେ ପ୍ରୋଗ୍ରାମ ଶୁଣିକରି ଚାଷ କରନ୍ତି ଏବଂ ସେହି ଚାଷରେ ସେ ଉନ୍ନତି କରିଛନ୍ତି ଏବଂ ଯେଉଁ ଉନ୍ନତି କରିଛନ୍ତି ସେହି ଉନ୍ନତ ଚାଷୀମାନଙ୍କୁ ଆମେ ବହୁତ ପ୍ରୋତ୍ସାହନ ଦେଇଛୁ। ସେମାନେ ବଡ଼ ବଡ଼ ଖାତା ମେଣ୍ଟେନ୍ କରନ୍ତି ଆକାଶବାଣୀର ପ୍ରୋଗ୍ରାମ ଶୁଣିକରି ଲେଖନ୍ତି ତାକୁ ଏବଂ ସେହି ଅନୁସାରେ ସେ କାମ କରନ୍ତି ଚାଷ କରନ୍ତି ଆଉ ସେ ଉନ୍ନତି କରିଛନ୍ତି। ତେଣୁ ଏହାଠାରୁ ବଡ଼ କଥା କିଛି ନୁହେଁ। ଏହି ପ୍ରତି ଉପଲକ୍ଷେ ମୁଁ ବହୁତ ଖୁସି ବହୁତ ଆନନ୍ଦିତ।
1: ତେବେ ଏଭଳି ଏକ କାର୍ଯ୍ୟକ୍ରମରେ ଆକାଶବାଣୀ କଟକର ପୂର୍ବତନ କାର୍ଯ୍ୟକ୍ରମ ନିଷ୍ପାଦିକା ସୁମିତ୍ରା ମହାପାତ୍ର କହିଥିଲେ,
2: ସମସ୍ତଙ୍କୁ ମୋର ନମସ୍କାର। ଆଜି ବହୁତ ଖୁସି ଲାଗୁଛି ଯେ ଆକାଶବାଣୀରେ କାମ କରୁଥିବା ଲୋକ ସମସ୍ତଙ୍କର ମନ ଏତେ ସ୍ୱଚ୍ଛ ଯେ ପାଗଟା ଅନୁକୂଳ ହୋଇଛି ୱାକାଥନ୍ ପାଇଁ। ଆଉ ସମସ୍ତଙ୍କର ଆଟେଣ୍ଡାନ୍ସ ଦେଖିକରି ବହୁତ ଖୁସି ଲାଗୁଛି ଯେ ଏବେକାର ପରିବାରର ସଦସ୍ୟମାନେ ବରିଷ୍ଠ ସଦସ୍ୟମାନଙ୍କୁ ଭୁଲି ନାହାନ୍ତି। ଆକାଶବାଣୀ କଥା ତ ସମସ୍ତେ କହିଲେ ଯେ ଆକାଶବାଣୀ କେତେ କ'ଣ ଆମକୁ ଦେଇଛି, ଆମେ କ'ଣ ଶିଖିଛୁ। ମୁଁ ବି ବହୁତ କଥା ଶିଖିଛି। ମୁଁ ବି ଟିଚରସିପ୍ କରୁଥିଲି, ଲେକ୍ଚରସିପ୍ କରୁଥିଲି, ତାକୁ ଛାଡ଼ିକି ମୁଁ ଆକାଶବାଣୀରେ ଜଏନ୍ କରିଥିଲି। ପ୍ରକୃତରେ ଯେତେବେଳେ ଆସିଲି ମୁଁ ଭାବିଲି ମୁଁ ଏଠି ଆଡଜଷ୍ଟ କରିପାରିବି କି ନାହିଁ, ରହିପାରିବି କି ନାହିଁ ପୁରା ରିଟାୟାର କରିଲା ପର୍ଯ୍ୟନ୍ତ। କିନ୍ତୁ ମୁଁ ଶୁଣିଥିଲି ଆକାଶବାଣୀକୁ ଯିଏ ଆସେ ଆଉ ଯାଇପାରେନି, ଆକାଶବାଣୀ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧାରେ ବାନ୍ଧି ରଖେ।
1: ଏହି ପରିପ୍ରେକ୍ଷୀରେ ଆକାଶବାଣୀ କଟକର ପୂର୍ବତନ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଦୀପକ ସାମନ୍ତରାୟ ତାଙ୍କର ମତ ରଖିଥିଲେ।
3: ଆକାଶବାଣୀ ସବୁବେଳେ ଗୋଟେ ପରିବାର, ଏଥିରେ ସନ୍ଦେହ ନାହିଁ, ଗୋଟେ ନିଆରା ଅନୁଭୂତି ଆକାଶବାଣୀ। ଆକାଶବାଣୀକୁ ଫେରିଲେ ମତେ ଲାଗେ ନିଜ ଘରକୁ ଫେରିଲା ଭଳିଆ। ଇନଫ୍ୟାକ୍ଟ ମୋ ଘରଟା ବି ଏଠୁ ବହୁତ ପାଖରେ। ଧନ୍ୟବାଦ ଦେବି ଯେ ଯାହା ଗୋଟେ ସକାଳ ବହୁତ ଭଲରେ କଟିଲା। ମେ ମାସରେ ସକାଳ ବା ଦିନ କଟିବା ଭାରି କଷ୍ଟ ହୁଏ, କିନ୍ତୁ ଆଜିର ଦିନଟା ସ୍ମରଣୀୟ ନିଶ୍ଚୟ ବହୁତ ଭଲ ରହିଲା, ଆମେ ସମସ୍ତେ ଖୁସି।
1: ଆକାଶବାଣୀର ପୂର୍ବତନ ଏଡିପି ମୃତ୍ୟୁଞ୍ଜୟ ସାମଲ ମଧ୍ୟ ତାଙ୍କର ବକ୍ତବ୍ୟ ରଖିଥିଲେ।
4: ତେବେ ଆକାଶବାଣୀ ଗୋଟେ ଭାବଗତ ସମ୍ପର୍କ ଆକାଶବାଣୀ ସାଙ୍ଗରେ ବହୁତ ଦିନରୁ ରହିଛି। ଆମେ ଜଏନ୍ କରିବା ପୂର୍ବରୁ ଆକାଶବାଣୀ ଶୁଣୁଥିଲୁ, କାର୍ଯ୍ୟକ୍ରମ ଗୁଡ଼ିକ ଶୁଣୁଥିଲୁ, ସେହି ଦିନରୁ ଗୋଟେ ଭାବଗତ ସମ୍ପର୍କ। ଆକାଶବାଣୀର କଥା ଉଠିଲେ ବା କୌଣସି କାର୍ଯ୍ୟକ୍ରମ ଶୁଣିଲେ ମନରେ ଯେମିତି କହୁଥିଲେ ବେହେରାବୁ ଯେ ଗୋଟେ ଆହ୍ଲାଦ ଗୋଟେ ଉଲ୍ଲାସ ସୃଷ୍ଟି ହୁଏ ଯେ ଲୋକମାନେ ଏବେ ବି ଶୁଣୁଛନ୍ତି ଏବଂ ଆଜି ଉପସ୍ଥିତି ଜାହିର ଆଉ ଥରେ ହେଲା ଯେ ଲୋକ ଜାଣିଲେ ଯେ ଆକାଶବାଣୀ ଏବେ ବି ଅଛି ସ୍ମୃତି ପଟରେ ଶ୍ରୋତାମାନଙ୍କର ଏବଂ ଇଏ ବି ରହିବ। ଆକାଶବାଣୀର ସ୍ଥିତି ସେମିତି ଅମଳିନ ହୋଇକି ଥିବ, ଆକାଶବାଣୀ ସେମିତି ତାର ସ୍ଥିତି ଜାହିର କରିକି ରଖିଥିବ। ଆମେ ଖୁବ୍ ମାନେ ରେଡିଓ କ୍ଲବ୍ରୁ ଆରମ୍ଭ କରିକି ଏବେ 500ରୁ ଉର୍ଦ୍ଧ୍ୱ ଆକାଶବାଣୀ କେନ୍ଦ୍ର ବିଭିନ୍ନ ଜାଗାରେ ପ୍ରସାରଣ କରିକି ଗୋଟେ ବିଶ୍ୱର ସର୍ବବୃହତ ପ୍ରସାରଣକାରୀ ସଂସ୍ଥା ଭାବରେ ଆମେ ନିଜର ସ୍ଥିତି ଜାହିର କରିସାରିଛୁ, ତେଣୁ ସେଇଟା ସେମିତି ଅବ୍ୟାହତ ରହିବ।
1: ଏହି କାର୍ଯ୍ୟକ୍ରମରେ ଆକାଶବାଣୀର ପୂର୍ବତନ କାର୍ଯ୍ୟକ୍ରମ ନିଷ୍ପାଦକ ଗୌର ପଟ୍ଟନାୟକ ମଧ୍ୟ ତାଙ୍କର ମତ ରଖିଥିଲେ।
5: ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆକାଶବାଣୀରେ ମୁଁ ଯେତେବେଳେ ଜଏନ୍ କରିଥିଲି, ଆଜି ଯେଉଁମାନେ ଏଇଠି ଅଛି ଉପସ୍ଥିତ ଅଛନ୍ତି, କେହି ନଥିଲେ। 1964 ମସିହାରେ ମୁଁ ଜଏନ୍ କରିଥିଲି। ମୁଁ ଆକାଶବାଣୀ ଚାକିରି ପାଇଥିଲି 64 ମସିହାରେ। ତା ପୂର୍ବରୁ 2 ମାସ ପୂର୍ବରୁ ମୁଁ ବ୍ୟୁରୋ ଷ୍ଟାଟିଷ୍ଟିକ୍ରେ ଚାକିରି କରୁଥିଲି। ଯେତେବେଳେ ମୁଁ ପରୀକ୍ଷା ଦେଇଥିଲି ପରେ ମୋର ରେଜଲ୍ଟ ବାହାରିଲା, ଜଏନ୍ କରିବେ କି ନାହିଁ ମୁଁ ଦ୍ୱନ୍ଦ୍ୱରେ ପଡ଼ିଗଲି। କାହିଁକି ମୋର ଦରମା ଏଠି କମ୍, 100 ନା 200 ଟଙ୍କା କମ୍ ଥିଲା। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ପଚାରିଲି ଯେ କ'ଣ କରିବି, ମୁଁ ଗୋଟେ ନୂଆ ଚାକିରି ପାଇଛି ଆକାଶବାଣୀରେ, କିନ୍ତୁ ମୁଁ ଚାକିରି କରୁଛି ଗୋଟେ ସରକାରୀ ଚାକିରି କରୁଛି, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଚାକିରି କରୁଛି। ସେ କହିଲେ ତୁ ଆଖିବୁଜି ଜଏନ୍ କର, ତୁ ନାଟକ ଲେଖୁଛୁ, ଗୀତ ଲେଖୁଛୁ, ତୁ ଯଦି ଜୀବନରେ ଉନ୍ନତି କରିବାକୁ ଚାହୁଁଛୁ ତାହେଲେ କମ୍ ଦରମା ହେବ, ଆକାଶବାଣୀ ଜଏନ୍ କର। ମୁଁ ତାଙ୍କର ପରାମର୍ଶ ନେଇକରି ମୁଁ ଆକାଶବାଣୀ ଜଏନ୍ କରିଥିଲି। ମୁଁ ବର୍ତ୍ତମାନ ଭାବୁଛି ଯେ ମୁଁ ଠିକ୍ କରିଛି, ଯାହା ସେ ପରାମର୍ଶ ଦେଇଥିଲେ ଠିକ୍ ପରାମର୍ଶ ଦେଇଥିଲେ। ମୋ ବାପା ମନା କରୁଥିଲେ, ବୋଲେ କମ୍ ଦରମା ଜଏନ୍ କରିବୁ, କିନ୍ତୁ ଯେହେତୁ କବିଚନ୍ଦ୍ର ମୋତେ କହିଲେ ପରାମର୍ଶ ଦେଲେ, ତାଙ୍କର କଥା ମାନିକରି ମୁଁ ଆକାଶବାଣୀ ଯୋଗ ଦେଇଥିଲି। 64 ମସିହାରୁ 2004 ମସିହାରେ ମୁଁ ଅବସର ନେଲି। ସମସ୍ତଙ୍କର ସହଯୋଗ ପାଇଛି, ମୁଁ ସମସ୍ତଙ୍କୁ ମନେ ପକାଉଛି ସେ ପୁରୁଣା କଥା। ପ୍ରକୃତରେ ସମସ୍ତେ ମୋତେ ସହଯୋଗ କରିଛନ୍ତି ସବୁ କ୍ଷେତ୍ରରେ, କେବଳ କାର୍ଯ୍ୟକ୍ରମରେ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ। ମୁଁ ଯଦି ଆଜି ଜଣେ ସାହିତ୍ୟ ଏକାଡେମୀ ସଙ୍ଗୀତ ଏକାଡେମୀ 100ରୁ ଅଧିକ ପୁରସ୍କାର ପାଇଛି ଆକାଶବାଣୀ ପାଇଁ, ଆକାଶବାଣୀର ଅବଦାନ ନିଶ୍ଚିତ ଭାବରେ ରହିଛି। ଆକାଶବାଣୀ ମୋତେ ବହୁତ କିଛି ଦେଇଛି, ମୁଁ ଭୁଲିପାରିବିନି। ଏ ଆକାଶବାଣୀ ପାଇଁ ପ୍ରକୃତରେ ମୁଁ ମଣିଷ ହୋଇଛି। ଏ ଆକାଶବାଣୀ ମୋତେ ବହୁତ କିଛି ଦେଇଛି ଏବଂ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି କାର୍ଯ୍ୟକ୍ରମ ପାଇଁ ମୋତେ ଏଠି ଡାକିଥିବାରୁ।
1: ପରେ ପରେ ଏଡିପି ଶ୍ରୀଯୁକ୍ତ ଯୁଗଳ କିଶୋର ପଣ୍ଡା ମହୋଦୟ ତାଙ୍କର ମତ ରଖିଥିଲେ।
6: ଯଦି ଆପଣଙ୍କ ଫ୍ୟାମିଲି ଫିଲିଂ ନ ରହିବ, ବିଲଙ୍ଗିଂନେସ୍ ନ ରହିବ, ଆପଣ କେବେ ସକ୍ସେସ୍ ହୋଇପାରିବେନି। ମୁଁ ବେଶୀ କାମ କରିଛି ସ୍ୱାସ୍ଥ୍ୟ ଓ ବିଜ୍ଞାନ ଉପରେ, ବହୁତ ସହଯୋଗ ପାଇଛି, ବହୁତ କୃତଜ୍ଞ ମୁଁ ପ୍ରତ୍ୟେକ ଲୋକଙ୍କ ପ୍ରତି। ଆପଣମାନେ

0: ଆମକୁ ଡାକିଛନ୍ତି, ସାମିଲ କରିଛନ୍ତି। ଆପଣଙ୍କ ସ୍ନେହ ସଦା ଏମିତି ଆମ ପ୍ରତି ସବୁବେଳେ ରହିଥାଉ, ତେଣୁ ଆମକୁ ମନେ ରଖିଥାନ୍ତୁ ଏବଂ ଯେତେବେଳେ ଦରକାର ପଡ଼ିବ ଆମେ ଆପଣଙ୍କ ସହିତ ଅଛୁ।
1: ପରେ ପରେ ଆକାଶବାଣୀ କଟକର ଅବସରପ୍ରାପ୍ତ ଉଦ୍ଘୋଷକ ବସନ୍ତ ମହାନ୍ତି କୁହନ୍ତି,
2: ଆକାଶବାଣୀ ହେଉଛି ଦେଶର ବାଣୀ, ସମସ୍ତଙ୍କ କଥାକୁ ଏକୀଭୂତ କରି ଗୋଟିଏ ଜାଗାରେ ସମସ୍ତଙ୍କୁ ସବୁ ଖବର ଦିଆଯାଏ। ସେ ଚାଷୀ ହଉ, ମୂଲିଆ ହଉ, କି ନାରୀଟିଏ ହଉ, କି ଛୋଟ ଛୁଆଟିଏ ହଉ, ସମସ୍ତଙ୍କ ପାଇଁ ସମାନ ଭାବରେ କାର୍ଯ୍ୟକ୍ରମ ପ୍ରସାରଣ କରେ। 90 ବର୍ଷ ବହୁତ ବଡ଼ କଥା, ଗୋଟିଏ ଅନୁଷ୍ଠାନ 90 ବର୍ଷ ଧରି ତିଷ୍ଠିବା ଏବଂ ତାର କର୍ତ୍ତୃତ୍ୱ ଜାହିର ରଖିବା ଏଇଟା କେବଳ ଜଣ ଗୋଟିଏ ଅନୁଷ୍ଠାନ ଦ୍ୱାରା ସମ୍ଭବ, ତାହା ହେଉଛି ଆକାଶବାଣୀ। ଆକାଶବାଣୀ ସମସ୍ତଙ୍କର ବାଣୀ ହେଉ ଏବଂ ଆକାଶବାଣୀ ଆହୁରି ଅନେକ ଯୁଗ ପର୍ଯ୍ୟନ୍ତ, ଆହୁରି ଅନେକ କାଳ ପର୍ଯ୍ୟନ୍ତ ଲୋକମାନଙ୍କର ମନୋରଞ୍ଜନ କରୁଥାଉ।

ଆକାଶବାଣୀର ନବବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆଜି ସକାଳେ ଆୟୋଜିତ ପଦଯାତ୍ରାର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ହିମେଶ ରେଶମିଆ ଚଳଚ୍ଚିତ୍ର ରେଡିଓ ଲଭ୍ ଅନ୍ ଏୟାର।

ପ୍ରଚାର କରୁଛୁ ସଙ୍ଗୀତ ରୂପକ ତାପ ଦାନବ, ରଚନା ପଦ୍ମଲୋଚନ ଦାସ, ପ୍ରଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଏବଂ ସନ୍ତୋଷ ପିଙ୍ଗ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷା ଫଳ ପ୍ରକାଶିତ। ପରୀକ୍ଷାରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଭୁବନ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଧଉଳି ମାଷ୍ଟର ପ୍ଲାନ୍, ପୁନର୍ବିକାଶ, ଇଭି ସୁବିଧା ଏବଂ ରଥଯାତ୍ରା ପର୍ଯ୍ୟଟନ ଯୋଜନା ସଂକ୍ରାନ୍ତରେ ବ୍ୟାପକ ଆଲୋଚନା। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ପୁନଃ ମୂଲ୍ୟାୟନ ଆବେଦନ ଆସନ୍ତା ମାସ ପହିଲାରୁ ହେବ ଆରମ୍ଭ। ଜାତୀୟ କ୍ରୀଡ଼ା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ୍ ଅଧିନିୟମ 2026 ଲାଗି ଅଧିସୂଚନା ଜାରି। ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜି ବଲାଙ୍ଗୀରର ଟିଟିଲାଗଡ଼ଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା 44.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦଣ୍ଡନାଚ ଗୀତ। ପରିବେଷଣ କରିଛନ୍ତି ବ୍ରଜକିଶୋର ପଣ୍ଡା ଏବଂ ସାଥୀ।
1: ବନ୍ଦେ ମାତରମ୍ ଶରଣାଗତ ବିନର୍ତ୍ତ

0: ମୋର ବାବୁ
1: ମୁଁ
0: ତ ଏଇପରି ଆସି ବୁଲି ଆସିନି ହେଲେ ମୁଁ କେଲୁଣୀ କାହିଁ ପାଉନି
1: ରୂପଲକ୍ଷଣ କହିପାରିବୁ ତ
0: ଆଚ୍ଛା ରୂପଲକ୍ଷଣ କହିଲେ ମୁଁ କେଲୁଣୀକୁ ତ ଦେଇଦେବେ ହେ ସୁଜ୍ଞାନୀ ଜନ କହିବି ମୋ

0: ବାବୁ
1: ବହୁତ କେଳା।
0: ମୁଁ ତ ଏହିପରି ବୁଲିଲେ ହେଲେ ମୋର କେଳାକୁ କିପରି ପାଇବି କହିଦେବ ତ।
1: ହଁ, ତୋ କେଳା ହେଇ ପର ସାଇଡ଼ ଆସିବ।
0: ଠିକ ଅଛି।

ଅଧିକ ଧୋଇ ନାହିଁ ସକାଳ ହାଣ୍ଡିରେ ପଖାଳ ନେଇ ଅଗସା ଖାଇଛି ଢାଇ ଢାଇ ବଲର ବୋଲି ମୁଣ୍ଡ କିଲୋ ଖଲର ଖଲି ତୁଣ୍ଡକୁ ଝକ ପାଉଡର ଗୁଣ୍ଡ କୁଲୋ ଚିକି ଚିକି ଶାଢ଼ୀ ଖଣ୍ଡକୁ ମାଇପି ବଢ଼ିଆ କାଳ କେଲୁ।

ଶୁଣିଲେ ଦଣ୍ଡନାଚ ଗୀତ। ପରିବେଷଣ କରିଥିଲେ ବ୍ରଜକିଶୋର ପଣ୍ଡା ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଗୀତା ପଟ୍ଟନାୟକ ଓ ତୃପ୍ତି ଦାସ କଥାଚିତ୍ର ତପୋଇ। ଗୀତଟି ସେମାନଙ୍କୁ ଅନୁରୋଧ କରିଛନ୍ତି ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ।

ପରବର୍ତ୍ତୀ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ହେମନ୍ତୀ ଶୁକ୍ଲା, କଥାଚିତ୍ର ଜାଇ ଫୁଲ। ଗୀତଟି ଶୁଣିବାକୁ ଚାହିଁଛନ୍ତି କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ ମୁନି, ରାନୀ, ସୋନା, ଚନ୍ଦନ, ସନ୍ତୋଷ, ନିର୍ମଳା ଓ ମାମାଲି।

ନିଶାକର ଆଣ୍ଡିଆ, ତରୁଣୀ ସେନ ଆଣ୍ଡିଆ, ଜାନକୀ ଆଣ୍ଡିଆ ଓ ପାର୍ବତୀ ଆଣ୍ଡିଆ ଲେଖିଛନ୍ତି କାଠୁଆପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ଟି ସୌରୀ ଓ ଇରା ମହାନ୍ତି, କଥାଚିତ୍ର ମୋ କୋଳ ତୋ ଝୁଲଣା।

ଏଥର ଏଥିରେ ଗାଇଛନ୍ତି ସୁବାସ ଦାସ କଥାଚିତ୍ର ମନ ରହିଗଲା ତୁମରିଠାରେ। ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି ବନମଳୀ ଦାସ ପାଟଣା ରାମଚଣ୍ଡୀ ନରଣଗଡ଼ ଖୋର୍ଦ୍ଧା ଜିଲ୍ଲାରୁ।

ଶେଷରେ ଗୀତଟି ଗାଇଛନ୍ତି ଉଦିତ ନାରାୟଣ ଓ ଇରା ମହାନ୍ତି, କଥାଚିତ୍ର ତୁ ଏକା ଆମ ସାହା ଭରସା। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାହି କେରଡ଼ାଗଡ଼, ମଦନପୁର କେନ୍ଦ୍ରାପଡ଼ାରୁ।

ସିଭିଲ୍ ସର୍ଭିସ୍ 2024 ପରୀକ୍ଷାଫଳ ପ୍ରକାଶିତ। ପରୀକ୍ଷାରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ବୁବୁନ୍ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଗାମୀ ମୌସୁମୀ ଋତୁ ତଥା ସମ୍ଭାବ୍ୟ ବନ୍ୟା ମୁକାବିଲା ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ସଚିବ ଶୁଭ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଜୁନ୍ ପହିଲାରୁ ଅକ୍ଟୋବର 31 ପର୍ଯ୍ୟନ୍ତ ସବୁ ସମୟରେ ଜାରି ରହିବ ବନ୍ୟା ନିୟନ୍ତ୍ରଣ କକ୍ଷ। ରାଜ୍ୟରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ। ଚଳିତ 27 ତାରିଖରୁ ଜୁନ୍ 10 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାର ଉତ୍ତରଖାତା ପୁନଃ ମୂଲ୍ୟାୟନ ଆବେଦନ ଆସନ୍ତା ପହିଲାରୁ ହେବ ଆରମ୍ଭ। ଜାତୀୟ କ୍ରୀଡ଼ା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ ଅଧିନିୟମ 2026 ଲାଗି ଅଧିସୂଚନା ଜାରି ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜି ବଲାଙ୍ଗୀରର ଟିଟିଲାଗଡ଼ଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା 44.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05। ସକାଳ 6:35 ଅନୁଚିନ୍ତ ଉପସ୍ଥାପନା ଘନଶ୍ୟାମ ମିଶ୍ର। ଶ୍ରୀମଦ୍ ଭାଗବତର 48ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55। କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର ବନ୍ଦନା। ପ୍ରଥମେ କଣ୍ଠଦାନ କରିଛନ୍ତି ଲୋପିତା ମିଶ୍ର, ଶିଳ୍ପୀ ଗାଇଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନା। ହରି ତୁମରି ଇଚ୍ଛା ହେଉ ପୂର୍ଣ୍ଣ ହେ, ମୋର ସକଳ କାମନା ସକଳ ବାସନା ତୁମ ପଦେ ହେଉ ଚୂର୍ଣ୍ଣ ହେ।

ଆଜିର ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ମାର୍କଣ୍ଡେୟ ମହାପାତ୍ର, ଶିଳ୍ପୀଙ୍କ କଣ୍ଠରେ ବନମାଳୀଙ୍କ ରଚନା। ଏହି କଥାରେ ମୋ ମନ ମହାପ୍ରଭୁ, ଏହି କଥାରେ ମୋ ମନ ନୀତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜ ସୁନ୍ଦର ବଦନ।

ଜୟ ଜୟ ଜଗନ୍ନାଥ ନୀଳଗିରିପଦୀ ଅଭିନବ ଜଳଧର ସୁନ୍ଦର ମୂରତୀ କୃଷ୍ଣ ଦାସଙ୍କ ରଚନା ଗାଇଛନ୍ତି ଶେଖର ଚନ୍ଦ୍ର ଘୋଷ।

ପୁରାତନ ରଚନାରୁ କଣ୍ଠଦାନ କରିଥିଲେ ଗୀତାରାଣୀ ଦାସ। ପରବର୍ତ୍ତୀ ଗୀତ ଗାଇଛନ୍ତି ଶେଖର ଚନ୍ଦ୍ର ଘୋଷ, ଗୀତ ରଚନା କୃଷ୍ଣ ଦାସ। ଜୟ ଜୟ ଜଗନ୍ନାଥ ନୀଳଗିରିପତି, ଅଭିନବ ଜଳଧର ସୁନ୍ଦର ମୂରତୀ।

ତୁମରି ମନ୍ଦିର ଦୁଆରେ ଦିନ ମୋର ଗଲା ସରି ଖାଲି ଡାକିବାରେ। ନଗେନ୍ଦ୍ର ମହାପାତ୍ରଙ୍କ ରଚନା, ଗାଇଛନ୍ତି ରୀତି ମହାନ୍ତି।

ସମ୍ପଦେ ତୁମକୁ ଡାକି ନାହିଁ ବୋଲି ବିପଦେ କି ଶୁଣ ନାହିଁ, ବିପଦ ବାନ୍ଧବ ବାନା ତେବେ ତବ ଉଡ଼େ କୁହ କାହା ପାଇଁ। ମହେଶ୍ୱର ପଣ୍ଡାଙ୍କ ରଚନା, ଗାଇଛନ୍ତି ସନ୍ତୋଷ କୁମାର କର।

0: ଏଇଠି ଶେଷ ହେଲା ଆଜିର ବନ୍ଦନା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଅନୁଚିନ୍ତା, ଉପସ୍ଥାପନା କରିଛନ୍ତି ରଜତ କର।

ଆମ ସଂସ୍କୃତିର ସ୍ୱରୂପ ହେଲା ଆମେ ବହୁ ଦେବତା ପୂଜା କରୁ, ଏଥିରେ କିଛି ଅସୁବିଧା ନାହିଁ। ଏବଂ ଏହି ବହୁ ଦେବତାମାନଙ୍କ ମାଧ୍ୟମରେ ମହାଶକ୍ତିଶାଳୀ ଓ ପରମ ଐଶ୍ୱର୍ଯ୍ୟମଣ୍ଡିତ ସେହି ପରମ ବ୍ରହ୍ମ ଯିଏକି ହେଉଛନ୍ତି ଏକ, ତାଙ୍କୁ ହିଁ ଆମେ ଉପଲବ୍ଧି କରୁ। ଏକଂ ସଦ୍ ବିପ୍ର ବହୁଧା ବଦନ୍ତି, ଅର୍ଥାତ୍ ଏକ ଈଶ୍ୱରଙ୍କୁ ସଦ୍ ବିପ୍ର ବା ପଣ୍ଡିତମାନେ ବହୁ ଭାବରେ ଦେଖନ୍ତି ଓ କହନ୍ତି। ସୁପର୍ଣ୍ଣଂ ବିପ୍ରା କବୟୋ ବଚୋଭିରେକଂ ସନ୍ତଂ ବହୁଧା କଳ୍ପୟନ୍ତି। ସୁପର୍ଣ୍ଣ ଗରୁଡ ହୋଇପାରେ, ପକ୍ଷୀ ହୋଇପାରେ, ପକ୍ଷୀ ବା ପୁରୁଷ ସେହି ପ୍ରଭୁ ଏକ, କବି ପଣ୍ଡିତ ବହୁ ଭାବରେ ତାଙ୍କୁ କଳ୍ପନା କରନ୍ତି। ଅସୀମ ଶକ୍ତିଶାଳୀ ସେହି ପୁରୁଷଙ୍କୁ ବେଦ ବେଦାନ୍ତ ସହସ୍ର ମସ୍ତକ ସହସ୍ର ବାହୁ ସହସ୍ର ପାଦ ବିଶିଷ୍ଟ ବୋଲି କହିଛନ୍ତି। ଭଗବତ ଗୀତାରେ ବିଶ୍ୱରୂପରେ ସେହି ଅଲୌକିକ ମହାପରାକ୍ରମୀ ଓ ଅସମ୍ଭବକୁ ସମ୍ଭବ କରୁଥିବା ସେହି କର୍ତ୍ତାଙ୍କୁ ନିଜ ସ୍ୱରୂପରେ ଦେଖାଇଛନ୍ତି ଅର୍ଜୁନ ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣ। ସାମାନ୍ୟ ଶାସନରେ ଆମର ଏଠାରେ ସର୍ବୋଚ୍ଚ ଶାସନକର୍ତ୍ତା ଅନେକ ଅଧିକାରୀମାନଙ୍କୁ ବିଭିନ୍ନ ଅଧିକାର ଦେଇ ଶାସନର ତ ସୁବିଧା ଘଟାନ୍ତି, ତେବେ ମହାପରାକ୍ରମଶାଳୀ ସମସ୍ତ ଶକ୍ତି ଓ ଐଶ୍ୱର୍ଯ୍ୟର ମୂଳ ସ୍ୱରୂପ ପରମବ୍ରହ୍ମ ଯଦି ନିଜକୁ ବହୁ ଭାବରେ ବିଭାଜିତ କରନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି। ଏହି ବିଭାଜିତ ସ୍ୱରୂପ

ବ୍ରହ୍ମଙ୍କର ବିଭିନ୍ନ ଗୁଣ ବହନ କରି ଏ ସଂସାରକୁ ପରିଚାଳନା କରନ୍ତି ଏବଂ ଏଇମାନେ ମଣିଷ ସମ୍ମୁଖରେ ବିଭିନ୍ନ ରୂପରେ ବ୍ୟକ୍ତ ହୁଅନ୍ତି। ଐଶ୍ୱର୍ଯ୍ୟ ଓ ଜଳଦାନରେ ସେ ଇନ୍ଦ୍ର ବରୁଣ, ଉତ୍ତାପ ଦାନରେ ଅଗ୍ନି, ନିଶ୍ୱାସ ପ୍ରଶ୍ୱାସ ଦେବାରେ ସେ ବାୟୁ। ବେଦ ଅନୁଯାୟୀ ଦେବତାଙ୍କ ସଂଖ୍ୟା ମାତ୍ର 33, ଆମେ କହୁ 33 କୋଟି ଦେବତା। ଏହି 33 ଦେବତା ଏକ ବିଶ୍ୱ ନିୟନ୍ତାଙ୍କ ସାହାଯ୍ୟକାରୀ ଓ ତାଙ୍କ ଶକ୍ତି ବହନକାରୀ। ସେହି ଏକ ଓ ଅଦ୍ୱିତୀୟ ସେମାନଙ୍କ ମଧ୍ୟରେ ଦୀପ୍ତିମାନ ହୋଇ ଦେବତା ବୁଲେଇଲେ। ଦୀପ୍ ଧାତୁରୁ ଦେବତା ଶବ୍ଦ ଆସିଛି। ଋଗ୍ବେଦର ଦଶମ ମଣ୍ଡଳରେ ଅମ୍ଭରଣ ଋଷିଙ୍କ କନ୍ୟା ବିଶ୍ୱସତ୍ତା ସହ ଚିନ୍ତାରେ ଏକୀଭୂତା ହୋଇଗଲେ। ଏଭଳି ସେ ଏକୀଭୂତା ହୋଇଗଲେ, ସେ ଅନୁଭବ କଲେ ଯେ ପରମାତ୍ମା ହେଉଛନ୍ତି ଏକ ନାରୀ। ସେ ଦେଖିଲେ ଏବଂ ତାଙ୍କ ଚିନ୍ତାରେ ସେ ମଜିଗଲେ। ଚଣ୍ଡୀରେ ଦେବୀ ପୂଜା ବେଳେ ଏହାକୁ ଦେବୀ ସୂକ୍ତ କୁହାଯାଏ। ଏଥିରେ ଦେବୀ କହୁଛନ୍ତି, ମୁଁ ଏକାଦଶ ରୁଦ୍ର, ମୁଁ ଅଷ୍ଟବସୁ, ମୁଁ ଏହି ଅଷ୍ଟବସୁ ଭାବରେ ବିଚରଣ କରୁଛି। ମୁଁ ଦ୍ୱାଦଶ ଆଦିତ୍ୟ ରୂପେ ବିଚରଣ କରେ। ମୁଁ ମିତ୍ର ଓ ବରୁଣ ଦେବତାଙ୍କୁ ଧାରଣ କରୁଛି। ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ଅଷ୍ଟବସୁ, ମିତ୍ର ଓ ବରୁଣ ମିଶି 31, 2, 33 ଦେବତା ହୋଇଗଲେ। ଦେବୀ ଏହି 33 ଦେବତାଙ୍କ ସମ୍ମିଳିତ ରୂପ। ଏହି 33 ଦେବତା ବହୁ ଦେବତାରେ ପରିଣତ ହେବାରୁ ପୁରାଣ ଯୁଗରେ 33 କୋଟି ଦେବତା ବୋଲି ଲୋକମୁଖରେ ପ୍ରଚାରିତ ହେଲା। ବାସ୍ତବରେ ଏହି ବହୁ ଦେବତା ମିଳିତ ହୋଇ ସେହି ଏକରେ ପରିଣତ ହୁଅନ୍ତି ଓ ତାଙ୍କୁ ହିଁ କୁହାଯାଇଛି ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ, ସହସ୍ରପାତ୍।

ଶୁଣୁଥିଲେ ଅନୁଚିନ୍ତା ଉପସ୍ଥାପନ କରିଥିଲେ ରଜତ କର ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା କହିଲେ, ମୁନିବର, ଶ୍ରୀକୃଷ୍ଣଙ୍କର ଯେଉଁ ଗୁଣ ଏବଂ କର୍ମ କଥା ଶୁଣିଲେ ପାପ କ୍ଷୟ ହେବ ସେହି କଥା ମୋତେ କୁହ। ସେ ପରମ ପୁରୁଷ, ତାଙ୍କର ଲୀଳା କୁହୁକ ପରି ବ୍ରହ୍ମ ରୂପେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପେ ପାଳନ କରି ଶିବ ରୂପେ ସଂହାର କରନ୍ତି। ଭିନ୍ନ ଭିନ୍ନ ରୂପ ଧରି ଏ ଜଗତରେ ସେ କ୍ରୀଡ଼ା କରନ୍ତି। ତାଙ୍କର ଏହି ଅଦ୍ଭୁତ କର୍ମକୁ କିଏ ବା ଜାଣିପାରିବ? ତେଣୁ ସେହି କଥା ଶୁଣାଅ। ସୁତ କହିଲେ, ରାଜାଙ୍କ କଥା ଶୁଣି ଶୁକଦେବ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ବର୍ଣ୍ଣନା କଲେ, ସେ ପରମ ପୁରୁଷ କୃଷ୍ଣ ସମସ୍ତଙ୍କ ଶରୀରରେ ରହି ଲୀଳା କରନ୍ତି। ପଣ୍ଡିତମାନେ ତାହାଙ୍କ ପଦସେବା କରି ଆତ୍ମାର ପାପନାଶ କରନ୍ତି। ଯେ ଲକ୍ଷ୍ମୀପତି, ସେହି ହେଉଛନ୍ତି ଯଦୁବଂଶର ପତି। ସାଧୁମାନେ ତାଙ୍କୁ ଚିନ୍ତା କରିଥାନ୍ତି, ସେ ମୋର ମନରେ ଅଛନ୍ତି। ସେହି ବ୍ୟାସରୂପୀ ହରିଙ୍କୁ ନମସ୍କାର କରି କହିଲେ,

ଶେଷଉଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ଣ୍ଣକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତିବୁଦାରେ 2 ହିସାବରେ ଏକର ପ୍ରତି 50 ରୁ 75 ହଜାର ଗଛ ଲଗାନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ହୋଇଥାଏ ବା ହାତ ଗୋଡ଼ ମାନ ଛନ୍ଦି ହୋଇ ରହିଥାନ୍ତି। କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା ଶୁଣିବା ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାରବାତ ଦେଖାଯାଇଥାଏ। କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖିଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା,

ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍ ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା, ଆଟାକ୍ସିକ୍ ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା, ଡିସ୍କାଇନେଟିକ୍ ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍ ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, ଏମ୍ଆର୍ଆଇ ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ତୁରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ, ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ଅନେକ ସମୟରେ ଆମ ବାପା ମା, ଗୁରୁଜନ, ଉପରିସ୍ଥ କର୍ମଚାରୀ ବା କେହି କର୍ମଦାତାଙ୍କ ପାଖରେ କିଛି ସମସ୍ୟା ନେଇ ଅଭିଯୋଗ କରିବସୁ। ସମସ୍ୟାର ସମାଧାନ ହୋଇଗଲେ ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବାର ବି ଆବଶ୍ୟକତା ରହିଛି। କେତେକ ସମୟରେ ଆମେ ଦେବଦେବୀଙ୍କ ପାଖରେ ଧୂପ ଦୀପ ଭୋଗ ଦେଇ ଗୁଡ଼ାଏ ଅଭିଯୋଗ ଆଉ ଦାବି କରିବସୁ। ପ୍ରଭୁ, ମୋର ଏଇଟା ହେଲାନି, ସେଇଟା ପାଇଲିନି, ଅମୁକଟା ବିଳମ୍ବ ହେଉଛି, ସମୁକଟା ମୋର ଆଗ ଦରକାର, ଏମିତି କେତେ କ'ଣ। ହେଲେ ଅଭିଳାଷ ପୂରଣ ହୋଇଯିବା ପରେ ଭଗବାନଙ୍କୁ କୃତଜ୍ଞତା ଦେବାକୁ ବେଳେବେଳେ ଭୁଲି ଯାଇଥାଉ। ଏହି ପ୍ରସଙ୍ଗରେ ଆସନ୍ତୁ ଶୁଣିବା ଛୋଟ କାହାଣୀଟିଏ। ଜଣେ ରାଜାଙ୍କ ପାଖରେ ଥିଲେ ଜଣେ ବିଶ୍ୱସ୍ତ କର୍ମଚାରୀ। ରାଜାଙ୍କର ସେ କର୍ମଚାରୀଙ୍କ ଉପରେ ଥାଏ ଖୁବ୍ ବିଶ୍ୱାସ ଆଉ ଭରସା। କର୍ମଚାରୀଙ୍କର ମଧ୍ୟ ରାଜାଙ୍କ ପ୍ରତି ଥିଲା ଯଥେଷ୍ଟ ଭକ୍ତି ଆଉ ଭଲ ପାଇବା। ଥରେ ଦୁହେଁ ଜଙ୍ଗଲରେ ବୁଲୁବୁଲୁ ବାଟବଣା ହୋଇଗଲେ। ରାସ୍ତା ଖୋଜି ଖୋଜି ଥକି ଯିବାରୁ ଦୁଇଜଣ ଯାକ ଗୋଟେ ଗଛ ମୂଳେ ବସି ବିଶ୍ରାମ କରୁଥାନ୍ତି। ଏହି ସମୟରେ ରାଜା ଦେଖିଲେ ହାତ ପାହାନ୍ତାରେ ଓହଳିଛି କିଛି ଫଳ। ଖୁବ୍ ଭୋକ ବି ଲାଗୁଥାଏ। ରାଜା କିଛି ବିଚାର ନ କରି ଗୋଟିଏ ଫଳ ତୋଳି ଆଣିଲେ। ନିଜେ ତାକୁ ଚାରିଖଣ୍ଡ କରି କାଟି ପ୍ରଥମ ଖଣ୍ଡଟିକୁ ସେହି ବିଶ୍ୱସ୍ତ କର୍ମଚାରୀଙ୍କ ଆଡ଼କୁ ବଢ଼ାଇଲେ। କର୍ମଚାରୀ ଜଣକ ବି ଖୁବ୍ ଆଗ୍ରହର ସହ ନେଇ ଖାଇବାକୁ ଲାଗିଲେ। ଫଳ ଖଣ୍ଡକ ଖାଇ ନ ସାରୁଣୁ କର୍ମଚାରୀ ରାଜାଙ୍କୁ ଆଉ ଖଣ୍ଡେ ମାଗିଲେ। ରାଜା ବି ଆଉ ଖଣ୍ଡେ ଦେଲେ। କର୍ମଚାରୀ ଜଣକ ତରତର ହେଇ ପୁଣି ଆଉ ଖଣ୍ଡେ ମାଗିଲେ। ରାଜା ବି ମନା କଲେନି, ଆଉ ଖଣ୍ଡେ ଫଳ ଦେଲେ। ତାପରେ କର୍ମଚାରୀ ଜଣକ ଆଉ ଥରେ ହାତ ବଢ଼ାଇଲେ ରାଜାଙ୍କ ଆଡ଼କୁ। ରାଜାଙ୍କ ହାତରେ ଥାଏ ଫଳର ଶେଷ ଖଣ୍ଡକ। ଏଥର ରାଜା କହିଲେ, ମୋତେ ବି ଭୋକ ଲାଗୁଛି, ଖଣ୍ଡେ ଫଳ ତ ମୋତେ ଖାଇବାକୁ ଦିଅ। ସାଙ୍ଗେ ସାଙ୍ଗେ କର୍ମଚାରୀ ଉତ୍ତର ଦେଲେ, ନା ମହାରାଜ, ସବୁତକ ଫଳ ମୁଁ ଖାଇବି, ମୋତେ ବହୁତ ଭୋକ। ରାଜା ଭାବିଲେ ଫଳଟି ନିଶ୍ଚୟ ସ୍ୱାଦିଷ୍ଟ ହୋଇଥିବ। ରାଜା ଫଳ ଖଣ୍ଡଟିକୁ ପାଟିରେ ଦେଲେ। ସାଙ୍ଗେ ସାଙ୍ଗେ ଚିଙ୍କି ଉଠି କହିଲେ, ଇସ୍, ଏତେ ପିତା ତୁମେ ଖାଉଛ, କହିଥିଲେ ଫିଙ୍ଗି ଦେଇଥାନ୍ତେ। ଏଥର ବିନୟର ସହ କର୍ମଚାରୀ କହିଲେ, ମହାରାଜ, ଯେଉଁ ହାତରୁ ଆଜି ଯାଏ ଦାନା ମିଳିଛି ସେହି ହାତରୁ ପିତା ଫଳଟିଏ ମିଳିଲା ବୋଲି ଅଭିଯୋଗ କରିଥାନ୍ତି କାହିଁକି। ମୁଁ କୃତଜ୍ଞ ମହାରାଜ, ଆପଣ ନିଜ ହାତରେ ଫଳ କାଟି ମୋତେ ଖାଇବାକୁ ଦେଲେ। କର୍ମଚାରୀଙ୍କର କଥା ଶୁଣି ରାଜାଙ୍କ ଆଖିରେ ଲୁହ ଆସିଗଲା। ସେ ଖୁସିରେ କୁଣ୍ଢେଇ ପକାଇଲେ ସେହି କର୍ମଚାରୀକୁ। ହଁ ଶ୍ରୋତାବନ୍ଧୁ, ଜୀବନରେ ଯେତେ କୃତଜ୍ଞତା ଜଣାଇବା ସେତିକି ଶାନ୍ତି ମିଳିବ ନିଜକୁ, ନିଜ ମନକୁ, ସେତିକି ମଧ୍ୟ ନିକଟତର ହେବା ସେହି ବ୍ୟକ୍ତିର, ଭଗବାନଙ୍କର।

0: ଶ୍ରୋତାବନ୍ଧୁ, ନିଜ ସଂସ୍କୃତି ଓ ନିଜ ପରମ୍ପରାକୁ ନେଇ ଗୋଟିଏ ଜାତି ଗର୍ବ କରେ। ବଡ଼ମାନଙ୍କୁ ସମ୍ମାନ ଦେବା, ପୂଜ୍ୟ ପୂଜାର ପରମ୍ପରା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଘରେ ବାପା ମା, ଜେଜେବାପା ଜେଜେମା, ବଡ଼ବାପା ବଡ଼ମା, ଦାଦା ଖୁଡ଼ି ଏମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସାନମାନଙ୍କର କର୍ତ୍ତବ୍ୟ। ଘରର ବୟସ୍କ ଲୋକମାନେ ସାନମାନଙ୍କଠାରୁ କେତେକ କାମରେ ସାହାଯ୍ୟ ଚାହିଁଥାନ୍ତି, ଏହା ସେମାନଙ୍କର ଅଧିକାର, ସେମାନଙ୍କର ପ୍ରାପ୍ୟ ମଧ୍ୟ। ଆଜି ଯେଉଁମାନେ ପରିଣତ ବୟସରେ ଉପନୀତ, ଦିନେ ସେମାନେ ସାହାରା ହେଉଥିଲେ ସେମାନଙ୍କ ବାପା ମା ଓ ଛୋଟ ପିଲାମାନଙ୍କର। ଏହି ପରମ୍ପରା ଆମ ସମାଜରେ ଚଳିଆସୁଛି ଆବାହମାନ କାଳରୁ, ହେଲେ ଆଜିକାଲି ଏସବୁରେ କେତେକ କ୍ଷେତ୍ରରେ ଦେଖାଯାଉଛି ବ୍ୟତିକ୍ରମ। ବୃଦ୍ଧ ବାପା ମା ଭୁଲିଯାଉଛି ଗୁରୁଜନଙ୍କୁ, ପୂଜ୍ୟ ପୂଜାର ଭାବଧାରାକୁ।
1: ମୁଁ ଡକ୍ଟର ଉଦୟନାଥ ମାଝୀ। ଆଜିକାଲି ଅଧିକାଂଶ ତଥାକଥିତ ଉଚ୍ଚ ଶିକ୍ଷିତ ବ୍ୟକ୍ତି ନିଜ ବାପା ମା ମାନଙ୍କୁ ବୋଝ ବୋଲି ଭାବୁଛନ୍ତି, ସେମାନଙ୍କର ସେବା ଯତ୍ନ କରିବାରେ ଅବହେଳା କରୁଛନ୍ତି। ଯେଉଁ ବାପା ମା ମାନେ ନିଜର ଲୁହ ଏବଂ ଲହୁକୁ ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଜୀବନର ସମସ୍ତ ପୁଞ୍ଜିକୁ ସେମାନଙ୍କ ପୁଅଙ୍କର ପାଠପଢ଼ାରେ ଖର୍ଚ୍ଚ କରିଥାନ୍ତି, ସେହି ପୁଅ ଭଲ ଚାକିରି କଲା ପରେ ନିଜ ସ୍ତ୍ରୀକୁ ନେଇ ସହରୀ ଜୀବନ ଯାପନ କରିଥାନ୍ତି। ବୃଦ୍ଧ ପିତାମାତା ଗାଁରେ ନିଜ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି, ତାଙ୍କ ପାଇଁ ଜରା ନିବାସ ବା ଓଲ୍ଡ ଏଜ୍ ହୋମ୍ର ଆବଶ୍ୟକ ପଡୁଛି। ଉଭୟ ସ୍ୱାମୀ ସ୍ତ୍ରୀ ଚାକିରି କଲେ ସାରା ଜୀବନ ପଇସା ପତ୍ର ଧାଇଁଲେ, ମେଟେରିଆଲିଷ୍ଟିକ ହୋଇ ଭୋଗ ବିଳାସରେ ବୁଡ଼ି ରହିଲେ, ଏପରି ସ୍ଥଳେ ବୃଦ୍ଧ ପିତାମାତାଙ୍କ ଦାୟିତ୍ୱ ନେବା ପାଇଁ ସମୟ କାହିଁ? ଏହିସବୁ ଅପସଂସ୍କୃତି ବସ୍ତୁବାଦୀ ସମାଜ ଏବଂ ପାଶ୍ଚାତ୍ୟ ସଭ୍ୟତା ଏସବୁ ପାଇଁ ସମ୍ପୂର୍ଣ୍ଣ ଭାବରେ ଦାୟୀ।

0: ଶ୍ରୋତାବନ୍ଧୁ ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ, ଆମ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି। ଆଲୋଚନା କରିଛନ୍ତି ଡକ୍ଟର ଶ୍ୟାମସୁନ୍ଦର ମିଶ୍ର।
2: ଓଡ଼ିଆ ସାହିତ୍ୟରେ କବି ଓ ଲେଖକମାନଙ୍କର ସୃଷ୍ଟିର ବିଶ୍ଳେଷଣ କଲେ ଦେଖାଯାଏ ସେମାନଙ୍କ ଲେଖାର ବିଭିନ୍ନ ପର୍ଯ୍ୟାୟରେ ହାସ୍ୟରସର ପ୍ରଚ୍ଛନ୍ନ ସ୍ରୋତର ପ୍ରବାହ ରହିଛି। ସପ୍ତମ ଶତାବ୍ଦୀର ଦୋହା କବିତାରେ ଉଚ୍ଚା ଉଚ୍ଚା ପାବତ ତହି ବସଇ ସବରି ବାଳି, ମୋରଙ୍ଗୀ ପିଚ୍ଛ ପହରିଣ ସବରି ଗୀବତ ଗୁଞ୍ଜରି ମାଳି ବା ବତ୍ସା ଦାସଙ୍କ କଳସାରେ ଅପୂର୍ବ ବରବେଶ ଧରି ଶିବ ବୁଢ଼ାଷଣ୍ଡ ଉପରେ ବସି ଖୁଖୁ ଖାସ ସାହସେଣ ପେଲୁଅଛି ଧୋଇଁ ମଥା ଲାଗେ ଭୂଇଁ ପ୍ରଭୃତି ପଦରେ ଶାରଳଦାସଙ୍କ ବହୁ ଭୋଜନକାମୀ ଓ ଅଳ୍ପବୁଦ୍ଧି ସମ୍ପନ୍ନ ଭୀମଙ୍କ ଚରିତ୍ର ଚିତ୍ରଣରେ ଯଦୁମଣିଙ୍କ ରହସ୍ୟମୟ ଥଟ୍ଟାଟାପୂର୍ଣ୍ଣ କବିତା ପଂକ୍ତି ମଧ୍ୟରେ ବା କବିସୂର୍ଯ୍ୟଙ୍କ ସରସେ କୁହାଯାଉଥାଏ ସିନା ତୁହାଇ ତୁହାଇ ପୁଟ ଦେଲେ ହେଲେ ଲୁହାକି ହୋଇବସୁନା ଇତ୍ୟାଦି କବିତାରେ ସାମାଜିକ ବ୍ୟଙ୍ଗ ମଧ୍ୟରେ ଆମେ ମୃଦୁ ହାସ୍ୟର ବିପୁଳ ସମ୍ଭାର ଦେଖୁ। ଦୀନକୃଷ୍ଣଙ୍କ ରସକଲ୍ଲୋଳ ଓ ଅନ୍ୟାନ୍ୟ ରୀତିଯୋଗ୍ୟ କବିମାନେ ମଧ୍ୟ ସ୍ଥଳବିଶେଷରେ ହାସ୍ୟରସର ପ୍ରୟୋଗ କରିଛନ୍ତି। ଆଧୁନିକ ଯୁଗର ଆରମ୍ଭରୁ ହାସ୍ୟରସ ପରିବେଷଣର ବିପୁଳ ପ୍ରଚେଷ୍ଟା ହୋଇଛି। ଫକୀରମୋହନ, କାନ୍ତକବି, ଲକ୍ଷ୍ମୀକାନ୍ତ, ଗୋପାଳଚନ୍ଦ୍ର ପ୍ରହରାଜ, ନିଆଁଘଣ୍ଟା ଗୋଦାବରିଷ, ଫତୁରାନନ୍ଦ ପ୍ରଭୃତି ଓଡ଼ିଶାରେ ରସ ଜଳଧିର ପ୍ଲାବନ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, କେତେକ ବ୍ୟଙ୍ଗ ଲେଖକ ଓ କବି ଓଡ଼ିଆରେ ଲାଳିକା, ବ୍ୟଙ୍ଗାନୁକରଣ, ଅନର୍ଥୀକରଣ ପ୍ରଭୃତି ହାସ୍ୟର ବିଭିନ୍ନ ଦିଗନ୍ତମାନ ସୃଷ୍ଟି କରିଛନ୍ତି। ଓସ୍ତାଦ ଗୁରୁଙ୍କର ଚେଲା ଚାମୁଣ୍ଡା ପରି ସାହିତ୍ୟ ସାଧକଙ୍କର ଅନେକ ଶିଷ୍ୟ ପ୍ରଶିଷ୍ୟ ଓଡ଼ିଆରେ ହାସ୍ୟ ପରିବେଷଣର ପ୍ରବଳ ପ୍ରୟାସ ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ହାସ୍ୟରସର ପତ୍ରିକା ଓ ଦୂରଦର୍ଶନର ବିଭିନ୍ନ ଚ୍ୟାନେଲରୁ ପ୍ରଦର୍ଶିତ ଉଦ୍ୟମରୁ ଏହି ଧାରାର ପରିଚୟ ମିଳେ। ତଥାପି ଅତ୍ୟାଧୁନିକ ଯୁଗରେ ନିର୍ମଳ ହାସ୍ୟ ବା ଉଚ୍ଚଶ୍ରେଣୀର ହାସ୍ୟ ସୃଷ୍ଟିର ପରିମାଣ ଯେ କମିଯାଇଛି ତାହା ଅସ୍ୱୀକାର କରାଯାଇନପାରେ। ଏହାର କାରଣ ନାନାବିଧ ହୋଇପାରେ, ଯଥା ଆଗ୍ରହୀ ପୃଷ୍ଠପୋଷକମାନଙ୍କର ଅଭାବ, ଉପଯୁକ୍ତ ପରିବେଶରେ ତ୍ରୁଟି କିମ୍ବା ଜନସାଧାରଣଙ୍କଠାରେ ହାସ୍ୟରସର କ୍ରମ ଅବନତି। ଏସବୁ କାରଣମାନଙ୍କ ମଧ୍ୟରୁ ଗୋଟିଏ ଅନ୍ୟ ସହିତ ଜଡ଼ିତ ହେଲେ ମଧ୍ୟ ପ୍ରତ୍ୟେକଟିର ପରିଚୟ ଏଠାରେ ଦିଆଯାଇପାରେ। ରାଜନୈତିକ ନେତାମାନେ ଦଳୀୟ ସଭାରେ ନିଜ ପ୍ରଦେଶର ସର୍ବାଙ୍ଗୀନ ଉନ୍ନତି ବିଷୟରେ ଯାହା କିଛି ଭାଷଣ ଦିଅନ୍ତୁ ନା କାହିଁକି, ନିରନ୍ତର କର୍ମହୀନତା, ଦାରିଦ୍ର୍ୟଜନିତ ଅନାହାର ଓ ମରୁଡ଼ି ଫଳରେ ହଜାର ହଜାର ପରିବାର ପ୍ରିୟ ଜନ୍ମଭୂମି ଛାଡ଼ି ବିଦେଶକୁ ପଳାଉଥିବାର ବାସ୍ତବ ସତ୍ୟତା ଓଡ଼ିଆକୁ ନିର୍ବେଦ, ନିଷ୍ପ୍ରାଣ ଓ ରସହୀନ କରିଦେଇଛି। ତେଣୁ ଭାରତର ସାରସ୍ୱତ ଜଗତରେ ଗୋଟିଏ ବାଣୀ ବା ବୋଲି ଅଛି, କାତରେ କବିତା କୁତା, ଅର୍ଥାତ୍ ଉଦର ଜ୍ୱାଳାରେ କାତର ବ୍ୟକ୍ତିକୁ କବିତାର ମାଧୁର୍ଯ୍ୟ ବିଶେଷ କରି ରସ ସାହିତ୍ୟର ସୌନ୍ଦର୍ଯ୍ୟ ବୁଝାଇବା କେବଳ କାଲ ଆଗରେ ମୂଳା ଚୋବିବା ପରି ନିରର୍ଥକ। ଏହାର ଆଉ ଗୋଟିଏ ଦିଗ ମଧ୍ୟ ଅଛି। ଆଧୁନିକ ଓଡ଼ିଶାର ହାସ୍ୟରସିକ ମଧ୍ୟରୁ ଫକୀରମୋହନ, ଲକ୍ଷ୍ମୀକାନ୍ତ ଓ ଫତୁରାନନ୍ଦ ପ୍ରତିଷ୍ଠିତ ବଂଶରେ ସ୍ୱଚ୍ଛଳ ପରିବେଶରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଶାରୀରିକ ମାନସିକ ଚାପରେ ଜର୍ଜରିତ ହେଉଥିଲେ। ମହାକବି କାଳିଦାସଙ୍କ ସମୟରେ ଲୋକବାଣୀଟି ଥିଲା ଦାରିଦ୍ର୍ୟ ଦୋଷ ଗୁଣରାଶି ନାଶ। ଏହିସବୁ ପ୍ରମାଣ ସମୂହରୁ ଜଣାପଡ଼େ ଯେ ଜୀବନଧାରଣର ମାନ ବା ସ୍ୱାଚ୍ଛନ୍ଦ୍ୟ ସହ ହାସ୍ୟରସିକତାର ବିଶେଷ କିଛି ସମ୍ପର୍କ ନାହିଁ। ମନେହୁଏ ପ୍ରତିଭାର ଆଉ ସମସ୍ତ ଦିଗନ୍ତ ପରି ରସବୋଧ ମଧ୍ୟ ଜନ୍ମଗତ ବା ଏକ ଅଗୁରୁବିଦ୍ୟା। ଏଇଠି ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେଯାଏ, ଓଡ଼ିଆ ସାହିତ୍ୟର ଆଦ୍ୟାବସ୍ଥାରୁ ଆଜି ପର୍ଯ୍ୟନ୍ତ ସାହିତ୍ୟରେ ହାସ୍ୟରସର ବିପୁଳ ସମ୍ଭାର ଥାଇ ମଧ୍ୟ ଆଜି ତାହାର ଅଧୋଗତି କାହିଁକି? ଏହାର କାରଣ ଆଜିକାଲି ଓଡ଼ିଶାରେ କେବଳ ହାସ୍ୟରସ ନୁହେଁ, ଯେକୌଣସି ପ୍ରକାର ସାହିତ୍ୟ ପୁସ୍ତକ ପାଇଁ ପାଠକର ଘୋର ଅଭାବ। ଓଡ଼ିଶାର ବହି ବଜାରରେ ପେଣ୍ଠସ୍ଥଳ ବୁଲି ଆସିଲେ ଜଣାଯାଏ ଏଠାରେ ଏସବୁ ପାଇଁ ପ୍ରକାଶକଙ୍କର ଘୋର ଅଭାବ। ହାସ୍ୟରସ ପ୍ରଧାନତଃ ଦୁଇ ପ୍ରକାର ଥାଏ, ନିର୍ମଳ ହାସ୍ୟରସ ବା ବିଦ୍ରୁପାତ୍ମକ ହାସ୍ୟ। କୌଣସି ବ୍ୟକ୍ତି ବା ଗୋଷ୍ଠୀର ଦୋଷ ଦୁର୍ବଳତା ଦେଖାଇ ସେସବୁକୁ ସମାଲୋଚନାର ବେତ୍ରାଘାତରେ ସଜାଡ଼ି ଦେବା ବିଦ୍ରୁପ ବା ସାଟ୍ୟାର୍। ବିଶ୍ୱ ସାହିତ୍ୟର ଅନେକ ପ୍ରତିଭାବାନ ଲେଖକ ଏହି ବିଦ୍ରୁପାତ୍ମକ ଲେଖା ମାଧ୍ୟମରେ ଯଶସ୍ୱୀ ହୋଇଛନ୍ତି। ଏହି ବିଦ୍ରୁପ ପୁଣି ଦୁଇ ପ୍ରକାର, ଗୋଟିଏ ମଣିଷ ଚରିତ୍ରକୁ ସଂଶୋଧନ କରିବା ଓ ଅନ୍ୟଟି ଉଦ୍ଦେଶ୍ୟମୂଳକ।

0: ଭାବେ ନିନ୍ଦା କରିବା ପାଇଁ ଉଦ୍ଦିଷ୍ଟ ଏହାକୁ ଗୁଚ୍ଛା ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇପାରେ। ନିର୍ମଳ ହାସ୍ୟ କିନ୍ତୁ କୌଣସି ଘଟଣା ବା କାଳ୍ପନିକ ଚରିତ୍ରର ନିପୁଣ ବିଶ୍ଳେଷଣ ମାଧ୍ୟମରେ ପରିବେଷିତ ହୁଏ। ଓଡ଼ିଶାର ଗଣମାଧ୍ୟମ ପ୍ରକାଶକ ଓ ପାଠକମାନଙ୍କୁ ବିଶେଷ ଅନୁରୋଧ, ସେମାନେ ସମାଜ ଓ ବ୍ୟକ୍ତି ଚରିତ୍ର ଗଠନକାରୀ ରଚନାମାନଙ୍କରୁ ଉତ୍ତମ କିଏ ବାଛି ଦିଅନ୍ତୁ, ହାସ୍ୟ ସାହିତ୍ୟର ସୃଷ୍ଟି ପୁଣି ସଫଳତା ଦିଗରେ ଗତି କରୁ।
1: କଥିକାରେ ଶୁଣୁଥିଲେ ଆମ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି। ଆଲୋଚନା କରିଥିଲେ ଡକ୍ଟର ଶ୍ୟାମସୁନ୍ଦର ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାନୁମତୀ ସାହୁ। ଶିଳ୍ପୀ ପରିବେଷଣ କରିଛନ୍ତି ବନମାଳୀଙ୍କ ରଚନା। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ଯମୁନା ଯିବା ନହିଲା ମିତ ବାଟେ ଜଗିଅଛି ନନ୍ଦସୁତ।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼ି ହଟିଆରେ ଶ୍ରୀ ଶ୍ୟାମ ନାଗର ତାହାରେ ରସିଲେ ପାଇବୁ ତୁ ବଡ଼ ବଟିଆ।

ପ୍ରଚାର କଲୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ଥିଲେ ଜ୍ୟୋତ୍ସ୍ନା ଦାସ। ଶିଳ୍ପୀ ପରିବେଷଣ କରିଥିଲେ ବନମାଳୀଙ୍କ ରଚନାରେ ଓଡ଼ିଶୀ ଗୀତ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଭାନୁମତୀ ସାହୁ।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 34ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ଚତୁର୍ଦ୍ଦଶ ଛାନ୍ଦର ଶେଷ ଅଂଶକୁ ନେଇ ଏହି ଭାଗରେ ରାମସୀତା ବିବାହକାଳୀନ ଉତ୍ସବ ବର୍ଷାକାଳ ଶୋଭା ଧାରଣ କଲା ବୋଲି ଉପେନ୍ଦ୍ର ଭଞ୍ଜ ବର୍ଣ୍ଣନା କରିଛନ୍ତି। ଶବ୍ଦ ଓ ଅର୍ଥର ସମନ୍ୱୟରେ ଉପମା ସଂଯୋଜନାକୁ ଅଧିକ ଆକର୍ଷଣୀୟ କରିବା ଭଞ୍ଜୀୟ ବୈଶିଷ୍ଟ୍ୟ। ଅର୍ଥର ସାମଞ୍ଜସ୍ୟ ସହିତ ଶବ୍ଦ ସାମଞ୍ଜସ୍ୟ ଦେଇ କବିତାକୁ ଅଳଙ୍କାର ମଣ୍ଡିତ କରିବାରେ ଭଞ୍ଜଙ୍କର ଶବ୍ଦ ପାଣ୍ଡିତ୍ୟ ସହାୟକ ହୋଇଛି ଓ ଏହାଦ୍ୱାରା ଓଡ଼ିଆ ଭାଷା ସମୃଦ୍ଧ ହୋଇଛି। ଉତ୍ସବରେ ବ୍ୟବହୃତ ଶୁକ୍ଳବର୍ଣ୍ଣର ଛତ୍ର ସବୁ କଦଳୀ ପୁଷ୍ପ ଭଳି ଦିଶିଲେ। ବାଣ ଫୁଟିବାରୁ ମନେ ହେଲା ଜାଇ ଓ ଜୁଇ ଫୁଲ ଫୁଟିଲେ। ମୟୂର ଭଳି ନୃତ୍ୟ କଲେ ନର୍ତ୍ତକୀମାନେ। ମେଘାଚ୍ଛନ୍ନ ଦିନ କୁହୁକ ଭଳି ଅସ୍ପଷ୍ଟତାର ମାୟା ସୃଷ୍ଟି କଲା। ଦାତାମାନେ ରଜତ ବା ରୌପ୍ୟ ମୁଦ୍ରା ବହୁଳ ଭାବରେ ଦାନ କରିବାରୁ ତାହା ବର୍ଷାବେଳର ଉତ୍ପଳ ବା କୁଆ ପଥର ପରି ହେଲା। ରାଜପୁରରୁ ସୈନ୍ୟ ବାହାରି ଗିରିରୁ ନିର୍ଗତ ଝର ବା ଝରଣାର ଭ୍ରମ ସୃଷ୍ଟି କଲେ। ରାଜମାର୍ଗ ବର୍ଷାବେଳରେ ବଢ଼ିଥିବା ନଦୀ ଭଳି ମନେ ହେଲା। ସୈନିକମାନଙ୍କ ମଥାର ଉଷ୍ଣିଷ ବା ପଗଡ଼ି ସିଏ ବଢ଼ିଲା ନଈର ହିଣ୍ଡିର ବା ଫେଣ ଭଳି ଦେଖାଗଲା। ବର୍ଷାଦିନେ ବୀରତରୁ ଅର୍ଥାତ୍ ଅର୍ଜୁନ ବୃକ୍ଷ ପୁଷ୍ପମଣ୍ଡିତ ହୋଇ ମଧୁପ ବା ଭ୍ରମର ଦ୍ୱାରା ବେଷ୍ଟିତ ହେବା ଭଳି ଏଠାରେ ବୃକ୍ଷ ଭଳି ଝାଡ଼ ବାଣ ଓ ମଦ୍ୟପି ବାଣୁଆମାନେ ରହିଥିଲେ। ଲହରୀଯୁକ୍ତ ନଦୀ ବନ୍ଧ ବାଡ଼ ପାଇ ଶାନ୍ତ ହୋଇଗଲା ପରି ଗତିଶୀଳ ସୈନ୍ୟବାହିନୀ ସିଂହଦ୍ୱାରଠାରେ ସ୍ଥିର ହୋଇଗଲା। ବିଦେଶୀମାନେ ତରିବା ନୌକାରୁ ଓହ୍ଲାଇ ନିଜ ସଦନ ବା ଗୃହକୁ ଗଲା ଭଳି ବରଯାତ୍ରୀମାନେ ସବାରି ଓ ଯାନ ତେଜି ବହନ ବା ଶୀଘ୍ର ଜନକଙ୍କର ସଦନ ଉଦ୍ଦେଶ୍ୟରେ ଗମନ କଲେ ବୋଲି ଭଞ୍ଜ ଉତ୍ପ୍ରେକ୍ଷା କଲେ। ବେଶ୍ମ ବା ଗୃହର ମୁଦୁସୁଲିମାନେ ବରମାନଙ୍କୁ ଅନ୍ନଥାଳିରେ ବନ୍ଦାପନା କଲେ। ଶାଳକମାନେ ବରମାନଙ୍କୁ ବରଣ କରି ନେଇଗଲେ। ବିବାହ ବେଦୀରେ ବ୍ରହ୍ମା ଓ ଆଚାର୍ଯ୍ୟ ରୂପେ ବସିଲେ ବଶିଷ୍ଠ ସତାନନ୍ଦ କାଶ୍ୟପ କୌଶିକ ବାମଦେବ ଗୌତମ ଜାବାଳି ଓ ବାଲ୍ମୀକି ପ୍ରମୁଖ ଋଷିମାନେ। ବିଧି ଅନୁଯାୟୀ ପୁରୋହିତଙ୍କ ନିର୍ଦ୍ଦେଶରେ ଶାଳକମାନେ ବରମାନଙ୍କର ପଦଧୌତ କଲେ। କନ୍ୟାମାନେ ବିରହିଣୀ ହୋଇ ବିପ୍ରଲବ୍ଧା ନାୟିକା ହୋଇଥିଲେ। ବରମାନଙ୍କ ଯଜ୍ଞୋପବୀତ ବା ପଇତାକୁ ଦୂତ ରୂପେ ପଠାଯାଇ ସେମାନଙ୍କୁ ବୋଧ କରି ଅଣାଗଲା। ଚାରି ବେଦ ବ୍ରହ୍ମାଙ୍କ ଚାରିମୁଖ ଭଳି ଶୋଭା ପାଇଲା। ବରକନ୍ୟାଙ୍କୁ ଈଶ୍ୱର ପାର୍ବତୀ କହନ୍ତି। କବି କଳ୍ପନାରେ ସେମାନଙ୍କୁ ସେଥିପାଇଁ ମୁକୁଟ ପିନ୍ଧାଗଲା। ବୀତିହୋତ୍ର ବା ଅଗ୍ନିରେ ଲାଜା ବା ଲିଆ ଖଇ ପକାଇ ହୋମ କଲେ ବରକନ୍ୟା। ବରକନ୍ୟା ଆଉ ଏଣିକି ଲଜ୍ଜା କଲେ ଚଳିବ ନାହିଁ ଭାବି ଲଜ୍ଜାକୁ ଜାଳିଦେଲେ ବୋଲି ଭଞ୍ଜ ରସିକତା କରିଛନ୍ତି। କଉଡ଼ି ଖେଳ ପରେ ଆସିଲା ବରକନ୍ୟାଙ୍କର ପଞ୍ଚୁଗ୍ରାସୀର ବେଳ। ଥାଳିରୁ ନେଇ ଖାଇବା ପାଇଁ ସୀତାଙ୍କ ହସ୍ତ ଚଳିଲା ନାହିଁ। ହସ୍ତର ବଳୟରେ ଶ୍ରୀରାମ ମୂର୍ତ୍ତି ଦିଶିଲା। ଭୌତିକ ଭୋଗ ତ୍ୟାଗ କରି ଦିବ୍ୟ ଭାବରେ ବୁଡ଼ି ରହିଲେ ସୀତା। ବର୍ଷା ଜଳରେ ପ୍ରତିବିମ୍ବିତ ଚନ୍ଦ୍ର ପ୍ରତି ଚକୋର ସ୍ନେହୀ ହେବା ଭଳି ଚାହିଁ ରହିଲେ ମୁଗ୍ଧା ମୈଥିଳି। ପଞ୍ଚୁଗ୍ରାସୀ ବିଧାନ ପରେ ଶାଶୁମାନେ ବରକନ୍ୟାଙ୍କୁ ବନ୍ଦାପନା କଲେ ଓ ଅମୂଲ୍ୟ ରତ୍ନମାନ ବିତରଣ କଲେ। ବୀରବର ଭଞ୍ଜ ସୀତାରାମଙ୍କୁ ଧ୍ୟାନ କରି ଏ ଛାନ୍ଦକୁ 62 ପଦରେ ଶେଷ କଲେ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ସବିଳାସ। ଆଜି ଶୁଣୁଥିଲେ ଏହାର 34ତମ ଭାଗ। କଣ୍ଠଦାନ କରିଥିଲେ ମିତାଲି ଚିହ୍ନର, ସ୍ନିଗ୍ଧାରାଣୀ କର, କେଶବ ଚନ୍ଦ୍ର ରାଉତ ଏବଂ କୃଷ୍ଣ ଚନ୍ଦ୍ର ରାୟ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ। ଆରେ ବାଃ, ହସିଲା।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସର।

ମାନଙ୍କୁ ଆପଣମାନଙ୍କୁ ସାଦର ସ୍ୱାଗତ। ବନ୍ଧୁ, ସୁଖ ଦୁଃଖର ଏଇ ସଂସାର, ଭଲ ମନ୍ଦର ଏଇ ଦୁନିଆ, ତାହାରି ଭିତରେ ମଣିଷ, ପଶୁ, ପକ୍ଷୀ, ଜୀବଜନ୍ତୁ ସମସ୍ତେ ନିଜ ନିଜର ଜୀବନ ଅତିବାହିତ କରିଚାଲିଛନ୍ତି। ପ୍ରଭୁଙ୍କ ଆଶୀର୍ବାଦରୁ ଋତୁ ପରେ ଋତୁ ଅନବରତ ଚିତ୍ର ବଦଳଉଛି ଏଠି। ଆଉ ଏବେ ବର୍ଷର ପ୍ରଥମ ଋତୁ ଗ୍ରୀଷ୍ମ ଋତୁ ସବୁଠି ଚାଲିଛି। ତେବେ ଆମେ ଜାଣିଛେ ଏହି ଗ୍ରୀଷ୍ମ ଉତ୍ତପ୍ତ କରିଦିଏ ବସୁଧାକୁ, ଆଉ ସେଥିପାଇଁ ବସୁଧା ଏବେ ଉତ୍ତପ୍ତ। ଚତୁର୍ଦ୍ଦିଗରେ ବହୁଛି ଝାଞ୍ଜି ଲୁ ପବନ, ଏଲ୍ ନିନୋର ସମ୍ଭାବନା ଦେଖାଦେଇଛି। ଖରାରେ ପଦାକୁ ବାହାରିବାକୁ ଇଚ୍ଛା ହେଉନି, ସମସ୍ତେ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି ଖରାରେ ପଦାକୁ ବାହାରନ୍ତୁ ନାହିଁ।

ଯାଇ କଳା ହୋଇଯିବାର ସମ୍ଭାବନା ଅଛି। ତେଣୁ ପଦାକୁ ଯିବାକୁ ହେଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। ଛତା, ଜୋତା, ଓଦା ଗାମୁଛା, ଢିଲା ପୋଷାକ, କଳା ଚଷମା ବ୍ୟବହାର କରନ୍ତୁ। ଢିଲା ସୂତା ପୋଷାକ ପିନ୍ଧନ୍ତୁ। ମୁହଁକୁ ଘୋଡ଼େଇ ରଖନ୍ତୁ ରୁମାଲ କିମ୍ବା ଷ୍ଟଲରେ ଝାଞ୍ଜିରୁ ରକ୍ଷା ପାଇବା ପାଇଁ।

ସମସ୍ତେ ଅସ୍ତବ୍ୟସ୍ତ, ଏତେ ଖରାରେ ଦିନବେଳେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଦିନ ତ ଦିନ, ରାତିରେ ଘରେ ବି ରହିବା ଭାରି କଷ୍ଟକର ହୋଇପଡ଼ୁଛି। ଅସହ୍ୟ ଗୁଳୁଗୁଳିରେ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇଯାଉଛି। ସମସ୍ତଙ୍କ ମୁହଁରୁ ଖାଲି ଗୋଟିଏ କଥା ଶୁଣିବାକୁ ମିଳୁଛି, ଓହ କି ଗରମ, କି ଅସହ୍ୟ ଗରମ।

ସତରେ ଭାରି ଅସହ୍ୟ ଏଇ ଗରମ। ଛଟପଟ ହେଉଛି ମଣିଷ, ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଘରେ ବାହାରେ କେଉଁଠି ବି ଶାନ୍ତି ନାହିଁ। ଚିଡ଼ଚିଡ଼ାପଣ ବଢ଼ିଯାଉଛି ମଣିଷର ପ୍ରତି ମୁହୂର୍ତ୍ତରେ, ଅସହ୍ୟ ଏଇ ଗରମ ପାଇଁ।

ଖାଲି ମଣିଷ ନୁହେଁ ବନ୍ଧୁ, ପଶୁପକ୍ଷୀ ବି ଭାରି ଛଟପଟ ହେଉଛନ୍ତି ବାହାରେ। ପକ୍ଷୀଟିଏ ଦେଖିବା ଦୂରହ ବ୍ୟାପାର ହୋଇପଡ଼ୁଛି। ଜୀବନ ବିକଳରେ ଆଶ୍ରୟ ଖୋଜୁଛନ୍ତି ସେମାନେ, ବେଳେବେଳେ ପଶିଯାଉଛନ୍ତି ଘର ଭିତରକୁ। ଏହି ସମୟରେ ସେମାନଙ୍କୁ ଘଉଡ଼େଇ ନ ଦେଇ ବରଂ ଆଶ୍ରୟ ଦିଅନ୍ତୁ, ଥଣ୍ଡା ଜଳ ସ୍ପ୍ରେ କରନ୍ତୁ ସେମାନଙ୍କ ଉପରେ କିଛି କିଛି, ଏବଂ କାହାକୁ ତୋରାଣି ଥଣ୍ଡା ପାଣି ଏସବୁ ପିଇବାକୁ ଦିଅନ୍ତୁ। ଖାଇବାକୁ ମଧ୍ୟ ସେମାନଙ୍କୁ ଦେବା ଏହି ସମୟରେ ନିହାତି ଗୌରବର କଥା। ପଶୁପକ୍ଷୀ ଆମର ଉପକାରୀ ଜୀବ, ସେମାନଙ୍କୁ ଘଉଡ଼େଇ ନ ଦେଇ ବରଂ ଆଦର କରନ୍ତୁ।

ସତରେ ଭାରି ଅସହ୍ୟ ଏଇ ଗରମ। ସବୁଠି ଚିନ୍ତା ସମସ୍ତଙ୍କର, ଚିନ୍ତା ବିଶ୍ୱ ତାପାୟନର, ଉତ୍ତପ୍ତତାର କଥା, ଗ୍ରୀନ୍ ହାଉସ୍ର ଇଫେକ୍ଟର କଥା, ବୃକ୍ଷ ଧୀରେ ଧୀରେ ଲୋପ ପାଇଯାଉଥିବାର କଥା। କ'ଣ ହୋଇପାରେ ଏ ବର୍ଦ୍ଧିତ ଉତ୍ତପ୍ତତାର କାରଣ? ଏବେ ସମୟ ଆସିଛି ଅଧିକ ଗଛ ଲଗାଇବା, ଯାହାର ଛାୟାରେ ଆଶ୍ରୟ ନେବା ଆମେ ସମସ୍ତେ, ସେହି ଛାଇରେ ଶୀତଳ ପବନରେ ଟିକିଏ ଆଶ୍ୱସ୍ତ ହେବା।

ଜୀବନ କେତେବେଳେ କେତେ ଦୁର୍ଦ୍ଦଶା ଭିତରେ ଗତି କରେ ଏଠି, କେବେ ପ୍ରକୃତି ଦାଉସାଧେ, କେବେ ନିଜ ମଣିଷ। ଏଇ ଉଷ୍ମତାର କର୍କଶତା ସବୁଠି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ସବୁ ଛୁଟି ହୋଇଯାଇଛି। ପିଲାମାନେ ଘରେ ଅଝଟ ହେଉଛନ୍ତି। ପିଲାଙ୍କ ପାଇଁ ତ ସ୍କୁଲ ଛୁଟି କଲେଜ ଛୁଟି ହୋଇଯାଇଛି ଉତ୍ସବର ମୁହୂର୍ତ୍ତ। ତେବେ ଶ୍ରମିକ ଶ୍ରେଣୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ଏହି ପ୍ରବଳ ଗରମରେ ବାହାରେ ଦିନବେଳେ ବେଶି ସମୟ ଛିଡ଼ା ହୋଇ କାମ କରନ୍ତୁ ନାହିଁ, କାରଣ ଖରାରେ ଅଧିକ ସମୟ ଛିଡ଼ା ହୋଇ କାମ କରିବା ଦ୍ୱାରା ଅଂଶୁଘାତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ସେଥିପ୍ରତି ଧ୍ୟାନ ଦେଇ ସେଥିପ୍ରତି ସତର୍କ ରୁହନ୍ତୁ।

ଶ୍ରୋତାବନ୍ଧୁ, ପଶ୍ଚିମ ଓଡ଼ିଶାରେ ତ ଘର ଭିତରେ ବି ରହିବା କଷ୍ଟକର ହୋଇପଡ଼ୁଛି ଏଇ ଗ୍ରୀଷ୍ମର ଦାଉରେ। ନିଆଁ ଝୁଲ ଯେମିତି ଖସୁଛି ଆକାଶରୁ, ଘରର ଫାଙ୍କରେ ସେମାନେ ଓଦା କପଡ଼ା ଦେଇ ବନ୍ଦ କରି ରଖୁଛନ୍ତି। ଝରକା କବାଟ ସମ୍ମୁଖରେ ଓଦା ବେଣା ଚେର ଝୁଲେଇ ରଖୁଛନ୍ତି। ତେବେ ଏଇ ଜ୍ୟେଷ୍ଠର ଆଉ କିଛି ଦିନ ଏମିତି ସହିବାକୁ ତ ପଡ଼ିବ ଆମକୁ, ଆଷାଢ଼ ଆସିବା ଯାଏ ସହିବାକୁ ହେବ ଏଇ ଅସହ୍ୟ ଗରମ। ସେ ପର୍ଯ୍ୟନ୍ତ ଟିକିଏ ସତର୍କ ରୁହନ୍ତୁ, ଭଲରେ ରୁହନ୍ତୁ, ପାଣି ରଖିଥାନ୍ତୁ ସବୁବେଳେ ପାଖରେ ପାଖରେ। ଭଲରେ ଭଲରେ କଟିଯାଉ ଆଉ ଏଇ କିଛି ଦିନ ଜ୍ୟେଷ୍ଠ ମାସର। ଆଜି ଗୀତ ଗୀତିକାରେ ଏତିକି କାମନା।

0: ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ କଳା ପକ୍ଷୀର ତୃଷ୍ଣା। ରଚନା ହାଡ଼ିବନ୍ଧୁ ସାହୁ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ନାଟକ କଳା ପକ୍ଷୀର ତୃଷ୍ଣା।
1: ଦିଶୁଛି ନା? ବୁଝିପାରୁନି କାନ୍ତି, ଏ ପ୍ରାଣଟା କାହିଁକି ଏମିତି ଅବଶ ହେଇ ଉଠୁଛି? ଯେମିତି ଲାଗୁଛି ଏ ପାଦମାନେ ମୋର କ୍ଲାନ୍ତ ଅବସନ୍ନ।
2: ଆଉ କଣ, ମୋ ବଳର ପ୍ରାଣଟା ସାରା ରାତି ଉଜାଗର ରହି କାହାରି ସ୍ମୃତିକୁ ରୋମନ୍ଥନ କରିଥିଲା ନା କଣ?
1: ସ୍ମୃତି, ସ୍ମୃତି। ଆଚ୍ଛା ଗୋଟେ କଥା ପଚାରିବି କାନ୍ତି।
2: ପଚାର।
1: ଏଇଟା ଚିତ୍ତବନ ବିହାରର ପିପଳ ବନାଶ୍ରମ ନା? ସେଇଥିପାଇଁ କି ଶାନ୍ତି ଲୋ ଏଠି? ରାଜା ବିକ୍ରମାଦିତ୍ୟଙ୍କ 32 ସିଂହାସନ ଲୁକାୟିତ ଥିବା ମାଟିକୁଦ ଭଳି ଏ ପ୍ରାଣରେ ଯେମିତି କାହାରି ନିର୍ଦ୍ଦେଶନାମା କୁଞ୍ଜରିତ ହୁଏ ଲୋ କାନ୍ତି।
2: ବୁଝିପାରିଲିନି ବଉଳ।
1: ଏ ଶୁଣିପାରୁଛ ଶୁଭ ଶଙ୍ଖଧ୍ୱନି? ଗୋଧୂଳି ଲଗ୍ନର ସଙ୍କେତ ଦେଇ ବୌଦ୍ଧ ସନ୍ନ୍ୟାସୀମାନେ ଶଙ୍ଖଧ୍ୱନି କରୁଛନ୍ତି। କି ମଧୁର ଏ ବସୁନ୍ଧରା, କି ପବିତ୍ର ଏ ମାଟି, କି ପବିତ୍ର ଏ ଚେତବନ ବିହାରର ବନାନୀ ସମୂହ।
2: ବଳ, ଏ ବଳ, ଦେଖୁଛି ତମେ ପାଗଳି ହେଇଗଲଣି। କଣ ଏମିତି ପାଗଳିଙ୍କ ପରି ଚାହି ରହିଛ? ଆସ ଯିବା, ସୂର୍ଯ୍ୟାସ୍ତ ପୂର୍ବରୁ ଫେରି ନ ଗଲେ ମା କ୍ରୋଧ ହେବେନି।
1: ଫେରିଯିବା?
2: କୋଦଳୀ ମରି ଆସୁଛି, ହୁଏତ ଅଳ୍ପ ସମୟ ପରେ ସନ୍ଧ୍ୟା ଉପଗତ ହବ, ତାପରେ ଅନ୍ଧକାର। ଆସ ବଉଳ, ଆସ ଫେରିଯିବା।
1: ଚାଲ ଚାଲ ବଉଳ, ଚାଲ।

0: ଜନ୍ମରେ କେହି ପତିତ ହୁଏ ନା, ହୁଏ କର୍ମରେ। ଜନ୍ମରେ କେହି ବ୍ରାହ୍ମଣ ହୁଏ ନା, ହୁଏ କର୍ମରେ।
1: ଏହା ହିଁ ଥିଲା ତାଙ୍କ ମୁଖ ନିଃସୃତ ବାଣୀ ଲୋକାନ୍ତି,
0: ଆଉ ଏହା ହିଁ ସତ୍ୟ ବଳ।
1: କିନ୍ତୁ ଭିକ୍ଷୁ ଆନନ୍ଦ ଚାଲିଗଲେ କାନ୍ତି,
0: ଦ୍ୱାର ତର ବୋଲି ଭିକ୍ଷା ଗ୍ରହଣ କରିବା ତାଙ୍କର କାମ ନା।
1: ଭିକ୍ଷା ବୃତ୍ତି ଯେ ଭୀଷଣ କଷ୍ଟ,
0: ତାଙ୍କ ପାଇଁ ନିର୍ଦ୍ଦେଶ ସେଇଟା।
1: ରୌଦ୍ର ତାପର ଉଷ୍ମତାରେ ଯେବେ ତାଙ୍କର ସେ ରୂପକାନ୍ତି ନଷ୍ଟଭ୍ରଷ୍ଟ ହୋଇଯାଏ,
0: ସେମାନେ ଶରୀରର ରୂପକାନ୍ତି।

0: ପ୍ରତି ଆସକ୍ତ ନୁହନ୍ତି ବଉଳ।
1: ନା ନା, ମୁଁ ତାଙ୍କୁ ଏ ନିଜ ବୃତ୍ତିରୁ ନିବୃତ କରିବି,
0: ମାନେ
1: ତାଙ୍କ ପଥ ଅବରୋଧ କରିବି, ତାଙ୍କୁ ବାରଣ କରିବି।
0: ବଉଳ,
1: ତାଙ୍କୁ ଭିକ୍ଷାବୃତ୍ତି କରିବାକୁ ଦେବିନି, ନା କେବେ ନୁହେଁ।
0: ବଉଳ,
1: ମୁଁ ସେ ଉତ୍ତମ ପୁରୁଷ ପାଖରେ ବାନ୍ତି ହୋଇଗଲି ଲୋକାନ୍ତି। ଭିକ୍ଷୁ ଆନନ୍ଦଙ୍କର ମଧୁମୟ ଚାହାଣି, ସ୍ମିତ ହସ ଆଉ ତେଜଦୀପ୍ତ ଶରୀର ଦେଖିବା ପରେ ମୁଁ ଦୁର୍ବଳ ହୋଇଗଲି।
0: ବଉଳ,
1: ତାଙ୍କୁ ନ ପାଇଲେ ମୁଁ ଆହୁରି ଦୁର୍ବଳ ହୋଇ ପଡ଼ିବି, ଏମିତିକି ମୁଁ ପ୍ରାଣ ବିସର୍ଜନ ଦେବି। ତାଙ୍କୁ ବିନା ପ୍ରାଣ ମୋର ଅସାର କାନ୍ତି, ମୁଁ ତାଙ୍କୁ ଛାଡ଼ି ବଞ୍ଚି ପାରିବିନି। ନା, ମୁଁ ପାରିବିନି କାନ୍ତି, ମୁଁ ପାରିବିନି।
0: ଦେଖୁଛ, ପାଗଳି ହେଇଗଲାଣି ବଉଳ। ଟେଣା ମେଲେଇ ଉଡ଼ି ବୁଲୁଥିବା ପକ୍ଷୀକୁ ତମେ ବାନ୍ଧି ରଖିବ, ଏକଥା କଣ ସମ୍ଭବ? ପକ୍ଷୀ କଣ ବାନ୍ଧି ହେବ ବଉଳ?
1: ଆଉ ଥରେ ତାଙ୍କୁ ଆଖି ପୁରେଇ ଦେଖିବାକୁ ଏ ପ୍ରାଣଟା ଆକୁଳିତ। କୁହ କାନ୍ତି, ସିଏ ଆସିବେ ନା?
0: ଆସିବେ, ନିଶ୍ଚୟ ଆସିବେ। ଆଉ ମୋ ବଉଳର ଆବେଗପୂର୍ଣ୍ଣ ପ୍ରାଣରେ ତାଙ୍କ ପ୍ରେମର ମଧୁମୟ ଅଗରୁ ଚନ୍ଦନ ଲେପ ଦେବେ, ହେଲା ତ?

0: ପ୍ରକୃତି କଣ ହେଲା ମା? କଣ ଆମେ କି ଆଷାଢ଼ୀ ରାତିରେ ଏମିତି ଦୀପ ଦେହୁଡ଼ି ଚାଳି ଉଜାଗର ରହିଛୁ ଯେ? ତୁନି ମା, କଣ ହେଲା କହ ମା? ମୁଁ ପରା ତୋର ମା, ଅନ୍ତପାଡ଼ି ଜନ୍ମ ଦେଇଛି, ରକ୍ତ ଦେଇ ଛାଳ ଦେଇ ତତେ ପାଳି ଆଣିଛି, ତୁ ନ କହିଲେ ଜାଣିବି କେମିତି? କହ ମା, ଏମିତି ମେଘ ଅନ୍ଧାର ରାତିରେ ତୁ କାନ୍ଦୁଛୁ କାହିଁକି? ନ କହିଲେ ଜାଣିବି କେମିତି? କହ ମା, କଣ ହେଇଛି, କଣ ତୋର ଦୁଃଖ? କହିଲୁ ମା,
1: ଯେବେ ପଚାରୁଛୁ ଆଗ କଥା ଦିଅ, ମୋ ଦୁଃଖ କାହାଣୀ ଶୁଣିବା ପରେ ମୋ ଆଶା ଓ ଆକାଂକ୍ଷା ପୂରଣ କରିବ ତ ମା?
0: ମୁଁ ବସୁନ୍ଧରା ମା, ପିଲାଟି ଦିନରୁ ତୋର ସବୁ ଅଳି ଅର୍ଥଳି ସହି ଆସିଛି, ତତେ ବଞ୍ଚେଇଛି, ତୋ କଥା ଶୁଣିବିନି, ତୋ ଆଶା ମୁଁ ପୂରଣ କରିବିନି? ଦେଖ ମା, ଏଇ ଟଙ୍କା ସୁନା ଆୟ ଅଳଙ୍କାର କୋଠା ବାଡ଼ି ଧନ ସମ୍ପତ୍ତି ଯାହା ଦେଖୁଛୁ ସବୁ ତ ତୋର, ପତିତା ହେଲେ ବି ଚାଣ୍ଡାଳି ହେଲେ ବି ମୋ ରକ୍ତ ମୋ ଜୀବନଠୁ ପଡ଼ି, କହ ମା, ଭାଙ୍ଗି ଯାଇଥିଲେ ସୁନାରେ ଡକେଇ ଗଢ଼ି ଦେବି, ହଜି ଯାଇଥିଲେ ମୋ ପୋଇଲି ପରିଚାରିକାମାନଙ୍କ ପଠେଇ ଖୋଜି ଆଣିବି, କହ ମା, ଏମିତି ସାରା ରାତି ଉଜାଗର ରହି କାନ୍ଦୁଛୁ କାହିଁକି?
1: ମୋ ଦେବତାଙ୍କୁ ମତେ ଖୋଜି ଆଣିଦିଅ ମା।
0: ଦେବତା?
1: ମୋ ଦେବତାଙ୍କୁ ମତେ ଖୋଜି ଆଣିଦିଅ, ମୋର ଉତ୍ତାର ଦେବତା, ମୋ ମନର ଦେବତା, ପ୍ରାଣର ମଣ୍ଡପ ଉପରେ ମୁଁ ଯାହାକୁ ସ୍ଥାପନା କରି ପୂଜାରିଣୀ ସାଜିଛି ମା।
0: ବୁଝିପାରୁନି ମା, ଟିକେ ସ୍ପଷ୍ଟ ହୁଅ ମା।
1: ଶ୍ରମଣ ଯୁବକ ଆନନ୍ଦ ମୋ ଜୀବନ ମା, କାୟ ମନ ବାକ୍ୟରେ ମୁଁ ତାଙ୍କୁ ମୋ ଆତ୍ମମୟ ପ୍ରାଣ ସହିତ ମିଶେଇ ଦେଇଛି, ତାଙ୍କୁ ମୁଁ ଜୀବନ ଦେଇ ଭଲ ପାଏ ମା, ମୁଁ ଜୀବନ ଦେଇ ଭଲ ପାଏ। ଥରେ ତାଙ୍କୁ ଆଖି ପୁରେଇ ଦେଖିବ କି ପ୍ରାଣଟା ମୋର ଆକୁଳିତ, କୁହ ତାଙ୍କୁ ଖୋଜି ଆଣିପାରିବ, ଫେରି ଆଣିପାରିବ ତାଙ୍କୁ ତାଙ୍କର ଶ୍ରବଣ ଜୀବନରୁ?
0: ପ୍ରକୃତି, ତୁ କଣ କଲୁ ମା? ଏତେ ବଡ ଭୁଲ ତୁ କରିପାରିଲୁ କେମିତି? ଭିକ୍ଷୁ ଆନନ୍ଦ ଗୃହ ତ୍ୟାଗୀ ଶ୍ରମଣ ପ୍ରଭୁ ତଥାଗତଙ୍କର ଅନୁଗତ ତାଙ୍କର ପରମ ଶିଷ୍ୟ, ତାଙ୍କୁ ପାଇବାକୁ କାମନା କରୁଛୁ, ଧରଣୀର ଫୁଲ ହେଇ ଚନ୍ଦ୍ରମାର ସ୍ପର୍ଶ ପାଇବାକୁ ସ୍ୱପ୍ନ ଦେଖୁଛୁ, ଏ କଣ ସମ୍ଭବ ମା? ସେ ଭିନ୍ନ ରାସ୍ତାର ମଣିଷ, ଭିନ୍ନ ପଥର ଯାତ୍ରୀ।

ନିଶ୍ଚୟ ଆସିବ ଭିକ୍ଷୁ, ଆଉ ଆସିବା ପରେ ନିଶ୍ଚୟ ମୋରି ମୁକୁଳା କେଶରାଶିର ନାଗପାସ ତୁମକୁ ବାନ୍ଧି ରଖିବ। ମା ବସୁନ୍ଧରାଙ୍କ ବାକ୍ୟ ଅକାଟ୍ୟ, ସିଏ ଯେତେବେଳେ କଥା ଦେଇଛନ୍ତି ନ ଆସି ଯିବ କୁଆଡ଼େ ଭିକ୍ଷୁ।

0: ମା ମା ମା
1: ଅଷ୍ଟଥର ସତର୍କ ପୁଷ୍ପ ଆଣିଲେ ପ୍ରକୃତି
0: ଆଣିବିନି ତମେ ପରା କହିଥିଲ ଏଇ ଦେଖ ତ ଏଇ ସେଇ ଅର୍କ ପୁଷ୍ପ ନା
1: ଆରେ ବା ମୋ ମାର ଆଖି କେବେ ଭୁଲ ବାଛିବନି ମୁଁ ଯଜ୍ଞ ଆରମ୍ଭ କରୁଛି ତୁ ଆଖି ବୁଦ୍ଧି ଏଇ ଯଜ୍ଞକୁଣ୍ଡ ନିକଟରେ ବସି ମନ ମଧ୍ୟରେ ତୋ ମନର ମଣିଷକୁ ଆହ୍ୱାନ କର ମା ହଁ ଶୁଣ
0: କୁହ ମା
1: ପ୍ରତ୍ୟେକ କୃତାହୁତି ପରେ ଗୋଟିକ ପରେ ଗୋଟିଏ କରି ଏଇ ଅର୍କ ପୁଷ୍ପକୁ ଅଗ୍ନି ଦେବତାଙ୍କୁ ଅର୍ପଣ କରିବୁ ଗୋଟି ଗୋଟି କରି ସମସ୍ତ ଅର୍କ ପୁଷ୍ପ ଆହୁତି ଦେବା ପରେ ଦେଖିବୁ ତୋର ସମସ୍ତ କାମନା ପୂର୍ଣ୍ଣ ହେବ ଆଉ ତୋ ମନର ମଣିଷ ତୋ ପାଖକୁ ନିଶ୍ଚୟ ଫେରିଆସିବ
0: ମା

ପ୍ରକୃତି ବସନ୍ତ ଯେମିତି ସୌନ୍ଦର୍ଯ୍ୟମୟୀ ଅବିକଳ ସେମିତି ତମେ ବି ସୌନ୍ଦର୍ଯ୍ୟମୟୀ ପ୍ରକୃତି। ଆରେ ଆରେ ଆରେ ଆରେ ଫୁଲମାନେ ଏମିତି ଶିହରି ଉଠୁଛନ୍ତି ଯେ ନିଶ୍ଚୟ ମଧୁମକ୍ଷିକାର କୋମଳ ସ୍ପର୍ଶରେ ସେମାନେ ଆତ୍ମହରା। ହେ ଆନନ୍ଦ, ତମେ ଆୟୁଷ୍ମାନ, ତଥାଗତଙ୍କର ଆଶୀର୍ବାଦ ତମେ। ଏ କଣ ସ୍ରୋତର ପ୍ରତିକୂଳରେ? ମନେ ରଖ, ତମ ହୃଦୟ ନୌକାରେ ମଙ୍ଗ ନାହିଁ, ଅଥଚ ତମେ ଭାସି ଚାଲିଛ। ଏମିତି ଅନଭିଜ୍ଞ ନାବିକ ତମେ, ତମ ସନ୍ନ୍ୟାସ ଜୀବନର ଅବସାନ ହୋଇଯିବ। ସାବଧାନ, କାଣି ଚାହେ କାମନା ପାଇଁ, ଆଞ୍ଜୁଳାଏ ବାସନା ପାଇଁ, ଏତେ ମାୟା, ଏତେ ଅନ୍ଧପୁଟୁଳି, ଏତେ ଛଦ୍ମବେଶ, କାଣି ଚାହେ ଅଭିସାର ପାଇଁ, ଏତେ ଉତ୍କଣ୍ଠା, ଏତେ ଆକୁଳତା। ନା ନା ନା,

0: କିଏ ମୋତେ ସାବଧାନ କରିଦିଅନ୍ତି? କିଏ? ପ୍ରଭୁ ତଥାଗତ? କିନ୍ତୁ କିନ୍ତୁ ମୁଁ ଯେ ଆନନ୍ଦ, ଆନନ୍ଦ ଏକ ଭିନ୍ନ ବ୍ୟକ୍ତିତ୍ୱ, ତଥାଗତଙ୍କ ଠାରୁ ବି ଭିନ୍ନ। ଆନନ୍ଦ ଏକ ଭିନ୍ନ ଚରିତ୍ର, ଏକ ଭିନ୍ନ ପୃଥିବୀର ରାଜା, ଏକ ଭିନ୍ନ ମନର ସମ୍ରାଟ। ଏ ପ୍ରାଣ ଉପରେ କାହାରି ଅଧିକାର ନାହିଁ।
1: ଭିକ୍ଷୁ, ହେ ଭିକ୍ଷୁ, ବୁଝିହୁଏ ନା ଆଜି ହଠାତ୍ ଭିକ୍ଷୁ ଆନନ୍ଦଙ୍କର ଏ କି ପରିବର୍ତ୍ତନ?
0: କି ଦୁଷ୍ଟ ଏ ପ୍ରଜାପତିମାନେ! ମଧୁମୟ ବାତାୟନ ସ୍ପର୍ଶରେ ରଙ୍ଗ ବେରଙ୍ଗ ଫୁଲମାନେ ମତୁଆଲା ହୋଇ ଦୋହଲି ଉଠିବା ବେଳେ ଏ ଦୁଷ୍ଟ ପ୍ରଜାପତିମାନଙ୍କର ଏ କି ଉତ୍ତମ ଉପଦ୍ରବ! ମୁଁ ଏ ଦୁଷ୍ଟ ପ୍ରଜାପତିମାନଙ୍କୁ ନା କେବଳ ଧରିବିନି, ମୁଁ ସେମାନଙ୍କର ସ୍ୱପ୍ନୀଳ ଡେଣାମାନଙ୍କୁ କ୍ଷତବିକ୍ଷତ କରିଦେବି। ତେବେ ହୁଏତ ଫୁଲମାନେ ହସି ଉଠିବେ, ସେମାନଙ୍କର ପାଖୁଡ଼ାର ରଙ୍ଗ ଲିଭିବନି, ନା ଲିଭିବନି। ଛୁଅନି କହୁଛି, ସେ ଫୁଲର ପାଖୁଡ଼ାମାନଙ୍କୁ ଛୁଅନି। ଦୁଷ୍ଟ ଦୁଷ୍ଟ ପ୍ରଜାପତି, ଯେତେ ବାରଣ କଲେ ବି ଫୁଲର ପାଖୁଡ଼ାମାନଙ୍କୁ ଛୁଇଁବା ପାଇଁ ପାଗଳ।
1: ଭିକ୍ଷୁ ଆନନ୍ଦ, ଭିକ୍ଷୁ ଆନନ୍ଦ,
0: ଶବ୍ଦ କରନି, ନଚେତ ଏଇ ସେବତୀ ପାଖୁଡ଼ା ଉପରୁ ପୁଣି ଉଡ଼ିଯିବ, ଆଉ ମୋତେ ପୁଣି ସେ ଦୁଷ୍ଟ ପ୍ରଜାପତିଟା ପଛରେ ଗୋଡ଼େଇବାକୁ ପଡ଼ିବ।
1: ଏ କି ଅଦ୍ଭୁତ ପରିବର୍ତ୍ତନ ତମର ଆନନ୍ଦ! ଭିକ୍ଷା ଥାଳ ଛାଡ଼ି ତମେ ରଙ୍ଗ ବେରଙ୍ଗୀ ପ୍ରଜାପତି ଧରିବା ପାଇଁ ଆଗ୍ରହୀ।
0: ଈଶ୍ୱରଙ୍କର ସୌନ୍ଦର୍ଯ୍ୟମୟ ଦୃଷ୍ଟିକୁ ମୁଁ ହାତ ମୁଠାରେ ପାଇବାକୁ ଚାହେଁ।
1: ତା ଅର୍ଥ ତମେ ସୌନ୍ଦର୍ଯ୍ୟ ପ୍ରତି ଆସକ୍ତ ଭିକ୍ଷୁ?
0: ସୌନ୍ଦର୍ଯ୍ୟ ପ୍ରତି କିଏ ଆସକ୍ତ ନୁହନ୍ତି
1: ପ୍ରଭୁ? ତଥାଗତ ରାଜପୁତ୍ର ହୋଇ ସେ ତ ପୁଣି ଅୟସ୍କାନ୍ତି ଜୀବନର ସମସ୍ତ ସୌନ୍ଦର୍ଯ୍ୟ, ସୁଖ, ସମୃଦ୍ଧି ଆଉ ପ୍ରଲୋଭନକୁ ପରିତ୍ୟାଗ କରିଥିଲେ, ନଚେତ୍ ପ୍ରାଣପ୍ରିୟା ଗୋପାଙ୍କ ସ୍ନେହ ମମତାର ନାଗ ପାଶରେ ସେ ତ ବନ୍ଦୀ ହୋଇପାରିଥାନ୍ତେ।
0: ଦେଖ, ପୁଷ୍କରିଣୀର ନୀଳ ଜଳରାଶି ଉପରେ ଚଞ୍ଚୁଲଗ୍ନ ହଂସ ମିଥୁନ, ଦେଖୁଛ ଦେଖୁଛ, ପରସ୍ପର ପରସ୍ପର ପାଖରେ ହଜି ମଜି ଯିବାର କି ଅପୂର୍ବ ଆବେଗ!
1: ଯେମିତି ମନେ ହୁଏ ତମେ ତମର ପବିତ୍ରତା ହରେଇ ବସିଛ ଭିକ୍ଷୁ, କାହାରି କାଉଁରୀ ସ୍ପର୍ଶ ତମକୁ ସମ୍ମୋହିତ କରିଛି। ପ୍ରଭୁ ତଥାଗତଙ୍କୁ ସ୍ମରଣ କର।
0: ହଁ, ମୋର ଏବେ ବି ମନେ ପଡ଼େ ସେଇ କଳା କଳା ଆଖି ଦୁଇଟି, ଆହା, ସେଇ ଦୁଇଟି ଆଖିର ସିକ୍ତ ପକ୍ମରେ କମ୍ପିତ ସଞ୍ଚାଳନରେ ଗୋଟେ ପ୍ରାଣର କେତେ ଯେ ବ୍ୟଥା, କେତେ ଯେ ଆକାଂକ୍ଷା! ଯେମିତି ମନେ ହୁଏ ସେଇ ଆଖିମାନେ ମୋର ପ୍ରତୀକ୍ଷାରତା।
1: ହେ ତଥାଗତ, ଏ କି ପରୀକ୍ଷା ପ୍ରଭୁ! ପରମ ଶିଷ୍ୟ ଆନନ୍ଦଙ୍କର ଆଜି କି ଦୁର୍ଯୋଗ, ଏ କି ପରିବର୍ତ୍ତନ! ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ଧମ୍ମଂ।
0: ପ୍ରକୃତି, ମୁଁ ଆସିବି, ତୃଷ୍ଣାର ରାକ୍ଷସ କବଳରୁ ମୁକ୍ତି ପାଇବା ପାଇଁ ମୋର ଜଳ ଆବଶ୍ୟକ, ସେ ଜଳ ମୁଁ ତମରି ହସ୍ତରୁ ଗ୍ରହଣ କରିବି, କେବଳ ତମରି ହସ୍ତରୁ ପ୍ରକୃତି, କେବଳ ତମରି ହସ୍ତରୁ ପ୍ରକୃତି।
2: ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷୁ, ଭିକ୍ଷ

0: APQ
1: କିଏ କାହାର ଏ କଣ୍ଠସ୍ୱର ଅତି ପରିଚିତ ଜଣାପଡ଼େ? ମୋ ପ୍ରାଣ ପ୍ରକୃତିର ନୁହେଁ ତ? ପ୍ରକୃତି ପ୍ରକୃତି କିଏ କିଏ ତମେ?
0: ଏବେ ବି ଚିହ୍ନିପାରୁନ ଭିକ୍ଷୁ, ମୁଁ ତମର ଅତି ପରିଚିତ ତମ ବାନ୍ଧବୀ, ଅତି ପରିଚିତ ବାନ୍ଧବୀ
1: ପରିଚିତ।
0: ସ୍ୱପ୍ନର ଆଇନା ଭିତରେ ଅନେକ ଥର ତମ ସହିତ ମୋର ପରିଚୟ ହେଇଛି।
1: ସ୍ୱପ୍ନ?
0: ମୋ ସ୍ୱପ୍ନର ବଣିକ ତମେ, ଆଉ ମୁଁ ତମ ସ୍ୱପ୍ନର ନାୟିକା, ନାୟିକା ସୁକାନ୍ତି।
1: ସ୍ୱପ୍ନର ନାୟିକା ସୁକାନ୍ତି?
0: କେବଳ କାନ୍ତି ବୋଲି ରାଗ ନା, ତମଠାରୁ କାନ୍ତି ସମ୍ବୋଧନରେ ମୁଁ ବେଶ ଶାନ୍ତି ପାଇବି। ଆଉ ଥରେ ଡାକ ନା ଭିକ୍ଷୁ, ଡାକ ନା
1: କାନ୍ତି।
0: ଆଜି ମୋର ପରମ ଆନନ୍ଦ
1: କାନ୍ତି, ମୋ ପ୍ରିୟତମା, ପ୍ରକୃତିର ଅନ୍ୟ ଏକ ରୂପ, ଅନ୍ୟ ଏକ ପ୍ରତିଛବି।
0: ସେଇ ବାସ୍ନା, ସେଇ ଗନ୍ଧର ପୁଷ୍ପିତ ମୁଁ, ସେଇ ମାଟିର ପୁତ୍ତଳିକା ମୁଁ, ଭିନ୍ନ ରୂପରେ ଗୋଟିଏ ସ୍ୱର, ଭିନ୍ନ ସ୍ୱରରେ ଗୋଟିଏ ରାଗ, ଆଉ ଭିନ୍ନ ରାଗରେ ଗୋଟିଏ ସଙ୍ଗୀତ। ଭିକ୍ଷୁ, ଥରେ ଅନୁଭବ କର ଏ ସଙ୍ଗୀତର ମୂର୍ଚ୍ଛନାକୁ, ଦେଖିବ ଦେଖିବ ପ୍ରତିଟି ତନ୍ତ୍ରୀରେ ଗୋଟିଏ ମାଦକତା ଭରି ରହିଛି।
1: କଣ ଚାହୁଁ ତମେ?
0: ବୁଝିପାରୁନ ତମ ପ୍ରିୟତମ କାନ୍ତିର ଆବେଗକୁ ବୁଝିପାରୁନ ଭିକ୍ଷୁ।
1: କଣ ଚାହୁଁ ତମେ?
0: ଶ୍ରମଣ ଯୁବକ ଆନନ୍ଦ ମୋର କାମ୍ୟ।
1: ନା ନା

0: ଭ୍ରମରର ଶକ୍ତ ଟେଣାକୁ କାଟି ତାକୁ ସୁବର୍ଣ୍ଣ ପରିବାରରେ ବାନ୍ଧି ରଖିବା ସତରେ ଭୀଷଣ କଷ୍ଟ ଭିକ୍ଷୁ। ଆଜିଠାରୁ ତମେ ମୋର ପିଞ୍ଜରାବଦ୍ଧ କାକାତୁଆ। ମୁଁ ଗାଇବି, ତମେ ରାଗିଣୀ ତୋଳିବ, ମୁଁ ନାଚିବି, ତମେ ମୋ ପାଦରେ ପାଦ ଛନ୍ଦି ନାଚିବ। କାହିଁକି ଜାଣ ଭିକ୍ଷୁ, ଆଜିଠୁ ତମେ ମୋର, କେବଳ ମୋର ଭିକ୍ଷୁ।
1: ନା ନା, ମୁଁ ପ୍ରକୃତିର।
0: ତମେ କେବଳ କାନ୍ତିର, କାନ୍ତିର ଭିକ୍ଷୁ।
1: ପ୍ରଚଣ୍ଡ କ୍ରିଷ୍ମର ରୌଦ୍ରତା ପରେ ଯେତେବେଳେ ମୁଁ ତୃଷ୍ଣାରେ ଛଟପଟ ହୁଏ, ସେତେବେଳେ ପ୍ରକୃତିର ଆଞ୍ଚଳ ଆଞ୍ଚଳ ଜଳଦାନରେ ମୁଁ ଜୀବନ୍ୟାସ ପାଇଛି।
0: ମୁଁ ତମକୁ ଅମର କରିବି, ଅଜର କରିବି। ଦେଖ ମୋ ସୁବର୍ଣ୍ଣ କଳସୀ, ଯା ଭିତରେ ଅମୃତମୟ ପାନୀୟ ସୁସଜ୍ଜିତ, ତମ ପାଇଁ, କେବଳ ତମ ପାଇଁ ଭିକ୍ଷୁ। ଆଜି ମୁଁ ମୋ ନିଜ ହସ୍ତରେ ସେ ଅମୃତମୟ ପାନୀୟକୁ ସୁବର୍ଣ୍ଣ ପାତ୍ରରେ ସଜାଡ଼ି ଦେବି। ଆସ ଆସ ଭିକ୍ଷୁ।
1: ନା ନା, ମୁଁ ପ୍ରକୃତିର, ପ୍ରକୃତି ସାଧବି।
0: ମୁଁ କଣ ସାଧବି ନୁହେଁ ଭିକ୍ଷୁ,
1: ପ୍ରକୃତି ମୋ ପ୍ରତି ଅନୁରକ୍ତା।
0: ମୁଁ ତମର ସେବିକା, ପୂଜାରିଣୀ, ତମ ଅନୁପମ ପୌରୁଷର ଦାସୀ, ପରିଚାରିକା।
1: ସାରା ରାତି ପ୍ରକୃତିର ରୂପ ଲାବଣ୍ୟରେ ମୁଁ ପ୍ରଲୁବ୍ଧ ହୁଏ।
0: ମୁଁ ବି ତମ ଅୟସ୍କାନ୍ତି ରୂପରେ ପ୍ରଲୁବ୍ଧ ଭିକ୍ଷୁ। ଆସ, ଆଜିର ଏ ମଧୁ ମୁହୂର୍ତ୍ତରେ ମୁଁ ତମ ପାଇଁ ସେଜ ପାରିଦେବି, କାମନାର ସେଜ, ବାସନାର ସେଜ। ମୋ ନାରୀତ୍ୱର ସମସ୍ତ ନିର୍ଯ୍ୟାସ ଦେଇ ମୁଁ ତମକୁ ହସେଇବି ଭିକ୍ଷୁ, ମୁଁ ତମକୁ ହସେଇବି।
1: ତଥାପି ପ୍ରକୃତି ମୋର ପ୍ରିୟତମା,
0: ତମେ ବି କାନ୍ତିର ପ୍ରିୟତମ, କାନ୍ତିର ପୁଲକ ଭିକ୍ଷୁ। ରାତ୍ରିର ନିସ୍ତବ୍ଧତାରେ ତମରି ସ୍ମୃତିକୁ ପାଥେୟ କରି ଏହି କାନ୍ତି ବଞ୍ଚିଛି। ମୋତେ ମୋତେ ଥରଟିଏ ଗ୍ରହଣ କର ଭିକ୍ଷୁ, ଥରଟିଏ ତମ ସ୍ପର୍ଶର ସଙ୍ଗୀତରେ ମୋତେ ଆତ୍ମହରା ହେବାକୁ ଦିଅ ଭିକ୍ଷୁ।

0: તમે અપરિચિતા
1: ભિક્યુ
0: પ્રકૃતિ પ્રકૃતિ
1: ભિક્યુ
0: પ્રકૃતિ
1: ભિક્યુ ଥରେ ଆଖି ପୁରେଇ ଦେଖିବା ପାଇଁ ମୁଁ ଚେତବନ ବିହାରର ଅରଣ୍ୟକୁ ଆସିଥିଲି। ତାଙ୍କର ପ୍ରଚଣ୍ଡ ପୌରୁଷରେ ପ୍ରଲୁପ୍ତ ହୋଇ ମୋ ଅନ୍ତୁଣୀ ହେଇଗଲି ବଉଳ। କୋଉ ଗୋଟାଏ ଖେଆଲର ବଶବର୍ତ୍ତୀ ହେଇ ମୁଁ ମୋ ବଉଳର ମନ ପ୍ରାଣର ମଣିଷ ପ୍ରତି ଆସକ୍ତ ହୋଇପଡ଼ିଲି। ପାନ୍ଧି ରଖି ପାରିଲିନି, ପାଖରୁ ନିରିଖେଇ ଦେଖିଛି ମୁଁ ଭିକ୍ଷୁ ଆନନ୍ଦଙ୍କ ପ୍ରାଣର ସମସ୍ତ ଅଣୁରେ ତମରି ନାଲି ବିବଦ୍ଧ। ତମେ ହିଁ ତାଙ୍କ ଭିକ୍ଷୁ ଜୀବନର ପ୍ରଥମ ଉତ୍ସ।

0: ଝିଅ ଆନନ୍ଦଙ୍କ ଭଳି ଗୋଟାଏ ପ୍ରଚଣ୍ଡ ପୌରୁଷକୁ ନିଶେଷ କରିଦେବ ବଉଳ,
1: ତାଙ୍କୁ ଆଉ ଥରେ ଜନ୍ମ ଦେବି। କହିଲି ତ ଜାୟା ହିଁ ମୁଁ ତାଙ୍କୁ ମୋ ଭିତରକୁ ଟାଣି ନେବି, ଆଉ ଜନନୀ ହିଁ ମୁଁ ତାଙ୍କୁ ପୁଣି ଜନ୍ମ ଦେବି। ତେବେ ହୁଏତ ତାଙ୍କ ପୁରୁଷ ଜୀବନ ଧନ୍ୟ ହେବ, ଆଉ ମୁଁ ଆଦର୍ଶ ନାରୀ ଭାବରେ ପରମେଶ୍ୱରଙ୍କ ଆଶିଷ ପାଇବି, ମୁକ୍ତି ପାଇବି, ନିର୍ବାଣ ପାଇବି। କାନ୍ତି,
0: ତମେ ବୁଦ୍ଧିମତୀ ବଉଳ, ବୁଦ୍ଧିହୀନା ନାରୀ ପୁରୁଷ ପାଇଁ ଅଯୋଗ୍ୟା।
1: ଆଦର୍ଶ ନାରୀର ଚରିତ୍ର ହେଉଛି ପୁରୁଷ ମନରେ ସ୍ନେହ, ମାୟା, ମମତାର ରଙ୍ଗ ବୋଳି ତାକୁ ଆଦରି ନେବା, ତା ଫଳରେ ପୁଲକ ଭରିଦେବା। ତେବେ ହୁଏତ ସ୍ନେହରଙ୍କୁଣା ପୁରୁଷ ଦୁର୍ବଳ ହେବ, ଆଉ ନାରୀର ଅବଗୁଣ୍ଠନ ତଳେ ଆତ୍ମଗୋପନ କରିବ, ଆଉ ନାରୀ ପୁରୁଷର ଏହି ଦୁର୍ବଳତାର ସୁଯୋଗ ନେଇ ତାର ଚାୟା ସାଜିବ। ନାରୀ ନାରୀ ନୁହେଁ ଯେବେ ସେ ପୁରୁଷକୁ ବାନ୍ଧି ରଖିପାରେନି।
0: ନୁପୁର କାହିଁକି?
1: ନାରୀ ପାଦର ନୁପୁର ନିକୁଣରେ ପୁରୁଷ ଆତ୍ମନା ହୁଏ। ଦିଅ କାନ୍ତି, ପାଦରେ ନୁପୁର ମାଳ ଖଞ୍ଜି ଦିଅ।
0: ଦିଅ ତମ ପାଦ। ବଉଳ, ଗୋଲାପି ଅଙ୍ଗରେ ଅଗୁରୁ ଚନ୍ଦନର ବାସ୍ନା, ଗଭାରେ ଚମ୍ପକ ସ୍ତବକ, ଆଖିରେ କଜଳ, ଆଉ ପାଦରେ ନୁପୁରର ଛନ୍ଦ। ସତଲ ବଉଳ, ସ୍ୱୟଂ କନ୍ଦର୍ପ ବି ମୋହ ହେଇଯିବେ, ଆଉ ଭିକ୍ଷୁ ଆନନ୍ଦ ତ ଜଣେ ସାଧାରଣ ମଣିଷ।
1: ଏଇ କାନ୍ତି, ନାରୀ ମୋ ପୁରୁଷର ଅମର୍ଯ୍ୟାଦା ମୋ ପାଇଁ ଅସହ୍ୟ, ତା ଛଡ଼ା ଭିକ୍ଷୁ ଆନନ୍ଦ ମୋ ମନର ମଣିଷ, ସେ ସାଧାରଣ ନୁହନ୍ତି, ସେ ଅସାଧାରଣ। କାନ୍ତି,
0: ଆରେ ବା, ମୋ ଆକ୍ଷେପ ତ ମୋ ପ୍ରାଣକୁ ସ୍ପର୍ଶ କଲା ନା।
1: କନ୍ଦର୍ପ ଦେବତା, କାମନା ବାସନାର ଦେବତା, ମୋହର ବଶବର୍ତ୍ତୀ ହେବା ସ୍ୱାଭାବିକ। ହେଲେ ମୁଁ ଆନନ୍ଦ, ଭିକ୍ଷୁ ଶ୍ରମଣ ଯୁବକ, ସଂସାର ବିରାଗୀ, ଆଉ ବିରାଗୀ ମଣିଷ ରଙ୍ଗର ଶୋଭା ରସର ସ୍ୱାଦ କିଛି ବୁଝନ୍ତିନି।
0: ବଉଳ, ସୂର୍ଯ୍ୟ ଅସ୍ତଗାମୀ, ସନ୍ଧ୍ୟା ଆସନ୍ନ ପ୍ରାୟ।
1: ମା କହୁଥିଲି ସୂର୍ଯ୍ୟାସ୍ତ ପୂର୍ବରୁ ସେ ନିଶ୍ଚୟ ଉପଗତ ହେବେ।
0: ମୁଁ ତେବେ ଆସୁଛି ବଉଳ।
1: ହଁ ଆସିବ ଯେ,
0: ପୁଣି ଯେ କାହିଁକି?
1: ଭିନ୍ନ ମଣିଷ ତ ଭାରି ଭୟ ଲାଗିଲୁ।
0: ଭୟ କଣ, ପୁରୁଷକୁ ଭୟ କରିବ ନାରୀ? ମନର ମଣିଷକୁ ପ୍ରୀତିର ନାଗପାସରେ ବାନ୍ଧି ରଖିବାରେ ଭୟ କଣ ବଉଳ? ମୁଁ ଆସୁଛି।
2: ପ୍ରକୃତି, ମା ପ୍ରକୃତି
3: ଯାଉଛି। ମା
1: ମା, ପୂଜା ସମାପନ ହେଲା ତ?
3: ନେ ମା, ନେ ଶେଷ ଅର୍କ ପୁଷ୍ପଟିକୁ ନିଜ ହାତରେ ଆହୁତି ଦେ।
1: କିନ୍ତୁ ମା,
3: ସାଧନା ପୂର୍ଣ୍ଣ ହେବ, ସମ୍ମୋହନ ବିଦ୍ୟା ଫଳବତୀ ହେବ, ଇପ୍ସିତ ବନ୍ଧୁ ବଳେ ବଳେ ଆସି ତୋ ଶଯ୍ୟାଧାରରେ ଉପଗତ ହେବେ।
1: ସିଏ ତେବେ ନିଶ୍ଚୟ ଆସିବେ ମା,
3: ନିଶ୍ଚୟ ଆସିବ ପ୍ରକୃତି।
1: ତେବେ ଦିଅ ମା ଶେଷ ଅର୍କ ପୁଷ୍ପଟିକୁ, ଦିଅ ମୋ ହାତକୁ, ମୁଁ ପୂର୍ଣ୍ଣାହୁତ ଦେବି।
3: ନେ ମା, ନେ।
4: କିଏ କିଏ?
1: ଭିକ୍ଷୁ, ଭିକ୍ଷୁ ଆନନ୍ଦ, ଆପଣ ମା? ମା ଆନନ୍ଦ ଫେରି ଆସିଛନ୍ତି। ମା, ତମେ ତମେ କହିଥିଲ ନା ସେ ନିଶ୍ଚୟ ଫେରି ଆସିବ ବୋଲି, ତମ କଥା ସତ ହେଲା ମା? ତମ ପୂଜା ଅର୍ଚ୍ଚନା ସତ୍ୟ ହେଲା? ତମେ କୁହ ଭିକ୍ଷୁ, ଜୀବନର ପ୍ରଥମ ସକାଳରେ ମନର ମଣିଷକୁ ଖୁବ୍ ପାଖରେ ପାଇ ହଜେଇ ବସିଲେ ଏ ଜୀବନର ଅର୍ଥ କଣ? କିନ୍ତୁ ମୋ ସ୍ୱପ୍ନ ସାର୍ଥକ ହେଲା, ମୁଁ ମୋ ମନର ମଣିଷକୁ ଫେରି ପାଇଲି। ବାସ୍, ଆଉ ମୁଁ କିଛି ଚାହେଁନି। ଏଥର ଅଚିରେ ମୋର ମୃତ୍ୟୁ ହେଉ, ମୋ କାୟା ବିନଷ୍ଟ ହେଉ, ସେଇ ହେବ ମୋର ଆନନ୍ଦ, ମୋ ସୁଖ, ମୋ ନିର୍ବାଣ ଭିକ୍ଷୁ। ଆରେ, ଆପଣ ଏମିତି ନିରବ କଣ ଏମିତି ଚାହିଁଛନ୍ତି? ଏ ପୁଷ୍ପକ, ଏଇଠି ଅର୍କ ପୁଷ୍ପ, ଶେଷ ଅର୍କ ପୁଷ୍ପ, ଏଇ ଅର୍କ ପୁଷ୍ପକୁ ଆହୁତି ଦେଇଥିଲେ ଆପଣ। ଆପଣ

0: ଆପଣଙ୍କ ଆଖିରେ ଲୁହ। ଆପଣ କାନ୍ଦି ଉଠୁଛନ୍ତି ଭିକ୍ଷୁ। ଏମିତି ଗୋଟାଏ ଅବାକ ମଣିଷ ଭଳି ନିଶ୍ଚୁପ କାହିଁକି, କିଛି କହୁନାହାନ୍ତି କାହିଁକି ଭିକ୍ଷୁ? କିଛି କୁହ ଭିକ୍ଷୁ କୁହ।
1: ନିସ୍ତବ୍ଧ ମଣିଷର ସ୍ୱର ହଜିଯାଇଛି ପ୍ରକୃତି। ମଣିଷ ଆଜି ଜଡ଼ ଅଥର୍ବ ପାଲଟି ଯାଇଛି। ଜଡ଼ ଅଥର୍ବ ଆଉ କ୍ଲିବ ମଣିଷ ପାଖରୁ ତମେ କ'ଣ ଆଶା କରିବାର ପ୍ରକୃତି?
0: କି କାହାର ଏ କଣ୍ଠସ୍ୱର ଅତି ପରିଚିତ ଜଣାପଡ଼େ,
1: ମତେ ଚିହ୍ନି ପାରୁନୁ ପ୍ରକୃତି?
0: କିଏ କିଏ ତମେ?
1: ମୁଁ ପ୍ରକୃତି, ଚାନ୍ଦାନୀ କନ୍ୟା ପ୍ରକୃତି।
0: ନା ନା, ତମେ ମିଛ କହୁଛ, ପ୍ରକୃତି ମୁଁ। ମୁଁ ପ୍ରକୃତି, ମୁଁ ଚାନ୍ଦାନୀ କନ୍ୟା।
1: ତମ ମନ ଭିତରେ ମୁଁ ଅଛି, ମୁଁ ମୋ ପ୍ରକୃତିର ବିବେକ, ବିବେକର ପ୍ରତିଧ୍ୱନି।
0: ପ୍ରକୃତିର ବିବେକ କଣ ଚାହ ତମେ?
1: ଦେଖ ପ୍ରକୃତି, ମନର ମଣିଷକୁ ତମର ଥରେ ଖୁବ୍ ପାଖରୁ ଦେଖ। ନିରେ କି ଚାହ ତାଙ୍କ ଦେଖୁଛ କେମିତି ସ୍ତବ୍ଧ ସିଏ? ତମ ତାନ୍ତ୍ରିକା ମାତା ବସୁନ୍ଧରାଙ୍କ ତନ୍ତ୍ରର ପ୍ରଭାବରେ କେମିତି ମୁକ ପାଲଟି ଯାଇଛନ୍ତି। ମନ ପ୍ରାଣ ହୃଦୟ ସମସ୍ତେ ବନ୍ଦୀ, ପାଦ ଅବଶ, ନୟନ ସ୍ତିମିତ, ଶରୀର ପ୍ରାଣହୀନ, କେମିତି କାକୁସ୍ତ ମୃଗ ସତୁଷ ସେ ନିରହ ବନିସ୍ତେଜ ଦେଖୁଛ? ଦେଖୁଛ ପ୍ରକୃତି, ଯଜ୍ଞପୀଠର ବଳିଦାନ ନିମିତ୍ତ ସଜ୍ଜିତ ଥିବା ନିରୀହ ପଶୁ ଭଳି ନୟନ ତାଙ୍କର ସ୍ତିମିତ, ଶରୀରର ଅସ୍ଥି ମଜାମାନେ ଯେମିତି ଅବଶ ପ୍ରାଣହୀନ। ହୁଏତ ଅଳ୍ପ କେତେଟା ମୁହୂର୍ତ୍ତ ମଧ୍ୟରେ ତାଙ୍କର ଯେମିତି ପ୍ରାଣ ପାଇଁ ନିଶେଷ ହୋଇଯିବ, ସବୁଦିନ ପାଇଁ ସେ ନିରହ ହୋଇଯିବେ, ନିସ୍ତେଜ ହୋଇଯିବେ, ତାପରେ ତାପରେ ସବୁ ଶେଷ। ତମ ଦୀପ ଦିହୁଡ଼ି ଆଲୋକ ଶିଖାର ସମାପ୍ତି ଘଟିବ, ତମ କାମନା ବାସନାର ସମାପ୍ତି ଘଟିବ ପ୍ରକୃତି। ନିରୀହ ଭିକ୍ଷୁର ମୃତ୍ୟୁ ହବ ତମ ସୁଖ ଆନନ୍ଦ ଆଉ ନିର୍ବାଣର ଉତ୍ସ, ଏଇଆ ନା? ଯିଏ ସକଳ ମଣିଷର ବନ୍ଧୁ ତାଙ୍କୁ ଆପଣାର କରିବା ପାଇଁ ଏକ ବିଷାକ୍ତ ଆକାଂକ୍ଷା ତମର ପ୍ରକୃତି। ଏହି ପ୍ରଚେଷ୍ଟାରୁ ନିବୃତ୍ତ ହୁଅ ପ୍ରକୃତି, ଅନ୍ତତ ମନକୁ ତମର ଶାନ୍ତ କର, ସ୍ଥିର ହୁଅ। କିନ୍ତୁ ତମେ ପଣ୍ଡିତ, ଶାସ୍ତ୍ର ଅଧ୍ୟୟନରେ ନିପୁଣ, ଅମାପ ଜ୍ଞାନର ଅଧିକାରିଣୀ, କୁହ, ଯିଏ ସକଳ ମଣିଷର ବନ୍ଧୁ ତାଙ୍କୁ ନିଜର ଜୀବନ ବନ୍ଧୁ ଭାବରେ ପାଇବା ପାଇଁ ଏମିତି ଏକ କୁଶ୍ଚିତ ଚକ୍ରାନ୍ତ କରିବା କ'ଣ ବିଧେୟ? ଯାହାଙ୍କର ଆଶୀର୍ମୟ ନୟନରୁ ସଭିଙ୍କ ଲାଗି ଅମୃତର ଧାରା ଝରି ପଡୁଛି, କୋଉ ଅଧିକାରରେ ସେହି ନିଷ୍ପାପ ନୟନରେ ତୁମେ ବାସନାର ଅଗ୍ନି ସ୍ଫୁଲିଙ୍ଗ ଭରିଦେବ ପ୍ରକୃତି? କୋଉ ଅଧିକାରରେ? ମାଟିପିଣ୍ଡ ଶରୀରର ନିଚ ବାସନାର ଚରିତାର୍ଥ ପାଇଁ ନିରୀହ ପ୍ରାଣର ଫୁଲଟିକୁ ତମେ ଝରିଯିବାକୁ ଦେଇପାରିବ ପ୍ରକୃତି? ତେବେ ଯାହ, ସକଳ ବାସନା, ସକଳ ଅଭିମାନ, ସକଳ ଅହଙ୍କାରକୁ ଭୁଲି ଭିକ୍ଷୁଙ୍କୁ କ୍ଷମା ପ୍ରାର୍ଥନା ମାଗି ନିଅ।
0: କ୍ଷମା ମୋ ଭଳି ପାପିନୀକୁ ପୁଣି କ୍ଷମା କିଏ ଦେବ?
1: ସେଇ ମହାନ ଆତ୍ମା। ଯାଅ, ଭିକ୍ଷୁ ଆନନ୍ଦଙ୍କ ପାଦ ତଳେ ନିଜର ଦୋଷ ସ୍ୱୀକାର କର। ଯାଅ ପ୍ରକୃତି, ଯାଅ।

ಅರ್ಜು ಸ್ವಾರ್ಥರೆ ಅಂಥುಳಿ କାମନା ବାସନାର ମୋହରେ ପାଗଳି ସାଜି ମୁଁ ଯୋଉ ଭୁଲ କରିଛି ତାର କଣ ଶାସ୍ତି ନାହିଁ ପ୍ରଭୁ, ତାର କଣ ଶାସ୍ତି ନାହିଁ। ବାସନାର ଅଗ୍ନିସ୍ଫୁଲିଙ୍ଗ ଭିତରେ ଚଳି ଚଳି

0: ଅନ୍ତଚାରିଣୀ ଆପଣଙ୍କ ଭଳି ଏକ ମହାନ ଆତ୍ମାକୁ ଅନେକ କଷ୍ଟ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି ପ୍ରଭୁ, ମୋତେ ଶାସ୍ତି ଦିଅନ୍ତୁ, କଠୋର ଦଣ୍ଡ ବିଧାନ କରନ୍ତୁ ପ୍ରଭୁ।
1: ଏ ଅର୍କ ପୁଷ୍ପ
0: ସର୍ପରେ ପରିଣତ ହବ, ଯୁଗ ପରେ ଶତଯୁଗ ବିତିଗଲେ ବି ମୋର ସବ ଜନ୍ମରେ ସେ ମୋତେ ଦଂଶନ କରିବ, ସେହି ଦଂଶନର ଜଳ ସହ୍ୟ କରି ନ ପାରି ମୁଁ ବାରମ୍ବାର ମରିବି। ମୋତେ ଏହି ଶାସ୍ତି ଦିଅନ୍ତୁ ପ୍ରଭୁ, ମୋତେ ଏହି ଶାସ୍ତି ଦିଅନ୍ତୁ
1: ପ୍ରଭୁ। ତଥାଗତ, ତୁମର ସକଳ ଦୋଷ କ୍ଷମା କରିଛନ୍ତି ପ୍ରକୃତି, ତୁମର ସକଳ ପାପ ଅନୁତାପ ଅଶ୍ରୁରେ ଧୋଇ ହୋଇଯାଇଛି।
0: ପ୍ରଭୁ ତଥାଗତ ମୋର ସକଳ ଦୋଷକୁ କ୍ଷମା କରିଛନ୍ତି, ଏତେ ବଡ଼ ପାପିନୀ ପାଇଁ କଣ କ୍ଷମା ସମ୍ଭବ ଭିକ୍ଷ?
1: କ୍ଷମା ହିଁ ସମ୍ଭବ ପ୍ରକୃତି।
0: ମହାନ
1: ସେଇ ଯିଏ ନିଜର ବିବେକ ଦ୍ୱାରା ପରିଚାଳିତ ହୁଏ, ଧର୍ମର ଅର୍ଥ କ'ଣ ବୁଝେ, ଈଶ୍ୱରଙ୍କୁ ବିଶ୍ୱାସ କରେ, ଆଉ ସ୍ୱାର୍ଥକୁ ପରିହାର କରି ସ୍ନେହ ପ୍ରେମ ପ୍ରୀତି ଆଉ ମମତାର ରଚୁରେ ଅପରକୁ ବାନ୍ଧି ରଖେ। ପ୍ରକୃତି, ତମ ସହ ପ୍ରଥମ ସାକ୍ଷାତରୁ ମୁଁ ଜାଣିଥିଲି ତମ ହୃଦୟ ଭିନ୍ନ ଏକ ନିହାଣରେ ସୃଷ୍ଟ, ତମେ ଦୟାବତୀ।
0: ମହାନ ଆତ୍ମାକୁ କାହିଁକି ଯେ ମୋର ଏକ କଳସମୟ କକ୍ଷକୁ ଆମନ୍ତ୍ରଣ କରେ, ଜାଣି ଜାଣି ଭିକ୍ଷୁଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେବାର ପାପ କାହିଁକି ଅର୍ଜିଲେ ମୁଁ ବୁଝିପାରେନି।
1: ମୋର ଆସିବା ଅର୍ଥ ବ୍ୟର୍ଥ ହେଇନି କଲ୍ୟାଣୀ, ଏ ରାତ୍ରି ସମୟରେ ତମ ନିକଟରେ ମୋର ଏକ ଭିକ୍ଷା ଅଛି।
0: କଣ କହିଲେ ଆର୍ଯ୍ୟ, ପୁଣି ଭିକ୍ଷା ମାଗିବେ ଏ ନିସ୍ତବ୍ଧ ଅର୍ଦ୍ଧରାତ୍ରିରେ? କି ଭିକ୍ଷା ମାଗିବେ ଭିକ୍ଷୁ ଶ୍ରୀ? ସେଦିନର ସେଇ ଆଞ୍ଚୁଳେ ଜଳଦାନ ପାଇଁ ଆଜି ମୁଁ ପ୍ରାୟଶ୍ଚିତ କରିପାରିନି, ପୁଣି ଅର୍ଦ୍ଧରାତ୍ରି ମୋତେ କି ଭିକ୍ଷା ମାଗି ବସିବେ ଭିକ୍ଷୁ ଶ୍ରୀ?
1: କଥା ଦିଅ କଲ୍ୟାଣୀ, ଯାହା ମାଗିବି ସ୍ୱଚ୍ଛ ମନ ପ୍ରାଣ ହୃଦୟରେ ମୋତେ ଦାନ କରିବ ତ?
0: ନାରୀ ମୁଁ ଦୁର୍ବଳ, ମୋତେ ପୁଣି ସଂସ ଭିତରେ ରଖନ୍ତୁନି ପ୍ରଭୁ, କୁହନ୍ତୁ କଣ ସେ ଭିକ୍ଷା ଆପଣଙ୍କର? କଥା ଦେଲି ପ୍ରଭୁ, ତଥାଗତଙ୍କର ପରମ ଶିଷ୍ୟ ଭାବରେ ସ୍ୱଚ୍ଛ ପ୍ରାଣରେ ନିଶ୍ଚୟ ସମର୍ପଣ କରିବି ଭିକ୍ଷୁ ଶ୍ରୀ।
1: ତୁମ ନାରୀ ଜୀବନର ସକଳ କାମନା ଓ ବାସନାକୁ ଆଜି ମୋତେ ଦାନ ସ୍ୱରୂପ ସମର୍ପଣ କର କଲ୍ୟାଣୀ, ପ୍ରାଣର ସମସ୍ତ ତୃଷ୍ଣା ମୋ ହାତରେ ଅର୍ପଣ କରିଦିଅ, ତମେ ସୁଖୀ ହବ, ପତିତା ଜୀବନରୁ ମୁକ୍ତି ପାଇବ, ପ୍ରଭୁ ତଥାଗତଙ୍କର ଆଶୀର୍ବାଦରେ ତୁମେ ନିର୍ବାଣ ପାଇବ।
0: ଏହି ଅପୂର୍ବ ଭିକ୍ଷା ମାଗି ବସିଲେ ଆର୍ଯ୍ୟ,
1: କାମନା ହିଁ ଦୁଃଖର କାରଣ, ବାସନା ହିଁ ମୃତ୍ୟୁର ପରିଚାୟକ ଆଉ ପୁନର୍ଜନ୍ମର ସଙ୍କେତ। କାମନା ବାସନାକୁ ପରିତ୍ୟାଗ କଲେ ପ୍ରଭୁ ତଥାଗତ ତୁମକୁ ଶାନ୍ତି ପ୍ରଦାନ କରିବେ ଆଉ ତମେ ପୁନର୍ଜନ୍ମରୁ ମୁକ୍ତି ପାଇବ, ନିର୍ବାଣ ପାଇବ ଭଦ୍ରେ।
0: କହିଥିଲି ନା ବଉଳ, ଭିକ୍ଷୁ ଆନନ୍ଦ ପ୍ରଭୁ ତଥାଗତଙ୍କର ପରମ ଶିଷ୍ୟ, ଭିକ୍ଷା ଦଣ୍ଡ ଆଉ ଥାଳକୁ ପରିହାର କରି ସେ ଆଜି ଆସିନାହାନ୍ତି ପ୍ରଣୟର ଦୀପ ଦିହୁଡ଼ିକୁ ଦୀପ୍ତ କରାଇ ତମ ମନର ବାସନା ଆଉ ତୃଷ୍ଣାକୁ ଉଚ୍ଛିପିତ କରିବା ପାଇଁ ସେ ଆସିଛନ୍ତି। ବାସନା ଆଉ ତୃଷ୍ଣାକୁ ତମର ଦାନ ସ୍ୱରୂପ ମାଗି ନେଇ ତମକୁ ଚିର ସୁଖ ଆଉ ଶାଶ୍ୱତ ଶାନ୍ତିର ଅଧିକାରିଣୀ କରାଇବାକୁ ସେ ଆସିନାହାନ୍ତି। କର ଲଗ୍ନ କରି ଧନ ମନ ଆଉ ପ୍ରାଣରେ ତମର ଉତ୍ତାପ ଆଉ କମ୍ପନ ଭରିଦେବାକୁ ସେ ଆସିଛନ୍ତି। କରର କମନୀୟ ଆଶୀର୍ବାଦ ମୁଦ୍ରାରେ ସକଳ ଉତ୍ତାପ ଆଉ ସକଳ କମ୍ପନକୁ ତମର ଶାନ୍ତ ଆଉ ପ୍ରଶମିତ କରିବାକୁ ବଉଳ।
2: ମା ପ୍ରକୃତି, ପତିତା ଜୀବନରେ ସରୋବର କମ୍ବଳ ଝାଙ୍କିବା ପାଇଁ ଭିକ୍ଷୁ ଆନନ୍ଦ ଉପଗତ। ଫୁଲୁଣ୍ଠିତ ଫୁଲଟିକୁ ଧୂଳି ଶଯ୍ୟାରୁ ଟେକି ନେଇ ଦେବତାର ଶିରଯୋଗ୍ୟ କରିବା ତାଙ୍କର ଇଚ୍ଛା, ତାଙ୍କୁ ତାଙ୍କର ଇପ୍ସିତ ଭିକ୍ଷାଦାନ ଦେବ। ଭିକ୍ଷୁ ଶ୍ରୀଙ୍କର ଇପ୍ସିତ ଭିକ୍ଷାଦାନ ଦେ ମା।

ଶିକ୍ଷା ଗ୍ରହଣ କରନ୍ତୁ ଭିକ୍ଷୁଶ୍ରୀ। ବୁଦ୍ଧଂ ଶରଣଂ ଗଚ୍ଛାମି ସଂଘ।

0: ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ, ଆଜି ଅପରାହ୍ନ 5ଟାରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ନାଗରିକ ସମ୍ମାନ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 10:02ରେ ପ୍ରଚାର କରିବୁ ନାଟକ ଇତିହୀନ ଇତିହାସ, ରଚନା ସରୋଜ ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିପାରେ। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 39 ଡିଗ୍ରୀ ଏବଂ 29 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 38.4 ଡିଗ୍ରୀ ସେଲ୍ସିୟସ୍ ଏବଂ 29.2 ଡିଗ୍ରୀ ସେଲ୍ସିୟସ୍। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ନକଲି ଅଫର୍ସ ପ୍ରତି ସାବଧାନ।
5: ଆର୍ବିଆଇ କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଅଭୁଲାଳିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ମିତାଲି ଚିନ୍ନାରାଙ୍କ କଣ୍ଠରେ ଆଧୁନିକ ଗୀତ ଆକାଶବାଣୀ କଟକ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ରବି ନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ।

0: ଭାଇରେ ଦେବତା ମାନେ ଯାହାକୁ ମା ବୋଲି ସମ୍ବୋଧନ କରିଛନ୍ତି,
1: ଯିଏ କି ଆଦି ମାତା।
0: ଆରେ ଆମର ସରଳରେ ଗୋଟେ କଥା ଅଛି,
1: କଣ?
0: ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ,
1: ପୁତ୍ର ଯେବେ ସୁଖୀ ହୁଏ କୁଳ ଧର୍ମ ରଖି।
0: ତେଣୁ ଭଗବାନଙ୍କ ରୂପକୁ ଟିକେ ଚିନ୍ତା କରିବା। ମା ବୋଲି ତ ପଦେ କହିଲେ,
1: ଭଗବାନଙ୍କୁ ମଧ୍ୟ ପଦେ ନିବେଦନ କରିବା।
0: ଭକ୍ତ କହିଲେ
1: ଆହା।

0: ସୁନ୍ଦର।
1: ଆରେ ବାବୁ,
0: ଆହା,
1: ସବୁଯାକ ସୁନ୍ଦରର ପୁରନ୍ଦର ଯେ ଇନ୍ଦ୍ର,
0: ଆହା,
1: ସୁନ୍ଦରର ଗୋଟେ ଇନ୍ଦ୍ର ହେଲେ କିଏ ସେ ନା ଭଗବାନ?
0: ଆହା, ଇନ୍ଦ୍ରାଦି 33 କୋଟି ଦେବତା ଯାହାଙ୍କୁ ଭକ୍ତି କରନ୍ତି।
1: ତେଣୁ ଗୋଟିଏ କଥା ଅଛି ଭାଇ ଭାଗବତର ପ୍ରଥାରେ,
0: କଣ?
1: ଯାହାର ହୋଇଲେ କରୁଣା ବ୍ରହ୍ମା ଶଙ୍କର ହୁଅନ୍ତି ବଣା,
0: ଯାହାର ନୋହିଲେ କରୁଣା ବ୍ରହ୍ମା ଶଙ୍କର ହୁଅନ୍ତି ବଣା।
1: ଦିନେ ଭଗବାନଙ୍କର ମାୟାରେ ଭାଇ ଆୟୁଧ ଆଉ ବାହନ ପଡ଼ିଗଲେ।
0: ଆଚ୍ଛା ଆଚ୍ଛା, ସେ ତ ମାୟାଧର।
1: ଆରେ ଦର୍ପ ଚୂର୍ଣ୍ଣ କରିଦେଲେ ତାଙ୍କର, କେମିତି ଜାଣିଛୁ?
0: ଗୋଟିଏ ନାଁ ମଧ୍ୟ କରବ ଗଞ୍ଜନ।

0: ଆମ ରାମ ନବୀନ ସୁନ୍ଦର ହେ ପତିତ ପାବନ।
1: ଆରେ ବାବୁ ତ ଅନ୍ତର୍ଯ୍ୟାମୀ ଅଦୃଶ୍ୟରେ ବାହନ ଆଉ ଆୟୁଧଙ୍କର କଥା ସବୁ ଶୁଣୁଛନ୍ତି।
0: ଆଚ୍ଛା
1: କଣ କଥାବାର୍ତ୍ତା ହଉଛନ୍ତି ଜାଣିଛୁ ନା ଭାଇ?
0: କଣ କଣ କଥା ହଉଛନ୍ତି?
1: ଗରୁଡ ପ୍ରଥମରେ କହିଲେ,

0: ପଚାରିଲେ ପ୍ରଭୁ
1: ଆହା
0: ଯେତେଆଡେ ଆପଣଙ୍କୁ ବୁଲଉଛି ଦେଖିଲି ସବୁଠି ଆପଣଙ୍କର ଭକ୍ତ
1: ସବୁଠି ଆପଣଙ୍କର ଲୀଳା ଆପଣଙ୍କର ମାୟା
0: ଦୟାକରି ମତେ ଟିକେ କହିବେନି ତା ଭିତରୁ ବଡ଼ ଭକ୍ତ କିଏ ସେ ଆଉ ବଳିଆର କିଏ ସେ
1: ଏ ଜଗତ ମଧ୍ୟରେ ଯେତେ ଭକ୍ତ ଅଛନ୍ତି
0: ତା ଭିତରୁ ବଡ଼ କିଏ ଶ୍ରେଷ୍ଠ କିଏ
1: ବଳରେ ଆଉ ଭକ୍ତ ମଧ୍ୟ
0: ଶୁଣିନ।

0: ଗରୁଡ କହିଲେ ଭାଇ ମତେ କହିଲେ ହନୁମାନ ଏକା ବଡ଼।
1: ଆଚ୍ଛା ଶୁଣିକିରି ମତେ ମଧ୍ୟ ଟିକେ ବାଧା ଲାଗିଲା।
0: ମନଟା ହଉଥିଲା ସେ ମାଙ୍କଡ଼ ପଡିଥିଲେ ଥଣ୍ଟରେ ଖୁମ୍ପି ଦିଅନ୍ତି,
1: କିନ୍ତୁ ଉପାୟ ଶୂନ୍ୟ।
0: ଆରେ ଭାଇ
1: ଆଚ୍ଛା।

0: ପଚାରିଲେ ଚକ୍ରକୁ ମଧ୍ୟ କହିଲେ ହନୁମାନ ଆମର ଶ୍ରେଷ୍ଠ,
1: ତାକୁ ମୁଁ ମାଳି କରିଛି।
0: ଗଦା ଏ କଥା ଶୁଣୁଥିଲେ।
1: ଆହା,
0: ଗଦା କହିଲେ ଭାଇ ମୋ କଥା ଟିକେ ଶୁଣ।
1: ତମେ ଦୁଇ ଜଣଙ୍କର କଥା ମୁଁ ଶୁଣିଲି, କିନ୍ତୁ ମୋ କଥା ତମେ ଶୁଣିନ।
0: ତମେ ଉଭୟଙ୍କୁ ସିନା କହିଲେ ହନୁମାନ ବଡ଼ ଭକ୍ତ ବୋଲି,
1: ମତେ ଯାହା କହିଛନ୍ତି ସେ କଥା ଟିକେ।

0: ଆରେ ଭାଇ, ଏ ତିନି ଜଣଙ୍କର କଥା ସବୁଯାକ ଶୁଣିଲେ ରେ?
1: ଆହା, ସେ ତ ଅନ୍ତର୍ଯ୍ୟାମୀ
0: ଗଦା କହିଲା ହନୁମାନ ମହାବୁଡେ ପଡିଥିଲେ ବାଡେଇକିରି ଗୁଣ୍ଡ କରିଦିଅନ୍ତି,
1: ପିଟି ପିଟି ତାକୁ କୁତୁକୁତା କରିଦେଇଥାନ୍ତି,
0: ଚକ୍ର କହିଲା ମହାବୁଡେ ଯଦି ପଡନ୍ତା ହନୁମାନ
1: ତାକୁ ଟିକି ଟିକି କାଟେ ଫିଙ୍ଗି ଦେଇଥାନ୍ତି।
0: ହଁ ଭାବନ୍ତି ମନେ।

0: କହିଲେ ହେ ଗରୁଡ
1: ବର୍ତ୍ତମାନ ତୁମେ ଚିତ୍ରକୂଟକୁ ଯିବ, ସେଠାରେ ମୋର ଜଣେ ବଡ ଭକ୍ତ ହନୁମାନ ଅଛନ୍ତି, ତାଙ୍କୁ ପୃଷ୍ଠରେ ବହି ଆଣିବ,
0: ତୃତୀୟ ଯୁଗର ମଲ୍ଲ ଅତି ଜାଗ୍ରତରେ ଆଣିବ,
1: ତାଙ୍କୁ ଦେଖିବାକୁ ଟିକେ ମୋର ଇଚ୍ଛା ହଉଛି।
0: ଗରୁଡକୁ

0: ହନୁମାନ
1: ବର୍ତ୍ତମାନ ଆସୁଛନ୍ତି ଗରୁଡ ତମକୁ ପୃଷ୍ଠ ଲହାରାରେ ବହି ନେବେ
0: ଆହା ତାଙ୍କ କଥା ଟିକେ ବୁଝିବ
1: ସକାଳ ଘଟଣା ବୁଝେଇକି କହିଦେଇଛନ୍ତି ଆୟୁଧ ମାନଙ୍କର ଭକ୍ତଙ୍କର
0: ଏଣେ ଅନ୍ତର୍ଧ୍ୟାନ ହେଇଗଲେ।

0: ଭାଇରେ ବୁଢା ମାଙ୍କଡ ତ
1: ଆଣ୍ଠୁ ଇଏ ହୋଇକିରି ବସି ପଡିଲେ ଗରୁଡଙ୍ଗ ପୃଷ୍ଠରେ
0: ସୀତାରାମ ସୁମରଣା ଯେତେବେଳେ କଲେ
1: ଆହା
0: ଏଣେ ଗରୁଡ ତ ବସେଇଛି ପିଠିରେ
1: ଗରୁଡ କୁଟେ ସମ୍ଭାଳି ପାରୁଛି ହନୁମାନ।

0: ହନୁମାନ କହିଲା ଚଞ୍ଚଳ ନେଇଯାଅ।
1: ଆହା,
0: ଇଏ ବୋଇଲେ ମୋର ତ ଅଙ୍ଗ ପ୍ରତ୍ୟଙ୍ଗ ଚଳୁନି,
1: ପାଦ ଚଳୁନି କି ପକ୍ଷୀ ହଲୁନି, ମୁଁ ନେବି କେମିତି।
0: ଗରୁଡ କଣ କହିଲା ବୁଝିଛୁ ଭାଇ?
1: ଆହା,
0: ଯଥା ହେଲା ପୃଷ୍ଠ ଉଠ ହେ ଗରିଷ୍ଠ ଅପନିନ୍ଦା।

0: ଦ୍ୱାରରେ ଦିଟା ଆୟୁଧକୁ ଜଗେଇ ଦେଲେ ଭଗବାନ।
1: ଆଚ୍ଛା,
0: ପ୍ରଥମ ଦ୍ୱାରରେ ଚକ୍ର ତମେ ରହିବ,
1: ଦ୍ୱିତୀୟ ଦ୍ୱାରରେ ଗଦାବରକୁ ଜଗେଇଲେ।
0: ଅନେକ ଗୋପନ କଥା ସତ୍ୟଭାମାଙ୍କ ପୁରୀରେ ଅଛି, ମୁଁ ଟିକେ ଗୋପନ କଥା ହେବି, କାହାକୁ ଛାଡିବ ନାହିଁ, ମୁଁ ଯାଉଛି।
1: ଏ ପ୍ରକାର ଆଦେଶ କରିକି ପଳେଇଲେ ଭଗବାନ।
0: ପ୍ରଥମ ଦ୍ୱାରରେ ସୁଦର୍ଶନ ବୁଲିଲେ, ସିଂହ ଦ୍ୱାରରେ

0: ବୋଳି
1: ରାମ ରାମ ରାମ
2: ଚକ୍ର ତାର ପରାକାଷ୍ଠା ଦେଖିକିରି ଜୋରରେ ବୁଲିଲା
0: ଆହା
2: ଇ ବାମ ଅଙ୍ଗୁଷ୍ଠିର
0: ରହିଗଲେ ମୁଦି ପ୍ରାୟ
2: ଯେମିତି ରହିଗଲେ ଭାଇ
0: ଆଚ୍ଛା
2: ଦ୍ୱିତୀୟ ଦ୍ୱାରକୁ ଗଲେ

0: ମୋହେ
1: ଖାଇଲେ ଅପୂର୍ବ ଲୀଳା ପ୍ରଭୁଙ୍କର।
0: ଆଚ୍ଛା,
1: ହନୁମାନଙ୍କର ବାମ ହାତର କାଣିଆ ଗୁଠିରେ ରହିଗଲେ ଚକ୍ର।
0: ଆହା, ଏଣେ ଗଦାକୁ ମଧ୍ୟ ଧରିଦେଲେ ଦକ୍ଷିଣ କରରେ,
1: ଭିତରେ ପଶିଗଲେ।
0: ଆଚ୍ଛା।

0: ସତ୍ୟଭାମାଙ୍କ ସାଙ୍ଗରେ ହନୁମାନ ଯାଇକି ପହଞ୍ଚିଲା
1: ହଉଛନ୍ତି ଏ ସମୟରେ ହନୁମାନ ପହଞ୍ଚିଗଲେ
0: ଇଏ ଆଉ ହାତ ଯୋଡ଼ିଲିନି ଭାଇ
1: କାହିଁକିନା ସୀତାରାମଙ୍କୁ କା ସିଏ ଦେଖିଲେ ହାତ ଯୋଡ଼ିବେ
0: ସତ୍ୟଭାମା ପଚାରିଲେ ପ୍ରଭୁ ଏଡ଼େ ବଡ଼ ଭକ୍ତ ବୋଲି କହୁଛ କାହିଁ ତମକୁ ନମସ୍କାର ହେଲାନି
1: ଆପଣ ଏଡ଼େ ବଡ଼ ଭଗବାନ
0: ଭଗବାନ କହିଲେ ତମେ ଯଦି ସୀତା ହୁଅନ୍ତ ମୁଁ ରାମ ହେଇଥିଲେ ହନୁମାନ
1: ନିଶ୍ଚୟ ପ୍ରଣାମ କରନ୍ତା
0: ଇଏ ବୋଲେ କି ମୁଁ କଣ ଏଡ଼େ ଅସୁନ୍ଦରୀ ସୀତା କଣ ମୋଠୁ ସୁନ୍ଦରୀ
1: ଆଚ୍ଛା ତାଙ୍କ ମନରେ ମଧ୍ୟ ଟିକେ ଅହମ୍ଭାବ ଆସିଲା

0: ମୁଁ ବର୍ତ୍ତମାନ ରାମ ଅବତାର ଧାରଣ କରିବି।
1: ତୁମେ ସୀତା ହୁଅ, ହନୁମାନ ଆସିଛନ୍ତି ବହୁତ ଦୂରରୁ, ତାଙ୍କେ ଦର୍ଶନ କରିଯିବେ।
0: ସତ୍ୟଭାମା ମୁରୁକି ମୁରୁକି ହସୁଛନ୍ତି ଭାଇ।
1: ଏ ସମୟରେ ରୁକ୍ମିଣୀ ସୀତା ରୂପ ଧରିଲେ।
0: ପ୍ରଭୁ ରାମଚନ୍ଦ୍ର ଅବତାର ହେଇଗଲେ ପ୍ରଭୁ।
1: ଦଶରଥ ସୁତ ହେଲେ ଭଗବାନ।
0: ଯେତେବେଳେ ହନୁମାନ ଦେଖିଦେଲେ ଭାଇ,
1: ଆହା,
0: ସୀତା

0: भवन्तु प्रेमानन्दे एकवार
1: हरि बोलो।
2: ଲୋକଗୀତରେ ପ୍ରଚାର କଲୁ ଦାସକାଠିଆ ଗୀତ ପରିବେଷଣ କରିଥିଲେ ରବିନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଆକାଶବାଣୀ କଟକ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଶ୍ରୋତାବନ୍ଧୁମାନଙ୍କ ଦ୍ୱାରା ଏସ୍ଏମ୍ଏସ୍ରେ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନକୁ ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହମେରାହି ପ୍ୟାର କେ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଶ୍ରୋତାବନ୍ଧୁ ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳବାଇ କେରଡ଼ଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଆଇ ମିଲନ କି ରାତ୍ର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ। ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇ ଏସଏମଏସଟିକୁ ଦେଇଛନ୍ତି ଲକି ସୋମ ବୁଗୁଡ଼ା ଗଞ୍ଜାମରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହୀରାଞ୍ଜା ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଲତା ମଙ୍ଗେସକର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛି।

ଏଇ ସେମିଷ୍ଟରକୁ ଦେଇଛନ୍ତି ଭବାନୀ ଦେବୀ ପାଣିପ୍ରସାଦ, ତାଙ୍କର ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ, ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଆପ୍ ତ ଏସେ ନାଥେ ଚଳଚ୍ଚିତ୍ରର ଏଇ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ମହମ୍ମଦ ରଫି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଢିଓସାହି କାଦୁଆପଡ଼ା ଜଗତସିଂହପୁରରୁ ଆପଣ ହେଲେ ପ୍ରମୋଦ କୁମାର ସାହୁ। ଆପଣ ଅନୁରୋଧ କରିଛନ୍ତି ତେରେ ନାମ ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ଟିକୁ ଶୁଣିବା ପାଇଁ ଯାଉ ଗାଇଛନ୍ତି ଅଲକା ୟାଗ୍ନିକ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ଦେଇଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାହୁରୀ ବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ପିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ତପସ୍ୟାରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଏସ୍ ଜାନକୀ ଏବଂ ସାଥୀମାନେ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ଏଇ ସେମିଷ୍ଟରକୁ ଦେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ଭକ୍ତ ସାଲବିକ ଚଳଚ୍ଚିତ୍ରର ଏ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଭିକାରୀ ଚରଣ ବଳ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ପରବର୍ତ୍ତୀ ଏସଏମଏସଟା ଦେଇଛନ୍ତି ଦିଲୀପ ନାୟକ, ଲିପା ଦୀପା, ସୁମି, ସିଲି, ପ୍ରଦୀପ। ଆପଣମାନେ ସମ୍ପୂର୍ଣ୍ଣ ଠିକଣା ଲେଖିନାହାନ୍ତି, ତଥାପି ଆପଣମାନେ ଖୁଦକର ଚଳଚ୍ଚିତ୍ରର ଗୀତଟିଏ ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଆପଣମାନଙ୍କୁ ଶୁଣାଇ ଦେଉଛୁ, ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ସାଧନା ସରଗମ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ଶ୍ୟାମସୁନ୍ଦର ବେହେରା, ମହମ୍ମଦପୁର ତେଣ୍ଡାକଡ଼ା କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଦେବାଶିଷ ତୃପ୍ତି ଦାସ ଏବଂ ସାଥୀମାନେ। ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କୁ ଶୁଣାଇ ଦେବ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନୀଳମାଧବ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଭିକାରୀ ଭୋଳ ଏବଂ ସାଥୀ। ଗୀତ ରଚନା ରମେଶ ମହାନ୍ତି, ଚଳଚ୍ଚିତ୍ର ଅଭିଳାଷ।

କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି ଭିକାରୀ ବଳ ଏବଂ ବାଣୀ ଜୟରାମ, ଚଳଚ୍ଚିତ୍ର ରାମାୟଣ।

ପ୍ରଜାରକୁଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ମୁକେଶ ଏବଂ ସାଥୀମାନେ ଚଳଚ୍ଚିତ୍ର ଧରମ କରମ ଗୀତ ରଚନା ମଜରୁହ ସୁଲତାନପୁରୀ

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଥୀ। ଚଳଚ୍ଚିତ୍ର କୟାମତ ସେ କୟାମତ ତକ୍ ଗୀତ ରଚନା ମଜରୁହ ସୁଲତାନପୁରୀ।